ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଶ୍ରାବଣ 20 ଦିନ, 2026 ମସିହା ଅଗଷ୍ଟ ମାସର 2 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ସକାଳ 5:57 ମାଙ୍ଗଳିକ।

ଶୁଣିଲେ ସଂସ୍କୃତ ବନ୍ଦନା ପୁରାତନ ରଚନାରୁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ ପରବର୍ତ୍ତୀ ଶିଳ୍ପୀ ଶ୍ୟାମାମଣି ଦେବୀ ଶିଳ୍ପୀ ଗାଉଛନ୍ତି ବୀରେନ୍ଦ୍ର କୁମାର ଭୂୟାଙ୍କ ରଚନାରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 96ତମ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 96ତମ ଭାଗ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ବେଦ, ଉପନିଷଦ, ସଂହିତା, ପୁରାଣ ଏବଂ ବିଭିନ୍ନ ଶାସ୍ତ୍ରରେ ଶ୍ରୀ ଗଣେଶଙ୍କୁ ଅଗ୍ରପୂଜ୍ୟ ରୂପେ ବର୍ଣ୍ଣନା କରାଯାଇଛି। ଯଜୁର୍ବେଦରେ ଏହାଙ୍କୁ ଗଣପତି, ପ୍ରିୟପତି ଏବଂ ନିଧିପତି ରୂପେ ଆହ୍ୱାନ କରାଯାଇଛି। ସମସ୍ତ ଜଗତର ପାଳନକର୍ତ୍ତା ପୂର୍ଣ୍ଣ ପରମତତ୍ତ୍ୱ ହିଁ ଗଣପତି ତତ୍ତ୍ୱ, ସଚ୍ଚିତ ଆନନ୍ଦର ପତି ତଥା ପୃଥିବୀ, ଅନ୍ତରୀକ୍ଷ ଏବଂ ସ୍ୱର୍ଗ ଏହି ତିନି ଗଣଙ୍କର ରକ୍ଷକ ହୋଇଥିବାରୁ ସେ ଗଣପତି ବା ଗଣେଶ ନାମରେ ନାମିତ ଅଟନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦେବଗଣ, ନରଗଣ ତଥା ରାକ୍ଷସଗଣଙ୍କର ଅଧିପତି ହୋଇଥିବା କାରଣରୁ ସେ ଗଣପତି ରୂପେ ଆରାଧ୍ୟ ଅଟନ୍ତି। ଗଣାନାମ ପତି ଗଣପତି, ଗଣ ଅର୍ଥ ହେଲା

ବର୍ଗ ସମୂହ ଏବଂ ସମୁଦାୟ ଗଣଶବ୍ଦ ସମୂହସ୍ୟ ବାଚଘ ପରିକୀର୍ତ୍ତିତ ସମସ୍ତ ଭୌତିକ ଜଗତ ଗକାରରୁ ଉତ୍ପନ୍ନ ହୋଇଛି ଏବଂ ସମସ୍ତ ଚିନ୍ତା ଚେତନାର ଉର୍ଦ୍ଧ୍ୱରେ ଥିବା ବ୍ରହ୍ମବିଦ୍ୟା ସ୍ୱରୂପ ପରମାତ୍ମାଙ୍କୁ ଅଣକାର ରୂପେ ଗ୍ରହଣ କରାଯାଏ। ମନୋବାଣୀମୟଂ ସର୍ବଂ ଗକାରାକ୍ଷର ସମ୍ଭବଂ ମନୋବାଣୀ ବିହୀନଂଚ ଅଣକାର ବିଦ୍ଧିମାନତା। ଶ୍ରୀ ଗଣେଶଙ୍କର ଉର୍ଦ୍ଧ୍ୱଭାଗ ମାନେ ଗଜମୁଖ ଗକାରଟେ, କଣ୍ଠଠାରୁ ଉଦର ପର୍ଯ୍ୟନ୍ତ ଅଣକାର ଏବଂ କଟିଠାରୁ ପାଦ ପର୍ଯ୍ୟନ୍ତ।

0: ଜଗତଜନଙ୍କର ସାମର୍ଥ୍ୟକୁ ଯେ ହନନ ବା ବିନାଶ କରେ ତାହା ହେଉଛି ବିଘ୍ନ। ଏଣୁ ଯାହାଙ୍କର କୃପା ବଳରୁ ସଂସାରର ସମସ୍ତ ଆପଦ ବିପଦ ଭୟ ଦୂରୀଭୂତ ହୁଏ ସେ ହେଲେ ବିଘ୍ନରାଜ। ଭକ୍ତମାନଙ୍କୁ ସମସ୍ତ ଆସୁରିକ ଶକ୍ତିରୁ ରକ୍ଷା କରିବା ପାଇଁ ତାଙ୍କ ହସ୍ତରେ ଶୋଭା ପାଉଛି ପାଶ, ଅଙ୍କୁଶ, ବଜ୍ର, ଶକ୍ତି, ଦଣ୍ଡ, ଖଡ଼ଗ, ଗଦା, ତ୍ରିଶୂଳ, ଚକ୍ର ଏବଂ ପଦ୍ମ। ଯେତେବେଳେ କୌଣସି ଶୁଭ ମଙ୍ଗଳ କାର୍ଯ୍ୟର ଆରମ୍ଭ ହୁଏ ସେତେବେଳେ ବିଘ୍ନରାଜଙ୍କୁ ସର୍ବପ୍ରଥମେ ପୀଠସ୍ଥଳକୁ ଆହ୍ୱାନ କରି ପ୍ରାର୍ଥନା କରିଥାଉ। ଗଣାନାଂ ତ୍ୱାମ୍ ଗଣପତିଂ ହବାମହେ କବୀନାଂ ମୁପମଶ୍ରବସ୍ତମମ୍ ଜ୍ୟେଷ୍ଠରାଜଂ ବ୍ରହ୍ମଣା ବ୍ରହ୍ମଣସ୍ୱଦଃ ଆନ ସୁନ୍ମନ୍ନତିଭିଃ ସେଦମାଦନମ୍। ସେ ହେଉଛନ୍ତି ବ୍ରହ୍ମଣସ୍ୱତେ ମାନେ ସମସ୍ତ ଜ୍ଞାନ ବିଜ୍ଞାନର ଅଧିପତି। ସମସ୍ତ ଅଜ୍ଞାନ ଅନ୍ଧକାର ମଧ୍ୟରୁ ଉଦ୍ଧାର କରି ଦିବ୍ୟ ଚେତନା ଶକ୍ତି ପ୍ରଦାନ କରିବାରେ ତାଙ୍କର ଅପୂର୍ବ କ୍ଷମତା ରହିଛି। ସେ ହେଉଛନ୍ତି କବିନାମ କବି। ତାଙ୍କରି କରୁଣା ବଳରେ ମନୁଷ୍ୟ ସମସ୍ତ ଶାସ୍ତ୍ର କଳାରେ ନିପୁଣତା ଲାଭ କରେ। ତାଙ୍କର ଚାରିଭୁଜ ମଧ୍ୟରୁ ଗୋଟିଏ ସ୍ୱର୍ଗର ଦେବତାମାନଙ୍କୁ ରକ୍ଷା କରେ, ଅନ୍ୟଟି ପୃଥିବୀର ପ୍ରାଣୀମାନଙ୍କୁ, ତୃତୀୟଟି ଅସୁରମାନଙ୍କୁ ଏବଂ ଚତୁର୍ଥଟି ନାଗଲୋକକୁ ରକ୍ଷା କରେ। ସେ ତିନି ହସ୍ତରେ ଧରିଛନ୍ତି ପାଶ, ଅଙ୍କୁଶ, ଦନ୍ତ ଏବଂ ଅନ୍ୟ ହସ୍ତଟି ଅଭୟ ବରଦ ମୁଦ୍ରାରେ ଶୋଭା ପାଉଛି। ପାଶ ହେଉଛି ମୋହନାଶକ। ନିଜ ଭକ୍ତମାନଙ୍କର ମନରୁ ସମସ୍ତ ମୋହମାୟା ଦୂର କରିବା ପାଇଁ ସେ ଏହା ଧାରଣ କରିଛନ୍ତି। ଅଙ୍କୁଶର କାର୍ଯ୍ୟ ହେଲା ନିୟନ୍ତ୍ରଣ କରିବା। ସମସ୍ତ କୁପ୍ରବୃତ୍ତିକୁ ଦମନ କରିବା ପାଇଁ ଏହାର ଆବଶ୍ୟକତା ରହିଛି। ଦୁଷ୍ଟମାନଙ୍କୁ ବିନାଶ କରିବାର ପ୍ରତୀକ ହେଲା ଦନ୍ତ। ବାଧା ବିଘ୍ନକାରୀ ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଏହା ଉଦ୍ଦିଷ୍ଟ। ଭକ୍ତମାନଙ୍କର ସମସ୍ତ ଅଭୀଷ୍ଟ ମନୋବାଞ୍ଛା ପୂରଣ କରି ସେମାନଙ୍କର କଲ୍ୟାଣ ନିମନ୍ତେ ସଦାସର୍ବଦା ତାଙ୍କର ବରଦହସ୍ତ ପ୍ରସାରିତ ହୋଇ ରହିଛି। 33 କୋଟି ଦେବତାଙ୍କ ମଧ୍ୟରେ ସିଦ୍ଧିଦାତା ଗଣପତିଙ୍କର ସ୍ଥାନ ସର୍ବପ୍ରଥମେ ରହିଛି, କାରଣ ସେ ହେଉଛନ୍ତି ପ୍ରଣବ ସ୍ୱରୂପ ଓଁକାର। ସ୍ୱର, ବ୍ୟଞ୍ଜନ ଆଦି ସମସ୍ତ ବର୍ଣ୍ଣ ଜଗତ ତଥା ଭୂ ଭୁବସ୍ୱ ତ୍ରିଭୁବନରେ ଯାହା କିଛି ରହିଛି ସେସବୁ ଏହି ପ୍ରଣବ ଅକ୍ଷର ମଧ୍ୟରେ ହିଁ ରହିଛି, ମାନେ ଅତୀତ, ବର୍ତ୍ତମାନ, ଭବିଷ୍ୟତ, ସ୍ଥାବର, ଜଙ୍ଗମ ସବୁକିଛି ଏହି ଓଁକାର ଅଟେ। ଏଣୁ କୁହାଯାଇଛି ଆଦ୍ୟ ପୂଜ୍ୟ ବିନାୟକା, ବି ଅର୍ଥ ବିଶିଷ୍ଟ ଏବଂ ନାୟକ ଅର୍ଥ ହେଲା ନେତା, ଯେ ଆମକୁ ଉଚିତ ମାର୍ଗରେ ପରିଚାଳିତ କରନ୍ତି, ଦିଗ୍ଦର୍ଶନ ଦିଅନ୍ତି, ସେ ହେଲେ ବିନାୟକ। ଜ୍ଞାନାର୍ଥ ବାଚକ ଗାଶ୍ଚ ଶ୍ୟଶ୍ଚ ନିର୍ବାଣ ବାଚକ ତ୍ୱରି ସମ୍ପରମ ବ୍ରହ୍ମ ଗଣେଶମ ପ୍ରଣମାମ୍ୟହମ୍। ଅର୍ଥାତ୍ ଗ ଜ୍ଞାନାର୍ଥ ବାଚକ ଏବଂ ଶ ନିର୍ବାଣ ବାଚକ ଅଟେ। ଏ ଜ୍ଞାନ ନିର୍ବାଣ ବାଚକ ଗଣଙ୍କର ଈଶ ପରମ ବ୍ରହ୍ମଙ୍କୁ ମୁଁ ପ୍ରଣାମ କରୁଛି।
1: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ପାଳଛତୁ ଚାଷ ସମ୍ପର୍କରେ କିଛି ଜାଣିବା। ଆମ ରାଜ୍ୟରେ ପାଳଛତୁର ଚାହିଦା ବେଶ୍ ଅଧିକ। ବର୍ଷା ଋତୁରେ ନଡ଼ା ବା ପୁଆଳ ଗଦା ବା ଚାଳଘରର ଛାତରେ ପାଳଛତୁ ଫୁଟିବାର ଆମେ ସମସ୍ତେ ପ୍ରାୟ ଦେଖିଥାଉ। ଏହା ଅତି ସୁସ୍ୱାଦୁ ଏବଂ ଅତି କୋମଳ ହୋଇଥାଏ। ଆମ ଦେଶ ମଧ୍ୟରେ ଆମ ରାଜ୍ୟରେ ସବୁଠାରୁ ଅଧିକ ପାଳଛତୁ ଉତ୍ପାଦନ ହୋଇଥାଏ। ଏହି ଛତୁ ସବୁଠାରୁ ଶୀଘ୍ର ଅର୍ଥାତ୍ 13-15 ଦିନ ମଧ୍ୟରେ ଅମଳ ହୋଇଯାଏ, ମାତ୍ର ଏହାର ଅମଳରେ ସ୍ଥିରତା ନଥାଏ। ପାଳଛତୁ କରିବା ପାଇଁ ଆବଶ୍ୟକ ଉପାଦାନଗୁଡ଼ିକ ଜାଣି ରଖନ୍ତୁ। ନଡ଼ା, ଟାଣ, ଧଳା, ମୂଳିଆ, ଦେଶୀ ଧାନର ନଡ଼ା 10-15 କିଲୋଗ୍ରାମ ବା 15-20 ବିଡ଼ା ବ୍ୟବହାର କରିବେ। ଧାନ ନଡ଼ା ଛଡ଼ା ଆଖୁଛେଦା, ବାଜରା ନଡ଼ା, ମାଣ୍ଡିଆ ନଡ଼ା, ମକା କାଣ୍ଡ, କଦଳୀ ପତ୍ର ବା ବିଲାତି ଦଳର ମଧ୍ୟ ପାଳଛତୁ ଅମଳ କରାଯାଇପାରେ। ଏହା ସହିତ ଡାଲି ଗୁଣ୍ଡକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଏହା ଛତୁର ଖାଦ୍ୟ ହିସାବରେ ବ୍ୟବହୃତ ହୋଇଥାଏ। ମୁଗ, ବିରି, ବୁଟ, ମଟର, କୋଳଥ କିମ୍ବା ହରଡ଼କୁ ଚକିରେ ଫେଣ୍ଟି ଖଦୁଖଦଡ଼ିଆ ରଖାଯାଇଥାଏ। ଗୋଟିଏ ବେଡ୍ ପାଇଁ 200-250 ଗ୍ରାମ ଡାଲି ଗୁଣ୍ଡ ଦରକାର ହୋଇଥାଏ। ଡାଲି ଗୁଣ୍ଡ ପରିବର୍ତ୍ତେ ଧାନ କୁଣ୍ଡା ମଧ୍ୟ ବ୍ୟବହାର ଆପଣମାନେ କରିପାରିବେ। ଛତୁ ବେଡ୍କୁ ଘୋଡ଼ାଇବା ପାଇଁ ଆବଶ୍ୟକ ଅନୁସାରେ ପଲିଥିନ୍ ଚଦର ବ୍ୟବହାର କରନ୍ତୁ। ଧଳା ରଙ୍ଗର ପଲିଥିନ୍ ହେଲେ ସବୁଠାରୁ ଭଲ। 2 ଫୁଟ ଲମ୍ବ, ପ୍ରସ୍ତ ଓ ଉଚ୍ଚତାର ବେଡ୍କୁ ଘୋଡ଼ାଇବା ପାଇଁ 6 ଫୁଟ ଲମ୍ବ କିମ୍ବା ପ୍ରସ୍ତ ଥିବା ପଲିଥିନ୍ ଆବଶ୍ୟକ ପଡ଼ିବ। ଚାଷ ପ୍ରଣାଳୀ କିପରି କରିବେ ଜାଣି ରଖନ୍ତୁ। ନଡ଼ା ବିଶୋଧନ ପ୍ରଥମେ କରିବେ। ନଡ଼ାର 2 ପଟରୁ କାଟି 2

0: ଫୁଟ ଲମ୍ବାରେ ନଡ଼ା କରନ୍ତୁ। ନଡ଼ା ବିଡ଼ିଆକୁ ଆଗକୁ ଧରି ଧାନ ପତ୍ରକୁ ବାହାର କରି 12-14 ଘଣ୍ଟା ପରିଷ୍କାର ପାଣି ଥିବା କୁଣ୍ଡରେ ବତରାଇ ଦିଅନ୍ତୁ। ବତରାଇବା ପୂର୍ବରୁ କୁଣ୍ଡ ପାଣିରେ ଚୂନ ଆପଣମାନେ 20 ଗ୍ରାମରୁ 1 ଲିଟର ପାଣିରେ ମିଶାଇ ବ୍ୟବହାର କରିବେ, କିମ୍ବା ନଡ଼ାର ମୋଟା ଅଂଶକୁ ଗରମ ପାଣିରେ 15-20 ମିନିଟ୍ ବୁଡ଼ାଇ ଅଗ୍ରଭାଗକୁ ତଳକୁ କରି କୌଣସି ଉଚ୍ଚ ଜାଗାରେ ଡେରି କରି ରଖିଦେବେ। 3-5 ଘଣ୍ଟା ମଧ୍ୟରେ ନଡ଼ାରୁ ପାଣି ଛାଡ଼ିଗଲେ ନଡ଼ାକୁ 4 ଭାଗ କରିଦେବେ। ଭାଡ଼ି ପ୍ରସ୍ତୁତ କରିବେ। ଭାଡ଼ିର ଚାରିକୋଣରେ 4 ଗୋଟି ଇଟା ବା କିଳା ମାରି 2 ଫୁଟ ଲମ୍ବ 2 ଫୁଟ ଓସାର ବାଉଁଶ ବା କାଠର ଭାଡ଼ି ତିଆରି କରିପାରିବେ। ଭାଡ଼ିଟି ମାଟିଠାରୁ ଯେପରି 6-12 ଇଞ୍ଚ ଉଚ୍ଚତାରେ ରହିବା ଦରକାର। ଏହାଦ୍ୱାରା ବେଡ୍ଗୁଡ଼ିକ ମୂଷା, ପିମ୍ପୁଡ଼ି, ଉଇ, ପୋକ ଏବଂ କେତେକ ଅଣୁଜୀବମାନଠାରୁ ରକ୍ଷା କରାଯାଇପାରେ। ମଞ୍ଜି ସଂଗ୍ରହ କିପରି କରିବେ? ବୋତଲରେ ଥିବା ଛତୁ ବିହନଗୁଡ଼ିକୁ ବୋତଲରୁ ଭାଙ୍ଗି ବାହାର କରିବେ। ମଞ୍ଜିଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ କରି ସମସ୍ତ ମଞ୍ଜିକୁ 4 ସମାନ ଭାଗରେ ବିଭକ୍ତ କରିବେ। ତାପରେ ଡାଲିଗୁଣ୍ଡକୁ ସମାନ 4 ଭାଗରେ ରଖିବେ। ପୂର୍ବରୁ ପ୍ରସ୍ତୁତ ଭାଡ଼ି ଉପରେ ପୂର୍ବ ପଶ୍ଚିମ କରି 1 ଭାଗ ନଡ଼ା ବିଛାଇଦେବେ, ଯେପରିକି ନଡ଼ାର ମୂଳ ଉଭୟ ଦିଗରେ ରହୁଥିବ। ନଡ଼ା ସ୍ତରର ଉଚ୍ଚତା 15-20 ସେଣ୍ଟିମିଟର ହେବା ଆବଶ୍ୟକ। ନଡ଼ା ଉପରେ କଡ଼ରୁ 5-6 ସେଣ୍ଟିମିଟର ଛାଡ଼ି 5-7 ସେଣ୍ଟିମିଟର ବ୍ୟବଧାନରେ 1 ଭାଗ ଛତୁ ବିହନକୁ ଗୋଟି ଗୋଟି କରି ରଖିଦେବେ। 1 ଭାଗ ଡାଲିଗୁଣ୍ଡକୁ ଏହି ମଞ୍ଜି ଗଦା ଉପରେ ସମାନ ଭାବରେ ରଖିବେ। ଏହା ଛତୁ ଭାଡ଼ିର ପ୍ରଥମ ସ୍ତର। ପ୍ରଥମ ସ୍ତର ଉପରେ ଉତ୍ତର ଦକ୍ଷିଣ କରି ଆଉ 1 ଭାଗ ନଡ଼ା ବିଛାଇଦେବେ, ଯେପରିକି ନଡ଼ାର ମୂଳ ଉଭୟ ଦିଗରେ ରହୁଥିବ ଏବଂ ଦ୍ୱିତୀୟ ସ୍ତରରେ ମଧ୍ୟ 15-20 ସେଣ୍ଟିମିଟର ଉଚ୍ଚ ହେବା ଆବଶ୍ୟକ। ପ୍ରଥମ ସ୍ତର ପରି ଛତୁ ବିହନ ଏବଂ ଡାଲିଗୁଣ୍ଡ ବ୍ୟବହାର କରିପାରିବେ। ତାହାପରେ ଦ୍ୱିତୀୟ ସ୍ତର ପୂର୍ବ ପଶ୍ଚିମ କରିବେ। ତୃତୀୟ ସ୍ତର 5-7 ସେଣ୍ଟିମିଟର ବହଳର ନଡ଼ା ଉତ୍ତର ଦକ୍ଷିଣ ଦିଗ କରି ଘୋଡ଼ାଇଦେବେ। ଚତୁର୍ଥ ସ୍ତରର ନଡ଼ା ଦେବା ପରେ ଭାଡ଼ିକୁ ହାଲକା ଭାବରେ ଚାପିଦେବେ। ଭାଡ଼ିର ଚାରିପାଖରେ ନଡ଼ା ଅଳିଥିଲେ ତାକୁ ସାଇଜ୍ କରି କତୁରୀ ସାହାଯ୍ୟରେ କାଟି ପଲିଥିନ୍ ଚାଦରରେ ଘୋଡ଼ାଇଦେବେ। ବେଡ୍ ପକାଇବାର 4-5 ଦିନ ବେଳକୁ ପଲିଥିନ୍ ଟେକି ଭାଡ଼ିର ବତର ପରୀକ୍ଷା ମଧ୍ୟ ଆପଣମାନେ କରିପାରିବେ। ବତର କମ୍ ଥିଲେ ସ୍ପ୍ରେ ସାହାଯ୍ୟରେ ପାଣି ଛିଞ୍ଚିବେ। 7-10 ଦିନ ବେଳକୁ ଛତୁ ଫିମ୍ପି ଭାଡ଼ିର ନଡ଼ା ଉପରେ ସମ୍ପୂର୍ଣ୍ଣ ମାଡ଼ିଗଲେ ପଲିଥିନ୍ ଚାଦରକୁ ବାହାର କରିଦେବେ। ନଡ଼ା ଶୁଖି ଆସିଲେ ଋତୁ ଏବଂ ପାଗ ଦେଖି ଦିନକୁ 3 ଥର ପାଣି ସିଞ୍ଚନ କରିବେ। ପାଣି ଛିଞ୍ଚିବା ପରେ ଭାଡ଼ିର ଧାରରେ ଦିଆଯିବା ଉଚିତ, ଯେପରିକି ଅଧିକ ପାଣି ଭାଡ଼ି ଭିତରେ ଯେମିତି ନ ପଶେ। ବେଡ୍ ପକାଇବାର 9-10 ଦିନରେ ପ୍ରଥମେ କଢ଼ ଦେଖାଯାଏ ଏବଂ ଏହାର 3-4 ଦିନ ପରେ କଢ଼ ତୋଳାଯାଏ। କଢ଼ ଛତୁର ଚାହିଦା ଏବଂ ବଜାର ଦର ଫୁଟିଲା ଛତୁଠାରୁ ଅଧିକ, ତେଣୁ କଢ଼ ସମ୍ପୂର୍ଣ୍ଣ ଆକାରରେ ହେବା ପରେ ଆପଣ ତୋଳିବାର ବ୍ୟବସ୍ଥା କରନ୍ତୁ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଆଜି ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ଗଣ୍ଡ ଭାଇ ଭଉଣୀମାନେ ଗାଧୋଇବାକୁ ଯିବା ସମୟରେ ଗାଉଥିବା ଗୀତ।

0: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଶୁଣିଲେ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ଆକାଶବାଣୀ ଜୟପୁର। ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍। ପ୍ରବାଚକ ଯତିନ ଶର୍ମା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: नमस्कार। आकाशवाणी कटक आंचलिक संवाद पढ़ुछंती सरिता साहू। प्रधानमंत्री नरेन्द्र मोदी आज आभासी माध्यम विकसित भारत पर निशामुक्त युव अभियान शुभारंभ करेंगे। युवपीढ़ी को निशार कुप्रभाव संपर्क सचेतन कराइबा देशव्यापी 100 सप्ताह व्यापी ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ 10,000 ଉର୍ଦ୍ଧ୍ୱ ସ୍ଥାନରେ ଅନୁଷ୍ଠିତ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6 ବିଭାଗର 11 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ କହିଛନ୍ତି କ୍ୟାବିନେଟ୍ରେ ଜନଜାତି ଜୀବିକା ମିଶନ 2.0 ପାଇଁ 2,995 କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ସେହିଭଳି କୃଷି ଯନ୍ତ୍ରପାତି ଯୋଜନା ଅବଧିକୁ ଆହୁରି 5 ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି।
4: ମେସିନ୍ସ ଆଉ କିଣିପାରିବେ, ଇମ୍ପ୍ଲିମେଣ୍ଟ ଆଉ ଡିଜେଲ ପମ୍ପ ସେଟ୍ ଇତ୍ୟାଦି। ଏହି ସ୍କିମ୍ ପାଇଁ 2,200 କୋଟି ଟଙ୍କାର ଆମେ ପ୍ରୋଭିଜନ ରଖିଛୁ। ଏଥିରେ 380,000 ବେନିଫିସିଆରିଜ ଏଥିରେ ଲାଭାନ୍ୱିତ ହେବେ। ଆଜି ଚାଷୀମାନଙ୍କ ପାଇଁ 4 ବହୁତ ବଡ଼ ବଡ଼ ପ୍ରୋଜେକ୍ଟ ମଧ୍ୟ ଆପ୍ରୁଭ ହୋଇଛି। ପ୍ରେଗନେଣ୍ଟ ଓ ଲାକ୍ଟେଟିଙ୍ଗ ମଦର୍ସ ପାଇଁ କ୍ରେଶର ସ୍କିମ୍ ଅଛି।
3: ବୈଠକରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ବିତରଣ ପ୍ରଣାଳୀ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ସେହିଭଳି ପିଭିଟିବି ବର୍ଗଙ୍କ ଅଞ୍ଚଳରେ ମା'ମାନଙ୍କ ସ୍ୱାସ୍ଥ୍ୟ ପୋଷଣ କାର୍ଯ୍ୟକ୍ରମ ଓ ଶିଶୁ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ବ୍ୟବସାୟ ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ 2017 ଆବଶ୍ୟକ ସଂଶୋଧନ ଆଣିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ରାଜ୍ୟରେ ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଲାଗି 1982 ସଂଶୋଧନ ବିଲ୍ ଏବଂ ଓଡ଼ିଶା ରାଜ୍ୟ ବିଧିସେବା କ୍ୟାଡର ନିୟମାବଳୀ 2026 ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟର ସହରାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରକୁ 2029 ସୁଦ୍ଧା ସାର୍ବଜନୀନ ବାସଗୃହ ଯୋଗାଇବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବନ୍ଧୁ ଯୋଜନାକୁ ମଞ୍ଜୁରୀ ମିଳିଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା 8 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। ଇତିମଧ୍ୟରେ 2,69,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବନ୍ୟାପାଣି କମିବାର 3 ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତିର ସୁପରିଚାଳନା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

0: ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଖଡ଼ଖଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚନ ଆୟୋଗ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଅଗଷ୍ଟ ମାସ 19 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଅନ୍ତର୍ଭୁକ୍ତିମୂଳକ କରିବା ଉଦ୍ଦେଶ୍ୟରେ ସମୟସୀମାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ପୁଲିସ୍ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ 17,590 ଜଣ ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମହିଳା ଓ ଶିଶୁ ଅପରାଧ ଶାଖାର ତଦନ୍ତ ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଇନୋଭେସନ୍ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର ଦଶମ ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପିଲାମାନଙ୍କ ଭିତରେ ବର୍ଷାଦିନିଆ ରୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଗଦାଧର ଷଡ଼ଙ୍ଗୀ।
2: ଝାଡ଼ାବାନ୍ତି ରୋଗ ବର୍ଷା ଦିନର ଏକ ପ୍ରମୁଖ ରୋଗ। ଶିଶୁ ଏବଂ ଛୁଆମାନେ ବିଶେଷ ଭାବରେ ଏଥିରେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏ ରୋଗରେ ପ୍ରଥମେ ଗୋଟିଏ ଦିନ ବାନ୍ତି ହୁଏ ଏବଂ ତା ପରଦିନଠାରୁ ତରଳ ଝାଡ଼ା ଆରମ୍ଭ ହୋଇଯାଏ। ପ୍ରଥମେ ବାନ୍ତି ଯୋଗୁଁ ଖାଦ୍ୟ ଏବଂ ପାନୀୟ ଶରୀର ମଧ୍ୟକୁ କମ୍ ପ୍ରବେଶ କରିଥାଏ। ତା ଛଡ଼ା ବାପାମାମାନେ ଛୁଆକୁ ବାନ୍ତି ଭୟରେ ଖାଇବାକୁ ଦେଇନଥାନ୍ତି। ଝାଡ଼ାବାନ୍ତିରେ ଅସୁବିଧାର ପ୍ରମୁଖ କାରଣ ହେଲା ଦେହରୁ ଜଳୀୟ ଅଂଶ ଶୁଖିଯିବା। ସାଧାରଣ ଭାବେ ଝାଡ଼ା ଭଲ ହେବାକୁ 2-3 ଦିନ ଲାଗିଥାଏ। ଜଳୀୟ ଅଂଶର ନିର୍ଗମନକୁ ପୂରଣ କରିବାର ସହଜ ଉପାୟ ଆମ ପାଖରେ ଅଛି। ଏ ସମୟରେ ଛୁଆକୁ ଖାଇବା ବନ୍ଦ କରିବା ଅନୁଚିତ। ମା ଠାରୁ ଖାଉଥିଲେ ତାହା କଣ୍ଟିନ୍ୟୁ କରନ୍ତୁ। 5 ପାଣିରେ ମୁଠାଏ ଚିନି ଏବଂ 3 ଧରିଲା ଭଳି କିଛି ଲୁଣ ମିଶାଇ ବାରମ୍ବାର ଛୁଆକୁ ପିଇବାକୁ ଦିଅନ୍ତୁ। ଲୁଣ ମିଶା ଦହି ପାଣି, ଲେମ୍ବୁ ସର୍ବତ, ପଇଡ଼ ପାଣି ଏବଂ ପଖାଳ ତୋରାଣି ଏସବୁ ଛୁଆକୁ ଅଳ୍ପ ଅଳ୍ପ କରି ଦିଆଯାଇପାରିବ। ORS ପ୍ୟାକେଟ ବଜାରରେ ସର୍ବତ୍ର ମିଳୁଛି। ଗୋଟିଏ ଛୋଟ ପ୍ୟାକେଟକୁ ଗୋଟିଏ ଗ୍ଲାସ୍ ପାଣିରେ ଗୋଳାଇ ବାରମ୍ବାର ପିଇବାକୁ ଦିଆଯାଇପାରିବ। ଏସବୁ କରିବା ସତ୍ତ୍ୱେ ଆଖି କୋରଡ଼କୁ ପଶିଗଲେ, ଛୁଆ ଅତ୍ୟଧିକ କାନ୍ଦିଲେ କିମ୍ବା ପରିସ୍ରା ପୂର୍ବରୁ ଯେମିତି କରୁଥିଲା ସେପରି ନ କଲେ ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଇବା ଉଚିତ। ଏ ସମୟର ଅନ୍ୟ ଏକ ରୋଗ ହେଲା ଗ୍ରହଣୀ କିମ୍ବା ନାଳରକ୍ତ ଝାଡ଼ା। ଛୁଆମାନେ ବାରମ୍ବାର ଝାଡ଼ା ଫେରନ୍ତି ଯେଉଁଥିରେ ମଳ ନଥାଇ ନାଳ ଏବଂ ରକ୍ତ ଆସିଥାଏ। ଏହା ସାଧାରଣତଃ ଜୀବାଣୁଜନିତ ରୋଗ। ORS ଏବଂ ଅନ୍ୟ ପ୍ରକାରର ଜଳଯୁକ୍ତ ପାନୀୟ ଦେବା ସହିତ ଖାଦ୍ୟକୁ ବନ୍ଦ ନ କରିବା ଉଚିତ। ରକ୍ତ ବିଶେଷ ଭାବରେ ଝାଡ଼ାରେ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରିବା ବିଧେୟ। ଟାଇଫଏଡ୍ ଏହି ସମୟରେ ବେଶୀ ଦେଖାଦିଏ। ଏହା ଏକ ଜଳବାହିତ ରୋଗ ହୋଇଥିବାରୁ ଏବଂ ବର୍ଷା ଦିନରେ ଜଳର ପ୍ରଦୂଷଣ ଅଧିକ ହେବା ହେତୁ ଏ ରୋଗର ପ୍ରାଦୁର୍ଭାବ ଅଧିକ। ପ୍ରଥମ ସପ୍ତାହରେ ଜ୍ୱର ହେବା ଏବଂ ଦ୍ୱିତୀୟ ସପ୍ତାହ ବେଳକୁ ସାମାନ୍ୟ ନେଳି ରଙ୍ଗର ପତଳା ଝାଡ଼ା ହେବା ଏ ରୋଗର ଲକ୍ଷଣ। ସାଂଘାତିକ ହେଲେ ଏ ରୋଗରେ ଖାଦ୍ୟନଳୀରେ ଛିଦ୍ର ହୋଇ ପେଟ ଭିତରକୁ ଖାଦ୍ୟ ପଦାର୍ଥ ଚାଲିଯାଏ ଏବଂ ପେରିଟୋନାଇଟିସ୍ ହୁଏ। ଏହା ସାମୟିକ ମସ୍ତିଷ୍କ ପ୍ରଦାହ ମଧ୍ୟ କରିଥାଏ। ପାଣି ଫୁଟାଇ ପିଇଲେ ଏବଂ ଖାଦ୍ୟ ଗରମ କରି ଖାଇଲେ ଏ ରୋଗ ହୁଏ ନାହିଁ। ଟାଇଫଏଡ୍ ପ୍ରତିଷେଧକ ଟୀକା ମଧ୍ୟ ମିଳୁଛି। 3 ଥରେ ଗୋଟିଏ ଟୀକା 2 ଉର୍ଦ୍ଧ୍ୱ ଛୁଆମାନଙ୍କୁ ଦିଆଯାଇପାରେ। ଜ୍ୱର କ୍ରମାଗତ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପରିଚାଳିତ ହେବା ବିଧେୟ। ଏହି ସମୟରେ ପେଟ କାଟିବା କିମ୍ବା ବିନ୍ଧିବା ଯୋଗୁଁ ପିଲାମାନଙ୍କୁ ଡାକ୍ତରଖାନାକୁ ଅଣାଯାଇଥାଏ। ପେଟରେ ଯନ୍ତ୍ରଣା ଖାଦ୍ୟନଳୀର ସଂକ୍ରମଣ ଯୋଗୁଁ ହୋଇଥାଏ। ପିଲାମାନେ ଖାଦ୍ୟ ଖାଇପାରନ୍ତି ନାହିଁ। ଖାଦ୍ୟ ଖାଇଲେ

0: ପେଟ କାଟିବା ବଢ଼ିଯାଇଥାଏ। ସାଧାରଣ ପେଟ କାଟିବା ଆପେ ଆପେ ଭଲ ହୋଇଯାଏ। ଏ ସମୟରେ ତରଳ ଖାଦ୍ୟ ଅଳ୍ପ ପରିମାଣରେ ଏବଂ ସ୍ୱଳ୍ପ ସମୟ ବ୍ୟବଧାନରେ ଦେବା ଉଚିତ। ପିଇବା ପାଇଁ ପାଣି ମଧ୍ୟ ଅଳ୍ପ ଅଳ୍ପ କରି ଦିଆଯାଇପାରେ। ପେଟ କାଟିବା ବେଶୀ ହେଲେ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆଣ୍ଟାସିଡ୍ ସିରପ କିମ୍ବା ବଟିକା ଏବଂ ପେଟ ବିନ୍ଧା କମିବା ପାଇଁ କ୍ଷୁଦ୍ରାନ୍ତ ଚାଳନ କମ୍ କରୁଥିବା ଔଷଧ ଦିଆଯାଇପାରେ। ପେଟ ବିନ୍ଧା ବେଶୀ ହେଲେ କିମ୍ବା ନେଳି ବାନ୍ତି ହେଲେ କିମ୍ବା ଢାଉ ରଙ୍ଗର ଝାଡ଼ା ହେଲେ କିମ୍ବା ପେଟ ଫାମ୍ପିଲେ କିମ୍ବା ଛୁଆର ଚେତା ନ ରହିଲେ ତାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ବିଧେୟ। ଛୋଟ ପିଲାଙ୍କୁ ଅତ୍ୟଧିକ ଜ୍ୱରରେ ସମୟ ସମୟ ପିହୁଳା ମାରିଥାଏ। 6 ମାସରୁ 6 ବର୍ଷ ମଧ୍ୟରେ ପିଲାମାନଙ୍କୁ ଏହା ହୋଇଥାଏ। ବର୍ଷା ଦିନେ ଏହାର ପ୍ରାଦୁର୍ଭାବ ଟିକିଏ ଅଧିକ, ତେଣୁ ଏ ସମୟରେ ଛୋଟ ଛୁଆକୁ ଜ୍ୱର ହେଲେ ଶରୀର ତାପ ବାରମ୍ବାର ଦେଖିବେ। ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରୁ ପାରାସିଟାମଲ ବଟିକା କିମ୍ବା ସିରପ ଆଣି ଛୁଆକୁ ଖାଇବାକୁ ଦେବେ। ଉତ୍ତାପ ବଢ଼ିଗଲେ ଥଣ୍ଡା ପାଣିରେ ପୋଛି ଫ୍ୟାନ୍ ପାଖରେ କିମ୍ବା ଉତ୍ତମ ବାୟୁ ସଞ୍ଚାଳିତ ହେଉଥିବା ଜାଗାରେ ଛୁଆକୁ ରଖିବେ। ଦେହର ଉତ୍ତାପ କମିଗଲେ ପିହୁଳା ମାରିବାର ସମ୍ଭାବନା ମଧ୍ୟ କମିଯାଏ। ବର୍ଷା ଜଳରେ ମଶାମାନେ ଅଣ୍ଡା ଦିଅନ୍ତି ଏବଂ ବଂଶ ବଢ଼ାନ୍ତି, ତେଣୁ ମ୍ୟାଲେରିଆର ପ୍ରକୋପ ମଧ୍ୟ ଏ ସମୟରେ ବେଶୀ। ତେଣୁ ଏସବୁକୁ ଚିନ୍ତା କରି ବର୍ଷା ଦିନେ ଛୁଆମାନଙ୍କର ଯତ୍ନ ନେବା ବିଧେୟ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ପିଲାମାନଙ୍କ ଭିତରେ ବର୍ଷାଦିନିଆ ରୋଗ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଗଦାଧର ଷଡ଼ଙ୍ଗୀ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଏଥିରେ 10,000 ଉର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇ ଭାରତ ସ୍ୱେଚ୍ଛାସେବୀ, ମାଇ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125 ଉର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ସେଥିମଧ୍ୟରେ କ୍ରୀଡ଼ା, ପଦଯାତ୍ରା, ଯୋଗ, ସାଂସ୍କୃତିକ ସଚେତନତା ବୃଦ୍ଧି, ପଥପ୍ରାନ୍ତ ନାଟକ, ଆଲୋଚନା ବୈଠକ, କଳା ପ୍ରତିଯୋଗିତା, ଲୋକସମ୍ପର୍କ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ସୁରକ୍ଷିତ, ସୁବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ନଡ୍ଡା ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍ୱଚ୍ଛ ଏବଂ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ନିରପେକ୍ଷ ତଥା ପରୀକ୍ଷାର୍ଥୀ ଅନୁକୂଳ ପରିବେଶକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗୁଜବଠାରୁ ଦୂରେଇ ରହିବା ପାଇଁ କେବଳ ଜାତୀୟ ଡାକ୍ତରୀ ବିଜ୍ଞାନ ପରୀକ୍ଷା ପରିଷଦ ଏନ୍ବିଇଏମ୍ଏସ୍ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଉପରେ ନିର୍ଭର କରିବାକୁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅତ୍ୟନ୍ତ ସୁରକ୍ଷିତ ତଥା ସମୟ ସୀମାବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥାଏ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାର ଗୋପନୀୟତା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ବୈଠକ ଅବସରରେ ଶ୍ରୀ ନଡ୍ଡା ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ପରୀକ୍ଷା ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 2,73,183 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ ଏହା 12.5% ଅଧିକ। 340 ସହରର

1300ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉଜ୍ବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସାଇଦୋଭ ବକ୍ତିୟର ଓଲ୍ଡିଲୋଭିଚ୍ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଓଲ୍ଡିଭିଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦିଲ୍ଲୀରେ ଏକ ବ୍ୟାବସାୟିକ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକ୍କିମକୁ ସର୍ବନିମ୍ନ 365 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ଏବଂ ଆଲୋଚନାକୁ ତେହେରାନ ନ ଫେରିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ସେ ସତର୍କ କରାଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ପଶ୍ଚିମ ଏସିଆରେ ବସବାସ କରୁଥିବା ଆମେରିକୀୟଙ୍କ ପାଇଁ ଏକ ନୂତନ ସୁରକ୍ଷା ପରାମର୍ଶବଳୀ ଜାରି କରିଛି। ସଂଘର୍ଷ ଅଧିକ ତୀବ୍ର ହେଲେ ସେହି ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ଆମେରିକୀୟଙ୍କୁ ଅନୁରୋଧ କରାଯାଇଛି। ଗାଜା ଏବଂ ଲେବାନନରେ ମଧ୍ୟ ସଂଘର୍ଷ ବୃଦ୍ଧି ପାଇଛି। ଆମେରିକା ସମର୍ଥିତ ଯୁଦ୍ଧବିରତି ଢାଞ୍ଚା ଅନୁଯାୟୀ ଇସ୍ରାଏଲ୍ ନିଜ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ତେହେରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ପଶ୍ଚିମ ଏସିଆର ପ୍ରମୁଖ ଇସ୍ରାଏଲ୍ ଭିଭିଭୂମି ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ପେରୁର ନାଜକା ସହର ନିକଟରେ ଏକ ବିମାନ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସିଦ୍ଧ ନାଜକା ଲାଇନ୍ସ ଉପରେ ଏହି ବିମାନଟି ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପେରୁର ବିମାନ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ଏହି ବିମାନଟି ଇକା ସହରରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ପେରୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଉଟା ପ୍ରବାସୀ ସଙ୍କଟର ସମାଧାନ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ୟୁରୋପୀୟ ସଂଘରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ସୀମାପାର ପ୍ରବାସୀ ପରିସ୍ଥିତି ନେଇ ସ୍ପେନ୍ ଏବଂ କିଛି ସଦସ୍ୟ ରାଷ୍ଟ୍ର ମଧ୍ୟରେ ବିବାଦ ଉପୁଜିଛି। ମରକୋରୁ ପ୍ରାୟ 60,000 ପ୍ରବାସୀ ସ୍ପେନ୍ର ଅବରୋଧ ଅଞ୍ଚଳରେ ପ୍ରବେଶ କରିବା ପରେ ୟୁରୋପୀୟ ସଂଘର 22 ସଦସ୍ୟ ରାଷ୍ଟ୍ର ଏକ ସମନ୍ୱିତ ପଦକ୍ଷେପ ଏବଂ ଦୃଢ଼ ବାହ୍ୟ ସୀମା ନିୟନ୍ତ୍ରଣ ନେଇ ଆହ୍ୱାନ ଦେଇଛନ୍ତି। ସ୍ପେନ୍ ସହିତ ଇଟାଲୀ ୟୁରୋପୀୟ ସୀମାମୁକ୍ତ ସେନ୍ଗେନ୍ ବ୍ୟବସ୍ଥାକୁ ସ୍ଥଗିତ ରଖିଛି। ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କର ଏହା ଏକ ନକାରାତ୍ମକ ପ୍ରତିକ୍ରିୟା ବୋଲି ସ୍ପେନ୍ ସମାଲୋଚନା କରିଛି। ଫିନ୍ଲାଣ୍ଡ ଏବଂ ଡେନ୍ମାର୍କ ସମର୍ଥନରେ ଇଟାଲୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପେନ୍ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଗତମାସ 30 ତାରିଖ ସୁଦ୍ଧା ସିଉଟାରେ ପ୍ରବେଶ କରିଥିବା ପ୍ରାୟ ସମସ୍ତ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୀମାପାର ପ୍ରବାସୀ ବୃଦ୍ଧି ସମୟରେ ବୁଡ଼ିଯାଇ ଏବଂ ଦଳାଚକଟାରେ ପ୍ରାୟ 67 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ତାଙ୍କ ସରକାର ସୀମା ନିୟନ୍ତ୍ରଣକୁ କାର୍ଯ୍ୟକ୍ଷମ କରିବା ସହ ଅନଧିକୃତ ଗତିବିଧିକୁ ପ୍ରତିହତ କରିବା ନେଇ ପଦକ୍ଷେପ ଗ୍ରହଣ କରିଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ବୃଦ୍ଧି ପାଇଛି। ସେଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10ମ ଦିନରେ ଗତକାଲି ଭାରତ 16 ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7 ସ୍ୱର୍ଣ୍ଣ ଏବଂ 3 ରୌପ୍ୟ ପଦକ ହାସଲ କରିଛି। ପୁରୁଷ 80 କିଲୋଗ୍ରାମ ବର୍ଗରେ ଅଙ୍କୁଶ ପାନଘଲ, 60 କିଲୋଗ୍ରାମ ବର୍ଗରେ ସଚିନ ସିୱାଚ ଏବଂ ମହିଳା ବର୍ଗରେ ଜସ୍ମିନ ଲାମ୍ବୋରିଆ, ପ୍ରୀତି ପାୱାର, ସାକ୍ଷୀ ଚୌଧୁରୀ, ପ୍ରିୟା ଘଙ୍ଗର୍ସ ଏବଂ ଅରୁନ୍ଧତୀ ଚୌଧୁରୀ ସ୍ୱର୍ଣ୍ଣପଦକ ପାଇଛନ୍ତି। ଭାରତର ଅନ୍ୟ 3 ଜଣ ମୁଷ୍ଟିଯୋଦ୍ଧା ନରେନ୍ଦ୍ର ବୱଲ, ଲଭ୍ଲୀଲା ବର୍ଗୋହେନା ଏବଂ ଯଦୁମଣି ସିଂ ରୌପ୍ୟ ପଦକ ପାଇଛନ୍ତି। ପାରା ଆଥ୍ଲେଟିକ୍ସ ବର୍ଗରେ ପୁରୁଷ ସଟ୍ଫୁଟ୍ ଏଫ୍ଏମ୍ 57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁଆଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ

0: ଟ୍ରାଭେଲ୍ ରୌପ୍ୟ ଏବଂ ସେଲଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ଏବଂ ଭିଏତନାମର ଥୁଇ ଲିନ୍ ଏନ୍ଗୁଏନ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲ୍ରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେଥିମଧ୍ୟରେ କର୍ଣ୍ଣାଟକ, କେରଳ, ମାହେ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ ଆଦି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ପୂର୍ବ ଉତ୍ତରପ୍ରଦେଶ, ମେଘାଳୟ, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39 ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16 ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଟିକି ରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା, କ୍ଷମା କରିବେ, ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା।

0: ନମସ୍କାର ପିଲାମାନେ।
1: ପିଲାମାନେ ସମୟ ବହୁତ ବଡ଼ ବଳବାନ। ହଁ ପିଲାମାନେ, ସମୟ କାହାକୁ ଅପେକ୍ଷା କରେ ନାହିଁ। ସିଏ ତାର ଟିକ୍ ଟିକ୍ ଶବ୍ଦ କରିକି ଆଗକୁ ଆଗକୁ ବଢି ଚାଲିଥାଏ। ହଁ ପିଲାମାନେ, ଦେଖ ନା, ଖରାଦିନ ଚାଲି ଯାଇଛି, ଆସିଗଲା ବର୍ଷା ଦିନ। ଆଉ ପିଲାମାନଙ୍କ ପାଇଁ ବର୍ଷା ଋତୁଟି ତ ଭାରି ବଢିଆ ଋତୁ, କାରଣ ସେମାନେ ସବୁ ବର୍ଷାରେ ଟିକେ ଓଦା ହେବେ, ଓଳି ତଳେ ଠିଆ ହେବେ, କାଦରେ ଗୋଡ଼ ପଚର ପଚର କରିବେ, କାଗଜ ଡଙ୍ଗା ଭସେଇବେ। ହଁ କିନ୍ତୁ ପିଲାମାନେ ମନେ ରଖ, ଏଇ ବର୍ଷା ଦିନରେ ଆମକୁ ଥଣ୍ଡା ଜ୍ୱର ହେଇଥାଏ, କାଶ ହେଇଥାଏ, ନାକରୁ ପାଣି ବୁହେ, ଆଖି ନାଲି ପଡ଼ିଯାଏ। ହଁ ପିଲାମାନେ, ବର୍ଷାରେ ଓଦା ହେଲେ ଏଇ ସବୁ ଗୁଡ଼ା ହେଇଥାଏ। ତମେ ଯଦି ବର୍ଷାରେ ଓଦା ହେବ, ତାହେଲେ ଯେତେବେଳେ ତୁମକୁ ଜ୍ୱର ହେବ, ତମେ ତ ନିଜେ କଷ୍ଟ ପାଇବ। ସତ କଥା, ମାଙ୍କୁ କେତେ କଷ୍ଟ ଲାଗିବ। ତୁମକୁ ଜ୍ୱର ହେଇଗଲେ ମା ତୁମକୁ ଜମା ଛାଡ଼ନ୍ତିନି, ରାତି ରାତି ବସିକି ତୁମ ମୁଣ୍ଡରେ ଓଦା ପଟି ଦେଇକି କେତେ କ'ଣ ଠାକୁରଙ୍କୁ ଡାକନ୍ତି, ମୋ ପୁଅଟା କେମିତି ଭଲ ହେଇଯାଉ, ମୋ ଝିଅଟା କେମିତି ଭଲ ହେଇଯାଉ। ପିଲାମାନେ ନିଜେ କଷ୍ଟ ତ ପାଇବ, ଘର ଲୋକଙ୍କୁ ମଧ୍ୟ କେତେ କଷ୍ଟ ଦେବ। ଆମେ ସେମିତି କାମ କରିବା କି? ଜମା କରିବାନି। ଆମେ ସମସ୍ତେ ସୁନା ପିଲା ହେବା, ବଡ଼ମାନଙ୍କର କଥା ଶୁଣିବା। ପିଲାମାନେ, ତମମାନେ ଯେତେବେଳେ ସ୍କୁଲକୁ ଯାଉଛ, ମା କେତେ ସୁନ୍ଦର ତୁମକୁ ରେନକୋଟ୍ ଦେଇଥାନ୍ତି, ଗରମ ଗରମ ପାଣି ପିଇବାକୁ ଦେଇଥାନ୍ତି, ଘର ତିଆରି ଖାଇବା ଦେଇଥାନ୍ତି। କିନ୍ତୁ ପିଲାମାନେ ତୁମେ କ'ଣ କର, ସ୍କୁଲକୁ ଗଲା ପରେ ଯେହେତୁ ବାପା ମା ସେଠି ନଥାନ୍ତି, ତୁମେ ରେନକୋଟ୍ କାଢ଼ିକି ଫୋପାଡ଼ି ଦିଅ, ଓଦା ହୁଅ,

ଛତା ଦେଇଥିଲେ ଛତା ମଧ୍ୟ ତୁମେମାନେ ସବୁ ବନ୍ଦ କରିଦିଅ। ପିଲାମାନେ ଯଦି ଆମେ ବର୍ଷାରେ ଓଦା ହେବା ନିଶ୍ଚିତ ଭାବେ ଆମ ଦେହ ଖରାପ ହେଇଯିବ। ଆଉ ଥରେ ଦେହ ଖରାପ ହେଇଗଲା ମାନେ ପୁଣି ଥରେ ତୁମକୁ ସୁସ୍ଥ ହେବା ପାଇଁ ବହୁତ ସମୟ ନେଇଯିବ। ତେଣୁକରି ପିଲାମାନେ ବର୍ଷା ଦିନରେ ଆମେ ଶରୀରର ନିଶ୍ଚୟ ଯତ୍ନ ନେବା, ଓଦା ହେବା ନାହିଁ। ପିଲାମାନେ ଯେଉଁଦିନ ବେଶୀ ଥଣ୍ଡା ଲାଗୁଛି ଆମେ ମଫଲର ସ୍ୱିଟର ମଧ୍ୟ ପିନ୍ଧିବା। ହଁ ପିଲାମାନେ, ଜାଣି ଶୁଣିକି ଆମେ ରୋଗକୁ ଡାକିବା ନାହିଁ। ତାହେଲେ ସକାଳୁ ସକାଳୁ ପିଲାମାନଙ୍କର ମନ ଟିକେ ଖୁସି କରିବା ପାଇଁ ଗୋଟେ ସୁନ୍ଦର ଗୀତଟିଏ ଆମେ ଶୁଣେଇଦେବା।

ଗୋଟିଏ ଗାଁରେ ଗୋଟେ କୁନି ବାଛୁରୀ ଥିଲା, ନାଁ ଥିଲା ରିଙ୍କୁ। ସିଏ ନିଦରେ ଶୋଇପଡ଼ିଛି, ସକାଳ ହେଇଯାଇଛି, ସୂର୍ଯ୍ୟ ଦେବତା ଆକାଶରେ ଦେଖାଗଲେଣି, ସୂର୍ଯ୍ୟ କିରଣ ତା ଉପରେ ପଡ଼ିଲାନି। ସେଇ ସମୟରେ ଗୋଟିଏ କୁନି ପ୍ରଜାପତିଟେ ଆସିଲା ଆଉ ରିଙ୍କୁର କାନ ଉପରେ ବସି କହିଲା, ରିଙ୍କୁ ଭାଇ, ରିଙ୍କୁ ଭାଇ, ସକାଳ ହେଇଗଲାଣି, ଉଠ ଉଠ, ଅଳସୁଆ ହେଲେ ହବ କି? ଚାଲ ଚାଲ, ତମେ ଘାସ ଖାଇବାକୁ ଯିବ, ନହେଲେ ଭୋକ ହବ ଯେ। ରିଙ୍କୁର ନିଦ ଭାଙ୍ଗିଲା, ଦେଖିଲା ସତରେ ସକାଳ ହେଇଗଲାଣି। ସେ ଧଡ଼ ଫଡ଼ ଉଠିକି

ଚାଲ ଚାଲ ପ୍ରଜାପତି ଭାଇ, ତମେ ଘାସ ଉପରେ ଉଡ଼ି ଉଡ଼ି ବୁଲିବ ଆଉ ମୁଁ ଘାସ ଖାଇବି। ଏହି ସମୟରେ ପିଲାମାନେ ହଠାତ୍ ଦେଖିଲା କୁନି ବଛୁରୀର ମା। କୁନି ବଛୁରୀର ମା ଚିତ୍କାର କଲା, କହିଲା, ଆରେ ଏଇ କୁଆଡେ ଯାଉଛୁ ତୁ ଏକୁଟିଆ ଏକୁଟିଆ। କୁନି ବଛୁରୀ କହିଲା, ମା ମା ମୁଁ ଭୋକ ଲାଗିଲାଣି, ମୁଁ ଘାସ ଚରିବାକୁ ଯାଉଛି। ମା ପୁଣି କହିଲେ, ତୁ ଏକା କଣ ଯାଉଛୁ, ରହ ରହ ମୁଁ ଆସୁଛି। କୁନି ବଛୁରୀ କହିଲା, ନା ନା ନା ନା ତମେ ଆସିବାକୁ ହବନି, ମୁଁ ପ୍ରଜାପତି ଭାଇ ସାଙ୍ଗରେ ଯାଉଛି। ମା ଯେତେ କହିଲେ ବି ବୁଝିଲାନି। ମା ପ୍ରଶ୍ନ କରିବାକୁ ବାଧ୍ୟ ହେଲେ, କହିଲେ, କୋଉ ଜାଗାକୁ ଯାଉଛୁ ଘାସ ଚରିବା ପାଇଁ, ମତେ ଟିକେ କହିକି ଯା। କୁନି ବାଛୁରୀ କହିଲା, ମା ମା ଗୋଟେ ନଦୀଟେ ଅଛି, ନଦୀ ପାଖରେ ନା ଭାରି କଅଁଳିଆ କଅଁଳିଆ ଘାସ, ମୁଁ ସେଇଠିକି ଖାଇବାକୁ ଯିବି। ମା ସେତେବେଳେ ଚମକି ପଡ଼ିଲେ, କହିଲେ, ଆରେ ଆରେ ରେ ରେ ନା ନା ନା ନା ନା ତୁ ଜମା ଯା ନା ସେ ନଦୀ କୂଳକୁ, କାହିଁକି ନା ସେ ନଦୀକୁ ଜଙ୍ଗଲରୁ ହାତୀମାନେ ଆସନ୍ତି, ସେଇଠି ଗାଧେଇଥାନ୍ତି, ସେମାନଙ୍କ ଶୁଣ୍ଢରେ ସମସ୍ତଙ୍କ ଉପରେ ପାଣି ପକେଇଥାନ୍ତି, ଆଉ ଯିଏ ସେ ନଦୀ କୂଳର ଘାସ ପାଖକୁ ଆସିଲା ଯେମିତି ଦେଖନ୍ତି ସେମାନେ, ତାକୁ ସେମାନେ ଆକ୍ରମଣ କରନ୍ତି। ତୁ କୁନି ବାଛୁରୀ ଛୁଆଟେ, ତୁ କ'ଣ ହାତୀମାନଙ୍କ ସହିତ ଗଣ୍ଡଗୋଳ କରିପାରିବୁ, ଜମା ଯିବୁନି, ବିପଦକୁ ଡାକେ ନା। କୁନି ବାଛୁରୀ ମାଆର କଥା ଶୁଣିଲାନି ଶୁଣିଲାନି, କହିଲା, ମା ମା ମୋ ସାଙ୍ଗରେ ପ୍ରଜାପତି ଭାଇ ଯାଉଛନ୍ତି, ମୁଁ ଏକୁଟିଆ ଯାଉନି। ମାଙ୍କ କଥା ନ ଶୁଣିକି ପିଲାମାନେ, କୁନି ବାଛୁରୀ ଧାଇଁଲା ଏକାପଟିଆ, ଆଉ ସେ ଯାଉ ଯାଉ ଯାଉ ଯାଉ ନଦୀ କୂଳରେ ପହଞ୍ଚିଲା। କିନ୍ତୁ ପିଲାମାନେ, ନଦୀ କୂଳରେ ମାଟିରେ ଘର କରିକି ଗୋଟେ ବଡ଼ ଜନ୍ଦାଟେ ରହୁଥିଲା। ତମେ ଜନ୍ଦା ଦେଖିଛ ନା, କଳା କଳା, ମା ଲୋ ମୁନିଆ ମୁନିଆ ଦାନ୍ତରେ ପୁରା ରଟ୍ କରି କାମୁଡ଼ି ଦିଏ କଅଁଳିଆ ମାଂସକୁ ଦେଖିଲେ, ସେଇ ଜନ୍ଦା ଥିଲା। କୁନି ବାଛୁରୀ ସେଇ ଜନ୍ଦାକୁ ଡାକ ପକେଇଲା, ଜନ୍ଦାର ନାଁ ହେଲା ଶୁନମନ। ସେ ଜୋରେ ଡାକିଲା, ଶୁନମନ କୋଉଠି ଅଛୁ କୋଉଠି ଅଛୁ। କିନ୍ତୁ ଶୁନମନ କିଛି ଉତ୍ତର ଦେଲାନି। କୁନି ବାଛୁରୀ ଭାରି ବ୍ୟସ୍ତ ହେଇଗଲା। ତାପରେ ଧୀରେ ଧୀରେ ତା ଘର ଆଡ଼କୁ ଗଲା। ଘର ପାଖରେ ଯେତେବେଳେ ଚିତ୍କାର କଲା, ସେ ଜନ୍ଦାଟା ବାହାରକୁ ବାହାରିଲା। ତାପରେ ଦିଏଯାକ ସାଙ୍ଗ ହେଇଗଲେ। ଏଇ ସମୟରେ କୁନି ବାଛୁରୀ କହିଲା, କହିଲା, ଜାଣିଛୁ ଜାଣିଛୁ ଶୁନମନ, ମତେ ନା ମୋ ମା ଏଇ ଯୋଉ ଘାସ ଖାଇବାକୁ ନଦୀ କୂଳକୁ ଆସିବାକୁ ମନା କରୁଥିଲେ, ଆଉ ହାତୀମାନେ କୁଆଡେ ବହୁତ ପ୍ରାଣୀମାନଙ୍କୁ ହଇରାଣ କରୁଛନ୍ତି, ଯିଏ ଘାସ ଖାଇବାକୁ ଯାଉଛି ସେମାନଙ୍କୁ ସେମାନେ ଆକ୍ରମଣ କରୁଛନ୍ତି, ମାରି ବି ଦଉଛନ୍ତି ତାଙ୍କ ଶୁଣ୍ଢରେ, କେତେ ଅନ୍ୟାୟ କରୁଛନ୍ତି ନା, କେତେ ନିରୀହ ଜନ୍ତୁମାନେ, ସେମାନେ ପାଣି ପିଇବାକୁ ଆସିବେ ନା ଯାହା ହେଲେ ବି। ଏ କଥା ଶୁଣିକି ଜନ୍ଦା କହିଲା, ଓ ଏଇ କଥା ତୁ ଡରେନି, ତୁ ଘାସ ଖାଇବାକୁ ଯିବୁ ତ ନଦୀ କୂଳକୁ, ଚାଲ ମୋ ସହିତ ଚାଲ। କିନ୍ତୁ କୁନି ବାଛୁରୀ ଟିକେ ଡରିଲା। ମା କହିଛି, ହାତୀମାନେ ଭାରି ଆକ୍ରମକ, ସେମାନେ ଶୁଣ୍ଢରେ ମାରିଦିଅନ୍ତି, ଚକୁଡ଼ି ପକାନ୍ତି। କିନ୍ତୁ ଜନ୍ଦା କହିଲା, ଆରେ ବାଛୁରୀ ଭାଇ ତୁ ଜମା ବ୍ୟସ୍ତ ନା, ତୁ ମୋ ସାଙ୍ଗେ ଚାଲେ ତ। ବାଛୁରୀ କହିଲା, ତୁ ତ ଏଡ଼ିକିଟେ, ସେଇ ହାତୀ ତା ପାଦରେ ତତେ ଦଳି ଦବ, ତୁ ମତେ କଣ କହୁଛୁ ଚାଲେ ଚାଲେ ବୋଲି। ଜନ୍ଦା କହିଲା, ମୁଁ ଛୋଟ ହେଲେ କଣ ହେଲା, ଭଗବାନ ମୋ ଦେହରେ ବହୁତ ବୁଦ୍ଧି ଦେଇଛନ୍ତି, ମୋ ବୁଦ୍ଧି ବଳରେ ମୁଁ କଣ କରିବି, ବଡ଼ ବଡ଼ ଜନ୍ତୁମାନଙ୍କୁ ତୁ ଜାଣିନୁ। ବାଛୁରୀ ଟିକେ ହଁ ନାଇଁ ଏମିତି କହିକି କହିଲା, ହଉ ଚାଲେ କଣ ହଉଛି ଦେଖିବା। ଏତିକି କହିକି ବାଛୁରୀ ତାର ମୁଣ୍ଡ ନୁହେଁଦେଲା, ପିମ୍ପୁଡ଼ି ବାଛୁରୀର ମୁଣ୍ଡ ଉପରେ ଚଢ଼ିଗଲା। ବାସ୍, ଗୋଟେ ପଟେ ପ୍ରଜାପତି, ବାଛୁରୀ ମୁଣ୍ଡରେ ଜନ୍ଦା, ଚାଲିଲେ ନଦୀ କୂଳକୁ। ଯେତେବେଳେ କୁନି ବାଛୁରୀ ଦେଖିଲା ଯେ ଚାରିଟା ହାତୀ ସେଇଠି ପାଣିରେ ଖେଳୁଛନ୍ତି, ସେ ଡରିଗଲା। ଆଉ ଜନ୍ଦା କହିଲା, ଦେଖେ ତୁ ଡାକି ଆଣିଲୁ, ଏବେ ସେମାନେ ଯଦି ମୋତେ ଦେଖିଦେବେ ନା, ସେମାନେ ଦୌଡ଼ି ଆସିବେ ମୋ ଆଡ଼କୁ, ମୁଁ କ'ଣ କରିବି ଯେ, ତୁ ସିନା କୋଉଠି ଗୋଟେ ଲୁଚିଯିବୁ ଏତେ କୁନିଟା, ମୋତେ ତ ସେମାନେ ମାରିଦେବେ। ଜନ୍ଦା ଟିକେ ଜୋରେ ହସିବ, କହିବ, ତୁ କିଛି ବ୍ୟସ୍ତ ହନା, ହାତୀକୁ ଆସିବାକୁ ଦେ। ଏକଥା ଶୁଣିକି କୁନି ବାଛୁରୀ ତା ମୁଣ୍ଡକୁ ତଳକୁ କରିଦେଲା, ଜନ୍ଦାଟା ଭୂଇଁ ଉପରକୁ ଆସିଗଲା। ପିଲାମାନେ, ଅଳ୍ପ କିଛି ଘାସ ଖାଇଛି କି ନାହିଁ ଆମ କୁନି ବାଛୁରୀ, ପ୍ରଜାପତି ଜୋରେ ରଡ଼ିଗଲା, କହିଲା, ଦେଖ ଦେଖ ଦେଖ ଗୋଟେ ହାତୀ ପିଲାଟେ ଆମ ଆଡ଼କୁ ଦୌଡ଼ିକି ଆସିଛି। ସେ ସମୟରେ ପିଲାମାନେ, ଗୋଟେ ହାତୀ ପିଲାଟେ ଦେଖି ଦେଇଛି କୁନି ବାଛୁରୀକୁ, ଆଉ ରାଗି ଯାଇକି ଚିତ୍କାର କରି କରିକି କହୁଛି, ତୋର ଏଡ଼େ ସାହସ, ତୁ ଆସିକି ଏଇଠି ପୁଣି ଘାସ ଖାଇବୁ, ଆଜି ତତେ ଛାଡ଼ିବିନି। ସେପଟୁ କୁନି ହାତୀ ଦୌଡ଼ି ଦୌଡ଼ି ଆସିକି ମାରିବା ପାଇଁ ପହଞ୍ଚିଗଲା ବେଳକୁ କୁନି ବାଛୁରୀ ଜୋରେ କାନ୍ଦିକି ଜନ୍ଦାକୁ କହୁଛି, କହୁଥିଲି ନା ଜନ୍ଦା ମୁଁ ଆସିବିନି, ଦେଖେ ମୋ ଅବସ୍ଥା ଏବେ କ'ଣ ହବ।

ଜନ୍ଦା ହସିଦେଲା, କହିଲା ଟିକେ ଅଟକି ଯା। ଏ ସମୟରେ ହାତୀ ଆସିକି ପହଞ୍ଚିଗଲାଣି ପାଖାପାଖି କୁନି ବାଛୁରୀର। ଜନ୍ଦା ତାକୁ ଅଟକେଇ ଦେଲା, କହିଲା ହାତୀ ଭାଇ, ହାତୀ ଭାଇ କୁଆଡ଼େ ଯାଉଛ ମ? ହାତୀ କହିଲା, କେତେ ସାହସ ସେ ବାଛୁରୀ ପିଲାର ଦେଖୁଛୁ, ଏଇ ଜାଗାରେ କେହି ବି ଆସିପାରିବେନି, ଏଇଟା ହଉଛି ଆମ ଇଲାକା, ଆମ ହାତୀମାନଙ୍କର ଅଧିକାର ଏଇ ଜାଗାରେ। ତ ପିମ୍ପୁଡ଼ି ତାକୁ ବୁଝେଇଛି, ନା ହାତୀ ଭାଇ, ଭଗବାନ ଯଦି ଏ ଦୁନିଆକୁ ତିଆରି କରିଛନ୍ତି ସମସ୍ତଙ୍କର ଅଧିକାର ଅଛି, କୁନି ବାଛୁରୀଟା ଭୋକ ଲାଗୁଛି,

ମୋ ଗୋଡ ଦେଖୁଛୁ, ଗୋଟେ ପକେଇବି ଗୋଡ ତୋ ମୁଣ୍ଡ ଉପରେ ଯେ ତୁ ପୁରା ମାଟିରେ ମିଶିଯିବୁ। ଏକଥା ଶୁଣିକି ଜନ୍ଦା ପୁଣି ବୁଝେଲା, ନା ନା ହାତୀ ଭାଇ, ରାଗିବା ହଉଛି ସବୁଠାରୁ ଗୋଟେ ଦୁର୍ଗୁଣ। ଏଇ କ୍ରୋଧ ନା ସମସ୍ତଙ୍କର ହିତାହିତ ଜ୍ଞାନକୁ ଦୂରେଇ ଦେଇଥାଏ, ଆଉ ସମସ୍ତେ ଭୁଲ କରିବସନ୍ତି। ଦୟାକରିକି ତୁମେ ରାଗନି ହାତୀ ଭାଇ, କାହିଁକି ରାଗୁଛ? ଆହୁରି ରାଗିଗଲା ହାତୀ। ତଳକୁ ଶୁଣ୍ଢ କରିକି ଯେତେବେଳେ ସିଏ ଜନ୍ଦାକୁ ପବନରେ ଉଡେଇଦେବି ବୋଲି ଭାବିଲା, ଜନ୍ଦା କଣ କଲା ନା ତା ଶୁଣ୍ଢ ଭିତରେ ପଶିଗଲା, ଆଉ ଭିତରକୁ ଯାଇକି ତା ଶୁଣ୍ଢ ଭିତରେ କାମୁଡ଼ିବା ଆରମ୍ଭ କଲା। ହାତୀ ଛଟପଟ ହେଇଗଲା, ତା ଶୁଣ୍ଢକୁ ଇଆଡ଼େ ବୁଲଉଛି, ସିଆଡ଼େ ବୁଲଉଛି, କଲବଲ ହଉଛି। ଆଉ ତାପରେ କହିଲା, ଏ ଜନ୍ଦା ତୁ କଣ କରୁଛୁ, ବାହାରେ ବାହାରେ ବାହାରେ। ଜନ୍ଦା କହିଲା, ମୁଁ ଜମା ବାହାରିବିନି, ଏମିତି ଭିତରକୁ ଯାଇକି କଣ କରିବି ତୁମକୁ ତମେ ଜାଣିନ, ତୁମ ଜୀବନ ବି ମୁଁ ନେଇଯିବି। ହାତୀ ବହୁ ଡରିଗଲା, କହିଲା, କହ କହ ତୁ କଣ କହୁଛୁ। ଜନ୍ଦା କହିଲା, ମୁଁ ଯାହା କହୁଛି ତମେ ଯଦି ହଁ କରିବ ତାହେଲେ ମୁଁ ଏଇ ଭିତରୁ ବାହାରିବି, ନଚେତ ମୁଁ ବାହାରିବି ନାହିଁ। ହାତୀ କହିଲା, କହ କହ ମତେ ଭାରି କଷ୍ଟ ହଉଛି, ମୋ ନିଶ୍ୱାସ ବନ୍ଦ ହେଲା ଭଳିଆ ଲାଗୁଛି, ତୁ କାମୁଡ଼େ ନା ତା ଭିତରେ ଥା। ଜନ୍ଦା କହିଲା, ମୋ ଇଚ୍ଛା ସେଇଟା, କହ ମୁଁ ଯାହା କହିବି ତୁ ମାନିବୁ ତ? ହାତୀ କହିଲା, ହଁ ମାନିବି। ଆଜିଠୁ କୌଣସି ଜୀବ ଜନ୍ତୁ ଯୋଉମାନେ ବି ଆସୁଛନ୍ତି ପାଣି ପିଇବା ପାଇଁ ତୁ କିଛି କହିବୁନି, ଆଉ ଯୋଉମାନେ ବି ଘାସ ଖାଇବେ ସେମାନଙ୍କୁ ବି ତୁ କିଛି କରିବୁନି। ତୁ ନାହିଁ, ତୁ ଯାଇକି ସମସ୍ତଙ୍କୁ କହିବୁ, ଯିଏ ଯଦି ଏଠିକି ଆସିବ ତାର କେହି କ୍ଷତି କରିବନି ହାତୀ ଦଳ, ବୁଝିଲୁ ତ? କହିବାରୁ ସେ କଣ କଲା ନା, ହଉ ହଉ ଠିକ ଅଛି, ସମସ୍ତେ ଘାସ ଖାଆନ୍ତୁ, କିଏ ପାଣି ପିଇବାକୁ ଆସିଲେ ପିଅନ୍ତୁ, ଯାହା କରନ୍ତୁ, ଆମେ ହାତୀମାନେ କିଛି କରିବୁନି, ମୁଁ କହିଦେବି, ଦୟାକରିକି ତୁ ବାହାରେ। ଏକଥା ଶୁଣିକି ଜନ୍ଦା ଆସ୍ତେ ଆସ୍ତେ ତା ଶୁଣ୍ଢ ଭିତରୁ ବାହାରିବ। ତାପରେ ଜନ୍ଦା ହାତୀକୁ ବୁଝେଇଛି, କହିଛି, ହାତୀ ଭାଇ, ମୁଁ ତୁମର ଶତ୍ରୁ ନୁହେଁ, ଭଗବାନ ଯଦି ତୁମକୁ ଏତେ ବଡ଼ ପଶୁ କରିକି ଗଢ଼ିଛନ୍ତି, ଏତେ ଶକ୍ତି ଦେଇଛନ୍ତି, ହାତୀ ଭାଇ ସେ ଶକ୍ତିର ଅପବ୍ୟବହାର କରନି, କାହାକୁ ମାରିକି କାହାର କ୍ଷତି କରିକି ତୁମେ କଣ ଲାଭ ପାଇବ, ବରଂ ତମ ଦେହରେ ଥିବା ଶକ୍ତିକୁ ଭଲ କାମରେ ଲଗାଅ, ସମସ୍ତଙ୍କର ଉପକାର କର, ନିରୀହ ବାଛୁରୀକୁ ମାରିକି ତମ କଣ ମିଳନ୍ତା କହିଲ, ବରଂ ତମେ ତା ସହିତ ସାଙ୍ଗ ହୁଅ, ବିପଦ ସମୟରେ ଗୋଟିଏ ସାଙ୍ଗ ହିଁ ଆଉ ଗୋଟିଏ ସାଙ୍ଗକୁ ସହାୟ ହେଇଥାଏ ହାତୀ ଭାଇ। ଜନ୍ଦାର କଥା ଭାରି ଭଲ ଲାଗିଲା ହାତୀକୁ, ହାତୀ ଦୌଡ଼ି ଦୌଡ଼ି ଗଲା ଆଉ କୁନି ବାଛୁରୀକୁ ବହୁତ ଗେଲ କଲା। ଆଉ ପ୍ରଜାପତି କହିଲା, ଆମେ ସମସ୍ତେ ଆଜିଠୁ ସାଙ୍ଗ, ଆମେ ସମସ୍ତେ ମିଳିମିଶିକି ସମସ୍ତଙ୍କର ଉପକାର କରିବା, ଆମେ କେବେ ହେଲେ କାହାର କ୍ଷତି କରିବା ନାହିଁ, ବାସ୍ ସମସ୍ତେ ସାଙ୍ଗ ହେଇଗଲେ। ହଁ ପିଲାମାନେ, ଭଗବାନ ଆମକୁ ମଣିଷ ଜନ୍ମ ଦେଇଛନ୍ତି, ସବୁଠାରୁ ବୁଦ୍ଧିଆ ପ୍ରାଣୀ ଆମେ, ଆମେ ଭଲମନ୍ଦ ବିଚାର କରିବା, ଜାଣତ ଅଜାଣତରେ ଆମେ କାହାର କ୍ଷତି କରିବାନି ପିଲାମାନେ।

0: ହଁ ପିଲାମାନେ ଏଇ ଗପ ତ ଶୁଣିଲ, ଗୁଡ଼ାଏ କଥା ଆମେ ଗପ ମାଧ୍ୟମରେ ଜାଣିପାରିଲେ। ତୁମ ପରି ପିଲାଟିଏ, ଏହି କାର୍ଯ୍ୟକ୍ରମରେ ଆମେ କେତେ ସାଙ୍ଗମାନଙ୍କୁ ନେଇକି ଆସୁଛୁ ନା, ଆଜି ଆମ ଆଗରେ ଗୋଟେ କୁନି ଭାଇଟେ ଅଛନ୍ତି। ଚାଲ ପିଲାମାନେ ଭାଇଙ୍କ ସହିତ ଟିକେ କଥାବାର୍ତ୍ତା କରିଦେବା। ତମ ନାଁ ଟିକେ କହିବ କି?
1: ଦିବ୍ୟାଂଶ ମିଶ୍ର।
0: କୋଉ କ୍ଲାସରେ ପଢ ତମେ ଦିବ୍ୟାଂଶ?
1: ୟୁକେଜି।
0: ତାହେଲେ ତମର ତ କେତେ ପାଠ ଥିବ, କଣ କଣ ସବୁ ସବଜେକ୍ଟ ରହିଛି ଟିକେ କହିବ?
1: ଇଂଲିଶ, ହିନ୍ଦୀ, ମ୍ୟାଥ, ଓଡ଼ିଆ।
0: ଆଚ୍ଛା, ରାଇମ୍ସ ବି ତ ପଢୁଥିବ? ଟିକେ ରାଇମ୍ସ ଟିକେ ଆମକୁ ଶୁଣେଇ ଦିଅ ତ, କଣ ରାଇମ୍ସ ଶିଖିଛ ତମେ? ଏଗୁଡା ତମକୁ କଣ ସ୍କୁଲରେ ପଢା ଯାଉଛି? ତାହେଲେ ତମକୁ ରାଇମ୍ସ ଗାଇବା ପାଇଁ ଭଲ ଲାଗେ ନା ଗଣିତ କଷିବାକୁ ଭଲ ଲାଗେ? ଏତେ ସବୁ ବିଷୟବସ୍ତୁ ଭିତରେ ତୁମକୁ କଣ ସବୁଠୁ ଭଲ ଲାଗେ ପଢିବା ପାଇଁ? ଆଚ୍ଛା,

0: ବ୍ୟାଞ୍ଚ ତୁମେ ପାଠପଢା ସହିତ ଆଉ କ'ଣ କରିବାକୁ ପସନ୍ଦ କର?
1: ଖେଳୁଛି
0: ତମେ ତ ନିଶ୍ଚିତ ଭାବେ ଟିକେ ଖେଳାଖେଳି କରୁଥିବ। ମାମା ତମକୁ ସନ୍ଧ୍ୟା ହେଲେ ପଢ଼େଇ ଦିଅନ୍ତି କି?
1: ଟ୍ୟୁସନ ରହିଲେ ପଢୁଛି।
0: ଟିଉସନରେ କେତେବେଳେ କେମିତି ପାଠ ନ କରିଲେ ଟିଉସନ ଟିଚର ତମକୁ ଗାଳି ଦିଅନ୍ତି କି?
1: ହଁ।
0: କେବେ ମାଡ଼ ଖାଇଛ କି ଦିବ୍ୟାଂଶ? ସ୍କୁଲରେ ଖାଇଛ କି ମାଡ଼?
1: ନା।
0: ନୋ? ଆଚ୍ଛା, ତାହେଲେ ତମେ ସବୁ ପାଠ ପଢି ଦଉଥିବ, ସବୁ ହୋମୱାର୍କ କରିଦଉଛ ନା? କେତେବେଳେ କେମିତି ତମର ଯଦି ଦେହ ଖରାପ ହେଇଯାଏ, ମମି କଣ କଣ ସବୁ କରିଥାନ୍ତି ତମର?
1: ଜ୍ୱର ହଉଥିଲେ ଡକ୍ଟର ପାଖରେ ଗଲେ ଗୋଟେ ଦିନ।
0: ଡକ୍ଟର କଣ କହିଲେ?
1: ଡକ୍ଟର ଫ୍ରୁଟ୍ସ ଖାଇବାକୁ କହିଲେ।
0: ତମକୁ କୋଉ ଫ୍ରୁଟ୍ସ ଖାଇବାକୁ ଭଲ ଲାଗେ?
1: ଗ୍ରେପ୍ସ।
0: ଗ୍ରେପ୍ ଖଟା ଗ୍ରେପ୍ସ ନା ମିଠା ଗ୍ରେପ୍ସ?
1: ଖଟା।
0: ତମେ ଖାଇବା ପାଇଁ କଣ ଭଲ ପାଅ?
1: ଟମାଟୋ।
0: ଟମାଟୋ ମାମା କେମିତି ବନେଇକି ଦିଅନ୍ତି ଟମାଟୋକୁ?
1: ଟମାଟୋ ଭାଜିକି ତାକୁ ଲୁଣ ପକେଇକି ପାଣି ପକେଇକି ଚକଟି ଦଉଛନ୍ତି, ତାପରେ ଭାତ ସାଙ୍ଗରେ ପକେଇକି ନା ଖୁଏ ଦଉଛନ୍ତି।
0: ତମେ ପେଟେ ଖାଇ ଦଉଛ ନା ଭାତ ଟମାଟୋ ସହିତ? ଆଉ କଣ ଖାଇବାକୁ ଭଲ ଲାଗେ ଦିବ୍ୟାଂଶ ଟିକେ କହିଲ?
1: ପୁରୀ ତରକାରୀ ଆଳୁ ଭଜା।
0: ଦିବ୍ୟାଂଶ ତାହେଲେ କେତେ ଜିନିଷ ଜାଣିଛନ୍ତି। ଆଉ ଆଳୁ ଭଜା କେମିତି କରାଯାଏ ଜାଣିଛ କି
1: ଦିବ୍ୟାଂଶ? ତାକୁ ତରକାରୀରେ ପକେଇବା, ତାପରେ ଭାଜିଲା ପରେ ତାକୁ ଭାତରେ ପକେଇକି ନା ତାପରେ ଖାଇବ।
0: ଦିବ୍ୟାଂଶ ତମେ ବଡ ହେଲେ କଣ ହବାକୁ ଚାହୁଁଛ?
1: ଆର୍ମି।
0: କଣ ପାଇଁ ସେମିତି ଆର୍ମିରେ ଯିବି ବୋଲି ଭାବୁଛ? ବନ୍ଧୁକ ଧରିବାକୁ ତମକୁ ପସନ୍ଦ କି?
1: ହଁ।

0: ଆଚ୍ଛା ଦିବ୍ୟାଂଶ, ତମେ ଘରେ ଯେତେବେଳେ ଏକୁଟିଆ ରହୁଛ, ବାବା ମମ୍ମି ନ ଥାଉଛନ୍ତି, କଣ କଣ ସବୁ ଦୁଷ୍ଟାମି କରୁଛ ଟିକେ କହିଦେଲ।
1: ଯେତେବେଳେ ଦୁଷ୍ଟାମି କରୁଛି, ମମ୍ମି ଦେଖିଲେ ମାରୁଛନ୍ତି।
0: କଣ କଣ ସବୁ ଦୁଷ୍ଟାମି କରୁଛ ଟିକେ କୁହ, ଯୋଉଟା ପାଇଁ ମମ୍ମି ମାରୁଛନ୍ତି।
1: ମୁଁ ଯେତେବେଳେ ଗିନାରେ ପାଉଡର ତେଲ ପକେଇଲେ ମମ୍ମି ମାରୁଛନ୍ତି।
0: ସେମିତି ପାଉଡର କୁ ନଷ୍ଟ କରୁଛ ତମେ? ପାଉଡର କୋଉଠି ଲଗାନ୍ତି ଯେ? ମୁହଁରେ ଲଗାନ୍ତି। ତମେ ଗିନାରେ ପକଉଛ, ମମ୍ମି ମାରିବେନି। ଆଚ୍ଛା ଆଉ କଣ ଦୁଷ୍ଟାମି କରୁଛ ଟିକେ କହିଲ।
1: ଆଉ ସେତିକି ଜାଣିଥିବା କୁହ।

0: ଆଚ୍ଛା ଦିବ୍ୟାଂଶ, କେତେବେଳେ କେମିତି ତମ ସାଙ୍ଗମାନଙ୍କ ସହିତ ତମେ ଟିକେ କଳି ଝଗଡା ଲାଗ କି?
1: ନା ମୁଁ ଲାଗିବିନି।
0: ଅନ୍ୟ ପିଲା ଯଦି ତମକୁ କିଛି ମାଡ ମାରନ୍ତି ତମେ କଣ କରିବ ତାକୁ?
1: ମିସ୍ କୋ କହିଲେ।
0: ଘରେ କିଏ କିଏ ରହୁଛନ୍ତି?
1: ମାମା, ବାପା, ଭାଇ,
0: ଜେଜେମା, ଜେଜେବାପା ରହୁଛନ୍ତି।
1: ଆତା, ଜେଜେମା ଆଉ ନନା।
0: ତାହେଲେ ଜେଜେମାଙ୍କ ପାଖରେ କେତେବେଳେ କେମିତି ଯାଇକିରି ଗେଲ ହଉଛ କି ନାହିଁ ତମେ? ଜେଜେମା କଣ କହିକି ତମକୁ ଗେଲ କରନ୍ତି ଟିକେ କହିଦେଲ। ଆଉ ମାମା ଯେତେବେଳେ ରାଗିକି ତୁମକୁ ମାଡ ଦିଅନ୍ତି, ଜେଜେମା ତମକୁ କଣ କରିଥାନ୍ତି ସେଇ ସମୟରେ?
1: ମାମାକୁ ବି ଗାଳି କରନ୍ତି ତାଙ୍କେ।
0: କଣ କହିକି ଗାଳି କରନ୍ତି?
1: ମାରେ ନା, ଜୋରସେ ମାରିଲେ ତା ଗାଲ ଫାଟିଯିବ।
0: ଦେଖିଲ ଜେଜେମା କେତେ ବଢିଆ ତେଜ ହେଲା କରୁଛନ୍ତି ତୁମକୁ। ଆଚ୍ଛା ଜେଜେମା ଯେତେବେଳେ ତମକୁ କୁହନ୍ତି ପାଣି ଟିକେ ଆଣିଦେରେ ବାପା, ତମେ ଟିକେ ପାଣି ଦେଇ ଦଉଛ କି ଜେଜେମାଙ୍କୁ? ଆଉ କଣ କଣ ସବୁ କାମ କରିଦଉଛ ଜେଜେମାଙ୍କର?
1: ଜେଜେମା ଯୋଉଟା କହୁଛନ୍ତି ଥାଳି ଆଣି ଦଉଛି, ପାଣି ଆଣି ଦଉଛି, ଆଉ ଗୁଡ ଚିପି ଦଉଛି, ହାତ ଚିପି ଦଉଛି।
0: ତାହେଲେ ତ ଦିବ୍ୟାଂଶ ଆମର

0: ଭେରି ଭେରି ଗୁଡ୍ ବୟ। ସ୍କୁଲରେ ତମେ ଗୁଡ୍ ବୟ ନା ବେଡ୍ ବୟ?
1: ଗୁଡ୍ ବୟ। ଅଳିଆ ମିଶାଳେ ମୁଁ ଠିକ ରଖୁଛି, ତାଙ୍କେ ଗୁଡ୍ ଦେଖିଲେ ଷ୍ଟାର୍ଟ ଦଉଛନ୍ତି।
0: ବହୁତ ବଢିଆ ତାହେଲେ। ଆଉ ଆଚ୍ଛା ଦିବ୍ୟାଂଶ, ତମେ ଓଡିଆରେ କଣ ଗୀତ ମନେ ରଖିଛ କି?
1: ହାତକୁ ଆଗକୁ ନିଅ, ହାତକୁ ପଛକୁ ନିଅ, ଧୀରେ ଧୀରେ ହେଲେ ଦିଅ, ପୁଣି ଥରେ ଗୁଡ଼ିର ଗୁଡ଼କୁ ଆଗକୁ ନିଅ, ଗୁଡ଼କୁ ପଛକୁ ନିଅ, ଧୀରେ ଧୀରେ ହେଲେ ଦିଅ, ପୁଣି ଥରେ ଗୁଡ଼ିର ଦେହକୁ ଆଗକୁ ନିଅ, ଦେହକୁ ପଛକୁ ନିଅ, ଧୀରେ ଧୀରେ ହେଲେ ଦିଅ, ପୁଣି ଥରେ ଗୁଡ଼ି ଯାଅ।
0: ବା ବା ବା ବା, ଏତେବେଳକୁ ତମେ କଣ କର? ଗୋଡଟିକୁ ଆଗକୁ ନିଅ, ପଛକୁ ନିଅ, ଦେହକୁ ଆଗକୁ ନିଅ, ପଛକୁ ନିଅ, ପୁଣି ଟିକେ ଜୋରରେ ଘୁରି ପକାଅ, ନାଇଁ କି? ପାଠପଢା ସହିତ ସ୍କୁଲରେ ତମକୁ ଆଉ କଣ କଣ ଶିଖଉଛନ୍ତି? କର୍ସିଭ ହ୍ୟାଣ୍ଡରାଇଟିଂ ଶିଖଉଛନ୍ତି। ବହୁତ ବଢିଆ। ଆଚ୍ଛା ଦିବ୍ୟାଂଶ, ତମକୁ ଅନ୍ଧାରକୁ ଡର ଲାଗେ କି? କଣ ପାଇଁ ଡର ଲାଗେ? ଭୂତ ପଳି ଆସିବ? କିଏ କହିଲା ଏଇଟା ତମକୁ, ଅନ୍ଧାର ହେଲେ ଭୂତ ଆସେ ବୋଲି?
1: ଭୂତ ଆଇଲେ ମୁଁ କିନ୍ତୁ ମାରିଦେ, ଲକେଟ ଅଛି, ଭୂତ ଯେତେବେଳେ ଆଇବ ଲକେଟର ଏମିତି ଭଗବାନଙ୍କୁ ଦେଖେଇଦେଲେ ସେ ଡରିବେ।
0: ଭୂତକୁ ତ ତମେ ଡରୁନ, ତମେ ପ୍ରକୃତରେ ଡରୁଛ କାହାକୁ?
1: ପାପା।
0: କଣ ପାଇଁ ଡରୁଛ? ପାପା ତମକୁ କଣ ଏମିତି ରାଗିକି କହୁଛନ୍ତି ଯେ ତମେ ଡରୁଛ ପାପାଙ୍କୁ?
1: ଯେତେବେଳେ ଦୁଷ୍ଟାମି କରିବେ ମାରିବେ।
2: ବଟ

0: ଆଚ୍ଛା, ତମେ ଟିକେ ନଖ ଖାଉଛ କି? ନଖ ଖାଉନ ନା?
1: ନା
0: ଭେରି ଗୁଡ୍। ନଖ ଖାଇଲେ କଣ ହବ ଟିକେ କହିଦେଲ।
1: ପେଟ କାଟିବ,
0: କାହିଁକି? ନଖରେ ଯୋଉ ମଇଳା ଜମିକି ଥାଏ ପେଟ କାଟେ। ତମର ନଖ ଏବେ ବଢେନ ତ?
1: ନା
0: କିଏ କାଟି ଦଉଛନ୍ତି ତମ ନଖ?
1: ମାମା।
0: ଦିବ୍ୟାଂଶୁ, ତମେ ଗୀତ କଣ ଜାଣିଛ କି? ଗୀତ ଗାଇବ କି ଗୋଟେ ଆମ ପାଇଁ? ଗାଇଦିଅ ତ ଗୋଟେ ଗୀତ ଆମକୁ ଶୁଣେଇ ଦିଅ।
1: ରାଇମ୍ସ ର ବେଶୀ ଜାଣିଛି।
0: ତମେ ଯେତେଟା ରାଇମ୍ସ ଜାଣିଛ ଆମକୁ ଟିକେ ଗାଇକି ଶୁଣେଇ ଦିଅ।
1: ଗର୍ମେଟା ସନ୍, ଗର୍ମେଟା ଟ୍ରିସ୍, ଗର୍ମେଟା ମାଉଣ୍ଟେନ୍ସ, ଆଇ ଗର୍ମେଟ ମି। ଥ୍ୟାଙ୍କ ୟୁ ଆ ଗଡ୍ ଫର୍ ଦ ସନ୍ ଆଣ୍ଡ ଦ ଟ୍ରିସ୍, ଫର୍ ମେକିଂ ଦ ମାଉଣ୍ଟେନ୍ ଆଣ୍ଡ ଫର୍ ମେକିଂ ମି।
0: ବା ବା ବା ବା ବା, ଆଉ କଣ ଜାଣିଛ?
1: ଆଇ ଆମ ଏ ଜିରାଫ, ଟଲ୍ ଆଣ୍ଡ ୟେଲୋ, ଦିସ୍ ଇଜ୍ ମାଇ ଲଙ୍ଗ ନେକ୍, ଦିଜ୍ ଆର୍ ମାଇ ସ୍ପଟ୍, ୱେନ୍ ଆଇ ଗେଟ୍ ହଙ୍ଗ୍ରି ଆଇ ଷ୍ଟ୍ରେଚ୍ ମାଇ ନେକ୍, ଆଇ ଇଟ୍ ଅଲ୍ ଇନ୍ ଫ୍ରମ୍ ଦ ଟଲ୍ ଟ୍ରୀ।
0: ବା ବା ବା, ତାହେଲେ ଏଇଟା ଯୋଉ ଏବେ ବୁଲିଲ ରାଇମ୍ସ କାହା ପାଇଁ ଲେଖା ହେଇଛି?
1: ଗଡ୍ ମେଡ୍ ଦ ସନ୍।
0: ତାହେଲେ ଭଗବାନ କାହାକୁ ତିଆରି କରିଛନ୍ତି? ସୂର୍ଯ୍ୟଙ୍କୁ ତିଆରି କରିଛନ୍ତି। ସୂର୍ଯ୍ୟ ଯଦି ନଥାନ୍ତେ ସବୁବେଳେ ଅନ୍ଧାର ଥାନ୍ତା ନା ଦିବ୍ୟାଂଶ? ସୂର୍ଯ୍ୟ ଆମକୁ କଣ ଦିଅନ୍ତି?
1: ଆଶୀର୍ବାଦ।
0: ଆଶୀର୍ବାଦ ଦିଅନ୍ତି, ଆଉ ଆମକୁ ଲାଇଟ୍ ଦିଅନ୍ତି। ସୂର୍ଯ୍ୟ ଯଦି ଅସ୍ତ ହେଇଯାଉଛନ୍ତି, ରାତି ହେଇଯାଉଛି ନା,
1: ତାଙ୍କେ ରାତିରେ ତାଙ୍କ ଘରକୁ ପଳାଉଛନ୍ତି ଆଉ ସକାଳେ ତାଙ୍କେ ଆସୁଛନ୍ତି।
0: ରାତିରେ ତାଙ୍କ ମାଙ୍କ ପାଖକୁ ସେ ପଳାଉଛନ୍ତି, ପୁଣି ସକାଳ ହେଇଗଲେ ଆମ ସମସ୍ତଙ୍କ ପାଇଁ କାମ କରିବା ଲାଗି ସିଏ ନା ଆକାଶରେ ଦେଖା ଦଉଛନ୍ତି।
1: ପୁରା ସେ ସୂରଜ ନିକଲେ ପଶ୍ଚିମ ପୁରା ପଶ୍ଚିମ ଉତ୍ତର ଦକ୍ଷିଣ ହଉଛି
0: ବାବା। ତାହେଲେ ସୂର୍ଯ୍ୟ କୋଉ ଦିଗରେ ଉଦୟ ହୁଅନ୍ତି? ପୂର୍ବ ଦିଗରେ। ଅସ୍ତ କୋଉ ଦିଗରେ ହୁଅନ୍ତି? ପଶ୍ଚିମ ଦିଗରେ। ବା ଦିବ୍ୟାଂଶ, ତାହେଲେ ଭଲ ପାଠ ବି ପଢୁଛ, କେତେ ସୁନ୍ଦର ରାଇମ୍ସ ମନେ ରଖୁଛ। ଏସବୁ ରାଇମ୍ସ ଘୋଷିବାକୁ ପଡେ ନା ତମକୁ? ତାହେଲେ ଦିବ୍ୟାଂଶ, ତମେ ବଡ ହେଲେ ଗୋଟେ ଆର୍ମି ଅଫିସର ହୁଅ, ଆଉ ବାପା ମାମାଙ୍କର କଥା କିନ୍ତୁ ଶୁଣୁଥିବ, ଆଉ ଜେଜେମା ଜେଜେବାପାଙ୍କୁ ମଧ୍ୟ ବହୁତ ସମ୍ମାନ ଦବ। ତମ ସାଙ୍ଗମାନଙ୍କ ସହିତ ବହୁତ ଭଲରେ କଥାବାର୍ତ୍ତା ହବ।
1: ଫ୍ରେଣ୍ଡ ହିସାବରେ ଭଲସେ କଥା ହଉଛି।

0: ଏବେ ରହିଛି ଗୋଟେ କୁନି ଭଉଣୀଙ୍କର ଗୀତ, ଶୁଣେବା?
1: ନିଶ୍ଚିତ ଭାବେ।
2: ଦିବ୍ୟାଂଶ, ବହୁତ ଭଲ ଲାଗିଲା ତମ ସହିତ କଥା ହେଇକି। କାର୍ଯ୍ୟକ୍ରମ ତରଫରୁ ତମକୁ ଆମେ ବହୁତ ଧନ୍ୟବାଦ ଦଉଛୁ। ଥ୍ୟାଙ୍କ ୟୁ ସୋ ମଚ ଦିବ୍ୟାଂଶ।
3: ସମୟ ହେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ମିଶିବା ଆସନ୍ତା ରବିବାର ଠିକ୍ ସକାଳ 7:25 ରେ। ଉଠିବା ତାହେଲେ ପିଲାମାନେ।

ପ୍ରଚାର କଲୁ ଟିକି ରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 2 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ସିକିଲ୍ ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 2 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ସିକିଲ୍ ରୋଗ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:30 ଶିଳ୍ପୀ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ପ୍ରଚାର କରିବୁ ଦିନ 1:05। ଦିନ 1:20 ଘର ଘୋରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ମହିଳାମାନଙ୍କ ମଧ୍ୟରେ ସହଯୋଗ ଓ ସହାନୁଭୂତିର ଭୂମିକା ସମ୍ପର୍କରେ ଗାୟତ୍ରୀ ବାହିନୀପତିଙ୍କ ସହିତ। ପୁଣି ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସୁସ୍ଥ ଶିଶୁ ସୁନ୍ଦର ଭବିଷ୍ୟତ, ଏ ଶୀର୍ଷକରେ ଡାକ୍ତର ଦୁର୍ଗା ପାତ୍ରଙ୍କ ସହିତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠର ଶିଳ୍ପୀ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତିକାର ହରେକୃଷ୍ଣ ମିଶ୍ର।

0: ମଧୁମିତା ମହାନ୍ତି। ଗୀତ ରଚନା କରିଥିଲେ ହରେକୃଷ୍ଣ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କିଛି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଜ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ

0: ଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରିଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରିଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରିଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠର ଶିଳ୍ପୀ ହେଲେ ଅଭିଜିତ ଏବଂ ନିବେଦିତା।

ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ଉପସ୍ଥାପନା ଦମୟନ୍ତୀ ବୈକାର।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ନମସ୍କାର,
1: ଜଗତସିଂହପୁର।
0: ଆଜ୍ଞା, କେମିତି କଣ ଅଛନ୍ତି ସବିତା? ପ୍ରଥମେ କୁହନ୍ତୁ।
1: ବଢିଆ ଅଛି।
0: କେତେ ଘଣ୍ଟା ରେଡିଓ ଶୁଣନ୍ତି ଦିନକୁ ସବିତା?
1: ରେଡିଓ ତ ସବୁବେଳେ ମ୍ୟାଡାମ ବାଜୁଥାଏ।
0: ହଁ,
1: ଆଉ ଯୋଉ ଗୁଡାକ ଆପ୍ରେ ଆସୁଛି, ବେଳେ ବେଳେ ଆପ୍ରେ ବି ଆସେନି, ଯେତେବେଳେ ଆସେ ଶୁଣେ। ଆଉ ଯୋଉଟା ମୋର ପ୍ରିୟ

0: କାମ ସେଟା ଶୁଣେ ଯୋଉଦିନ ନ ଶୁଣି ପାରେ ମନଟା ଦୁଃଖ ହୁଏ।
1: ଆଜ୍ଞା ବର୍ତ୍ତମାନ ଶ୍ରାବଣ ଆସିଲାଣି।
0: ଆଜ୍ଞା
1: ହଁ, ଯେତେବେଳେ ଶ୍ରାବଣ ମାସ ଆସେ, ବର୍ଷା ଋତୁ ଆସେ, ତ କୃଷକ ପରିବାରର ପ୍ରାୟ ସବୁ ସଦସ୍ୟ ଜମିକୁ ଚାଲିଯାଆନ୍ତି, ଯାହାଦ୍ୱାରା ଯୋଉ କାମ ହୁଏ ସେମାନେ କରନ୍ତି ଆଉ ସନ୍ଧ୍ୟାବେଳକୁ ଘରକୁ ଫେରନ୍ତି। କିମ୍ବା ଏ ବର୍ଷା ଋତୁରେ ଘର ଅଗଣାରେ ବାରିଆଡ଼େ ଗଛପତ୍ର ଆମେ ଲଗାଉ, ପନିପରିବା ଲଗାଉ, ଫୁଲ ଗଛ ଲଗାଉ, ଗେଣ୍ଡୁ ଗଛ ଲଗାଉ।
0: ଆଜ୍ଞା,
1: ଏଇସବୁ ବର୍ତ୍ତମାନ ବହୁତ କମ୍ ଦେଖାଯାଉଛି, ରେର୍ ଦେଖାଯାଉଛି। ହଁ, ଗାଁ ଗହଳିରେ କୋଉଠି କାମ୍ଭା ଲଗାଉଥିବେ, ବଗିଚା କାମ କରୁଥିବେ ବର୍ଷା ଋତୁ ଆସିଲେ, କିନ୍ତୁ ଆମ ସୋସାଇଟିରୁ ସେଇଟା କମି କମି ଆସୁଛି। ଶ୍ରାବଣ ମାସ ଯେତେବେଳେ ଆସୁଛି, ଖାନ୍ଦରେ କାଉଡ଼ିଟିଏ ପକାଇ ଗେରୁଆ ବସ୍ତ୍ରଟିଏ ଶାଢ଼ୀଟିଏ ପିନ୍ଧି ଆବାଳ ବୃଦ୍ଧ ବନିତା ଛୋଟରୁ ବଡ଼ ଯାଏ ସମସ୍ତେ ପାଖରେ ଥିବା ମହାଦେବ ମନ୍ଦିରକୁ ଜଳାଭିଷେକ ପାଇଁ ଯାଉଛନ୍ତି। ଏଇ କାମରେ ପ୍ରାୟ ସମସ୍ତେ ବ୍ୟସ୍ତ ଏବେ।
0: ନାଇଁ, ସମସ୍ତେ ପୂଜା ପାଠ କରନ୍ତୁ, ଈଶ୍ୱର ଆରାଧନା କରନ୍ତୁ, ସେଥିରେ ମନା ନାହିଁ, କିନ୍ତୁ ଚାଷ କାମଟାକୁ କେମିତି ଛାଡ଼ିଦେବା। ମ୍ୟାଡାମ, ଆମେ ଛୋଟବେଳେ ପଢୁଥିଲୁ, ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର, ଏଇଟା ହିଁ ସମସ୍ତେ ମନେ ରଖିବା ଉଚିତ। ଆମେ ଯଦି ଚାଷ ନ କରିବା, ଆମେ ଯଦି ଖାଦ୍ୟ ଯୋଗାଡ଼ ନ କରିବା, ଖାଲି ଭଗବାନଙ୍କୁ ଡାକିଲେ କଣ ଭଗବାନ ଆମକୁ ଦେଇଦେବେ କି?
1: ଆଜ୍ଞା
0: ମ୍ୟାଡାମ, ଏଇଟା କଣ ଆମର ଥିଲା ଓଡିଶାରେ? ଏଇଟା ଉତ୍ତର ଭାରତରୁ ଯେମିତି କହନ୍ତି ଦେଖା ଶିଖା ଓଡିଶା, ସେଠୁ ଏମାନେ ଶିଖିକିରି କରୁଛନ୍ତି। ସେମାନଙ୍କର କଣ ଅଛି, ପୂର୍ବପୁରୁଷ ମାନେ କରୁଥିବେ କି କଣ, ସେମାନେ କାଉଡ଼ି ନେଇକିରି ପାଣି ଉଠେଇକିରି ଯାଉଥିଲେ। ଆମେ ଭଗବାନଙ୍କୁ ଆରାଧନା କରିବା, ଏଥିରୁ ଆମେ ଛାଡ଼ ଖାଇ କରିବୁ। ଯୋଉଦିନ ଶ୍ରାବଣ ମାସ ଶେଷ ହବ ତା ପର ଦିନ ଚାଲିବ, ଏଥିରେ କଣ ମୂଲ୍ୟ ଅଛି? ଗୋଟେ
1: ମାସ ଯାକ ପୁଣ୍ୟ ନେଇଥିବେ, ଛାଡ଼ ଖାଇ ଦିନ ସବୁ ପୁଣ୍ୟ ଶେଷ ହେଇଯିବ।
0: ମ୍ୟାଡାମ, ଏତିକ ମୁଁ କହିଲିଣି, ମତେ ବହୁତ ଲୋକ ବି ଗାଳି ଦେବେ ଏମିତି କହୁଛି, କିନ୍ତୁ ଏଇଟା ନିରାଟ ସତ୍ୟ କଥା। ଭଗବାନଙ୍କୁ ଡାକ, ସବୁ କର, ଭଗବାନଙ୍କୁ ଡାକ। କିନ୍ତୁ
1: ତା ଛଡା ଯେତେବେଳେ ବୋଲବମ ଆରମ୍ଭ କରୁଛନ୍ତି, କିଛି ନା କିଛି ଅଘଟଣ ସବୁ ସହରରେ ପ୍ରାୟ ଘଟେ। ରୋଡ ରାସ୍ତା ଭିଡ଼ ଯୋଗୁଁ କେତେଜଣ କାଉଡ଼ିଆ ଭାଇମାନଙ୍କର ମୃତ୍ୟୁ ହୁଏ ଏକ୍ସିଡେଣ୍ଟରେ, କିମ୍ବା ଭରା ନଈକୁ ଓହ୍ଲାନ୍ତି ପାଣି ବୁଡ଼େଇବା ପାଇଁ, ସେଠି ଗୋଡ଼ ଖସିକି ନଈ ଭିତରେ ପଡ଼ିକି ମୃତ୍ୟୁ ମୁଖରେ ପଡ଼ନ୍ତି। ଏଇ ପ୍ରକାର ଘଟଣା ଆପଣ ପ୍ରାୟ ପ୍ରତି ବର୍ଷ ଜାଣିବେ ଶୁଣିବେ।
0: ମ୍ୟାଡାମ, ଯେତିକ ଗାଡି ଯାଉଥିବ, ହଜାର ହଜାର କାଉଡ଼ିଆ ବାଲା ବସିଦେବେ ଚୁପଚାପ, ଯେମିତି ଭୁବନେଶ୍ୱର ଟପିଯିବେ ସେମିତି ତାଙ୍କର ଚାଲିଲା।
1: ଆଜ୍ଞା ଆଜ୍ଞା,
0: ରାସ୍ତାଘାଟ ବନ୍ଦ ହେଇଯାଏ, ଆଉ ଏଇ ଯୋଉ ପାଣି ଆସିଲାଣି ମହାନଦୀ ହଉ କି ଯୋଉ ବଡ ବଡ ନଈରେ ସବୁ ପାଣି ଅଛି, ସେଥିରେ ବହୁତ ଲୋକ ମରିବେ। କାହିଁକି ଆମର ଏଠୁ ଉଠାନ୍ତି ବହୁତ ଲୋକ ପାଣି, କଣ ମୁଁ ଭାବିପାରୁନି, ମାନେ ଉନ୍ମାଦ ହେଇକି ଚାଲୁ।
1: ଆଜ୍ଞା, ସେଇ ଉନ୍ମାଦ ହେଇକି ସେମାନେ ନ ଯାଆନ୍ତୁ, ଗୋଟେ ଶାନ୍ତ ମନରେ ଯାଆନ୍ତୁ, ଭଗବାନଙ୍କୁ ମନରେ ରଖିକି ଯାଆନ୍ତୁ, ଦେବଦେବ ମହାଦେବଙ୍କର ଜଳାଭିଷେକ କରନ୍ତୁ ଆଉ ନିଜର ମନସ୍କାମନା ପୂର୍ଣ୍ଣ କରନ୍ତୁ, ଏହା ଆମେ ସମସ୍ତେ ଚାହିଁବା। ସବିତା କୁହନ୍ତୁ, କୋଉ ଗୀତ ଶୁଣିବେ
0: ଆଜି? ଶୁଣିବି ସୋର ମୁଭିର ପାନିରେ ପାନି ତେର ରଙ୍ଗ କୈସା।
1: ଆଜ୍ଞା ଆଜ୍ଞା, ଠିକ ଅଛି, ଧନ୍ୟବାଦ ସବିତା।
0: ହଁ ମ୍ୟାଡାମ, ରଖୁଛି, ନମସ୍କାର
1: ନମସ୍କାର।

0: ଆଜ୍ଞା ନମସ୍କାର।
1: ନମସ୍କାର,
0: ଲକ୍ଷ୍ମୀନାରାୟଣ ମହା କହୁଥିଲି ସିନ୍ଦର ସୁବର୍ଣ୍ଣପୁରରୁ।
1: କଣ ଖବର କୁହନ୍ତୁ।
0: ଖବର ଠିକ ଅଛି ଆଜ୍ଞା, ଏଇଟା ପଲା ଯୋଗ ଆଜି ଚାଲିଛି, ଆର ବର୍ଷା ବି ଟିକେ ଛାଡ଼ିଛି ଆଜ୍ଞା। ଭଲ ଅଛି।
1: ପଲା ରହୁଛନ୍ତି ବର୍ତ୍ତମାନ?
0: ନାଇଁ, ମୁଁ ବର୍ତ୍ତମାନ ଆମେ କାଲି ରହିବୁ ଆଜ୍ଞା।
1: ବଢ଼ିଆ, ବର୍ଷାରେ ଭିଜି ଭିଜି ପଲା ରହିବେ, ତା ସହିତ ଗୀତ ଗାଆନ୍ତି କି ନାହିଁ? ହଳିଆ ଗୀତ?
0: ହଳିଆ ଗୀତ ଆଜ୍ଞା ଆଗ ହଉଥିଲା, ବାକି ଏବେ ତ ହବ ନାହିଁ, କେବଳ ଟ୍ରାକ୍ଟର ଦ୍ୱାରା ହଉଛି, ସେଥିପାଇଁ ଗୀତ ବି ଭୁଲିଯିବାର ହେଲାଣି।
1: ଆପଣ ଜାଣିଛନ୍ତି କି ନାହିଁ କହିଲେ?
0: ମୁଁ ଜାଣିଛି, ବାକି ଯେନ୍ତା ଖାତା ଦେଖିଲେ ଯେ କହିହେବ ଆଜ୍ଞା, ଭୁଲି ହେଇଗଲାଣି।
1: ବର୍ଷାରେ ଭିଜି ଭିଜିକି ପଲା ରହିଲା ବେଳକୁ ଗୀତଟା ପାଟିରୁ ବାହାରିଲେ ସେ ଯୋଉ ଆନନ୍ଦ,
0: ବହୁତ ବଢିଆ ଆଜ୍ଞା।
1: ହଁ, ଶିଖନ୍ତୁ, ଗାଇ ଗାଇକି ପଲା ରୁହନ୍ତୁ।
0: ଗୀତଟା ମୁଁ ଦେଖିକି ଟିକେ ଗାଇକି ଶୁଣାଇବି ଆରଥର।
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ। କୁହନ୍ତୁ ଆପଣ କୋଉ ଗୀତ ଶୁଣିବେ?
0: ଆଚ୍ଛା
1: ଠିକ ଅଛି, ଚାଲନ୍ତୁ ଗୀତ ଶୁଣିବା।
0: ନମସ୍କାର ଆଜ୍ଞା।
1: ହଁ ନମସ୍କାର।

0: ହ୍ୟାଲୋ
1: ରୂପା ନମସ୍କାର
0: ନମସ୍କାର
1: ଜଳକଣ୍ଠ କହୁଛି ଗଡ଼ଗୁଣ୍ଡାଲ କୁନ୍ଦ୍ରା ବ୍ଲକ
0: କଣ ଖବର ଆପଣଙ୍କର ଜଳକଣ୍ଠ
1: ବହୁତ ଭଲ ପା ଆପଣ କେମିତି ଅଛନ୍ତି
0: ଆମେ ତ ସବୁବେଳେ ଭଲରେ ଥାଉ
1: ଆଜ୍ଞା ଆମର ଗାଁରେ ତ ଚାଷବାସ ବ୍ୟସ୍ତ ସମସ୍ତେ ଅଛୁ ବାପା ଭଲ ବର୍ଷା ହେଇଛି ବାପା ବର୍ଷ ଟିକେ ଆଗକୁ କେମିତି ହବ କିଏ କହିପାରିବ ବୋଲା ପୁରା
0: ଆଚ୍ଛା ଆଗକୁ କଣ ହବ କେହି କହିପାରିବେନି
1: ହଇ ହଇ
0: ଏବେ ରୁଆ ରୁଇ ସରିଲାଣି
1: ହଁ ବହୁତ ସରିଲାଣି ଟିକେ ପୁରା ଅଛି ଅଳ୍ପ ଦିନ ପରେ ସରିଯିବ ବାପା
0: ବହୁତ ବଢିଆ ଧାନ ସାଙ୍ଗରେ ଆଉ କିଛି ଲଗାନ୍ତିନି ବୋଧେ ଏବେ
1: ନାଇଁ ବାପା ଧାନ ଆମ ଗାଁରେ ସବୁ ପ୍ରକାର ଚାଷ ହୁଏ ମକା ଚାଷ ମାଣ୍ଡିଆ ଚାଷ ଡାଲି ଜାତୀୟ ଚାଷ ସବୁ ଟିକେ ଟିକେ କରୁ ବାପା
0: ଆଚ୍ଛା ସବୁ ଭଲ ହେଇଛି ଏଥର
1: ହଁ ବାପା ବର୍ତ୍ତମାନ ତ ଲାଗିଛି ଆଗକୁ କଣ ହବ
0: ଆଗକୁ ଭଲ ହଉ ଏ ଆଶା କରିବ ନାଇଁ କହିଦିଅନ୍ତୁ ଜଳଖଣ୍ଡ ମାନେ କୋ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କେବଳ ଫୋନ କରନ୍ତି କେବେ କେମିତି କିନ୍ତୁ ଏତେ ସବୁ କାର୍ଯ୍ୟକ୍ରମ ଆମେ ପ୍ରଚାର ପ୍ରସାର କରୁଛୁ କୋଉ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି
1: ଆଜ୍ଞା ସବୁ କାର୍ଯ୍ୟକ୍ରମ ତ ଶୁଣୁଛୁ ସମୟ ଟିକେ ଟିକେ ଦେଖିକରି
0: ଆଚ୍ଛା
1: ସବୁ ପ୍ରୋଗ୍ରାମ ଭଲ ଲାଗୁଛି ବାପା
0: ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ
1: ସାବନ ଆୟା ବାଦଲ ଛାଏ
0: ସାବନ ଆୟା ବାଦଲ ଛାଏ
1: ଆଜିକାଲି ଜମି ମନକୁ ଟିକେ ଦେଖିଲେ ଭଲ ଲାଗୁଛି ତ ସେଥିଲାଗି ଗୀତ ମନେ ପଡ଼ିଗଲା
0: ହଁ ସବୁଆଡେ ଶାଗୁଆ ଶାଗୁଆ ଦେଖାଯାଉଛି ଆଉ ସେ ଶାଗୁଆ ଧାନ ଗଛ ମୂଳେ ପାଣି ଭର୍ତ୍ତି ଉପରେ କଳା କଳା ମେଘ ଆଉ ବଡ ବଡ ଗଛ ମାନଙ୍କରେ ପବନ ପିଟି ହେଇ ଡାଳ ପତ୍ର ଝୁଲୁଛି ଜୋର ଜୋର
1: ହଁ
0: ଆଉ ତଳେ ଚଷା ଭାଇ ଆପଣ ଚାଷବାସ କଲାବେଳକୁ ଗୀତ ଗାଆନ୍ତି କି ନାହିଁ ହଳିଆ ଗୀତ
1: ହଁ ସୁଇଟି ମାରୁ ମୋବାଇଲରେ ଗୀତ ଶୁଣୁ ମୋବାଇଲ ରେଡିଓରେ ଲଗାଇ ଥାଉ
0: ଆରେ ଆରେ ଆରେ ନିଜେ ଗାଇବା କଥା ନା
1: ନିଜେ ବୋଲେ ଟିକେ ଗାଉଛୁ ଆରି ମଧ୍ୟ ପାଟିରେ ସୁଇଟ ମାରୁଛୁ
0: ବହୁତ ବଢିଆ ଏମିତି ଖୁସିରେ ରୁହନ୍ତୁ ଆପଣ ଖୁସିରେ ଚାଷ କଲେ ଚାଷବାସ ବହୁତ ଭଲ ହବ
1: ଆଜ୍ଞା ଆଜ୍ଞା

0: ନମିତା କହୁଥିଲି ମ୍ୟାଡମ୍।
1: ବହୁତ ଦିନ ପରେ ଆପଣ ଫୋନ୍ କଲେ ଏଇ କାର୍ଯ୍ୟକ୍ରମକୁ।
0: ପୁରୀ ପଳେଇଥିଲି ରଥଯାତ୍ରାରେ।
1: ରଥଯାତ୍ରାରେ ପୁରୀ ଦର୍ଶନ କରିକି ଆସିଛନ୍ତି, କଣ ସବୁ ହେଲା? ଭିଡ଼ଭାଡ଼ ଏତେ ଥିଲେ ଲୋକ, କୁହନ୍ତୁ ଆମକୁ।
0: ଭିଡ଼ ବହୁତ ଥିଲେ ସିନା ଅପା, ବହୁତ ସୁନ୍ଦର ଦର୍ଶନ ହେଲା।
1: ଆଚ୍ଛା,
0: ବହୁତ ଭଲ ଲାଗିଲା, ଏତେ ଭଲ ଲାଗିଲା ଯେ।
1: ମାନେ ଆପଣଙ୍କୁ ଉଠିଲେ କି ଛାତରେ?
0: ହଁ, ଛାତ ଉପରେ ଥିଲେ।
1: ଚିହ୍ନା ପରିଚୟ ସବୁ ଥିବେ? ନାଇଁ
0: ନାଇଁ, ପଇସା ଦେଇକିରି
1: ଛାତ ଉପରକୁ ଗଲେ, ପଇସା ଦେଲେ ଛାତ ଉପରକୁ ନଉଛନ୍ତି ଦର୍ଶନ ପାଇଁ?
0: ହଁ ହଁ,
1: ଆରେ ଆରେ, ବହୁତ ବଢିଆ କଥା।
0: ପଇସା ତ ସବୁ କିଛି, ଆଉ କାଳିଆକୁ ତ ପେଲା ପେଲି ଖୁସି ଆଉ।
1: ଯେତିକି ଗହଳି ଠାକୁର ସେତିକି ଖୁସି, ନାଇଁ ଠିକ ଅଛି। ୟାରି ଭିତରେ ଆପଣ ପୁରୀ ଗଲେ, ଜଗା ଦର୍ଶନ କରିକି ଆସିଲେ, ଆକାଶବାଣୀ ଜୟପୁରର ସବୁ କାର୍ଯ୍ୟକ୍ରମକୁ ଭୁଲି ଯାଇଥିବେ ଶୁଣିବା ପାଇଁ?
0: ନା ନା, ଭୁଲିନି, ଆସୁ ଆସୁ ମୁଁ ରେଡ଼ିଓ ଲଗେଇଦେଲି।
1: ହଁ,
0: ଭାଇନା କହୁଛନ୍ତି କି ଆଉ ଆସୁ ଆସୁ ଲଗେଇ ଦଉଛ କଣ କହିଲି କି ଶୁଣିନି କାର୍ଯ୍ୟକ୍ରମ ଯାକ।
1: ଆଚ୍ଛା ଆଚ୍ଛା, ଏମିତି ଭଲ ପାଇବା ଥାଉ ଆକାଶବାଣୀ ଜୟପୁର ରେଡିଓ ପ୍ରତି ଆପଣଙ୍କର।
0: ବହୁତ ଭଲ ଲାଗୁଛି ସବୁ ପ୍ରୋଗ୍ରାମ ଯାକ, ବହୁତ ଖୁସି ଲାଗୁଛି।
1: ଆଜ୍ଞା, ଧନ୍ୟବାଦ ଆପଣଙ୍କୁ। କୁହନ୍ତୁ କୋଉ ଗୀତ ଶୁଣିବେ ନମିତା?
0: ତେରା ସାଥ ହୋ ତୋ ମୁଝେ କ୍ୟା କମି।
1: ହଁ, ଭାଇନାଙ୍କ ପାଇଁ ଏ ଗୀତ, ଚାଲନ୍ତୁ ଶୁଣିବା। ଧନ୍ୟବାଦ କଲ୍ କରିଥିବାରୁ। ଏଇଠି ସରି ଆସିଛି ଆଜିର ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ। ଆଶା ଓ ବିଶ୍ୱାସ ଆପଣ ସମସ୍ତଙ୍କୁ ଭଲ ଲାଗିଥିବ। ତେବେ ଆସନ୍ତା ଥର ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ରହିଲୁ। ଆମକୁ ଡାଏଲ୍ କରିବା ପାଇଁ ନମ୍ବର ହେଲା 0685423060। ଏହି ନମ୍ବରଟି ଖୋଲା ରହୁଛି ପ୍ରତି ଶନିବାର ସକାଳ 10:30 ଆଉ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ପ୍ରଚାରିତ ହେଉଛି ପ୍ରତି ରବିବାର ସକାଳ 9:00-10:00। ଆଜି ପାଇଁ ରହୁଛୁ, ନମସ୍କାର।

ପ୍ରଚାରକଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ 24 ଘଣ୍ଟିଆ ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ।
1: MRI, CT ସ୍କାନ, ଅଲ୍ଟ୍ରାସାଉଣ୍ଡ, ଏକ୍ସରେ,
2: କେନ୍ଦ୍ରୀୟ ପରୀକ୍ଷାଗାର, ହିଷ୍ଟୋପାଥୋଲୋଜି, ମାଇକ୍ରୋବାୟୋଲୋଜି ଓ ପାଥୋଲୋଜି, ସମସ୍ତ ରୋଗର ନିର୍ଣ୍ଣୟ ପରୀକ୍ଷା 24 ଘଣ୍ଟା ଉପଲବ୍ଧ।
1: ଜରୁରୀକାଳୀନ ICU, SDU, ଟ୍ରମା କେୟାର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପାଇପାରିବେ ଗୋଟେ ଛାତ ତଳେ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଆମେ ଜାଣିଛେ ଏଥର ବିଷୟବସ୍ତୁ ଥିଲା ଚର୍ମ ରୋଗର କାରଣ ଏବଂ ନିରାକରଣ। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଫୋନ୍ ଯୋଗେ ଗତ 22 ତାରିଖ ଦିନ ଆମକୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଆମ ଗଣରେ ଉପସ୍ଥିତ ଥିଲେ ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। ଆପଣ ଏହାର ପ୍ରଥମ ଭାଗ ଗତ ରବିବାର ଦିନ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। ସାର୍ଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
3: ନମସ୍କାର।
0: ଆମେ ତ ଏ ବିଷୟବସ୍ତୁ ଉପରେ ଆଲୋଚନା ନିହାତି ଭାବରେ କରିବା, କିନ୍ତୁ କେତୋଟି ଫୋନ୍ ଯେହେତୁ ଆସିଛି ପ୍ରଥମେ ରିସିଭ୍ କରିନେବା। ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର। ନମସ୍କାର, କିଏ କହୁଥିଲେ? ଯମୁନା ଭଉଣୀ, ଆପଣଙ୍କର କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ। ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
4: ସାର୍ ନମସ୍କାର।
3: ନମସ୍କାର
4: ସାର୍, ମୋର ସନ୍ଧିରେ ସବୁବେଳେ କୁଣ୍ଡିଆ ରହୁଛି, ସେ ଯୋଉ ରିଙ୍ଗ ୱାର୍ମ ଭଳିଆ ହଉଛି। କେତେ ଔଷଧ ଲଗେଇଲେଣି ସାର୍ ଭଲ ହଉନି, ସ୍କିନ୍ ଡକ୍ଟର ଦେଖେଇଲେଣି ତଥାପି ବି ଭଲ ହଉନି।
3: ଆଜ୍ଞା ଆଜ୍ଞା, ବୟସ କେତେ ଆପଣଙ୍କ ଜାଣିପାରିବି କି? ଆପଣଙ୍କୁ ଡାଇବେଟିସ୍, ଯୋଉ ମଧୁମେହ ରୋଗ ଏସବୁ ମାନେ ଯୋଉ କହନ୍ତି ଅଛି କି? ଆଜ୍ଞା, କେତେ ବର୍ଷ ହେଲା ଅଛି ଆଜ୍ଞା ଏ ରୋଗ ଆପଣଙ୍କୁ? ବର୍ଷେ ହେଇଗଲା। ଆଜ୍ଞା, ଆପଣ କୌଣସି ନିକଟସ୍ଥ ଚର୍ମ ରୋଗ ବିଶେଷଜ୍ଞ ପରାମର୍ଶ କରିଥିଲେ? ଆଚ୍ଛା, କେତେ ଦିନ ତାଙ୍କ ପରାମର୍ଶ ଅନୁଯାୟୀ କେତେ ଦିନ ମେଡିସିନ ଖାଇଛନ୍ତି ଆପଣ କିମ୍ବା ଲଗେଇଛନ୍ତି? ଆଜ୍ଞା, ତ କଣ ସାଧାରଣତଃ ଆମେ ଯାଦୁ ବୋଲି ଓଡ଼ିଆରେ କହୁ, ବୁଝିପାରିଲେ? ଏଇଟା ବହୁତ କମନ ଆଜିକାଲି, ମାନେ ବହୁତ ହଉଛି, ଏସ୍ପେସିଆଲି ରେନି ସିଜନ, ବର୍ଷା ଦିନେ ବେଶୀ ହୁଏ। କାହିଁକି ନା ସବୁ ଲୋକମାନେ ମାନେ ଓଦା ମାନେ ଓଦା ଲୁଗା ବହୁତ ପିନ୍ଧନ୍ତି, ମାନେ ପିନ୍ଧନ୍ତି ମାନେ କଣ, ସେ ଓଦା ହେଇଯାଇଥିବ, ଭଲସେ ଶୁଖି ନଥିବ, ପିନ୍ଧିବେ, କୁଆଡେ ଗୋଟେ ବାହାରୁ ଯାଇଥିବେ, ଟିକେ ବର୍ଷା ହେଇଯାଇଥିବ, ଓଦା ହେଇଥିବ, ଆଉ ଚେଞ୍ଜ କରିବେନି ତାକୁ, ବୁଝିପାରିଲେ କି? ତ ହଁ, ତ ଆଉ ଗୁଳୁଗୁଳି ବି ହୁଏ ଗୁଡ଼ାଏ ଜାଗାରେ, ତ କଣ ହୁଏ ନା ବହୁତ ଝାଳ ବି ହୁଏ, ତ ଲମ୍ବା ସମୟ ଧରି ଓଦା ଲୁଗା ଆଉ କିମ୍ବା ଝାଳ ହେଇକି ଓଦା ହେଇଯାଇଥିବା ବି ସେଇ ଲୁଗା, ତ ସେଇ ସମୟ ଏଇଭଳିଆ ଲୁଗା ଓଦା ଲୁଗା ବହୁତ ସମୟ ଧରି ପିନ୍ଧି ରହିଲେ କ'ଣ ହୁଏ ନା ଆମର ଯୋଉ ଇନଫେକ୍ସନ, ଯୋଉଟା କବକ ଇନଫେକ୍ସନ, ଯୋଉଟା ଫଙ୍ଗାଲ ଇନଫେକ୍ସନ ବୋଲି କହୁ ଆମେ, ଯୋଉଟା ଯାଦୁ ବୋଲି କହୁ, ସେଇଟା ହେବାର ଚାନ୍ସ ବଢ଼ିଯାଏ। ଆଉ ଏଇଟା କ'ଣ, ସଫା ଲୁଗା ପିନ୍ଧିଲେ ମଧ୍ୟ ଓଦା ଲୁଗା ବହୁତ ସମୟ ଧରି ପିନ୍ଧିଲେ ହେବ, ଆଉ ଅପରିଷ୍କାର ଲୁଗା ବହୁତ ସମୟ ପିନ୍ଧି ରହି ବହୁତ ଦିନ କିମ୍ବା ବହୁତ ସମୟ ଧରି ପିନ୍ଧି ରହିଲେ ବି ହେବ, କିମ୍ବା ଘରେ କାହାକୁ ଯଦି ଥିବ ଆଉ ତାଙ୍କୁ ଟ୍ରିଟମେଣ୍ଟ କରିନଥିବେ ସେଥି, କାହିଁକି ଏଇଟା ଇନଫେକ୍ସନଟା ଫଙ୍ଗାଲ ଇନଫେକ୍ସନ, ଏଇଟା କଣ୍ଟାଜିୟସ କମ୍ୟୁନିକେବଲ ମାନେ ବ୍ୟାପିପାରେ। ମାନେ ଆଜିର ପ୍ରୋଗ୍ରାମର ବି ଗୋଟେ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସଚେତନତା ମାନେ ତିଆରି କରିବା, ତ ବହୁତ ଇମ୍ପୋର୍ଟାଣ୍ଟ ହେଲା କି ଆପଣ ନିକଟସ୍ଥ କିମ୍ବା ଚର୍ମରୋଗ ବିଶେଷଜ୍ଞ ପାଖକୁ ଯିବାକୁ ପଡ଼ିବ। ଯଦି ବାରମ୍ବାର ଛାଡ଼ୁନି ଆମେ ଦୁଇଟା ଜିନିଷ ଦେଖୁ କି ଠିକ୍ ଟ୍ରିଟମେଣ୍ଟ ହେଇଛି ନା ନାହିଁ, ଠିକ୍ ମେଡିସିନ ଖାଇଛନ୍ତି କି ନାହିଁ, ଠିକ୍ ମଲମ ଲଗେଇଛନ୍ତି କି ନାହିଁ, କିମ୍ବା ଯେତିକି ଦିନ ପାଇଁ ଦିଆହେଇଥିଲା ସେତିକି ଦିନ ସେ ଖାଇଛନ୍ତି କି ନାହିଁ, କିମ୍ବା ସେତିକି ଦିନ ପାଇଁ ଲଗେଇଛନ୍ତି କି ନାହିଁ, ଆଉ ଲଗେଇବାର ପ୍ରକ୍ରିୟା ବି ବୁଝାଯାଏ ତ ସେ ଅନୁସାରେ ସେ ଲଗେଇଛନ୍ତି କି ନାହିଁ, ବୁଝିପାରିଲେ କି? ତ ସେଇଟାକୁ ବି ଆମକୁ ଧ୍ୟାନ ଦେବାକୁ ପଡିବ।
4: ନାଇଁ, ମୁଁ ଭାବୁଛି ଏଇଟା ବର୍ଷେ ଲଗାତାର ଖାଇବା ପରେ ବି ଭଲ ହେଲାନି, ହେଲେ ଏମିତି କେତେ ଦିନ ମତେ ଖାଇବାକୁ ପଡିବ?
3: ଆଜ୍ଞା, ଯଦି ଡାଇବେଟିସ ନାହିଁ ୟୁଜୁଆଲି ସଠିକ ରୂପରେ ଯଦି ମେଡିସିନ ଦିଆଯାଏ ତ ପ୍ରାକ୍ଟିକାଲ ଆଉ ଏକ୍ସପିରିଏନ୍ସ ଆଉ ମାନେ ଆମର ଯୋଉଟା ପୋଥିଗତ ବିଦ୍ୟା ଅଛି ଆମର ପାଠ ଅନୁସାରେ, ତ ମାସେ 1 month 4 weeks ତ ଭିତରେ ଆପଣଙ୍କର ୟୁଜୁଆଲି ଛାଡ଼ିଯିବା କଥା, ତ ଆପଣ

0: ଏଥିପ୍ରତି ଟିକେ ଧ୍ୟାନ ଦେବାକୁ ପଡିବ ଆଉ ନିକଟସ୍ଥ ଚର୍ମରୋଗ ବିଶେଷଜ୍ଞ ପାଖକୁ ଯାଇକି ପରାମର୍ଶ କରିବାକୁ ପଡିବ।
1: ଆଉ ଯେତିକି ପାରୁଛନ୍ତି ସେତିକି ନିଜକୁ ରଖନ୍ତୁ ଦୂରେଇକି, ଯେମିତି ଅନ୍ୟମାନଙ୍କ ବ୍ୟବହାର କରିବେନି, ନିଜ ଜିନିଷ ନିଜେ ବ୍ୟବହାର କରନ୍ତୁ,
0: ସଫା ପରିଷ୍କାର ପରିଚ୍ଛନ୍ନତା ମେଣ୍ଟେନ କରିବେ, ଆଉ ଓଦା ପିନ୍ଧିବେ।
1: ଠିକ ଅଛି, ରହିଲୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର।
2: ନମସ୍କାର ମ୍ୟାଡାମ,
1: କିଏ କହୁଥିଲେ?
2: ମୁଁ ଲୋଚାପଡାରୁ କହୁଛି, ସୁବାସିନୀ ପାତ୍ର।
1: ଓ ସୁବାସିନୀ ଭଉଣୀ, ଆପଣଙ୍କର ଆଜି କଣ ସମସ୍ୟା ରହିଛି ନା କଣ ଜାଣିବାକୁ ଚାହୁଁଛନ୍ତି? ଆମର ସ୍କିନ
2: ବୋଲି ଶୁଣିଲି ତ ମୁଁ।
1: ଆଜ୍ଞା,
2: ମୋର ଆଖି ତଳେ ନାହିଁ କି, ମାନେ ଛୋଟ ଛୋଟ ଘିମିରି ଭଳିଆ ବିନ୍ଦୁ ବିନ୍ଦୁ ବହୁତ ମର୍ତ୍ତ ହେଲାଣି। ମୁଁ ତାକୁ ଆରମ୍ଭରେ ଟ୍ରାଏ କରିଥିଲି ବହୁତ ଟ୍ରିଟମେଣ୍ଟ ପାଇଁ, କିଛି ଫଳ ମିଳିଲାନି, କିନ୍ତୁ ଏବେ ସେଗୁଡାକ ଟିକେ ଟିକେ କୁଣ୍ଡିଆ, ମାନେ ଝାଳ ହେଲେ ବା ଗରମ ହେଲେ କୁଣ୍ଡେଇ ହଉଛି, ସେଟା କିଛି ଅସୁବିଧା ହବ କି?
0: ଆଜ୍ଞା, ଆପଣଙ୍କର ବୟସ ମୁଁ ଜାଣିପାରେ କି?
2: 45 ବର୍ଷ ହେଲାଣି।
0: ଆଜ୍ଞା, ଆଗରୁ ତ କୁଣ୍ଡେଇ ହଉନଥିଲା?
2: ନାଇଁ, ଆଗରୁ ହଉନଥିଲା, କିନ୍ତୁ ମାନେ ଅଳ୍ପ ହେଇଥିଲା, ଆସ୍ତେ ଆସ୍ତେ ସେଟା ବଢୁଛି। ଆଗ ଗୋଟେ ହେଇଥିଲା, ତାପରେ 2-3 ହେଲା, ଏବେ 8-10 ଖଣ୍ଡେ ହେଇଗଲାଣି ଦି ଆଖି ତଳ ଜାଗାରେ।
0: ଆଜ୍ଞା, ତ ଆକ୍ଚୁଆଲି ଦେଖିବାକୁ ପଡିବ ଯେ କୋଉ, ଆକ୍ଚୁଆଲି ଯୋଉଭଳିଆ ଆପଣ ଡେସ୍କ୍ରାଇବ୍ କରୁଛନ୍ତି, ବର୍ଣ୍ଣନା କରୁଛନ୍ତି, ତ ତା ଅନୁସାରେ ରୋଗକୁ ଆମେ ଆକ୍ଚୁଆଲି ନ ଦେଖିଲେ କହିହବନି। ଡାଇଗ୍ନୋସିସ୍ଟା ଇମ୍ପୋର୍ଟାଣ୍ଟ, ବୁଝିପାରିଲେ କି? ତ ଗୁଡ଼ାଏ କଣ୍ଡିସନ୍ ଅଛି ଯୋଉଥିରେ କି ଆପଣ ଯୋଉଭଳିଆ ବର୍ଣ୍ଣନା କରୁଛନ୍ତି ସେଭଳିଆ ରୋଗ ଏମିତି ଗୁଡ଼ାଏ ପ୍ରକାରର ଅଛି। ସେଟା ଦେଖିବାକୁ କଳା ଅଛି କିମ୍ବା ଲାଲ ଅଛି କିମ୍ବା ଧଳା ଅଛି, ତା ଅନୁସାରେ ବି ଗୁଡ଼ାଏ ଗୁଡ଼ାଏ ରୋଗ ଅଛି। କଳା ଦେଖାଗଲେ ଗୁଡ଼ାଏ ପ୍ରକାର ଭିନ୍ନ ଭିନ୍ନ ପ୍ରକାର ରୋଗ, ଲାଲ ଯଦି ଦେଖାଯାଉଛି କୋଉ ଭଳିଆ ଲାଲ ଅଛି, ଯଦି ଧଳା ଅଛି କୋଉ ଭଳିଆ ଅଛି, ତ ତା ଅନୁସାରେ ଭିନ୍ନ ଭିନ୍ନ ରୋଗ ଅଛି, ବୁଝିପାରିଲେ କି? ତ ସେଇ ରୋଗ ଅନୁସାରେ ଆକ୍ଚୁଆଲି ଯୋଉ କୁଣ୍ଡିଆଟା ଯୋଉ ଆପଣ ହଉଛି ବର୍ତ୍ତମାନ ବୋଲି କହୁଛନ୍ତି, କମ୍ପ୍ଲେନ୍ କରୁଛନ୍ତି, ତ ସେଇ ରୋଗ ପାଇଁ କୁଣ୍ଡିଆ ହଉଛି କିମ୍ବା ଅଲଗା ରୋଗ କିଛି ଗୋଟେ ନୂଆ ଆରମ୍ଭ ହେଇଛି, ବୁଝିପାରିଲେ କି? ତ ସେଇଟା ବି ଆମକୁ ଦେଖିବାକୁ ପଡିବ। ତ ଆକ୍ଚୁଆଲି ଡାଇଗ୍ନୋସିସ୍ ଅନୁସାରେ ହିଁ ଆମକୁ ଡିସାଇଡ୍ କରିବେ କି ଫର୍ଦର ମ୍ୟାନେଜମେଣ୍ଟ ଆମେ ଯୋଉଟାକୁ ଆଗକୁ କ'ଣ କରିବା, ମାନେ ତ ତା ଅନୁସାରେ ହିଁ ଡିସାଇଡ୍ କରିହେବ ଯେ ଆଗକୁ କ'ଣ ଟ୍ରିଟମେଣ୍ଟ ଦେଇହେବ କିମ୍ବା ତାକୁ ପ୍ରିଭେଣ୍ଟ କରିବା ପାଇଁ ଆଉ କ'ଣ କରିହେବ କିମ୍ବା ପ୍ରୋସିଜିଓର କ'ଣ ଦରକାର ପଡ଼ିବ, କିମ୍ବା କାହିଁକିନା ସବୁ ଜିନିଷ ମେଡିସିନ୍ରେ ବି ଛାଡ଼େ ନାହିଁ, ବେଳେବେଳେ କ'ଣ ଆମକୁ ଲେଜର ଟ୍ରିଟମେଣ୍ଟ କରିବାକୁ ପଡ଼େ, ବୁଝିପାରିଲେ କି? ତ ସେଗୁଡ଼ା ବି ଅଛି।
2: କ'ଣ ପାଇଁ ହେଇଥିବ, ମାନେ ଏଇ ଯୋଉ ବିନ୍ଦୁ ବିନ୍ଦୁ ହେଇଛି, ଏ ତ ସ୍କିନ୍ କଲର୍ ଅଛି, ଅଲଗା କିଛି କଲର୍ ନାହିଁ। ଆଖି ତଳଟା ବେଳେବେଳେ ବ୍ଲାକ୍ ହେଇଯାଏ, ବେଳେବେଳେ ସ୍କିନ୍ କଲର୍ ହିଁ ରହେ, କିନ୍ତୁ ସେଇଟାରେ କିଛି ଚେଞ୍ଜ ହୁଏନି, ଯୋଉ ଘିମିରି ଭଳିଆ ଛୋଟ ଛୋଟ ହେଇଛି।
0: ତ ଘିମିରି ଭଳିଆ ତ ରୋଗ ଗୁଡାଏ ଅଛି ଆଜ୍ଞା, ଆମର ତ ଯଦି ଧଳା ଧଳା ଦେଖାଯାଉଛି ନା ଲାଲ ଲାଲ ଦେଖାଯାଉଛି, ସ୍କିନ୍ କଲର୍, ନର୍ମାଲ ସ୍କିନ୍ କଲର୍,
2: ନର୍ମାଲ ସ୍କିନ୍ କଲର୍ ହିଁ ଅଛି।
0: ଆଚ୍ଛା, ଖାଲି ଉଠିକି ଅଛି ନା ତାର ମାନେ କିଛି, ମାନେ ଭାତୁଡି ଯେମିତି ଉଠେ, ଯେମିତି ବେକ ପାଖରେ ବେଳେବେଳେ ଯେମିତି ସ୍କିନ୍ ଟ୍ୟାଗ୍ କୁହ, ଆମେ ସେଭଳିଆ ଉଠିକି ଅଛି କି?
2: ଭାତୁଡି ଭଳି, କିନ୍ତୁ ଭାତୁଡି ନୁହଁ ସେଗୁଡିକ,
0: ଭାତୁଡି ଯଦି ବହୁତ ଛୋଟ ଛୋଟ ନା କି, ବହୁତ ଛୋଟ ଅଛି ନା, ବହୁତ ଛୋଟ ଅଛି ନା,
2: ପଦାକୁ ବାହାରେ, ଭାତୁଡିଟା ପଦାକୁ ବାହାରେ,
0: ଆଜ୍ଞା,
2: ସେଟା ସ୍କିନ୍ ଭିତରେ ହିଁ ଗୋଟେ।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ତ ଫାଇନାଲ ତ ମୁଁ କନଫର୍ମ କରି କହିପାରୁନି, କାହିଁକିନା ମୁଁ ଯେହେତୁ ଆପଣଙ୍କୁ ଡାଇରେକ୍ଟ ଦେଖୁନାହିଁ, କିନ୍ତୁ ଆପଣଙ୍କ ବର୍ଣ୍ଣନାରୁ ଲାଗୁଛି ଗୋଟେ ସେରିଙ୍ଗୋମା କହିକି ଏମିତି ଗୁଡ଼ାଏ ପ୍ରକାର ଅଛି, ସେରିଙ୍ଗୋମା, ତାର ହାଇଡ୍ରୋସିଷ୍ଟୋମା, ଏମିତି ଗୁଡ଼ାଏ ପ୍ରକାର ରୋଗ ଅଛି ଯୋଉଥିରେ କି ଆପଣ ମାନେ ସ୍ୱେଟ୍ ଗ୍ଲାଣ୍ଡ ଯୋଉ ଆମର ଥାଏ, ଆମର ଯୋଉ ଝାଳ ଯୋଉ ବାହାରେ ଯୋଉ ଗ୍ରନ୍ଥି ମାନଙ୍କରୁ, ତ ସେ ହଁ, ତ ସେଇ ଗ୍ରନ୍ଥିର ଭିନ୍ନ ଭିନ୍ନ ରୋଗ ଅଛି, ଭିନ୍ନ ଭିନ୍ନ କଣ୍ଡିସନ ଅଛି, ଏମିତି ଗୁଡ଼ାଏ ପ୍ରକାର ରୋଗ ଅଛି ଯୋଉଥିରେ କ'ଣ ହବ ନା, ସେଇ ଜାଗାରେ ଆପଣ ଯୋଉ ଜାଗା କଥା, ଆଖି ତଳ କଥା କହୁଛନ୍ତି, ସେଇ ଜାଗାରେ ଛୋଟିଆ ଛୋଟିଆ ମାନେ ଫୋଟକା ଟାଇପ୍ର କିମ୍ବା ଘିମିରି ଭଳିଆ ଯାହା ବି କହୁଛନ୍ତି ସେଭଳିଆ ସେ ହୋଇଥାଏ, ମାନେ ସେଭଳିଆ ହେଇଥାଏ, ବୁଝିପାରିଲେ କି?
2: ଧନ୍ୟବାଦ ସାର, ନମସ୍କାର।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା,
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ୍, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
4: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ହ୍ୟାଲୋ ମ୍ୟାଡମ, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ସୌଦାବିନୀ ପଣ୍ଡା, ପଶ୍ଚିମବଙ୍ଗରୁ କହୁଥିଲି ମ୍ୟାଡମ।
1: ଆପଣ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣନ୍ତି
2: ସାର, ମଧ୍ୟ ନମସ୍କାର।
0: ନମସ୍କାର,
2: ଦେଖୁଛି ମୋର ଯୋଉ ସ୍କିନ୍ରେ ନାହିଁ ସାର, ହାତରେ ଆଉ ମାନେ ଜଙ୍ଘରେ ଆଉ ଗୋଟେ ପେଟ ସାଇଡ୍ରେ ଯେଉଁ ସବୁ କୁଣ୍ଡେଇ କୁଣ୍ଡେଇ ଲାଗିଲେ ପୁରା କୁଣ୍ଡେଇ ହେଇଯାଉଛି, ତାପରେ କଳା କଳା କଳା କଳା ହେଇକି ସବୁ ମାନେ କଣ ଯୋଉ ଗୋଲ୍ ଟାଇପ୍ର ହେଇଯାଉଛି, ସେ ଜାଗାଟା ପୁରା ବଢି ବଢି ଚାରିଆଡ଼େ ହେଇଯାଉଛି। ମୁଁ ଥରେ ଦେଖେଇଥିଲି ମେଡିକାଲରେ, ଆମର ଏଠି

0: ଗୋଟେ ମେଡିକାଲରେ ତ ସେଠି ସେମାନେ ଗୋଟେ ଟାବଲେଟ୍ ଦେଇଥିଲେ ଆଉ ଗୋଟେ ଅଏଣ୍ଟମେଣ୍ଟ ଦେଇଥିଲେ ଲଗେଇଲି ଲଗେଇଲା ପରେ କେତେ ଦିନ କମିଗଲା ଆଉ ଥରେ ସାର୍ କୁଣ୍ଡିଆ ହେଇ ଆଉ ଥରେ ସେମ୍ ଆଉ ଥରେ ମାନେ କଳା କଳା ପଡିଯାଉଛି
1: ଆପଣ ଯେମିତି ବର୍ଣ୍ଣନା କରୁଛନ୍ତି ସେ ଲକ୍ଷଣରୁ ଜଣାପଡୁଛି କି ମୋଷ୍ଟଲି ଯାଦୁ ହିଁ ହେଇଥିବ ତ ନ ଦେଖିକି ତ ଆମେ କନଫର୍ମ କରିକି କହିପାରିବାନି କାହିଁକିନା ଭିଜୁଆଲ ଡାଇଗ୍ନୋସିସ୍ ଆମର ଦେଖିକି ହିଁ ଫାଇନାଲ କରିବୁ ଆମେ କି ଡାଇଗ୍ନୋସିସ୍ଟା କ'ଣ ଫିର୍ ବି ଆପଣ ଯେମିତି ବର୍ଣ୍ଣନା କରୁଛନ୍ତି ଆଉ ଲକ୍ଷଣ ଯେଉଁଭଳିଆ କହୁଛନ୍ତି ତ ଯଦି ତ ମୋଷ୍ଟଲି ଯାଦୁ ଭଳିଆ ଆପଣ ଲାଗୁଛି ଯେଉଁଟା ଫଙ୍ଗଲ ଇନଫେକ୍ସନ୍ ବୋଲି ଆମେ କହୁ କିନ୍ତୁ ଡେଫିନେଟିଭ୍ ଟ୍ରିଟମେଣ୍ଟ ଯେଉଁଟା ରୋଗ ଅଛି ଇନଫେକ୍ସନ୍ ଅଛି ତ ତାର ଡେଫିନେଟିଭ୍ ତା ନିଶ୍ଚୟ ରୂପେ ତ ପାଇଁ ତ ଟ୍ରିଟମେଣ୍ଟ କରିବାକୁ ପଡ଼ିବ ମାନେ ମେଡିସିନ୍ ଖାଇବାକୁ ପଡ଼ିବ ଲଗେଇବାକୁ ପଡ଼ିବ ତ ଆପଣ ଯେଉଁ କହୁଛନ୍ତି ଖାଇଥିଲି କମିଥିଲା ଆଉ ପୁଣି ଆସିଗଲା ତ ଆମେ ସେଥିରେ କ'ଣ କ'ଣ କାରଣ ହେଇପାରେ ଯଦି ଇନଫେକ୍ସନ୍ ଅଛି ଆପଣ ଯେମିତି ଡେସ୍କ୍ରାଇବ୍ କରୁଛନ୍ତି ଯଦି ସେଇଟା ଫଙ୍ଗାଲ ଇନଫେକ୍ସନ୍ ଯାଦୁଟା ଯେଉଁଭଳିଆ ଆପଣ ଡେସ୍କ୍ରାଇବ୍ ଯେହେତୁ କରୁଛନ୍ତି ତ ତାହାର ଯେଉଁ ବାରମ୍ବାର ହେଉଛି କହୁଛନ୍ତି ତାହାର କାରଣ ମୁଁ କହୁଛି ଫାର୍ଷ୍ଟ ହେଲା ଇନକମ୍ପ୍ଲିଟ୍ ମାନେ ଆପଣଙ୍କର ଟ୍ରିଟମେଣ୍ଟ ଯେଉଁ ହେଇଛି ଯେଉଁ ଆପଣ ଯେତେ ଦିନ ଖାଇଛନ୍ତି ସେ ଟ୍ରିଟମେଣ୍ଟ ସରି ଆସିଲା ବେଳକୁ ସେ 100% କ୍ଲିୟର ହେଇନଥିବ ବୁଝିପାରିଲେ କିଛି ପରସେଣ୍ଟେଜ୍ ହୁଏତ ରହିଯାଇଥାଇ ପାରେ ତ ସେଇ କେସ୍ରେ କ'ଣ କରାଯାଏ ଆମେ ନିଜେ ରୋଗୀକୁ ଆମେ କାଉନ୍ସିଲ୍ କରୁ ଆମେ ବୁଝାଉ କି ଆପଣଙ୍କର ଟ୍ରିଟମେଣ୍ଟ ସରିବ ତ ସେଇ ଟାଇମ୍ରେ ଆପଣ ପୁଣି ଥରେ ଆସିକି ଦେଖେଇବା କଥା ଆମେ ରିଭ୍ୟୁ ସେଥିପାଇଁ ଆମେ କହୁ ରିଭ୍ୟୁ ଆଫ୍ଟର କିଛି ଦିନ କୁହାଯାଇଥାଏ କି ଏତେ ଦିନ ପରେ ଆସି ଥରେ ଦେଖେଇଦେବେ କାହିଁକି ନା ଆଉ ଯଦି ଆଜ୍ଞା ଆଜ୍ଞା ତ କ'ଣ କି ଆମେ ବେଳେବେଳେ କହୁ ଫିର୍ ବି କହୁ କି ପରାମର୍ଶ କରିବା ପାଇଁ କାହିଁକି ନା ଲୋକ ଏକ୍ଚୁଆଲି ସପୋଜ୍ 90-95% କମିଯାଇଛି ତ ଲୋକ ୟୁଜୁଆଲି ଭାବନ୍ତି କି ପୁରା ଛାଡ଼ିଗଲା ତ ବେଳେବେଳେ କ'ଣ ହୁଏ ସେଇ ଯେଉଁ 5% ଥାଏ ପୁରା ଛାଡ଼ି ନଥାଏ ମାନେ ଯେହେତୁ ଟ୍ରିଟମେଣ୍ଟ କଣ୍ଟିନ୍ୟୁ ହୋଇଥାଏ ତ ଲକ୍ଷଣ କମିଯାଇଥାଏ ପୁରା ତ ସେଥିପାଇଁ ଆମେ କହୁ କି ପରାମର୍ଶ ମାନେ 1 month ଯଦି ଆଡଭାଇସ୍ କରାଯାଇଥାଏ ଆଉ ତ ଆପଣ 1 month ପରେ ଆସିକି ଥରେ ଆଉ ଥରେ ଦେଖେଇଦେଲେ ବେଟର ହୁଅନ୍ତା କାହିଁକି ନା ଯେଉଁ 5% ସପୋଜ୍ କିଛି ରିସ୍କ ରହୁଛି ବାରମ୍ବାର ହେବାର ତ ସେଇଟାକୁ ସେମାନେ ଡକ୍ଟର ନିଜେ ସେଇଟାକୁ ଦେଖିଦେଲେ ଇଭାଲୁଏଟ୍ କରିଦେଲେ ତ ସେ କନଫର୍ମ ହେଇଯିବ କି ନାହିଁ ଆଉ ମେଡିସିନ୍ ଦରକାର କି ନାହିଁ ଖାଇବା ଦରକାର କି ଖାଇବା ଦରକାର ନାହିଁ ଯଦି ଖାଇବା ଦରକାର ନାହିଁ ପୁଣି କ୍ରିମ୍ ଆଉ କିଛି ଦିନ 10-15 ଦରକାର କି ଦରକାର ନାହିଁ ତ ସେଇ କେସ୍ ତ ସେଇଟା ବେଟର ଅପସନ୍ ହେଇଥାଏ ଯେଉଁ ବାରମ୍ବାର ଯେଉଁ ହେଉଛି କହୁଛନ୍ତି ତାହାକୁ ପ୍ରିଭେଣ୍ଟ କରିବା ପାଇଁ ଏଇଟା ବହୁତ ଜରୁରୀ
0: ବୁଝିପାରିଲେ
1: ଆଜ୍ଞା
2: ଧନ୍ୟବାଦ ଆମେ ଏଇଠି ଜାଣି ନେବା ଯେ ଚର୍ମ ରୋଗ କହିଲେ ମୁଖ୍ୟତଃ କେଉଁ କେଉଁ ଅଂଶ ଖାଇବା
1: ତ ଆମେ କେମିତି ଶ୍ରେଣୀଭୁକ୍ତ କରୁ ୟୁଜୁଆଲି ଯେମିତି ଆମ ସ୍କିନ୍ ଚର୍ମ ଆସିଲା କେଶ ଆସିଲା ନଖ ଆସିଲା ଆଉ ଲିପ୍ସ ମିକୋଜା ବୋଲି କହୁ ଆମେ ଜେନାଇଟାଲ ମିକୋଜା ହେଲା ଆଉ ଲିପ୍ସ ଆମର ଓରାଲ ମିକୋଜା ପାଟି ଭିତର ଆଉ ଲିପ୍ସର ଏତିକି ଏରା ହେଲା ଲୋକେସନ ୱାଇଜ ମାନେ ଜାଗା ଅନୁସାରେ ଏଇ ଜାଗାର ରୋଗ ଆଜ୍ଞା ତାପରେ ହେଲା ଆମେ ବୟସ ହିସାବରେ ଡିଭାଇଡ୍ କରିବା ଇନଫାଣ୍ଟ ନ୍ୟୁ ବର୍ନ ବୋଲି ଆମେ ଯେଉଁ କହୁ 1 year ପ୍ରଥମ ଆଜ୍ଞା ଜନ୍ମ ହେବାର ପ୍ରଥମ ବର୍ଷ କାହିଁକି ନା ବହୁତ ରେଷ୍ଟ ଆଉ 2 years ଅପ୍ ଟୁ 2 years ମାନେ ପ୍ରଥମ 2 ପର୍ଯ୍ୟନ୍ତ ଆଉ ତାପରେ ୟୁଜୁଆଲି ଆମେ ଦେଖୁ ଆଡୋଲେସେନ୍ସ ଯାଇ ମାନେ ଯେମିତି 10-12-14 ପର୍ଯ୍ୟନ୍ତ ସେଇଠୁ ପୁଣି ଆଡୋଲେସେନ୍ସରୁ 14-15 ଯେଉଁ ପ୍ୟୁବର୍ଟି ପ୍ୟୁବର୍ଟିରୁ ଆରମ୍ଭ କରି ଆଡଲ୍ଟହୁଡ଼ ଅପ୍ ଟୁ 25 ମାନେ 25 ପର୍ଯ୍ୟନ୍ତ 25 ଆଡଲ୍ଟ ମାନେ ମିଡ୍ ଏଜ୍କୁ ଆମେ 25 50-55-60 ଅପ୍ ଟୁ 60 60 ଯାଏଁ ଓଲ୍ଡ ଏଜ୍ କଣ୍ଡିସନ୍ ଏବଭ୍ 55-60 ତ ୟୁଜୁଆଲି ବୟସ ଅନୁସାରେ ଭିନ୍ନ ଭିନ୍ନ ରୋଗ ଅଛି ଆଉ ଆମେ ଦେଖି ତ ମୁଖ୍ୟତଃ କେଉଁ ରୋଗ କେଉଁ ବୟସରେ ତାର ପ୍ରିଭାଲେନ୍ସ ଯେଉଁଟା କହୁ ସେଇଟା ଅଧିକା ତ ଆଉ 2 କାହିଁକି ଇମ୍ପୋର୍ଟାଣ୍ଟ ନା 2 ପର୍ଯ୍ୟନ୍ତ ଆମେ ବହୁତ ରେଷ୍ଟ୍ରିକ୍ସନ୍ସ ଥାଏ ଯେହେତୁ ନବଜାତ ଶିଶୁ ତ ବହୁତ ଆଉ ଆମ ଯେତେବେଳେ ଯେଉଁ ଷ୍ଟଡିଜ୍ ହୁଏ ମେଡିସିନ୍ ଯେମିତି ମାର୍କେଟକୁ ଆସେ ସେତେବେଳେ ବହୁତ ଗୁଡ଼ା ଷ୍ଟଡିଜ୍ ହେଇକି ଆସେ ଥ୍ରୁ ଷ୍ଟେପ୍ସ ଆସେ ତ ବହୁତ ଷ୍ଟଡିଜ୍ ବି ହେଇନଥାଏ ନ୍ୟୁ ବର୍ନ ଉପରେ ତ ସେଇଠୁ ଆମକୁ ବହୁତ ରେଷ୍ଟ୍ରିକ୍ଟେଡ୍ ଫିଲ୍ ହୁଏ ଆମେ ବହୁତ ରେଷ୍ଟ୍ରିକ୍ସନ୍ସ ବହୁତ ମାନେ ଟ୍ରିଟ୍ କଲାବେଳେ ବହୁତ ରେଷ୍ଟ୍ରିକ୍ସନ୍ସ ଆମକୁ ମେଣ୍ଟେନ୍ କରିବାକୁ ପଡ଼େ ବହୁତ ପ୍ରେସ୍କ୍ରାଇବ୍ କଲାବେଳେ ତ ସିଏ ଗୋଟେ ଆମର ଗୋଟେ ସିଗ୍ନିଫିକାଣ୍ଟ ମାନେ ତାପରେ ଗୁଡ଼ାଏ ରୋଗ ଆମେ ଦେଖୁ ପର୍ଟିକୁଲାର ଇନ୍ ବିଟୱିନ୍ ଯେମିତି ପ୍ରଥମ 2 କଥା କହୁଛି ମୁଁ ପ୍ରଥମ 2 ଇସ୍ପେସିଆଲି ଆଜିକାଲି ମାନେ ଯେଉଁ ରାଇଜିଂ ଟ୍ରେଣ୍ଡ ଅଛି ଯେଉଁଗୁଡ଼ାକ ଯଦି ପରିବାର ସଦସ୍ୟକୁ କିଛି କଣ୍ଟାଜିୟସ୍ ଡିଜିଜ୍ ଯେଉଁଟା ସଂକ୍ରାମକ ରୋଗ କିଛି ଚର୍ମର ଅଛି ନବଜାତ ଶିଶୁକୁ ହେଇପାରେ କିନ୍ତୁ ଏବେ ହେଲା କ'ଣ ରିସେଣ୍ଟ ଟ୍ରେଣ୍ଡ ହେଲା ଆମର ବର୍ତ୍ତମାନ

ଯେଉଁଟାକି ଟିକେ ବଢ଼ୁଛି, ତ ଆଟୋପିକ୍ ଡର୍ମାଟାଇଟିସ୍ ବୋଲି ଆମେ ଗୋଟେ କଣ୍ଡିସନ୍ ଅଛି, ଯେଉଁଥିରେ କି ଆମର ଯେଉଁ ଚର୍ମରେ ନର୍ମାଲ ଯେମିତି ଆମର ତେଲ ଅଂଶ ଗୋଟେ ଅଛି, ଭିନ୍ନ ଭିନ୍ନ ଆମର ଅଂଶ ଅଛି ଅଛି, ମଶ୍ଚରାଇଜର ଯେଉଁଟା କହୁ, ନ୍ୟାଚୁରାଲ ମଶ୍ଚରାଇଜିଂ ଫ୍ୟାକ୍ଟର କହୁ, ଆମ ଦେହ ନିଜେ ହିଁ ନ୍ୟାଚୁରାଲ ମଶ୍ଚରାଇଜର ନ୍ୟାଚୁରାଲି ମଶ୍ଚରାଇଜର ତିଆରି କରେ କିଛିଟା, ତ ସେଇଟା ନର୍ମାଲି ଯଦି ନ ହେବ, ତିଆରି ନ ହେବ, ତାହେଲେ ଗୋଟେ ଡିଜିଜ୍ ହୁଏ ଯେଉଁଟାକି 14-15 ବର୍ଷ 16 ବର୍ଷ 17 ବର୍ଷ 18 ବର୍ଷ ପର୍ଯ୍ୟନ୍ତ ରହେ, ତ ସେଇଟା ଏବେ ଆଜିକାଲି ବହୁତ ବଢ଼ୁଛି, ମାନେ ଆମେ ରାଇଜିଂ ଟ୍ରେଣ୍ଡରେ ଅଛି ଆମର, ଆଉ ଏଇ ଆଟୋପିକ୍ ଡର୍ମାଟାଇଟିସ୍ ବି ଆମର 2-14 ଇୟର୍ସ 15 ଇୟର୍ସ ଭିତରେ ଅଛି, ଆଉ ସଂକ୍ରାମକ ରୋଗ ଭିତରେ ଅଛି ଟିନିଆ, ଆମେ ଯେଉଁଟା ଫଙ୍ଗାଲ ଇନଫେକ୍ସନ ଯେଉଁଟା ଯାଦୁ କହୁ, କାଛୁ କୁଣ୍ଡିଆ ବୋଲି ଯେଉଁଟା କହୁ, ସ୍କାବିଜ୍ ଯେଉଁଟା ଅଛି ସେଇଟା ବି ବଢ଼ୁଛି, କାହିଁକି ନା ପିଲା ସେତେବେଳେ ସ୍କୁଲ ଯିବେ, ତ ସେତେବେଳେ କଣ୍ଟାଜିଅସ୍ ସାଙ୍ଗସାଥି ସେଠୁ ବି ଡେଇଁବାର ସମ୍ଭାବନା ଅଛି, ସେମାନେ ପୁଣି ମାନେ ପୁଣି ଘରର ସଦସ୍ୟମାନଙ୍କୁ ସଂକ୍ରମଣର ବି ସେଠୁ ସେମାନଙ୍କଠୁ ତା ରିସ୍କ ରହୁଛି, ଆଜ୍ଞା ରିସ୍କଟା ରହୁଛି ସେଠି। ଅଲଗା ରୋଗ ହେଲା ୟଙ୍ଗ ଛୁଆମାନେ ଯେଉଁମାନେ ଅଛନ୍ତି ସ୍କୁଲ ଗୋଇଂ, ଯେଉଁମାନେ ଅଛନ୍ତି ସ୍କୁଲରେ ପଢ଼ୁଛନ୍ତି, ତ ସେମାନଙ୍କଠୁ ଯେଉଁ ଆମେ କହୁ ଆମର ପେଡିକୋଲୋସିସ୍ ଲାଇଜ୍ ଯେଉଁଟାକୁ କୁହାଯାଏ, ସେଇ ଇନଫେକ୍ସନ୍ ଯେଉଁଟା ଉକୁଣି ବୋଲି ଆମେ କହୁ, ସେଇଟା ତାହାର ବି ବହୁତ ରିସ୍କ ରହୁଛି। ତ ଆଉ ଗୋଟେ 10-11 ବର୍ଷ ଅନୱାର୍ଡ଼ସ୍, ମାନେ ସେଇ ବର୍ଷ ଯେଉଁ ପ୍ୟୁବର୍ଟାଲ ଏଜ୍ରେ ଏକ୍ନି ଯେଉଁଟା ଆମେ କହୁ, ମାନେ ଆଉ ମେ ବି 20 ବର୍ଷ ତଳେ ଏତେ ଲୋକ ମାନେ ଲୋକମାନେ ଏତେ ଇଣ୍ଟରେଷ୍ଟ ନଥିଲେ, ଆଜିକାଲି କସ୍ମେଟିକାଲି ବହୁତ କସିୟସ୍ ଲୋକ ସୌନ୍ଦର୍ଯ୍ୟ ପାଇଁ, ପ୍ଲସ୍ ଏଇଟା ବି ଆଡଭାଇଜେବୁଲ କାହିଁକି ନା ୱାନ୍ସ ଡ୍ୟାମେଜ୍ ହେଇଗଲା ପରେ ସ୍କିନ୍ଟା, ସ୍କାର୍ ଗୁଡ଼ାକ ଯଦି ପର୍ମାନେଣ୍ଟ ଯେଉଁଟା ହୁଏ ବେଶୀ ସିଭିଅର ହେଇଗଲେ ସ୍କାର୍ଟା ପର୍ମାନେଣ୍ଟ ହେବ, ତ ସେଇଟା ଟ୍ରିଟ୍ କରିବାଟା ଲେଟର୍ ଷ୍ଟେଜ୍ରେ 10-12 ବର୍ଷ ପରେ ଯେତେବେଳେ ସେମାନେ 25-26 ବର୍ଷକୁ ଆସୁଛନ୍ତି ଯୁବକ ଯୁବତୀମାନେ, ତ ତାକୁ ଟ୍ରିଟ୍ କରିବା ଟଫ୍ ହେଇଯାଉ, ଡିଫିକଲ୍ଟ ମାନେ କଷ୍ଟ ହେଇଯାଉଛି, କାହିଁକିନା ଅଲରେଡ଼ି ଡ୍ୟାମେଜ୍ ହେଇସାରିଛି, ଆଉ ସ୍କାର୍ ଆଜ୍ଞା ତ ମୂଳରୁ କରିଦେବାଟା ବେଟର, ସେଇଟା ଆଡଭାଇଜେବୁଲ ବି, ଆଉ ତାର କାରଣ ବି ଗୁଡ଼ାଏ ଥାଏ, ତ କିଛି ଯଦି ପ୍ରିଭେଣ୍ଟେବୁଲ ମାନେ ଯେଉଁଟାକି ଆମେ ପ୍ରିଭେଣ୍ଟ କରିବା କାରଣ କରିହେବ ଯେଉଁଗୁଡ଼ାକ, ସେଗୁଡ଼ାକି ଯଦି ଇଭାଲୁଏଟ୍ କରିନେଉଛୁ ଆମେ, ତ ତାକୁ ବି ସେଥିରେ ଯେମିତି ଫିମେଲ ଯୁବତୀମାନଙ୍କର ଓବେସିଟି ଯେଉଁଟା ଆଜିକାଲି ବହୁତ ପ୍ରୋବ୍ଲେମ ଯେଉଁଟା କୁହାଯାଏ, ମୋଟାପଣ ବୋଲି ଯେଉଁଟା କହୁ, ଆଜିକାଲି ସେଥିପାଇଁ ଯଦି ପ୍ରୋବ୍ଲେମ ହେଉଛି ତ ତାକୁ ଟ୍ରିଟ୍ କଲେ ଆକ୍ନେ ବି ଠିକ୍ ହେଇଯାଏ, ଯୁବତୀମାନଙ୍କର ବେଳେବେଳେ ପିରିୟଡ୍ ସମସ୍ୟା ବି ଦେଖାଯାଏ, ମାନେ ବିକଜ୍ ଅଫ୍ ମୋଟାପଣ ଓବେସିଟି ପାଇଁ ବୋଲି, ତ ସେଥିରେ ଆକ୍ନେ ହେବାର ବି ଚାନ୍ସ ଥାଏ, ତ ସେଇଟା ସେଇ ପିରିୟଡ୍ର ଗୋଟେ ଇମ୍ପୋର୍ଟାଣ୍ଟ ପ୍ରୋବ୍ଲେମ ଗୋଟେ, ଯେଉଁଥିପାଇଁ କି ବହୁତ ଆୱାରନେସ୍ ଦରକାର, ଆଉ ଲୋକ ବି ଆଜିକାଲି ଆୱେର୍ ହେଉଛନ୍ତି, କିନ୍ତୁ ସେଇ ସେଇଥିରେ ବି କିଛିଟା ଅଛି ଡିସ୍କସ୍ କରିବା ପାଇଁ, ଯେଉଁଟା ଲୋକ ସଚେତନତା ପାଇଁ କିଛି କହିବା ଜରୁରୀ ଅଛି, ଏଗେନ୍ ଓଭର୍ ଦ କାଉଣ୍ଟର୍ ଡ୍ରଗ୍ ଯେଉଁଟା କୁହାଯାଉଛି, ଆଜିକାଲି ବହୁତ ମାର୍କେଟିଂ ହେଉଛି କସ୍ମେଟୋଲୋଜି ଫିଲ୍ଡ ଯେଉଁଟା ମାର୍କେଟଟା ବହୁତ ହ୍ୟୁଜ୍ ମାର୍କେଟ ଗୋଟେ, ତ ଲୋକଙ୍କ ସଚେତନତା ପାଇଁ ଗୁଡ଼ାଏ ଆମର ଆଡଭର୍ଟାଇଜମେଣ୍ଟ ହେଉଛି, କିନ୍ତୁ ଠିକ୍ ଅଛି ବେଳେବେଳେ କ'ଣ ହେଉଛନ୍ତି ଓଭର ଏନ୍ଥୁସିଆଷ୍ଟିକ ହେଇକି ଲୋକ ମାନେ କସ୍ମେଟିକ ବହୁତ ୟୁଜ୍ କରୁଛନ୍ତି, ଯାହାଦ୍ୱାରା କି ସ୍କିନ୍ ଡ୍ୟାମେଜ୍ ବି ହେଇଯାଉଛି, ଲୋକ ଏମିତି ଷ୍ଟେଜ୍ରେ ଆସୁଛନ୍ତି ଆମେ ପଚାରିଲା ବେଳକୁ ଅଲରେଡ଼ି ଦେୟାର ୟୁଜ୍ ସେମାନେ ବହୁତ କିଛି ଜିନିଷ କସ୍ମେଟିକ ୟୁଜ୍ କରିସାରିଥାଉଛନ୍ତି, ଯେଉଁଟାକି ଜାଣୁଛନ୍ତି କି ଏଇଟା ଠିକ୍ ନାହିଁ କିନ୍ତୁ ରିପିଟେଡ଼ଲି ୟୁଜ୍ କରି ଚାଲିଛନ୍ତି, ତ ସେଇଭଳିଆ ପ୍ରୋବ୍ଲେମ୍ ହେଉଛି। ଆଉ ଗୋଟେ ପ୍ରୋବ୍ଲେମ୍ ଆମେ ଦେଖୁଛୁ ଏମଙ୍ଗ୍ ଦ ୟଙ୍ଗ୍ ଓମେନ୍, ମାନେ ମେ ବି ଗୋଟେ 18-40-35 ବର୍ଷ ମଧ୍ୟରେ, କି ଆମେ ଗୋରା ହେବା ପାଇଁ ଗୋଟେ କ୍ରିମ୍ ଲଗେଇବୁ, ନିୟମ ଅନୁସାରେ ସେଇଟା ବିକ୍ରି ହେଉଛି, ସେଇଟା ସେଫ୍, ରିଲେଟିଭଲି ସେଫ୍, ଆଉ ଯଦି କିଛି କାହାକୁ ସୁଟ୍ କରୁନି ସେମାନେ ଜାଣିଯିବେ, ରୋଗୀ ଜାଣିଯିବେ କି ମୋତେ ଏଇଟା ସୁଟ୍ କରୁନି, ସେଇଟା ଠିକ୍ ଅଛି, ସେଇଟା ଗୋଟେ ଜଣେ ଟ୍ରାଏ କରିପାରିବ, ଚେଷ୍ଟା କରିପାରିବ, ସେଇଟା ୟୁଜ୍ କରିପାରିବ, କିନ୍ତୁ କ'ଣ ହେଉଛି ନା କେତେ ଗୁଡ଼ାଏ ଫର୍ମୁଲେସନ୍ ଏଗେନ୍ ଓଭର୍ ଦ କାଉଣ୍ଟର୍, ଯେଉଁଟା ମେଡିସିନ୍ ସପ୍ରୁ ଗୁଡ଼ାଏ ମେଡିସିନ୍ ସେମାନେ ନିଜେ ନିଜେ ମାଗିକି ନେଉଛନ୍ତି କି ଆମକୁ ଏଇଟା ଦିଅନ୍ତୁ, କିଏ ପ୍ରମୋଟ୍ କରୁନାହାନ୍ତି, କିନ୍ତୁ ସେଇଟା ସେଇ ଇଣ୍ଡିକେସନ୍ ସେଇ ଲକ୍ଷଣ ରୋଗ ପାଇଁ ବୋଲି କିମ୍ବା ଗୋରା ହେବା ପାଇଁ ସେଇଟା ବିକ୍ରି ହେଉନାହିଁ, କିନ୍ତୁ କୌଣସି କାରଣବଶତଃ ସପୋଜ୍ ଗୋଟେ ଏବେ ଯେମିତି ଟପିକାଲ ଷ୍ଟିରଏଡ଼୍ ମୁଁ କହୁଛି, କ୍ରିମ୍ ଷ୍ଟିରଏଡ଼୍ କ୍ରିମ୍ ଗୋଟେ ମିକ୍ସଡ୍ କ୍ରିମ୍ ଆସୁଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାର ଜିନିଷ ଥାଉଛି, ସେଥିରେ ଷ୍ଟିରଏଡ଼୍ ଗୋଟେ କମ୍ପୋନେଣ୍ଟ, ତାର ଗୋଟେ ସାଇଡ୍ ଇଫେକ୍ଟ ହେଲା, କୁପ୍ରଭାବ ହେଲା, କିଛି ଦିନ ଲଗେଇଲା, କିଛି ଦିନ ଯଦି ଲଗାଉଛନ୍ତି ଆପଣ ସେଥିରେ ସେ ଚମଡ଼ାଟାକୁ କିଛି ସମୟ ଟିକେ ଧଳା କରିଦେଇପାରେ, ତ କିଛି ସମୟ ଟିକେ ଗୋରା ଦେଖାଯାଇପାରେ, ସେଇଟା ତାର ସାଇଡ୍ ଇଫେକ୍ଟ, କିନ୍ତୁ ସେଇଟା ଆପଣ ଲଙ୍ଗ୍ ଟର୍ମ ଯଦି ୟୁଜ୍ କରିବେ ସେଇ ସେଇ ପ୍ରଭାବ ପାଇଁ ଆମେ ସେଇଟା ବ୍ୟବହାର କରୁନାହୁଁ, କିଛିଟା କିଛିଟା ରୋଗରେ ଆମେ ବ୍ୟବହାର କରୁ, କିନ୍ତୁ ଏମିତି ମାନେ ଇନ୍ ଜେନେରାଲ ସାଧାରଣତଃ ଆମେ ଗୋରା ହେବା ପାଇଁ ସେଇଟା ଆଡଭାଇଜେବୁଲ ନୁହଁ, ସେଇଟା ଆମେ ଆଡଭାଇଜ୍ କରୁନାହୁଁ, କି ସେଇଟା ଟ୍ରିଟମେଣ୍ଟ ନୁହଁ, କିନ୍ତୁ ଯେହେତୁ ଲୋକ କିଛିଟା ଯେମିତି କିଏ ଗୋଟେ ସପୋଜ୍ କିଏ ଗୋଟେ ୟୁଜ୍ କଲା, ସେ କହିଲା ନାଇଁ ମୋତେ ଟିକେ ଭଲ ଲାଗୁଛି, ମୋତେ ଗୋରା ମାନେ କଳା ଦାଗ ପାଇଁ ନେଇଥିଲା, ସେ କହିଲା ମୋର ଏତେ କଳା ଦାଗ ପାଇଁ ଯଦି କାମ କରୁଛି ତାହେଲେ ତ କିଏ ବି ଗୋରା ହେବା ପାଇଁ ବି ୟୁଜ୍ କରିପାରିବ, ତ ଏଇ ଧାରଣା ଯେଉଁ ଭ୍ରାନ୍ତି ଯେଉଁ ରହିଛି, ତ ଭ୍ରାନ୍ତ ଧାରଣା, ତ ସେଇଥିରୁ ଗୁଡ଼ାଏ ପେସେଣ୍ଟ ବହୁତ ବ୍ୟବହାର କରିକି ଆସୁଛନ୍ତି, କାହିଁକି ଆସୁଛନ୍ତି ନା

0: ବହୁତ ସମୟ ୟୁଜ୍ କଲା ପରେ ତାର ସାଇଡ୍ ଇଫେକ୍ଟ ଷ୍ଟାର୍ଟ ହେଇଯାଏ, ଯେମିତି ଲାଲ ହବା, ଚମଡ଼ା ପତଳା ହେଇଯିବ, ଏକ୍ନି ଷ୍ଟାର୍ଟ ହେଇଯାଏ, ମାନେ ବ୍ରଣ ଷ୍ଟାର୍ଟ ହେଇଯାଏ। ସେ ବ୍ରଣ ଅଲଗା ପ୍ରକାରର, କିନ୍ତୁ ସେଗୁଡ଼ା ଷ୍ଟାର୍ଟ ହେଇଯିବ। ଆଉ ଖରାକୁ ବିଲକୁଲ ଯାଇପାରିବେନି ସେମାନେ, ପୁରା ଖରାକୁ ବାହାରିଲା ମାନେ ଲାଲ, ମାନେ କମ୍ପ୍ଲେନ୍ କରିବେ କି ମୋର ଜଳାପୋଡ଼ା ହେଉଛି, କୁଣ୍ଡେଇ ହେଉଛି, ଲାଲ ହେଇଯାଉଛି, ବିଲକୁଲ ମୁଁ ଗରମ ସହିପାରୁନି, ଏଭଳିଆ କମ୍ପ୍ଲେନ୍ କରନ୍ତି। ଆଉ ୱାନ୍ସ ଗୋଟେ ଷ୍ଟେଜ୍ ପାର ହେଇଗଲା ପରେ, ଯେଉଁ କହନ୍ତି ଡିଫିକଲ୍ଟ ଟୁ ଟ୍ରିଟ୍, ବହୁତ ଖରାପ ହେଇଗଲା ପରେ ତାକୁ ଟ୍ରିଟମେଣ୍ଟ କରିବା ବହୁତ କଷ୍ଟ, ଆମ ପାଇଁ ବି କଷ୍ଟ, ତ ପେସେଣ୍ଟ ପାଇଁ ବି ସେ ମାନେ ମାନେ ବର୍ଡନ୍ କି ଯେ ଆଉ ସେଇଟା ଚର୍ମଟାକୁ ମାନେ ଚର୍ମକୁ ଠିକ୍ କରିବା ବହୁତ କଷ୍ଟ ବି, ଆଉ ତାକୁ ଟ୍ରିଟମେଣ୍ଟ କଷ୍ଟ ବି ବହୁତ ହେଇଯାଏ, ମାନେ ବହୁତ ଶସ୍ତା କ୍ରିମ୍ ଲଗେଇକି ବହୁତ ବଡ଼ ଗୋଟେ ପ୍ରୋବ୍ଲେମ୍ ହୀନସ୍ତ ହୁଅନ୍ତି, ବହୁତ ଗୋଟେ ବଡ଼ ପ୍ରୋବ୍ଲେମ୍ କ୍ରିଏଟ୍ କରିଦିଅନ୍ତି। ତ ଡକ୍ଟର ପାଇଁ ବି ଗୋଟେ ଚ୍ୟାଲେଞ୍ଜ, ପେସେଣ୍ଟ ପାଇଁ ବି ଚ୍ୟାଲେଞ୍ଜ ହେଇଯାଏ, ଆଉ ବହୁତ ପଇସା ବି ଖର୍ଚ୍ଚ ହୁଏ, ଆଉ ଗୋଟେ ଆପ୍ରିହେନ୍ସନ୍ ଯୋଉଟା କହୁ ଆମେ।
1: ଯେହେତୁ ଆମର କାର୍ଯ୍ୟକ୍ରମ ଆରମ୍ଭ ସେ ସମୟ ଦେଖିଲେଣି ଯେ ଶ୍ରୋତବନ୍ଧୁ ମାନେ ଯୋଉ ଫୋନ୍ କରିଛନ୍ତି, ଆପଣ ଗୋଟିଏ ଜିନିଷ ମୁଖ୍ୟତଃ କହୁଛନ୍ତି ଯେ ନିଜ ଇଚ୍ଛାରେ ଦୋକାନରୁ ଯାଇକି କୌଣସି ଔଷଧ କିଣନ୍ତୁ ନାହିଁ କି ନିଜେ ବ୍ୟବହାର କରନ୍ତୁ ନାହିଁ, ଅନ୍ତତଃ ପକ୍ଷେ ଟିକେ ପରାମର୍ଶ ନେଇକି ଯଦି ବ୍ୟବହାର କରୁଛନ୍ତି ଆପଣ ସୁବିଧାରେ ଭଲରେ ରହିପାରିବେ।
0: ଆଜ୍ଞା,
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଲା କି ଡକ୍ଟର ଯଦି ମାସେ ପାଇଁ ମାନେ ୱାନ୍ ମନ୍ଥ ପାଇଁ ଆଡଭାଇସ୍ କରୁଛନ୍ତି, ତ ୱାନ୍ ମନ୍ଥ ହିଁ ବ୍ୟବହାର କରନ୍ତୁ।
1: ଆମେ ତ ଜାଣିଲେ ଯେ ଚର୍ମ ଉପରେ ଆପଣ କହିଲେ ଯେ ଗୋଟେ ପାର୍ଟରେ ଗୋଟେ ଅଲଗା ଅଲଗା ଅଛି, ଜୀବନ ପାଇଁ ହେଉଛି ବହୁତ ପ୍ରକାର ରିଜନ୍ ଅଛି, ସେଇଟା ଗୋଟେ କଥା। ଯେଉଁ କହିଲେ ଆପଣ କେଶ ପାଇଁ ମାନେ କ'ଣ ସମସ୍ୟା ମୁଖ୍ୟତଃ ଯେମିତି ଏବେ ବର୍ତ୍ତମାନ ଚାଲିଛି, କ'ଣ ପ୍ରୋବ୍ଲେମ୍ ଅଛି, ତାକୁ ଆମେ କେମିତି ରଖିପାରିବା, ଆମେ କ'ଣ ଯତ୍ନ ନେଇପାରିବା?
0: ବିଶେଷତଃ ଆମେ କମନ୍ ପ୍ରୋବ୍ଲେମ୍ ଯେଉଁଟା ଏନକାଉଣ୍ଟର ଆମେ ଦେଖୁ ଯେଉଁବେଳେ ପେସେଣ୍ଟ ଆସନ୍ତି, ସେଥିରେ ଅଛନ୍ତି ପ୍ୟାଟର୍ନ ବାଲ୍ଡନେସ୍, ଯେଉଁଟା ଆମେ କହୁ ମେଲ୍ ପ୍ୟାଟର୍ନ, ଫିମେଲ୍ ପ୍ୟାଟର୍ନ, ପ୍ୟାଟର୍ନ ବାଲ୍ଡନେସ୍ ଯେଉଁଟା ବୟସ ଅନୁସାରେ ଯେମିତି ଚନ୍ଦାପଣ ଯେଉଁଟା ଆମେ କହୁ, ପୁରୁଷମାନଙ୍କୁ ବି ହୁଏ, ଫିମେଲ୍ ମାନଙ୍କର ଅଲଗା ପ୍ୟାଟର୍ନରେ ହୁଏ, କିନ୍ତୁ ସିଏ ହୁଏ କେମିତି, ଯେମିତି ମଝି ସିନ୍ଥା ଯେଉଁ ପାର୍ଟ ଯେଉଁ କହୁ ଆମେ, ସେଇ ପାର୍ଟଟା ପତଳା ହେଇଯାଏ, କିମ୍ବା ୱିଥ୍ ଟାଇମ୍ ଯେତେ ବୟସ ବଢି ବଢି ଯାଏ ଯେତେ ଡେନ୍ସିଟି ଘନତା କମିଯାଏ, ଲେନ୍ଥ କମିଯାଏ, ଆଉ ଆସେନି ସେଇ ଲେନ୍ଥ, ତ ସେଇଟା ପ୍ରୋବ୍ଲେମ୍ ଗୋଟେ। ମେଲ୍ ପ୍ୟାଟର୍ନ ବାଲ୍ଡନେସ୍ ସିଏ ବି ତ ଚନ୍ଦାପଣ ପୁରା ଆପଣ ଜଣେ ହିଷ୍ଟ୍ରିକାଲି ଆମେ ଜାଣିଛୁ, ଆମେ ଇତିହାସରୁ ଜାଣିଛୁ ଚନ୍ଦାପଣଟା ଗୋଟେ କ୍ଲାସିକାଲ ମେଲ୍ ପ୍ୟାଟର୍ନ ଯେଉଁଟା କହୁ, ତ ସିଏ ଗୋଟେ ଆଜିକାଲି କସ୍ମେଟିକାଲି ବି ଲୋକ ବହୁତ ମାନେ ୟଙ୍ଗ ଏଜ୍ରୁ ଯେଉଁମାନଙ୍କୁ ହେଉଛି ବହୁତ, ସିଏ ବି ଗୋଟେ ସାଇକୋଲୋଜିକାଲ ଚିନ୍ତାର ବିଷୟ ଗୋଟେ ହେଇଯାଉଛି, ତ ସେଥିପାଇଁ ଲୋକ ବି ବହୁତ ପ୍ରମ୍ପ୍ଟଲି ଟ୍ରିଟମେଣ୍ଟ ଖୋଜୁଛନ୍ତି, ତ ସିଏ ଗୋଟେ ବହୁତ କମନ୍ ପ୍ରୋବ୍ଲେମ୍ ସେଇଟା ଗୋଟେ। ଆଉ ଗୋଟେ ରେୟାରଲି ହୁଏ ଯେମିତି କହନ୍ତି ମାନେ ଗୋଟେ ପ୍ୟାଚ୍ଟେ ସବୁ ନର୍ମାଲ ପୁରା ଥ୍ରୋଟ୍ ସ୍କାଲ୍ପ ମୁଣ୍ଡରେ ହେୟାର୍ସ ଅଛି, କିନ୍ତୁ ଗୋଟେ ଜାଗାରେ ପ୍ୟାଚ୍ ପଳେଇ ଯାଇଛି, ସିଏ ବି ଗୋଟେ ପାର୍ଟ ଅଫ୍ ଅଟୋଇମ୍ୟୁନ୍, ବାରମ୍ବାର ଯେମିତି ବୁଝଉଛି ଅଟୋଇମ୍ୟୁନ୍ କ'ଣ ଇନଫେକ୍ସିସ୍, ତ ସିଏ ଗୋଟେ ଅଟୋଇମ୍ୟୁନ୍ ଡିଜିଜ୍, ସେଇଟାରେ ୟୁଜୁଆଲି ରେସ୍ପନ୍ସ ଆସେ, ତାର ବି ଅଛି ଭିନ୍ନ ଭିନ୍ନ ପାଠ, ତ ଯେମିତି ସିଭିଅରିଟି ଆମେ ରିସ୍କ ଡିପେଣ୍ଡ ଆମେ ଫାଷ୍ଟ ଦେଖୁ।
1: ଏଇଟା ହଉଛି ବର୍ତ୍ତମାନ ଚାଲିଛି ଯୋଉ କେଶକୁ ନେଇ ସମସ୍ୟା, କିନ୍ତୁ ଏଇ ଯୋଉ ସମସ୍ୟା ଗୁଡାକ ଯଦି ସେମାନେ ଡକ୍ଟରଙ୍କ ସହିତ ପରାମର୍ଶ ନେବେ ସମାଧାନ ପାଇପାରିବେ।
0: ଆଜ୍ଞା, ଯୋଉ ଅଟୋଇମ୍ୟୁନ୍ ଯୋଉ ପ୍ୟାଚ୍ ଲସ୍ ହଉଛି କହୁଛି, ସେଇଟା ତ ଡେଫିନେଟଲି ଡକ୍ଟରଙ୍କ ପାଖକୁ ଯଥାଶୀଘ୍ର ପରାମର୍ଶ କରିବାଟା ହିଁ ଉଚିତ।
1: ତ ଆମେ ଏଇଠି ଶ୍ରୋତାବନ୍ଧୁମାନଙ୍କୁ କହିପାରିବା ଯଦି ଏମିତି କିଛି ସମସ୍ୟା ସେମାନେ ଦେଖୁଛନ୍ତି, ନିହାତି ଭାବରେ ଡକ୍ଟରଙ୍କ ସହିତ ପରାମର୍ଶ କରନ୍ତୁ, ତାର ଚିକିତ୍ସା ପ୍ରଣାଳୀ ଆରମ୍ଭ କରିଦିଅନ୍ତୁ ନା କି।
0: ଆଜ୍ଞା, ନିଶ୍ଚିତ।
1: ତାପରେ ରହିଲା ଆମର ଗୋଟେ ନଖ, ନଖରେ ମୁଖ୍ୟତଃ କ'ଣ ସମସ୍ୟା ରହୁଛି?
0: ନଖର ପ୍ରୋବ୍ଲେମ୍ ହେଲା ଆପଣଙ୍କର ଯେଉଁମାନେ ୟୁଜୁଆଲି ଓଲ୍ଡ ଏଜ୍ରେ, ଏଇଟା ଡିପେଣ୍ଡସ୍ ଏଗେନ୍ ବୟସ ଅନୁସାରେ ଭିନ୍ନ ଭିନ୍ନ ପ୍ରୋବ୍ଲେମ୍ ଦେଖାଯାଏ। ନ୍ୟୁ ବର୍ନ ଯେଉଁଗୁଡ଼ା ମାନେ ୟଙ୍ଗ ଚିଲ୍ଡ୍ରେନ୍ ଯେଉଁଗୁଡ଼ା କହୁ ଆମେ, ଛୋଟ ଛୁଆମାନଙ୍କୁ କିଛି ଦେହ ଖରାପ ହେଲା, କିଛି ସମୟ ପାଇଁ ନଖ ଗୋଟେ ଗ୍ରୋଥ୍ ବନ୍ଦ ହେଇଯାଏ, ପ୍ୟାରେଣ୍ଟସ୍ ମାନେ ଟିକେ ବ୍ୟସ୍ତ ହେଇଯାଆନ୍ତି, ତ ସିଏ ଗୋଟେ ମାନେ ଯେଉଁଟାକି ଅଟୋମେଟିକାଲି ପ୍ରାୟ ଠିକ୍ ହେଇଯାଏ, କିନ୍ତୁ ଫିର୍ ବି ଡକ୍ଟରଙ୍କ ପରାମର୍ଶ ନେଇକି କନଫର୍ମ କରିବାକୁ ପଡ଼ିବ ଯେ ଏଇଟା କାହିଁକି ହେଲା, ତ ନିଶ୍ଚିତ ରୂପେ ତ ସେଇଟା ଗୋଟେ ପ୍ରୋବ୍ଲେମ୍। ନହେଲେ ଇନଫେକ୍ସନ୍, ଡାଇବେଟିସ୍ ଯେଉଁମାନେ ପେସେଣ୍ଟ ମାନଙ୍କର ବହୁତ କମନ୍ କମ୍ପ୍ଲିକେସନ୍, ଓନାଇକୋମାଇକୋସିସ୍ ବୋଲି କହୁ ଆମେ, ଫଙ୍ଗାଲ ଇନଫେକ୍ସନ୍, ନେଲ୍ର ଫଙ୍ଗାଲ ଇନଫେକ୍ସନ୍ ହୁଏ, ସେଇଟା ବହୁତ ଧୀରେ ଧୀରେ ସେ ଟ୍ରିଟ୍ ନ କଲେ ଡ୍ୟାମେଜ୍ ହେଇଯାଏ, ପୁରା ନଖଟା ନଷ୍ଟ ହେବାର ସମ୍ଭାବନା ଥାଏ, ଡାଇବେଟିକ୍ ପେସେଣ୍ଟ ମାନଙ୍କୁ ବହୁତ ହୁଏ, ତ ସେଇଟା ଗୋଟେ ଓଲ୍ଡ ଏଜ୍ରେ ସେଇଟା ଗୋଟେ ବେଶୀ କମ୍ପ୍ଲେନ୍। ଆଉ କସ୍ମେଟିକ୍ କମ୍ପ୍ଲେନ୍ସ ବେଳେବେଳେ ହୁଏ, ନ୍ୟୁଟ୍ରିସନାଲ୍ ଡେଫିସିଏନ୍ସିସ୍ ପାଇଁ ବି ବହୁତ,
1: ନର୍ମାଲି ଯୋଉ ମାଡ଼ ବାଜିଲେ ନଖ ମରିଯାଏ ପୁଣି ନଖ ଗୋଟେ ହୁଏ, ସେଇଟା ପାଇଁ ବି ଗୋଟେ ଚ୍ୟାଲେଞ୍ଜ, ସେଥିପାଇଁ ବି
0: ସେଇଟା ଜରୁରୀ।

0: କାହିଁକି ନା ଆମକୁ ଡକ୍ଟରଙ୍କ ପରାମର୍ଶ ଜରୁରୀ, କାହିଁକି ନା କନଫର୍ମ କରିବା ପାଇଁ ତାର ରୁଟ୍ଟା ଠିକ୍ ଅଛି କି ନାହିଁ, ନେଲ୍ ରୁଟ୍ଟା ଠିକ୍ ଅଛି କି ନାହିଁ. ନେଲ୍ ରୁଟ୍ ଯଦି ଡ୍ୟାମେଜ୍ ହେଇଛି ତା ଡେଭଲପମେଣ୍ଟ ତାର କିଛି ବି ହେଇପାରେ, ମାନେ କେତେ ସିଭିଅରିଟି ଡ୍ୟାମେଜ୍ ସିଭିଅର ଡ୍ୟାମେଜ୍ ହେଇଛି ତା ଅନୁସାରେ ଡିସାଇଡ଼୍ ହେବ କି ମାନେ ନଖଟା କେମିତି କଅଁଳିବ, ପୁଣି ଆସିବ କି ନାହିଁ, କେତେ ଆସିବ, ତାର ପ୍ଲେଟ୍ଟା ନେଲ୍ ପ୍ଲେଟ୍ ଯେଉଁଟା ଆମେ ନେଲ୍ ପଲିସ୍ ଯେଉଁ ଜାଗାରେ ଲଗାଉ ଆମେ, ସେଇ ଜାଗାଟା ସେ କେମିତି ଡେଭଲପ୍ ହେବ ସେଇଟା ବହୁତ ଜରୁରୀ.
1: ଶେଷରେ ଆମେ ଏଇଟା କହିବାକୁ ଚାହିଁବୁ, ଯେହେତୁ ଏଇଟା ଗୋଟେ ବାହାର ବାର କହୁଛୁ ଯେ ଗୋଟେ ବିସ୍ତୃତ ବିଷୟବସ୍ତୁ ଯେଉଁଟାକି ସମୟ ସୀମା ଭିତରେ ଆକୁ ଆମେ ମାନେ କଥାବାର୍ତ୍ତା ସରିପାରିବୁନି. ତାପରେ ଦ୍ୱିତୀୟ କଥା ହେଲା ଆପଣଙ୍କର ଯେଉଁଟା ଭିଜିବୁଲ ଆପଣ ଦେଖିଲେ ତାକୁ ନେଇକି କିଛି ପରାମର୍ଶ ଦେଇପାରିବେ. କେବଳ ଆମ ଶ୍ରୋତାବନ୍ଧୁମାନଙ୍କୁ ଶେଷରେ ନିହାତି ଭାବରେ ଏତିକି କୁହନ୍ତୁ ଯେ ସେମାନେ ଅନ୍ତତଃ ପକ୍ଷେ ନିଜର ଶରୀରକୁ ବା ଏ ଯେଉଁ ଚର୍ମ କେଶ ନଖକୁ ସୁନ୍ଦର ରଖିବା ପାଇଁ ବଢ଼ିଆ ରଖିବା ପାଇଁ ସେମାନେ କ'ଣ କରିବେ, ତାଙ୍କ ଖାଇବାରେ ଚଳଣିରେ ଲାଇଫ୍ ଷ୍ଟାଇଲ୍ ସେମାନଙ୍କର କେମିତି ହେବା ଦରକାର.
0: ମୋଷ୍ଟ ଯଦି ହେଲ୍ଦି ଯେଉଁଟା ଆମେ କହୁଛୁ କି ସ୍କିନ୍ ହେଲା, ନେଲ୍ ହେଲା, ଚର୍ମ, ନଖ ଆଉ କେଶ, ଏଇ ତିନିଟା ଯେଉଁ କମ୍ପୋନେଣ୍ଟ ଅଛି ଆକୁ ହେଲ୍ଦି ରଖିବା ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଆମର ନ୍ୟୁଟ୍ରିସନ୍ ଏଜ୍ ୱେଲ୍ ଏଜ୍ ମାନେ ଆମ ସ୍ୱଚ୍ଛତା ପରିଚ୍ଛନ୍ନତା ଯେଉଁଟା କହୁଛୁ ମାନେ ସେଇଟା ବି ବହୁତ ଜରୁରୀ. ଆପାର୍ଟ ଫ୍ରମ୍ ନ୍ୟୁଟ୍ରିସନ୍ ଖାଦ୍ୟପେୟକୁ ବାଲାନ୍ସ ଡାଏଟ୍ ଯେଉଁଟାକୁ ବାଲାନ୍ସ ଡାଏଟ୍ ବହୁତ ଜରୁରୀ, ସନ୍ତୁଳିତ ଆହାର ବହୁତ ଜରୁରୀ. ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି କି ସ୍ୱଚ୍ଛତା ଯେଉଁଟାକି ପ୍ରିଭେଣ୍ଟ କରିବ, ଆପଣ ଇନଫେକ୍ସନ୍ ପାର୍ଟଟାକୁ ସେ ପ୍ରିଭେଣ୍ଟ କରିବ ବହୁତ ଜରୁରୀ, ସେଇଟା ସ୍କିନ୍ ପାଇଁ ବହୁତ ଜରୁରୀ. କେଶ ବି ମେଣ୍ଟେନ୍ କରିବା ବି ଜରୁରୀ, ସଫା ରଖିବା ମାନେ ରେଗୁଲାର ଇଣ୍ଟରଭାଲରେ, ଯେମିତି ତାକୁ ମେଲ୍ ହଉ କି ଫିମେଲ୍ ହୁଅନ୍ତୁ ତ ତାଙ୍କୁ ଯେଉଁ ହେୟାର କଟ୍ କରିକି ତାକୁ ଯେଉଁ ମେଣ୍ଟେନ୍ କରିବାର ତା ସବୁର ନିୟମ ଅଛି, ସେଇଟା କରିବାକୁ ପଡ଼ିବ. ନହେଲେ ଆଜିକାଲି ଯେଉଁ ସିବରିକ ଡର୍ମାଟାଇଟିସ୍ ଡାଣ୍ଡ୍ରଫ୍ ବୋଲି ଯେଉଁ କହୁ ତାର ବି ଇନ୍ସିଡେନ୍ସ ବଢ଼ିଗଲାଣି, ତ ସେଇଟା ମେଣ୍ଟେନ୍ କରିବାକୁ ପଡ଼ିବ. ବାଲାନ୍ସ ଡାଏଟ୍ ଆଉ ସ୍ୱଚ୍ଛତା ଏଇ ଦୁଇଟା ବହୁତ ଜରୁରୀ,
1: ଦୁଇଟା ସହିତ ଯଦି କିଛି ଅସୁବିଧା ଅନୁଭବ କରୁଛନ୍ତି ଡକ୍ଟରଙ୍କ ସହିତ
0: ପରାମର୍ଶ, ସେଇଟା ବି ଜରୁରୀ, ବହୁତ ଜରୁରୀ.
1: ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ପରିବାର ତରଫରୁ. ଆପଣ ଶ୍ରୋତାବନ୍ଧୁମାନଙ୍କର ଯେଉଁ ସବୁ ବିଷୟବସ୍ତୁ ଥିଲା ତାକୁ ଅତି ସୁନ୍ଦର ଭାବରେ ପ୍ରାଞ୍ଜଳ ଭାବରେ ବୁଝେଇ ଦେଲେ, ତା ସହିତ ଆମକୁ ବି କିଛି ଟିପ୍ସ ଦେଲେ, ସେଥିପାଇଁ ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ. ନମସ୍କାର.
0: ନମସ୍କାର.
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
4: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
3: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କନ୍ୟାଦାନ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀ ହେଲେ ସୁରେଶ ୱାଡେକର ଏବଂ ଅନୁରାଧା ପଡ଼ୁଆଲ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅରୁଣ ମହାନ୍ତି।

କନ୍ୟାଦାନ ଚଳଚ୍ଚିତ୍ରରୁ ଶୁଣନ୍ତୁ ଅନ୍ୟ ଏକ ଗୀତ ସୁରେଶ ୱାଡେକରଙ୍କ କଣ୍ଠରୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅରୁଣ ମହାନ୍ତି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ମା ମଙ୍ଗଳା ଚଳଚ୍ଚିତ୍ରରୁ। ଶିଳ୍ପୀ ଇରା ମହାନ୍ତି, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ବିଜୁ ସ୍ୱାଇଁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଜଗାବଳିଆ ଚଳଚ୍ଚିତ୍ରରୁ। ଶିଳ୍ପୀ ଦେବାଶିଷ ଏବଂ ସ୍ୱରୂପ ନାୟକ, ଗୀତିକାର ସ୍ୱରୂପ ନାୟକ, ସଙ୍ଗୀତ ଶାନ୍ତନୁ।

ଭେଟିଦେଲୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 11। ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଏଇଠି ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ଦିନ 12ଟାରେ ଶୁଣିବାକୁ ଭୁଲିବେ ନାହିଁ ହିନ୍ଦୀ କଥାଚିତ୍ରର ଗୀତ। ତେବେ ବର୍ତ୍ତମାନ ଶୁଣିବା ଆକାଶବାଣୀ ଲାଇଭ।

ବତୀ ଜଳେ ବତି ଲିଭେ ସାରା ରାତି, ତୁ ମନ ରଖୁ ମନ କାଢ଼ୁ ଗଢ଼ୁ ଅନେକ ସ୍ମୃତି, ଏ ଦେହରେ ସମୟ ଟିକ୍ ଟିକ୍ ଚାଲେ, ତୁ ଥିଲେ ପାଖରେ ମିଳିଥାଏ ଅନେକ ଶାନ୍ତି। ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଆପଣ ସମସ୍ତଙ୍କୁ ହୃଦୟରୁ ଢେର ସାରା ସ୍ୱାଗତ। କେମିତି ଅଛନ୍ତି ଆପଣମାନେ? ଆକାଶରେ ଶ୍ରାବଣର ଝିପିଝିପି ବର୍ଷା, ତା ସହିତ ଚାରିଆଡ଼େ ଦେବଦେବ ମହାଦେବଙ୍କର ନାରା। ବର୍ତ୍ତମାନର ଏହି ପବିତ୍ରମୟ ସମୟରେ, ଆଜି ରବିବାରରେ, ଆପଣଙ୍କ ସହିତ ମନର କଥା ବାଣ୍ଟିବା ପାଇଁକି ଆକାଶବାଣୀ ଲାଇଭ୍ ମାଧ୍ୟମରେ ମୁଁ ଉପସ୍ଥାପକ ରାଜେଶ ରାୟ। ତେବେ ବନ୍ଧୁ, ଆଜି ଆମେ ଢେର ସାରା କଥା ହେବା, ଯେହେତୁ ଆଜି ଗୋଟିଏ ସ୍ୱତନ୍ତ୍ର ଦିନ ଆମେ ପାଳନ କରୁଛୁ, ମାନେ ଆଜି ଆମର ଦିନ। ଯେମିତିକି ଆମେ ଆପଣଙ୍କୁ ସବୁଦିନ ବନ୍ଧୁ ବୋଲି କହିଥାଉ, ଆପଣ ହେଉଛନ୍ତି ଆମର ପ୍ରିୟ ବନ୍ଧୁ, ଶ୍ରୋତା ବନ୍ଧୁ। ତେବେ ସେହି ବନ୍ଧୁତାର ଦିନ ହେଉଛି ଆଜି, ମାନେ ବନ୍ଧୁତା ଦିବସ। ତେବେ ଆଜି ଆକାଶବାଣୀ ଲାଇଭ୍ରେ ଅନେକ କଥା ହେବା ବନ୍ଧୁତାକୁ ନେଇକି। କିନ୍ତୁ କୁହାଯାଏ ନା, ବନ୍ଧୁତାର ଏକ ଅନନ୍ୟ ନିଦର୍ଶନ ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ଏବଂ ତାଙ୍କର ସଖା ସୁଦାମା। ସୁଦାମା ଏବଂ ଶ୍ରୀକୃଷ୍ଣଙ୍କର ବନ୍ଧୁତାର ତୁଳନା ନାହିଁ। ଆସନ୍ତୁ ନା ସେହି ବନ୍ଧୁତାରୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

ହଁ ବନ୍ଧୁ, ବନ୍ଧୁତା ଏପରି ଗୋଟିଏ ଶବ୍ଦ ଯାହା କେବଳ ଭାବନାରେ ସୀମିତ ନୁହେଁ, ବରଂ ଜୀବନର ଗୋଟିଏ ଏମିତି ଭାବନା, ଏମିତି ଗୋଟିଏ ସମ୍ପର୍କ ଯାହାକୁ ତୁଳନା କରିବା, ଯାହାକୁ ନିରୂପଣ କରିବା ସହଜ କଥା ନୁହେଁ। ପରିବାରଠାରୁ ବାହାରେ ରହି ଯଦି କିଏ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନ କରିଥାଏ, ସେ ହେଉଛି କେବଳ ଜଣେ ଉତ୍ତମ ବନ୍ଧୁ। ଭଗବାନ ଏହି ପୃଥିବୀ ପୃଷ୍ଠକୁ ଅନେକ ସମ୍ପର୍କକୁ ନେଇକି ବା ଅନେକ ସମ୍ପର୍କକୁ ଆମ ସହିତ ଯୋଡ଼ିକି ଏହି ପୃଥିବୀ ପୃଷ୍ଠକୁ ପଠାଇଥାନ୍ତି, କିନ୍ତୁ ଏମିତି ଗୋଟିଏ

ସମ୍ପର୍କ ଯାହା ଆମେମାନେ ଏହି ପୃଥିବୀ ପୃଷ୍ଠରେ ଗଢ଼ିଥାଉ ତାହା ହେଉଛି ବନ୍ଧୁତା। ପୁରାଣ ଇତିହାସରେ ଚିରନ୍ତନ ବନ୍ଧୁତାର ଅନନ୍ୟ ନିଦର୍ଶନ ଏଯାବତ୍ ମଣିଷକୁ ପ୍ରେରଣା ଦେଇଆସିଛି। ବନ୍ଧୁତା ଏକ ମାନବୀୟ ଆବଶ୍ୟକତା ବନ୍ଧୁ। ଏହି ପବିତ୍ର ସମ୍ପର୍କକୁ ଚିରଞ୍ଜୀବୀ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବରେ ପାଳନ କରାଯାଉଛି। 1935 ଆମେରିକାରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା ଏବଂ ଏଇଠି ଆପଣଙ୍କୁ କହି ରଖୁଛୁ, ଜାତିସଂଘ ତରଫରୁ 2011 ଜୁଲାଇ 30 ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ପାଳନ କରାଯାଉଛି। ତେବେ ଆଜି ହେଉଛି ବନ୍ଧୁମାନଙ୍କ ପାଇଁ ଦିନଟିଏ। ତେବେ ଆସନ୍ତୁ ନା ବନ୍ଧୁ, ଟିକେ ପରସ୍ପରକୁ ଆମେ କୋଳେଇ ନେବା, ନିଜର ଭାବନାକୁ, ନିଜର ବନ୍ଧୁତ୍ୱକୁ ଆଉ ଟିକେ ଗଭୀର କରିଦେବା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ତ? ମତେ ଲାଗୁଛି ଯେ ଆପଣମାନେ ରେଡିଓ ପାଖରେ ଅଛନ୍ତି ଏବଂ ମୋ କଥା ଆପଣ ମନ ଦେଇ ଶୁଣୁଛନ୍ତି। ଆପଣଙ୍କ କଥା ବି ମୁଁ ଶୁଣିପାରୁଛି। ତେବେ ବନ୍ଧୁତାର ଅନେକ ନିଦର୍ଶନ ରହିଛି। ଯଦି ଆମେ ପୁରାଣ ଯୁଗକୁ ଯିବା, ଶ୍ରୀକୃଷ୍ଣ ସୁଦାମାଙ୍କ ସମ୍ପର୍କ କଥା କୁହନ୍ତୁ, ଶ୍ରୀରାମ ସୁଗ୍ରୀବଙ୍କ ସମ୍ପର୍କ କଥା କୁହନ୍ତୁ, କର୍ଣ୍ଣ ଦୁର୍ଯ୍ୟୋଧନ, ଶ୍ରୀକୃଷ୍ଣ ଅର୍ଜୁନ, ଶ୍ରୀରାମ ବିଭୀଷଣ ଏବଂ ଆହୁରି ଅନେକ ସମ୍ପର୍କ। ଠିକ୍ ସେହିପରି ଯଦି ଆମେ ଇତିହାସକୁ ଫେରିଯିବା, ତେବେ ଆପଣମାନେ ଜାଣିଥିବେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଚାଣକ୍ୟଙ୍କ ସମ୍ପର୍କ, ଛତ୍ରପତି ଶିବାଜୀ ତାନାଜୀ ମାଲସୁରେଙ୍କ ସମ୍ପର୍କ, ଭଗତ ସିଂ ସୁଖଦେବ ରାଜଗୁରୁଙ୍କ ସମ୍ପର୍କ, ମହାତ୍ମା ଗାନ୍ଧୀ ଚାର୍ଲସ ଫ୍ରିୟର ଆଣ୍ଡ୍ରୁଜ୍ଙ୍କ ସମ୍ପର୍କ ଏବଂ ସୁଭାଷ ଚନ୍ଦ୍ର ବୋଷ ଏବଂ ତାଙ୍କର ଅତି ନିବିଡ଼ ବନ୍ଧୁ ଆବିଦ ହସନ ସଫରାନୀଙ୍କ ସମ୍ପର୍କ। ଆମକୁ ଏହିସବୁ ଉଦାହରଣଗୁଡ଼ିକ ଦର୍ଶାଏ ଯେ ବନ୍ଧୁତା କେବଳ ବ୍ୟକ୍ତିଗତ ସମ୍ପର୍କ ନୁହେଁ, ବରଂ ବିଶ୍ୱାସ, ତ୍ୟାଗ, ସହଯୋଗ ଏବଂ ଏକ ସାଧାରଣ ଆଦର୍ଶ ପାଇଁ ଏକାଠି ରହିବାର ପ୍ରତୀକ। ତେବେ ବନ୍ଧୁତା ବିଷୟରେ ଯେତେ କହିଲେ ବି କମ୍ ପଡ଼ିଯିବ। ଆସନ୍ତୁ ନା ବନ୍ଧୁତା ବିଷୟରେ ଆଉ ଟିକେ ଭାବିବା ଏହି ସୁନ୍ଦର ଗୀତ ସହିତ।

ବୈଜ୍ଞାନିକ କାରଣ ସମ୍ପର୍କରେ କହିବି। ମାନେ ବନ୍ଧୁତା ହେଲେ ପ୍ରକୃତରେ ଆମ ଶରୀରରେ କ'ଣ ସବୁ ପରିବର୍ତ୍ତନ ଆସିଥାଏ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ। ମନୋବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ ଜୀବବିଜ୍ଞାନର ତଥ୍ୟ କହୁଛି ବନ୍ଧୁତା ମଣିଷ ଶରୀରର ଏବଂ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ମଣିଷ ଯେତେବେଳେ ନିଜର ପ୍ରିୟ ବନ୍ଧୁଙ୍କ ସହ ସମୟ ବିତାଇଥାଏ ସେତେବେଳେ ମସ୍ତିଷ୍କରେ କିଛି ବିଶେଷ ହରମୋନ୍ କ୍ଷରଣ ହୋଇଥାଏ, ଯଥା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ଏଣ୍ଡୋର୍ଫିନ୍ ହରମୋନ୍। ଆପଣଙ୍କୁ ଏଇଠି କହିବାକୁ ଚାହୁଁଛି, ଅକ୍ସିଟୋସିନ୍ ହରମୋନ୍କୁ ପ୍ରେମ ତଥା ବନ୍ଧନର ହରମୋନ୍ ବୋଲି କୁହାଯାଏ, ଯାହା ପରସ୍ପର ପ୍ରତି ବିଶ୍ୱାସ, ସ୍ନେହ ଏବଂ ଆପଣାପଣର ଭାବନାକୁ ବଢ଼ାଇଥାଏ। ଠିକ୍ ସେହିପରି ଡୋପାମାଇନ୍ ଏବଂ ଏଣ୍ଡୋର୍ଫିନ୍ ହରମୋନ୍ ମନରେ ଖୁସି ଭରିଦେଇଥାଏ। ତେବେ ବନ୍ଧୁତା କେବଳ ଗୋଟିଏ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ, ଏହା ଏମିତି ଗୋଟିଏ ବନ୍ଧନ ଯାହା ମନୁଷ୍ୟର ଶରୀର ସହିତ, ଆତ୍ମା ସହିତ ଅତି ଗଭୀର ଭାବେ ଜଡ଼ିତ। ତେବେ ଆପଣମାନେ ଆପଣଙ୍କର ପ୍ରିୟ ବନ୍ଧୁଙ୍କ ସହିତ ସବୁବେଳେ ଯୋଡ଼ି ହୋଇକି ରୁହନ୍ତୁ, ତାଙ୍କ ସହିତ ସମୟ ବିତାନ୍ତୁ ଏବଂ କେତେବେଳେ ଆପଣ ବନ୍ଧୁଟିଏ ଖୋଜୁ ଖୋଜୁ ଯଦି ଆପଣଙ୍କୁ ବଧୁଟିଏ ମିଳିଯାଏ ତେବେ ବନ୍ଧୁତାର ନିଦର୍ଶନ ଆଉ ଟିକେ ଭିନ୍ନ ହୋଇଯିବ ନା, କ'ଣ କହୁଛନ୍ତି?

ଜୀବନ ଯେତେବେଳେ ନିଃସଙ୍ଗ ଥାଏ ସେତେବେଳେ ବନ୍ଧୁଟିଏ ପାଖରେ ଥିଲେ ମନରେ ଅଜସ୍ର ସାହସ ପଳେଇ ଆସେ। ସେଇଥିପାଇଁ ତ କହନ୍ତି, ବନ୍ଧୁ ହେଉଛି ଆମର ଶକ୍ତି, ବନ୍ଧୁ ହେଉଛି ଆମର ସାମର୍ଥ୍ୟ, ବନ୍ଧୁ ହେଉଛି ଆମର ସାହସ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଭଲ ବନ୍ଧୁ ଥିବା ଏବଂ ସାମାଜିକ ଭାବେ ସକ୍ରିୟ ଥିବା ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଦୃଢ଼ ହୋଇଥାଏ। ସେମାନଙ୍କ ଆୟୁଷ ଏକାନ୍ତବାଦୀ ବା ଅଲଗା ରହୁଥିବା ଲୋକଙ୍କ ଅପେକ୍ଷା ଅଧିକ ହୋଇଥାଏ, ତଥା ସେମାନଙ୍କଠାରେ ହୃଦରୋଗ ରକ୍ତଚାପର ଆଶଙ୍କା କମ୍ ରହିଥାଏ। ସ୍ନାୟୁ ବିଜ୍ଞାନର ଗବେଷଣା କହୁଛି, ଦୁଇଜଣ ବନ୍ଧୁ ଯେତେବେଳେ ପରସ୍ପର ସହିତ ଭାବନାକୁ ବାଣ୍ଟିଥାନ୍ତି ସେତେବେଳେ ସେମାନଙ୍କ ମସ୍ତିଷ୍କରେ ପ୍ରାୟତଃ ଏକାଭଳି ତରଙ୍ଗ କାମ କରିଥାଏ। ଏହା ଦର୍ଶାଏ ଯେ ବନ୍ଧୁମାନଙ୍କ ମଧ୍ୟରେ ଭାବନା ଏବଂ ବୁଝାମଣା କେତେ ଗଭୀର ହୋଇଥାଏ। ତେବେ ବନ୍ଧୁତାର ଯେଉଁ ସଂଜ୍ଞା ରହିଛି ତାହା ଭାବନା ମଧ୍ୟରେ ସୀମିତ ନୁହେଁ, ତାହା ଗୋଟିଏ ଆଦର୍ଶ। ସେଥିରେ ଏତେ ନିବିଡ଼ତା ଥାଏ ଯାହାକୁ ପରିପ୍ରକାଶ କରିବା ସହଜ କଥା ନୁହେଁ। ଆଜିଭଳି ଦିନରେ ଆମେ ବନ୍ଧୁମାନଙ୍କର କଥା ମନେ ପକାଉଛୁ, କେବଳ ମଣିଷ ମଣିଷ ମଧ୍ୟରେ କ'ଣ ବନ୍ଧୁତା ହୋଇଥାଏ? ନା ବନ୍ଧୁ, ଆପଣ ଯେକୌଣସି ଜୀବ ସହିତ, ଯେକୌଣସି ବସ୍ତୁ ସହିତ ଆପଣ ବନ୍ଧୁତା ସ୍ଥାପନ କରିପାରିବେ। ଏବଂ ସବୁଠାରୁ ବଡ଼ କଥା ହେଉଛି, ଯାହା ସହିତ ଆପଣ ବନ୍ଧୁତା ସ୍ଥାପନ କରିବେ ମନରେ ସେତିକି ନିର୍ମଳତାର ଭାବ ରଖିକି, ନିଃସ୍ୱାର୍ଥ ଭାବନା ରଖିକି ଆପଣ ସମ୍ପର୍କ ସ୍ଥାପନ କରନ୍ତୁ, ବନ୍ଧୁତାର ପ୍ରକୃତ ମୂଲ୍ୟକୁ ବୁଝନ୍ତୁ। ଦେଖିବେ ଆପଣଙ୍କର ସମ୍ପର୍କଟି ଚିରଞ୍ଜୀବୀ ହେବା।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଆକାଶବାଣୀ ଲାଇଭ। ଆକାଶବାଣୀ ଲାଇଭ ମାଧ୍ୟମରେ ଆମେ ଆମର ପ୍ରିୟ ଶ୍ରୋତାମାନଙ୍କ ସହିତ କିଛି ସୂଚନା, ମନୋରଞ୍ଜନର କିଛି ଭାବକୁ ଆମେ ବାଣ୍ଟିଥାଉ। ଆଜି ଯେହେତୁ ବନ୍ଧୁତା ଦିବସ, ଆମେ ବନ୍ଧୁତା ଦିବସ ସମ୍ପର୍କରେ କଥା ହେଉଛୁ। କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି ଯେ କେବଳ ମଣିଷ ମଣିଷ ମଧ୍ୟରେ ବନ୍ଧୁତା ହୋଇନଥାଏ, ବନ୍ଧୁତା ଯେକୌଣସି ଜୀବମାନଙ୍କ ସହିତ ହୋଇପାରେ, ଯେକୌଣସି ବସ୍ତୁ ସହିତ ହୋଇପାରେ। ଏହାର ଗୋଟିଏ ଉଦାହରଣ ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବି। ଜାପାନର ଜଣେ ବ୍ୟକ୍ତି, ତାଙ୍କ ନାଁ ହେଉଛି ହାଇଡ୍ ସାବୁରୋ ଉଇନୋ। ସେ ଗୋଟିଏ କୁକୁର ପାଳିଥିଲେ, ସେ କୁକୁରର ନାଁ ରଖିଥିଲେ ହାଚିକୋ। ଏବଂ କାଳକ୍ରମେ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଯାଉଛି, ଅକାଳ ମୃତ୍ୟୁ ହେବା ପରେ ପରେ ହାଚିକୋ ତାଙ୍କ ମାଲିକକୁ ଖୋଜୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେହି ଯେଉଁ କୁକୁରଟି ହାଚିକୋ, ସିଏ ପ୍ରାୟ 10 ବର୍ଷ ଧରି ପ୍ରତିଦିନ ରେଳ ଷ୍ଟେସନକୁ ଚାଲି ଆସୁଥିଲା ଏବଂ ରେଳ ଷ୍ଟେସନ ପାଖରେ ମାଲିକକୁ ଜଗିକି ରହୁଥିଲା। ଏବଂ ଏହି ଘଟଣା ଯେତେବେଳେ ଅନ୍ୟମାନେ ଦେଖୁଥିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଗୋଟିଏ ପଶୁ ସହିତ

ମଣିଷର ଏତେ ନିବିଡ଼ ସମ୍ପର୍କ କେମିତି ବା ହେଇପାରେ? କହନ୍ତି ନା, ପଶୁଠାରୁ ବିଶ୍ୱାସୀ ଦୁନିଆରେ ହୁଏତ ଅନ୍ୟ କେହି ନ ହେଇପାରନ୍ତି। ହଁ, ଏକଥା କୁହାଯାଏ ଯେ ମଣିଷ ପାଖରେ ବିଶ୍ୱାସ, ଭାବନା, ଚିନ୍ତାଧାରା ଅନ୍ୟ ଜୀବମାନଙ୍କଠାରୁ ଅଧିକ ଅଛି। କିନ୍ତୁ ବର୍ତ୍ତମାନ ସମୟକୁ ଆପଣ ଯଦି ଦେଖିବେ, ଯେଉଁଠି ମଣିଷ ବିଶ୍ୱାସଘାତକତା କରୁଛି, ସେଠି ସାଧାରଣ ପଶୁଟିଏ ନିଜର ବିଶ୍ୱାସକୁ ଜାବୁଡ଼ିକି ରଖୁଛି। ଏହାର

ଦେଖିବେ ସେ ଆପଣଙ୍କୁ ଦେଖିଲେ ଆପଣଙ୍କ ପାଖକୁ ଚାଲି ଆସୁଥିବ। ତେଣୁ ଏ ଯେଉଁ ଗଭୀର ସମ୍ପର୍କ, ଏ ଯେଉଁ ଗଭୀର ଭାବନା, ଏହା ହିଁ ତ ବନ୍ଧୁତ୍ୱର ନିଦର୍ଶନ। ତେବେ ବନ୍ଧୁତାକୁ ନେଇକି ଆହୁରି ଅନେକ କିଛି କଥା ଅଛି, କିନ୍ତୁ ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଏହି ସୁନ୍ଦର ଗୀତଟି ଶୁଣୁଥାନ୍ତୁ, ଏଞ୍ଜୟ କରୁଥାନ୍ତୁ।

ଅନ୍ୟମାନେ ମଧ୍ୟ ସେଠି ଥିଲେ। ସମସ୍ତେ ମିଳିମିଶିକି ରାକ୍ଷୀ ବାନ୍ଧୁଥିଲେ। ତେଣୁ ଏହି ଦୃଶ୍ୟ ସକାଳୁ ସକାଳୁ ଦେଖିବା ପରେ ମନରେ ଗୋଟିଏ ଅଦ୍ଭୁତ ଭାବନା ମଧ୍ୟ ଆସିଲା ଯେ ଆମେ ଭାଇ ଭଉଣୀର ସମ୍ପର୍କରେ ରାକ୍ଷୀର ବନ୍ଧନକୁ ବାନ୍ଧିଛୁ, କିନ୍ତୁ ତାଠାରୁ ଉର୍ଦ୍ଧ୍ୱରେ ଯାଇକି ଆମେ ଗଛ ଦେହରେ ମଧ୍ୟ ରାକ୍ଷୀ ବାନ୍ଧୁଛୁ। ଏବଂ ସେହି ବୃଦ୍ଧ ଲୋକଙ୍କୁ ଯେତେବେଳେ ମୁଁ ସାହସ କରି ପଚାରିଲି ଯେ ଆପଣ ଗଛ ଦେହରେ ରାକ୍ଷୀ ବାନ୍ଧୁଛନ୍ତି କାହିଁକି, ଜାଣିଛନ୍ତି ସେ କ'ଣ କହିଲେ? ସେ କହିଲେ ଯେ ମୋର କେହି ନାହାନ୍ତି, ମୋର ପୁଅ ବୋହୂ ସମସ୍ତେ ମୋତେ ଛାଡ଼ି ଦେଇଛନ୍ତି, ଏବଂ ଯେଉଁ ବନ୍ଧୁ ଜଣକ ମୋ ସହିତ ସବୁବେଳେ ରହୁଛନ୍ତି ସେ ହେଉଛି ଏହି ଗଛ। ଏହି ଗଛ ହିଁ ମୋ ପାଇଁ କି ଭଗବାନ, ଏହି ଗଛ ହିଁ ମୋ ପାଇଁ ଈଶ୍ୱର। ଏହି ଗଛ ପାଖରୁ ମୁଁ ଅମୃତ ପାଉଛି, ମାନେ ଅମ୍ଳଜାନ ପାଉଛି। ଏ ଗଛ କେବେ ଧୋକା ଦେବନି। ଆମେ ଯେତେ ପଛେ ଗଛକୁ କଷ୍ଟ ଦେଉ, ଦୁଃଖ ଦେଉ, ଆମେ ଗଛକୁ ବିଷ ଦେଉଛୁ, ଅଙ୍ଗାରକାମ୍ଳ ଦେଉଛୁ, କିନ୍ତୁ ପ୍ରତିବଦଳରେ ସବୁ ଅଙ୍ଗାରକାମ୍ଳକୁ ନୀଳକଣ୍ଠ ଭରି ସେ ନିଜ ଭିତରେ ପୁରାଇ ଆମକୁ ଅମୃତ ବାଣ୍ଟୁଛି। ତେଣୁ ଗଛ ପରି ଜଣେ ଅନନ୍ୟ ବନ୍ଧୁ ଏ ସଂସାରରେ ନାହିଁ। ସେ ବୁଢ଼ା ଲୋକଙ୍କର କଥା ଶୁଣି ମୋତେ ବହୁତ ଖୁସି ଲାଗିଲା। ସତରେ ନା ବନ୍ଧୁ, ଆମେ ଗଛ ପାଇଁକି କ'ଣ କରୁଛେ? ଆମେ କେବଳ ଗଛଟେ ଲଗାଇ ଦେଉଛେ, ବେଳେବେଳେ ଗଛ ଉପରେ ଅନେକ ଆଲୋଚନା ଚାଲୁଛି। ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଗଛ ସମ୍ପର୍କରେ ଅନେକ କଥା ଶୁଣୁଥିବେ, କିନ୍ତୁ ବାସ୍ତବିକ ଭାବରେ ଆପଣ ଯଦି ଗଛକୁ ନିଜର ଜଣେ ଅତି ନିବିଡ଼ ବନ୍ଧୁ ବୋଲି ଭାବିବେ, ଟିକେ ଚିନ୍ତା କଲେ ଆପଣଙ୍କର ବନ୍ଧୁତା, ଆପଣଙ୍କର ସମ୍ପର୍କ ଗଛ ସହିତ ଯଦି ନିବିଡ଼ ହୋଇଯିବ, ତେବେ ଆଉ ଟିକେ ଗଭୀରତାର ସହିତ ଆପଣ ଗଛ ସହିତ ଯୋଡ଼ି ହୋଇଯିବେ ଏବଂ ସେହି ସମ୍ପର୍କଟି ଦେଖିବେ କେବେ ଭାଙ୍ଗିବ ନାହିଁ। ହୁଏତ ରକ୍ତ ହାଡ଼ ମାଂସଧାରୀ ମଣିଷ ଆପଣଙ୍କୁ ଧୋକା ଦେଇପାରେ, ଗଛ କେବେ ଆପଣଙ୍କୁ ଧୋକା ଦେବ ନାହିଁ। କ'ଣ ମୁଁ ଠିକ୍ କହୁଛି ନା?

ଦୋସ୍ତ ବନ୍ଧୁ ସଖା ସାଙ୍ଗ ଏମିତି ଅନେକ ନାଁରେ ଆମେ ସମ୍ପର୍କ ଗଢ଼ିଥାଉ ଏବଂ ସବୁର ଗୋଟିଏ ଅର୍ଥ ତାହା ହେଉଛି ବନ୍ଧୁତା। ହଁ, ବନ୍ଧୁତାର କଥା ଯେତେବେଳେ ଆମେ ଆଜି ହେଉଛୁ, ମୋର ମନେ ପଡ଼ୁଛି ଗତବର୍ଷ ରାକ୍ଷୀ ପୂର୍ଣ୍ଣିମାର କଥା। ଆଉ କିଛିଦିନ ପରେ ଆମେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା। ଗତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୁଁ ଗୋଟିଏ ସ୍ଥାନକୁ ଯାଇଥାଏ। ସେଠି ଦେଖିଲି ଜଣେ 70-75 ବର୍ଷର ବୃଦ୍ଧ ଲୋକ ଗୋଟିଏ ଗଛ ଦେହରେ ରାକ୍ଷୀ ବାନ୍ଧୁଛନ୍ତି।

ବନ୍ଧୁତାର ଯେତେ ଉଦାହରଣ ଖୋଜିଲେ ସେତେ ଆମକୁ ନୂଆ ନୂଆ ଲାଗିବ। ଆପଣମାନଙ୍କୁ କିଛି ସମୟ ପୂର୍ବରୁ ମୁଁ କେତୋଟି ଉଦାହରଣ ବିଷୟରେ କହୁଥିଲି। ଆଉ ଗୋଟିଏ ଉଦାହରଣ ଆପଣଙ୍କ ସାମ୍ନାରେ ରଖିବା ପାଇଁ ଚାହୁଁଛି। ଭାରତର ମିସାଇଲ୍ ମ୍ୟାନ୍ ଡକ୍ଟର ଏପିଜେ ଅବଦୁଲ କାଲାମ, ତାଙ୍କର ପୁସ୍ତକ ଅଗ୍ନିର ଡେଣାରେ ସେ ଜଣେ ଏପରି ବନ୍ଧୁଙ୍କ ବିଷୟରେ ଲେଖିଛନ୍ତି ଯାହାଙ୍କ ବିଷୟରେ ଆଜି ନ କହିଲେ ହୁଏତ ଅଧୁରା ରହିଯିବ। ସେ ହେଉଛନ୍ତି ଅରୁଣ ତିୱାରୀ। ଅରୁଣ ତିୱାରୀ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କର ଜଣେ ଘନିଷ୍ଠ ବନ୍ଧୁ। 1980 ମସିହାରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନରେ ଦୁଇଜଣେ, ମାନେ ଡକ୍ଟର ଏପିଜେ ଅବଦୁଲ କାଲାମ ଏବଂ ଅରୁଣ ତିୱାରୀ ସେ ଜାଗାରେ ମିଶିକରି କାମ କରୁଥିଲେ। ଦୁହେଁ ଏପରି ଗଭୀର ବନ୍ଧୁତା ଦୁଇଜଣଙ୍କ ଭିତରେ ଥିଲା, ଜଣେ ଜଣଙ୍କୁ ସହଯୋଗ କରୁଥିଲେ। ଦୁହେଁ ମିଶି ଗାଇଡିଂ ସୋଲ, ମିଶନ ଇଣ୍ଡିଆ ଭଳି ଅନ୍ୟାନ୍ୟ ପୁସ୍ତକ ମଧ୍ୟ ସାମିଲ ହୋଇକି ଲେଖିଛନ୍ତି। ଏବଂ ଡକ୍ଟର କଲାମ ସବୁବେଳେ ଅରୁଣ ତିୱାରୀଙ୍କୁ ଜଣେ ନିଷ୍ଠାବାନ, ସହଯୋଗୀ ଏବଂ ବିଶ୍ୱସ୍ତ ବନ୍ଧୁ ବୋଲି ଭାବୁଥିଲେ। ଏବଂ ଦୁହିଁଙ୍କର ସମ୍ପର୍କ ଅନ୍ୟମାନେ ଦେଖିକି ସେମାନେ ମଧ୍ୟ ଖୁସି ହୋଇଯାଉଥିଲେ ଯେ ଦୁଇଜଣ ଏତେ ଗଭୀର ଭାବରେ କେମିତି ଜଡ଼ିତ। ତେବେ ବନ୍ଧୁତାକୁ ନେଇକି ଅନେକ ନିଦର୍ଶନ ରହିଛି ବନ୍ଧୁ, ଯାହାକୁ ତୁଳନା କଲେ, ଯାହାକୁ କହିଲେ ହୁଏତ ସମୟ ସରିଯିବ କିନ୍ତୁ କଥା ସରିବନି।

ଏଇ ଦେଖୁନାହାନ୍ତି ବନ୍ଧୁ, କେତେବେଳେ ଆପଣମାନଙ୍କ ସହିତ କଥା ହେଇ ହେଇ ସମୟ ଇସାରା ଦେଲାଣି, ସେ କଥା ମୁଁ ବି ଜାଣିପାରିଲିନି। ବନ୍ଧୁ ତାର କଥା କହୁଥିଲେ ଏମିତି ସମୟ ଗଡ଼ିଗଡ଼ି ଚାଲିଥିବ। ଆଜି ଆପଣମାନେ ବନ୍ଧୁତା ବିଷୟରେ ଯାହା ବି କିଛି ଶୁଣିଲେ, ଯାହା ବି କିଛି ଜାଣିଲେ, ଆଶା କରୁଛି ଆପଣମାନେ ଆପଣମାନଙ୍କର ବନ୍ଧୁମାନଙ୍କର ସହିତ ସେମିତି ନିବିଡ଼ ହୋଇକି ରହିବେ। ଆଉ ଆପଣଙ୍କର ଜଣେ ଅତି ନିବିଡ଼ ବନ୍ଧୁ ରେଡ଼ିଓ, ଯାହାକୁ ଆପଣ ଭଲ ପାଆନ୍ତି, ତା ସହିତ ଆପଣ ସବୁବେଳେ ଯୋଡ଼ି ହୋଇକି ରହିଥିବେ। ଆଜିର ଆକାଶବାଣୀ ଲାଇଭ୍ କେମିତି ଲାଗିଲା ନିଶ୍ଚୟ ଆପଣମାନଙ୍କର ମତାମତ ଜଣାଇବେ। ଏବଂ ଯଦି କିଛି ଆପଣ ସୂଚନା ପାଉଛନ୍ତି, ଯଦି ଆପଣଙ୍କୁ ଆକାଶବାଣୀ ଲାଇଭ୍ ଭଲ ଲାଗୁଛି, ଆପଣମାନଙ୍କର କଥା ଆମକୁ ଜଣାଇଲେ ଆମର ବି ସାହସ ବଢ଼ିଯିବ ଯେ ଆମର ଜଣେ ବନ୍ଧୁ ଯିଏ ଆମକୁ ଏତେ ଭଲ ପାଉଛନ୍ତି, ଏତେ ଭଲ ଭଲ କଥା କହୁଛନ୍ତି। ଆଜିର ଆକାଶବାଣୀ ଲାଇଭ୍ରେ ଆପଣମାନଙ୍କ ସହିତ ମୁଁ ଥିଲି ଉପସ୍ଥାପକ ରାଜେଶ ରାୟ। କେମିତି ଲାଗିଲା ନିଶ୍ଚୟ ଜଣାଇବେ। ପୁଣି ଥରେ ଆପଣଙ୍କ ସହିତ ଭେଟ ହେବ ଆଉ କେବେ ଆଉ କିଛି କଥା ସହିତ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ନିଜ ବନ୍ଧୁମାନଙ୍କୁ ଖୁବ୍ ଭଲ ପାଆନ୍ତୁ। ରହୁଛି, ନମସ୍କାର।

ଭେଟିଦେଲୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 12। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ।

ଶିଳ୍ପୀ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଶୁଣୁଥିଲେ ସାଜନ କଥାଚିତ୍ରରୁ ଏହି ଗୀତଟି। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ନେଇଛୁ ସାୟା କଥାଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଜ୍ଞିକ ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଏମ୍ ଏମ୍ କ୍ରିମ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
2: ଏଥର କଥାଚିତ୍ର ଦାଗ ଦି ଫାୟାର, ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ।

ଆଜି ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣମାନେ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବରଟି ହେଲା 0685423069 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରାବନ୍ତ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 9:30। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ।

ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣୁଥିଲେ ଏହି ମନଛୁଆଁ ଭକ୍ତି ଗୀତଟି। ଏଥର ଶିଳ୍ପୀ ହେଲେ ନମିତା ଅଗ୍ରୱାଲ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପରବର୍ତ୍ତୀ ଭକ୍ତିଗୀତଟି ଭେଟି ଦେଉଛୁ ଶିଳ୍ପୀ ବସନ୍ତ ପାତ୍ରଙ୍କ କଣ୍ଠରେ।

ତିରିଶ ମିନିଟ୍ରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇପାରିବେ, ଆପଣଙ୍କର ପ୍ରଶ୍ନ ପଚାରିପାରିବେ। ଆଜି ରେଡିଓ କେ ପାଚର କାର୍ଯ୍ୟକ୍ରମରେ ଆମ ସହିତ ବିଶେଷଜ୍ଞ ଭାବେ ଯୋଗଦେବେ ଡାକ୍ତର ଗୋପାଳ କୃଷ୍ଣ ନାୟକ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଆପଣଙ୍କୁ ଭେଟି ଦେଉଛୁ କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଏହି ଭକ୍ତିଗୀତଟି।

ଅବତାର କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଶିଳ୍ପୀ ହେଲେ ମହେନ୍ଦର କାପୁର, ଆଶା ଭୋସଲେ ଏବଂ ନରେନ୍ଦର ଚଞ୍ଚଲ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ, କଥାଚିତ୍ର କ୍ରିଷ୍ଣା କ୍ରିଷ୍ଣାରୁ। ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ସାଥୀ। ଉପେନ୍ଦ୍ର ଝାଙ୍କ ଗୀତ, ସଙ୍ଗୀତ ଶଙ୍କର ଜୟକିଷାନ।

0: ଏହାରେ ପରିବର୍ତ୍ତନ କରିଥାଏ, ଯାହାକୁ ଗଛ ସହଜରେ ବ୍ୟବହାର କରିପାରେ। ଗୋଟିଏ ଫସଲ ଋତୁରେ ଏକର ପିଛା ପ୍ରାୟ 20-120 କିଲୋଗ୍ରାମ ଯବକ୍ଷାର ଯାନ ଫସଲକୁ ମିଳିପାରିଥାଏ। ଆନୁମାନିକ ହିସାବରେ କରାଯାଇଛି ଯେ ହରଡ଼ ଫସଲରେ 31 କିଲୋଗ୍ରାମରୁ 97 କିଲୋଗ୍ରାମ ପର୍ଯ୍ୟନ୍ତ ଯବକ୍ଷାର ଯାନ ସ୍ଥିରୀକରଣ କରାଯାଇଛି ହେକ୍ଟର ପିଛା ହିସାବରେ। ବୁଟ ସେହିଭଳି 41 କିଲୋଗ୍ରାମରୁ 134 କିଲୋଗ୍ରାମ ମଧ୍ୟ ଯବକ୍ଷାର ଯାନ ସ୍ଥିରୀକରଣର ଅନୁମାନ କରାଯାଇଛି। ମଟର 30 କିଲୋଗ୍ରାମରୁ 125 କିଲୋଗ୍ରାମ ହେକ୍ଟର ପିଛା ଯବକ୍ଷାର ଯାନ ସ୍ଥିରୀକରଣ କରିବାର ଅନୁମାନ କରାଯାଇଛି। ସେହିପରି ମୁଗ ଆଉ ବିରି 30-74 କିଲୋଗ୍ରାମ ଯବକ୍ଷାର ଯାନ ସ୍ଥିରୀକରଣ କରିବାର ଅନୁମାନ ରଖାଯାଇଛି। ବିଭିନ୍ନ ଡାଲି ଜାତୀୟ ଫସଲ ପାଇଁ ରାଇଜୋବିୟମ କଲଚର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ଠିକ୍ ପ୍ରଜାତିର କଲଚର ଫସଲ ଅନୁସାରେ ବ୍ୟବହାର କରାଯାଏ। ଆଜିକାଲି କେତେକ ପ୍ରଜାତିର ରାଇଜୋବିୟମକୁ ମିଶାଇ ମିଶ୍ରିତ କଲଚର ବଜାରରେ ମିଳିଲାଣି। ଏହି କଲଚର ବଜାରରେ ପ୍ୟାକେଟରେ ଗୁଣ୍ଡ ଆକାରରେ ମିଳିଥାଏ ଏବଂ ଏଗୁଡ଼ିକ 6 ମାସ ମଧ୍ୟରେ ବ୍ୟବହାର କରିଦେବା ଦରକାର। ବିହନ ଉପଚାର କିପରି କରିବେ? ବୁଣିବାର 1 ଘଣ୍ଟା ପୂର୍ବରୁ 20-30 ଗ୍ରାମ କଲଚରକୁ 40-60 ମିଲିଲିଟର ପାଣିରେ ମିଶାଇ 1 କିଲୋଗ୍ରାମ ବିହନକୁ ଭଲ ଭାବରେ ଗୋଳାଇ ଛାଇରେ ଶୁଖାଇବା ପରେ ଦିନର ଥଣ୍ଡା ସମୟରେ ଅର୍ଥାତ୍ ବତର ଥିବା ମାଟିରେ ବୁଣିବା ଦରକାର। ମାଟିରେ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ। 1-2 କିଲୋଗ୍ରାମ କଲଚରକୁ 50-100 କିଲୋଗ୍ରାମ ଗୁଣ୍ଡ ଏବଂ ବତର ଥିବା କମ୍ପୋଷ୍ଟ ସହିତ ମିଶାଇ 48 ଘଣ୍ଟା ଗୋଟିଏ ପରିଷ୍କାର ଅଖାବସ୍ଥା ମଧ୍ୟରେ ରଖିବା ପରେ ବତର ଥିବା ମାଟିରେ ବୁଣି ହଳ କରିବା କିମ୍ବା ସିଆରରେ ଦେଇ ବିହନକୁ ବୁଣା ଯାଇଥାଏ। ସେହିଭଳି ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପୋରିଲିୟମ ଏକ ଅନ୍ୟ ପ୍ରକାର ଜୈବ ସାର। ଏଗୁଡ଼ିକୁ ସମସ୍ତ ଅଣସିମ୍ବ ଜାତୀୟ ଫସଲରେ ଯବକ୍ଷାର ଯାନ ସ୍ଥିରୀକରଣ ପାଇଁ ବ୍ୟବହାର କରାଯାଇଥାଏ। ଏମାନଙ୍କ ବ୍ୟବହାରରେ ଗୋଟିଏ ଫସଲକୁ ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ଯବକ୍ଷାର ଯାନ ଉପଲବ୍ଧ ହୋଇଥାଏ। ଆଜୋଟୋବ୍ୟାକ୍ଟର ହାଲୁକା ଏବଂ ବାୟୁ ଚଳାଚଳ କରୁଥିବା ମାଟି ପାଇଁ ବେଶ୍ ଉପଯୋଗୀ। ଆଜୋସ୍ପୋରିଲିୟମ ଦୋରସାରୁ ମଟାଳ ମାଟିରେ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ। ମାଟିର ପ୍ରକାର ଭେଦ ଜଣାନଥିଲେ ଏବଂ ବେଶୀ ଶୁଖିଲା ବା କାଦୁଅ ହୋଇନଥିଲେ ଉଭୟ କଲଚରକୁ 1:1 ମିଶାଇ ବ୍ୟବହାର କରାଯାଇପାରିବ।
1: ଜୈବ ସାର ସମ୍ପର୍କରେ ଜାଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥାରେ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେଭ୍ ଆପ୍ରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ସମୟ ବର୍ତ୍ତମାନ ଦିନ 1:20। ଭେଟି ଦେଉଛୁ ମହିଳାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଘରଣୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆଜି ପାଇଁ ଉପସ୍ଥାପନାରେ ଅଛନ୍ତି ବବିତା ପଣ୍ଡା ଏବଂ ଯୋଗମାୟା ମହାପାତ୍ର।

0: ବନ୍ଧୁତ୍ୱ ଏହିଭଳି ଗୋଟିଏ ଶବ୍ଦ ଯାହାକି ଆମକୁ ସହଯୋଗ, ସହାନୁଭୂତି, କ୍ଷମା ଆଉ ଦାୟିତ୍ୱବୋଧ ଭଳି ଉତ୍ତମ ଗୁଣ ଶିଖାଇଥାଏ। ତ ଏହି ସୁନ୍ଦର ଚିନ୍ତାଧାରା ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା
1: ଆଉ ମୁଁ ଜଗମାୟା। ନମସ୍କାର।

0: ଦିବସ ମାନେ ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରଟିକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି।
1: ହଁ ଅପା, ବନ୍ଧୁତ୍ୱ ଦିବସ ହେଉଛି ବନ୍ଧୁମାନଙ୍କ ପ୍ରତି ଭଲ ପାଇବା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବାର ଏକ ବିଶେଷ ଦିନ।
0: ବନ୍ଧୁତ୍ୱ ରକ୍ତ ସମ୍ପର୍କ ନୁହେଁ ଶ୍ରୋତା ଭଉଣୀ, ବରଂ ବିଶ୍ୱାସ, ସ୍ନେହ, ସହଯୋଗ ଆଉ ପରସ୍ପର ବୁଝାମଣା ଉପରେ ଗଢ଼ି ଉଠିଥିବା ଏକ ଅମୂଲ୍ୟ ସମ୍ପର୍କ। ଜଣେ ପ୍ରକୃତ ବନ୍ଧୁ ସୁଖ ଦୁଃଖ ଉଭୟ ସମୟରେ ସାଥୀ ହୋଇ ରହିଥାଏ ଏବଂ କଷ୍ଟ ସମୟରେ ସାହସ ଓ ପ୍ରେରଣା ଦେଇଥାଏ।
1: ସାଙ୍ଗମାନଙ୍କ ସହ କାଟିଥିବା ସମୟ ଜୀବନର ଚାପ, ଦୁଃଖ ଏବଂ ଏକାକୀପଣକୁ କମାଇ ମନରେ ଖୁସି ଭରିଥାଏ।
0: ସେଥିପାଇଁ ତ ଜଣେ ଭଲ ବନ୍ଧୁ ସବୁବେଳେ ଆମର ସଫଳତାରେ ଖୁସି ହୁଏ ଆଉ ବିଫଳତା ସମୟରେ ଆମକୁ ନିରାଶ ନ ହୋଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ। ତେଣୁକରି ଆମେ ସମସ୍ତେ ବନ୍ଧୁତ୍ୱ ଦିବସରେ ଏହି ସଂକଳ୍ପ ନେବା ଯେ ସବୁବେଳେ ସତ୍ୟ, ବିଶ୍ୱସ୍ତ, ସହଯୋଗୀ ଓ ସହୃଦୟ ବନ୍ଧୁ ହୋଇ ରହିବା, କାରଣ ସତ୍ୟ ବନ୍ଧୁତ୍ୱ ହିଁ ଜୀବନର ଏକ ବଡ଼ ସମ୍ପଦ।

0: ଶ୍ରୋତା ଭଉଣୀ, କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ହୁଏ ନାହିଁ।
1: କଥାଟି ପୁରାପୁରି ଠିକ୍ ତମେ କହିଛ ମାୟା। ଯଦି ଜଣେ ମହିଳା କୌଣସି କାମ କରିବାକୁ ସକ୍ଷମ ନ ହୁଏ, ତେବେ ଦୁଇ ତିନି ଜଣ ଗୃହିଣୀ ମିଶି ଯଦି ସେହି କାମଟିକୁ କରିଦିଅନ୍ତି, ତେବେ ସେହି କାମଟି ସୁରୁଖୁରୁରେ ହୋଇଯାଇଥାଏ।
0: ପ୍ରତ୍ୟେକ ମହିଳାଙ୍କ ସହଯୋଗରେ ଯେତେ କଠିନ କାର୍ଯ୍ୟ ହେଉ କିମ୍ବା ଯେତେ ବଡ଼ ନିଷ୍ପତ୍ତି ହେଉ, ତାହା ସୁରୁଖୁରୁରେ ହୋଇଯାଇଥାଏ।
1: ତ ସେଇଥିପାଇଁ ଆମମାନଙ୍କ ମଧ୍ୟରେ ବୁଝାମଣା ଠିକ୍ ରଖିବା ନିହାତି ଜରୁରୀ। ଯଦି ବୁଝାମଣା ଠିକ୍ ଅଛି, ତେବେ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ସେହି ବାଧାବିଘ୍ନ ଅତି ସୁରୁଖୁରୁରେ ଦୂର ହୋଇଯାଇଥାଏ। ଏଇଥିପାଇଁ ଦରକାର ପରସ୍ପର ମଧ୍ୟରେ ସ୍ନେହ ଆଉ ସହାନୁଭୂତି। ତାହେଲେ ମହିଳାମାନଙ୍କ ମଧ୍ୟରେ ସହଯୋଗ ଓ ସହାନୁଭୂତିର ଭୂମିକା କ'ଣ ରହିଛି, ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଗୋଟିଏ ସାକ୍ଷାତକାର।
2: ନମସ୍କାର ମ୍ୟାଡାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ହଁ ନମସ୍କାର, ମୋ ନାଁ ଶ୍ରୀମତୀ ଗାୟତ୍ରୀ ବାହିନୀପତି। ମୁଁ ଶିଶୁ ବିକାଶ ଯୋଜନା ଅଧିକାରୀ ଭାବରେ ବରିଗୁମା ବ୍ଲକରେ କାର୍ଯ୍ୟ କରି ଅବସର ନେଇସାରିଛି। ବର୍ତ୍ତମାନ ମୁଁ ଜଣେ ଗୃହିଣୀ, ଆଉ ସମାଜସେବା କ୍ଷେତ୍ରରେ ବି କିଛି କାର୍ଯ୍ୟ କରୁଛି।
2: ତ ମ୍ୟାଡାମ, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ମହିଳାମାନଙ୍କ ମଧ୍ୟରେ ସହଯୋଗ ଏବଂ ସହାନୁଭୂତିର ଭୂମିକା, ଏ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ତ ପ୍ରଥମେ ଆମ ଭଉଣୀମାନଙ୍କୁ ଟିକେ ବୁଝେଇ ଦିଅନ୍ତୁ ଯେ ସହଯୋଗ ଆଉ ସହାନୁଭୂତି ମଧ୍ୟରେ ପାର୍ଥକ୍ୟ କ'ଣ ରହିଛି?
3: ଦେଖନ୍ତୁ, ସହଯୋଗ ଆଉ ସହାନୁଭୂତି ପରସ୍ପରର ପରିପୂରକ କହିଲେ ଅତ୍ୟୁକ୍ତି ହେବନି। ଜଣଙ୍କର କିଛି ଅସୁବିଧା ହେଲା, ଆମେ ତାକୁ ନିଜର ବୋଲି ଭାବିବା। ମନେକର ଆମର ଜଣେ ପରିବାରର ଶାଶୁ ହୁଅନ୍ତୁ କି ନଣନ୍ଦ ହୁଅନ୍ତୁ କି ଯିଏ କେହି ବ୍ୟକ୍ତି ହୁଅନ୍ତୁ, ତାଙ୍କର କିଛି ଅସୁବିଧା ହେଲା, ସେତେବେଳେ ଯଦି ଆମେ ସେଇ ଅସୁବିଧାଟାକୁ ନିଜର ବୋଲି ଭାବିବା, ତେବେ ଆମେ ସହାନୁଭୂତି ପ୍ରଦର୍ଶନ କରିବା। ତାକୁ କଷ୍ଟ ହଉଛି ମାନେ ମତେ ବି କଷ୍ଟ ହଉଛି, ସହ ଅନୁଭୂତି ସହାନୁଭୂତି, ତାଙ୍କ ସହିତ ଯୋଉ ଅନୁଭୂତି ଅଛି ସେଟାକୁ ନେବା ହଉଛି ସହାନୁଭୂତି। ସହାନୁଭୂତି ହେଲେ ହିଁ ଆମେ ସହଯୋଗ କରିବା ପାଇଁ ଇଚ୍ଛା ହବ, ତାଙ୍କୁ ଅସୁବିଧା ହଉଛି ତାହେଲେ ମୁଁ ତାଙ୍କର ସହଯୋଗ କରିବି, ଏଇ ଭାବନା ତିଆରି ହବ। ତେଣୁ ସହାନୁଭୂତି ଆଉ ସହଯୋଗ ପରସ୍ପରର ପରିପୂରକ, ଉଭୟ ଉଭୟକୁ ଆବଶ୍ୟକ ଥାଏ। ସହାନୁଭୂତି ହେଲେ ହିଁ ଆମେ ସହଯୋଗ କରିପାରିବା।
2: ତ ମ୍ୟାଡାମ, ଆଜିର ସମାଜରେ ସହଯୋଗ ଏବଂ ସହାନୁଭୂତିର ଆବଶ୍ୟକତା ରହିଛି କି?
3: ନିଶ୍ଚିନ୍ତ ଭାବରେ, ଆଜି କାହିଁକି ସବୁଦିନେ ସବୁ ଯୁଗରେ ସହଯୋଗ ଆଉ ସହାନୁଭୂତିର ଆବଶ୍ୟକତା ନିଶ୍ଚିନ୍ତ ଭାବରେ ରହିଛି।
2: ତ ଜଣେ ମହିଳା ଅନ୍ୟ ଜଣେ ମହିଳାକୁ ସହଯୋଗ କଲେ ପରିବାର ଆଉ ସମାଜ ଉପରେ ତାର ପ୍ରଭାବ କିପରି ଭାବରେ ରହିବ ବୋଲି ଆପଣଙ୍କର ମତ?
3: ଦେଖନ୍ତୁ, ପ୍ରଥମେ ଆମେ ପରିବାରରୁ ଚିନ୍ତା କରିବା, ସବୁକିଛି ନିଜ ଠାରୁ ହିଁ ଆରମ୍ଭ କରାଯାଏ। ପରିବାରରେ ସେ ଭାଇ ଭଉଣୀ ବାପା ମା ହୁଅନ୍ତୁ କିମ୍ବା ବୈବାହିକ ଜୀବନରେ ଯଦି ଶାଶୁ ନଣନ୍ଦ ଯା, ଏମାନଙ୍କ ଭିତରେ ବି ସହଯୋଗ

0: ସବୁତି ରହିବା ଦରକାର।
1: ଆଜ୍ଞା
0: ମନେ କରନ୍ତୁ ଗୋଟେ ଯାର ଛୋଟ ଛୁଆଟେ ଅଛି, ସିଏ ଅଧିକା କାମ ନିଶ୍ଚିତ ଭାବରେ କରିପାରିବେନି। ସେ କ୍ଷେତ୍ରରେ ଆମେ ସହାନୁଭୂତି ପ୍ରଦର୍ଶନ କଲେ, ନା ସିଏ ତ ଛୋଟ ଛୁଆ ଅଛି ତା ପାଖରେ, କିମ୍ବା ଗର୍ଭବତୀ ମହିଳା ଅଛି, ସିଏ ଅଧିକା କାମ କରିପାରିବେନି। ତେଣୁ ମୋର ଯେହେତୁ କରିବା ପାଇଁ ଶକ୍ତି ଅଛି, ସାମର୍ଥ୍ୟ ଅଛି, ମୁଁ କରିଦେବି, ଏଇଭଳିଆ ସହଯୋଗ ଭାବନା ନିଶ୍ଚିନ୍ତ ଭାବରେ ରହିବ। ଏଇଟା ବୁଝାମଣା କଥା, ପରସ୍ପର ଭିତରେ ଯଦି ବୁଝାମଣା ରହିବ ତେବେ ଆମେ ସହଯୋଗ ସହାନୁଭୂତି ପ୍ରଦର୍ଶନ କରିପାରିବା। କିମ୍ବା ପରିବାର ଭିତରେ କିଏ ଯଦି କର୍ମଜୀବୀ ଅଛନ୍ତି, ସେ କର୍ମକ୍ଷେତ୍ରକୁ ଯାଉଛନ୍ତି, ଆଉ ଜଣେ ଗୃହିଣୀ ଅଛନ୍ତି, ବଡ ଯା ମୋର ସେ କର୍ମକ୍ଷେତ୍ରକୁ ପଳେଇଛନ୍ତି, ମୁଁ ଘରେ ଅଛି, ତେଣୁ ମୁଁ ଟିକେ ଅଧିକା କାମ କରିଦେବି, ଏଇଭଳିଆ ରହିବ ଯଦି ଆମ ଭିତରେ ବୁଝାମଣା ଠିକ ରହିବ ଆଉ ପରିବାରରେ ଶାନ୍ତି ଶୃଙ୍ଖଳା ରହିବ। ନହେଲେ ବେଳେବେଳେ କଣ ହୁଏ, ସହଯୋଗ ସହାନୁଭୂତିର ଅଭାବରୁ ପରିବାର ଭିତରେ ଅଶାନ୍ତି ହୁଏ। ମୁଁ କାହିଁକି ସବୁବେଳେ ଅଧିକା କାମ କରିବି, ସିଏ କାହିଁକି ବାହାରକୁ ପଳାଉଛନ୍ତି, କିମ୍ବା ସିଏ ଘରେ ଥାଇକି କାହିଁକି କରିବେନି, ସମାନ କାମ ଆମେ ଦୁଇ ଜଣ କରିବୁ, ଏଇଭଳିଆ ଯୋଉ ବାଦ ବିବାଦ ଆମ ଭିତରେ ରହୁଛି, ମନୋମାଳିନ୍ୟ ହେଉଛି, ଆଉ ପରିବାର ବି ଭାଙ୍ଗି ଯାଉଛି, ବିଭାଜନ ହେଇଯାଉଛି, ପରିବାର ଭିତରେ ସମସ୍ତେ ଅଲଗା ଅଲଗା ହେଇଯାଉଛନ୍ତି, କିମ୍ବା ଶାଶୁ ନଣନ୍ଦଙ୍କ ସହିତ ବି ଫାଟ ସୃଷ୍ଟି ହେଉଛି, ଯାହାଙ୍କ ସହିତ ଫାଟ ସୃଷ୍ଟି ହେଉଛି, ଏସବୁର ମୁଖ୍ୟ କାରଣ ହେଉଛି ଆମ ଭିତରେ ଯୋଉ ସହଯୋଗ ସହାନୁଭୂତିର ଅଭାବ, ଆଉ ମୁଖ୍ୟତଃ ବୁଝାମଣାର ଅଭାବରୁ ହିଁ ଏସବୁ ହୋଇଥାଏ। ତେଣୁ ପରିବାର ଭିତରେ ସମସ୍ତଙ୍କ ଭିତରେ ସହଯୋଗ ସହାନୁଭୂତି ରହିବା ଦରକାର।
1: ଖୁବ ସୁନ୍ଦର କଥାଟେ ବି ଆପଣ କହିଛନ୍ତି, କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଦେଖାଯାଉଛି ଯେ ଘରୋଇ ହିଂସା ବଢିବାରେ ଲାଗିଛି, ଶାଶୁ ନଣନ୍ଦଙ୍କ ଭିତରେ, ଯା ଯା ଭିତରେ ଏମିତି ବିଭିନ୍ନ ପ୍ରକାର ମତଭେଦକୁ ନେଇକି ଘରେ ଅଶାନ୍ତି ସୃଷ୍ଟି ହେଉଛି, ତ ଏ ସମ୍ପର୍କରେ ଆପଣଙ୍କର ମତ କ'ଣ?
0: ହଁ, ଏଇଟା ତ ମୁଁ ବି କର୍ମକ୍ଷେତ୍ରରେ ବହୁତ ଦେଖିଛି, ମହିଳାମାନେ ହିଁ ମହିଳାମାନଙ୍କୁ ଘରୋଇ ହିଂସା କରିଥାନ୍ତି। ଯେମିତି ଶାଶୁ ଜଣେ ସିଏ ବୋହୂକୁ ଯେମିତି କଥାରେ କହିଲା ଭଳିଆ ଦେଖି ସହି ନ ପାରିବା, କି ନଣନ୍ଦ ଏମାନେ ହିଁ ତାକୁ ଷଡ଼ଯନ୍ତ୍ରର ଶିକାର କରିଥାନ୍ତି, ବହୁତ ନିର୍ଯାତନା, ଶାରୀରିକ ମାନସିକ ନିର୍ଯାତନା ଦେଇଥାନ୍ତି। ବିଭିନ୍ନ ଘରୋଇ ହିଂସା ବିଷୟରେ ଆମେ ଦେଖିଛୁ, ତାର ସମାଧାନ ବି କରୁଛୁ କାର୍ଯ୍ୟକ୍ଷେତ୍ରରେ। ତେଣୁ ଏ କ୍ଷେତ୍ରରେ ମୁଁ କହିବି ଯେ ବହୁଟେ ପରିବାରକୁ ଆସିଲା, ବାହାରୁ ଆସିଲା, ସିଏ ତା ପରିବାରକୁ ଛାଡିକି ଆସିଲା, ଏଇ ପରିବାରକୁ ସିଏ ଆପଣାର କଲା, ସେଇ ସମୟରେ ଆମେ ସମସ୍ତେ ତାକୁ ହୃଦୟର ସହିତ ଆପଣାର କରିବାକୁ ପଡିବ। ତାକୁ ଯଦି ଆମେ ସିଏ ଅଲଗା ପରିବାରରୁ ଆସିଛି ଏଇ ଭାବନା ମନ ଭିତରେ ରଖିବା, ତା ସହିତ ମନ ମିଶେଇବାନି, ସେ ଯାହା କଲେ ଆମକୁ ଓଲଟା ଲାଗିବ, ସେ ଭଲ କଥା କଲେ ବି ଆମକୁ ଖରାପ ଲାଗିବ। ତେଣୁ ଆମେ ତାକୁ କିଛି ଛୋଟ ମୋଟ ଭୁଲ ହେଇଗଲା ସେଇ ଜାଗାରେ କଥାବାର୍ତ୍ତା ତାକୁ ଯଦି ସମାଧାନ କରିଦେବା, ଆଉ ଅଶାନ୍ତିର ଝଡ଼ ସୃଷ୍ଟି ହବ ନାହିଁ। ନହେଲେ କଣ ହବ, ସାଧାରଣ କଥାରେ ଛୋଟ ମୋଟ କଥାରେ ବି ପ୍ରତିଦିନ ଯୁକ୍ତିତର୍କ ଗଣ୍ଡଗୋଳ ଏସବୁ ହବା ପରେ ପରେ ସେଟା ବଡ ରୂପ ନେଇକି ଘରୋଇ ହିଂସାର ପରିଣାମ ହବ। ବେଳେବେଳେ କଣ ହୁଏ, ଶାଶୁ ମାନେ ବିଭିନ୍ନ ଛୋଟ ମୋଟ କଥାକୁ ବଡ କରିକି ପୁଅମାନଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିକି ବୋହୂମାନଙ୍କୁ ନିର୍ଯାତନା ଦିଅନ୍ତି। ବେଳେବେଳେ ବୋହୂମାନଙ୍କୁ ମାରି ଦିଆଯାଉଛି, କିମ୍ବା ଡାଇଭୋର୍ସ ଦିଆଯାଉଛି, ପରିତ୍ୟକ୍ତା ହେଇକି ବାହାରି ଯାଉଛନ୍ତି ମହିଳାମାନେ। ଏସବୁର ମୁଖ୍ୟ କାରଣ ହଉଛି ପରିବାର ଭିତରେ ମହିଳାମାନଙ୍କ ଭିତରେ ଯୋଉ ସହଯୋଗ ସହାନୁଭୂତିର ଅଭାବ, ବୁଝାମଣାର ଅଭାବ, ସେଇ ସବୁ କାରଣରୁ ଏଇସବୁ ପାରିବାରିକ ହିଂସା ହଉଛି। ତେଣୁ ଆମ ଭିତରେ ଆମେ ସମସ୍ତଙ୍କୁ ସମସ୍ତେ ବୁଝିବା ଦରକାର, ପରସ୍ପରର ଦୁଃଖ ସୁଖ ଯଦି ଆମେ ବୁଝିବା, ପରସ୍ପରକୁ ଗ୍ରହଣ କରିବା, ସେ ଯାହା କହୁଛନ୍ତି ସେ କଥାକୁ ଶ୍ରଦ୍ଧାରେ ବୁଝିବା, ତେବେ ଏସବୁ ଅଶାନ୍ତି, ଏସବୁ ଯୋଉ ହଉଛି ଘରୋଇ ହିଂସା, ଏସବୁ ଯାକ ଆଉ ହବ ନାହିଁ। ତେଣୁ ପ୍ରଥମେ ମହିଳାମାନଙ୍କୁ ଏ କ୍ଷେତ୍ରରେ ଚିନ୍ତା କରିବା ଦରକାର, ସେ ବି ମୋ ଭଳିଆ ଜଣେ ଭଉଣୀ, ସେ ବି ମୋ ଭଳିଆ ଗୋଟେ ଝିଅ, ତାକୁ କାହିଁକି କଷ୍ଟ ଦବା, ଏଇଭଳିଆ ଚିନ୍ତା ରଖିବା ଯଦି ପରିବାରରେ ଆଉ ଅସୁବିଧା ହବ ନାହିଁ।
1: ଜଣେ ସଫଳ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଆଗକୁ ନେବା ପାଇଁ ସେ କ'ଣ କ'ଣ ସବୁ କରିବା ଦରକାର?
0: ଜଣେ ସଫଳ ମହିଳାର ତ ଦାୟିତ୍ୱ ରହୁଛି ଯେ ଆଉ ଜଣେ ମହିଳାକୁ ସେ ନିଶ୍ଚିନ୍ତ ଭାବରେ ତା ଭଳିଆ କରିକି ଠିଆ କରିବା ଆବଶ୍ୟକ। ଦେଖନ୍ତୁ, ଏବେ ମୁଁ କହିବି, ଯେମିତି ସମାଜରେ ଆଜି ବହୁତ ଗାଁ ଗହଳିର ମା ମାନେ ଅଛନ୍ତି, କି ଘରେ ପାଠ ପଢିକି ଗୃହିଣୀ ଭାବରେ ରହିଯାଇଥିବା ମା ମାନେ ଅଛନ୍ତି, ତାଙ୍କର ସବୁ ପ୍ରତିଭା ଚାରିକାନ୍ଥ ଭିତରେ ଆବଦ୍ଧ ହୋଇଯାଇଛି। ସେ କ୍ଷେତ୍ରରେ ଯେଉଁମାନେ ଟିକେ ଆଗୁଆ ହେଇଛନ୍ତି, ନିଜର ସବୁ ଦକ୍ଷତାର ବିକାଶ କରିଛନ୍ତି, ତାଙ୍କର ସକ୍ଷମ ହେଇଛନ୍ତି ସବୁ ଦୃଷ୍ଟିରୁ, ସେମାନଙ୍କର ଭୂମିକା ହେଲା ଯେଉଁମାନେ ଅକ୍ଷମ ହେଇକିରି ଘର ଭିତରେ ପଡି ରହିଛନ୍ତି କିମ୍ବା ଗାଁ ଗହଳିରେ ପଡି ରହିଛନ୍ତି, ସେମାନଙ୍କୁ ସବୁ କ୍ଷେତ୍ରରେ ଆଗୁଆ କରିବା। କିଏ ମନେକର କବିତା ଲେଖୁଛି, କିଏ ଗଳ୍ପ ଲେଖୁଛି, ତାଙ୍କୁ ସହଯୋଗ କରିବା, ତମେ ବହୁତ ବଢିଆ ଲେଖୁଛ, ଲେଖ, କିମ୍ବା କୋଉଠି ଲିଡରସିପ ନବା ପାଇଁ, ନେତୃତ୍ୱ ନବା ପାଇଁ ତାଙ୍କୁ କିଛି ଦାୟିତ୍ୱ ଦବା, ଯେମିତି ଆଜି ସ୍ୱୟଂ ସହାୟକ ଦଳ ଗଠନ ହଉଛି ଗାଁ ଗହଳି ମାନଙ୍କରେ, ସେଇଠି କିଛି ଦାୟିତ୍ୱ ଦିଆହଉଛି ସେମାନଙ୍କୁ, କିମ୍ବା କିଛି କମିଟି ଗଠନ କଲେ ତାହିଁରେ ମହିଳାମାନଙ୍କୁ ଇନଭଲ୍ଭ କରାହଉଛି, ସ୍କୁଲ କମିଟି ହେଲା କି ଗାଁର କିଛି କମିଟି ହେଲା, ସେ କ୍ଷେତ୍ରରେ ସେମାନଙ୍କୁ ଇନଭଲ୍ଭ କରାହଉଛି। ସାଧାରଣ ସମାଜ କଥାରେ ବି ଦେଖିବା,

0: ଯୋଉ ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହିଛନ୍ତି, ତାଙ୍କୁ ଆମେ ତାଙ୍କ ପାଖରେ କଣ ଭଲ ଗୁଣ ଅଛି ଆମେ ଚିହ୍ନଟ କରିକି ତାଙ୍କର ସେ ଦକ୍ଷତାର ବିକାଶ କରାଇବା। ଯିଏ ସ୍ୱାବଲମ୍ବୀ ହେଇନାହାନ୍ତି, ସିଲାସିଲି ଜାଣିଛନ୍ତି, ତାଙ୍କୁ ସେ କ୍ଷେତ୍ରରେ ଆଗକୁ ଆମେ ନେଇପାରିବା। ତମେ ସିଲାସିଲି ଜାଣିଛ, ବୁଣାବୁଣି ଜାଣିଛ, ତମେ ଘରେ ବସିକି ବି ସେଟା କଲେ ତମେ ଆଗକୁ ଯାଇପାରିବ। କି ତମେ ପାଠ ପଢିଛ, ଘରେ ରହିଗଲ, ପିଲାମାନେ ବଡ ହେଲେଣି, ତମେ ଟିଉସନ୍ କର କିମ୍ବା କୌଣସି ପ୍ରାଇଭେଟ ସ୍କୁଲରେ କିମ୍ବା କୋଉ ଜାଗାରେ ଯାଇକି ଚାକିରି କଲେ ବି ତମର ଠିକ ହବ। ଚାକିରି ନ କଲେ ବି ଘରେ ବସିକି ଅନ୍ୟ କିଛି ପଢାପଢି ଦୃଷ୍ଟିରୁ କାମ କର। ଏଇଭଳିଆ ଯଦି ତାଙ୍କୁ ଆମେ ପଛରୁ ସପୋର୍ଟ କରିବା, ତାଙ୍କର ସଂରକ୍ଷଣ କ୍ଷମତାକୁ ବଢେଇବା, ତାଙ୍କ ଭିତରେ ଦକ୍ଷତାର ବିକାଶ କରିବା ପାଇଁ ଚେଷ୍ଟା କରିବା, ମାନେ କାହାର ଗୋଟେ ପ୍ରୋତ୍ସାହନ ନହେଲେ ଆଉ ଜଣେ ଆଗକୁ ବଢି ପାରିବନି। ତେଣୁ ଯୋଉ ମହିଳାମାନେ ଆଗୁଆ ହେଇଯାଇଛନ୍ତି, ତାଙ୍କର ବିକାଶ ହେଇଯାଇଛନ୍ତି, ସେଇ ଅନ୍ୟ ମହିଳାମାନେ ପାଖ ପଡିଶାରେ କି ନିଜ ଘରେ ଯୋଉମାନେ ଅଛନ୍ତି ତାଙ୍କୁ ଆଗକୁ ବଢେଇବା ଦାୟିତ୍ୱ ସେଇ ମହିଳାମାନେ, ଆଉ ନହେଲେ ସେଇ ପ୍ରୋତ୍ସାହନ ନ ମିଳିଲେ ସେମାନେ ସେଇଭଳିଆ ସୁପ୍ତ ଭାବରେ ପଡି ରହିବେ। ତାଙ୍କର ଯୋଉ ସୁପ୍ତ ପ୍ରତିଭା ଅଛି ତାର ବିକାଶ କରାଇବା ଦାୟିତ୍ୱ ଯୋଉମାନେ ବିକଶିତ ହୋଇଛନ୍ତି ସେଇ ମହିଳାମାନଙ୍କର।
1: ତ ଆଜିର ଯୁବପିଢ଼ିଙ୍କ କ୍ଷେତ୍ରରେ ବିଶେଷ କରି ଝିଅମାନଙ୍କ ମଧ୍ୟରେ ସହଯୋଗର ଭାବନା ବଢ଼ାଇବା ପାଇଁ କ'ଣ କରିବା ଦରକାର?
0: ଯୁବପିଢ଼ି ଭିତରେ ତ ବହୁତ ଏସବୁ କମିଗଲାଣି, ସେମାନେ ମାନେ ସାମାଜିକ ବିକାଶ ମୋଟାମୋଟି ଭାବରେ ରହୁନି, ପରସ୍ପର ସହିତ କେମିତି ମିଳିମିଶିକିରି ରହିବା ଏସବୁ ରହୁନି। ହଷ୍ଟେଲ ଫଷ୍ଟେଲରେ ବି ଆମେ ଦେଖୁଛେ ପରସ୍ପରକୁ ହିଂସା କରିବା, ଘୃଣା କରିବା, କାହା ବିରୁଦ୍ଧରେ କିଏ ଷଡ଼ଯନ୍ତ୍ର କରିବା, ଏସବୁ ବହୁତ ଘଟଣା ଆମେ ଟିଭିରେ ଦେଖୁଛେ, ପେପରରେ ପଢୁଛେ, ବିଭିନ୍ନ ଘଟଣା ଆସୁଛି, ମହିଳାମାନେ ବି ବହୁତ ଘଟଣା ଘଟଉଛନ୍ତି। ତେଣୁ ଏଇ କ୍ଷେତ୍ରରେ ତାଙ୍କୁ ତ ପିଲାଦିନରୁ ଘରୁ ହିଁ ସେସବୁ ସଂସ୍କାର ଦବା କଥା, ସମାଜରେ ସମସ୍ତଙ୍କ ସହିତ ସେ କେମିତି ମିଳିମିଶିକି ସାମାଜିକ ହେଇକି ରହିବ ସେଟା ଦବା କଥା। ପାଠ ପଢିଲା ବେଳେ ବି ଆମେ ସାମାଜିକ ହବା, ମନେକର ଆମ ଭଳିଆ ଜଣେ ଭଉଣୀ ଅଛି, ସେ ଦାରିଦ୍ର୍ୟ ଭିତରେ ପାଠ ପଢୁଛି, ତା ପାଖରେ ବହି ଖାତା କଲମ ନାହିଁ, ଆମ ପାଖରେ ଅଛି, ଆମେ ତାକୁ ସହଯୋଗ କରିପାରିବା। କି ଆମେ ବସ୍ରେ ଯାଉଛେ, ବସ୍ରେ ସିଟ୍ ଅଭାବ ଅଛି, ଜଣେ ମହିଳା ଆମ ଭଳି ଠିଆ ହେଇଛନ୍ତି, ଭଉଣୀ ଜଣେ, ତାଙ୍କୁ ଡାକିକି ଆଡଜଷ୍ଟ କରିକି ବସେଇ ପାରିବା। ଯେକୌଣସି କ୍ଷେତ୍ରରେ ଆମେ ତାଙ୍କୁ ଦେଖୁଛେ ଆଉ ଜଣେ ମହିଳା ଆମ ଭଳିଆ ଭଉଣୀ ଜଣେ କିଛି ଅସୁବିଧାର ସମ୍ମୁଖୀନ ହଉଛନ୍ତି, ତାଙ୍କୁ ଆମେ ସହଯୋଗର ହାତ ବଢେଇବା ଦରକାର। ଦେଖୁଛୁ ସମାଜରେ ବି କିଛି ଅନ୍ୟାୟ ଶୋଷଣ ହଉଛି ମହିଳାମାନଙ୍କୁ, ସେ କ୍ଷେତ୍ରରେ ବି ଆମେ ସ୍ୱର ଉତ୍ତୋଳନ କରିବା ଦରକାର। ଆମ ଭଳିଆ ଝିଅ ଜଣଙ୍କୁ କିଏ ଜଣେ କମେଣ୍ଟ ପାସ୍ କଲା, କିଏ କିଏ ଜଣେ ଖରାପ ବ୍ୟବହାର ଦେଖେଇଲା, ସେ କ୍ଷେତ୍ର ବି ଅନ୍ୟ ଝିଅମାନେ ମିଳିମିଶିକି ଯଦି ତାକୁ ସମାଧାନ କରିବେ, କି କଲେଜର ଅଧ୍ୟକ୍ଷଙ୍କୁ ଜଣେଇବେ, କି କିଛି ଆଉ କାହାକୁ ଜଣେଇବେ, ଘର ଗାର୍ଡିଆନଙ୍କୁ ଜଣେଇବେ, ତାହେଲେ ଏସବୁ ଯୋଉ ଆଜି ବାହାରେ ବିଭିନ୍ନ ହିଂସାର ଶିକାର ହଉଛନ୍ତି ସେସବୁ ଯାକ ହବ ନାହିଁ। ଆମ ଭିତରେ ପରସ୍ପର ସହଯୋଗ ନଥିବାରୁ ଝିଅମାନଙ୍କ ଭିତରେ ବି ବହୁତ ଝିଅ ବିଭିନ୍ନ ହିଂସାର ଶିକାର ହେଉଛନ୍ତି, ଆଉ ବିଭିନ୍ନ ଘଟଣା ଆମେ ଦେଖିବାକୁ ମିଳୁଛି। କିନ୍ତୁ ଝିଅମାନଙ୍କ ଭିତରେ ଏଇସବୁ ସହଯୋଗ ମନୋଭାବ ବି ରହିବା ଦରକାର, ସେଥିପାଇଁ ଆମେ ବନ୍ଧୁତାକୁ କେମିତି ନିଭେଇବା ଆମେ ଚେଷ୍ଟା କରିବା ଦରକାର।
1: ମୋର ଆଉ ଗୋଟେ ପ୍ରଶ୍ନ, ଯେ ସହଯୋଗ ସହାନୁଭୂତି ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ କି?
0: ହଁ, ନିଶ୍ଚିତ ଭାବରେ ମହିଳାମାନଙ୍କର ସଶକ୍ତିକରଣ ମାନେ ମାନସିକ, ଶାରୀରିକ, ଆର୍ଥିକ ସର୍ବାଙ୍ଗୀନ ବିକାଶ କଥା ଆମେ କହୁଛୁ। ମହିଳାମାନଙ୍କ ପାଖରେ ସବୁ ଶକ୍ତି ଅଛି, କିନ୍ତୁ ସେଟା ସୁପ୍ତ ଭାବରେ ରହିଯାଇଛି। ତେଣୁ ସେ ସୁପ୍ତ ଶକ୍ତିକୁ ଜାଗ୍ରତ କରାଇବା ହେଉଛି ସଶକ୍ତିକରଣ। ହେଲେ ଜାଗ୍ରତ କିଏ କରାଇବ? ଯୋଉ ମହିଳା ପାଖରେ ସେଇ ସଶକ୍ତିକରଣ ହେଇଯାଇଛି ସିଏ ହିଁ ଜାଗ୍ରତ କରାଇବ। ଯୋଉମାନେ ପାଠ ସାଠ ପଢିକିରି ପାଦ ଆଗକୁ ଯାଇଛନ୍ତି, ପଛରେ ଯୋଉ ମହିଳାମାନେ ଅଛନ୍ତି ସେମାନଙ୍କୁ ସଶକ୍ତିକରଣ କରାଇବା ଦରକାର। ମହିଳାମାନଙ୍କର ସଂଗଠନ କରିକି, ସ୍ୱୟଂ ସହାୟକ ଗୋଷ୍ଠୀ କରିକି, ବିଭିନ୍ନ ସଂଗଠନ ରହୁଛି ଯୋଗ ପାଇଁ କିଛି ମହିଳାଙ୍କୁ ସଂଗଠିତ କରାହଉଛି, ସମାଜରେ ବିଭିନ୍ନ ଅନୁଷ୍ଠାନ ବି ସେଭଳିଆ ଅଛି ଯୋଉଠି ମହିଳାମାନଙ୍କୁ ସଂଗଠିତ କରାହଉଛି, ତାଙ୍କର ସଶକ୍ତିକରଣ କରାହଉଛି, ତାଙ୍କୁ ସେଥିପାଇଁ ସହଯୋଗ ସହାନୁଭୂତି ଦେଖେଇଲେ ହିଁ ତାଙ୍କର ବିକାଶ ହେଇପାରିବ। ଆମେ କହିବା ତମେ କିଛି କରିପାରୁନ, ତମ ଦ୍ୱାରା ହେଇପାରିବନି, ଏଇଭଳିଆ ଯଦି କହିବା ମାନେ ନିରୁତ୍ସାହ କରିବା, ଯଦି ତାଙ୍କର ବିକାଶ ହବନି, ପ୍ରୋତ୍ସାହନ ଯଦି ଦବା ତାଙ୍କର ସଶକ୍ତିକରଣ ନିଶ୍ଚିନ୍ତ ଭାବରେ ହେଇପାରିବ। ସେଥିପାଇଁ ପ୍ରୋତ୍ସାହନ ଦବା ପାଇଁ ହେଲେ ସହଯୋଗ ସହାନୁଭୂତିର ନିଶ୍ଚିନ୍ତ ଭାବରେ ଆବଶ୍ୟକତା ରହିଛି।
1: ଶେଷରେ କୁହନ୍ତୁ ଯେ ମ୍ୟାଡମ, ଆଜି ତ ଆମେ ସମସ୍ତେ ପାଳନ କରୁଛେ ଫ୍ରେଣ୍ଡସିପ ଡେ, ଏଇ ସୁନ୍ଦର ଦିନରେ ଆପଣଙ୍କର ବାର୍ତ୍ତା କଣ ରହିଛି?
0: ଫ୍ରେଣ୍ଡସିପ ଡେ ରେ ମୋର ସମସ୍ତଙ୍କ ସାଙ୍ଗେ ବାର୍ତ୍ତା ହେଲା, ଏଇ ସମସ୍ତ ସୃଷ୍ଟି ଆମର ଗୋଟେ ପରିବାର, ବସୁଧୈବ କୁଟୁମ୍ବକର କଥା ଆମେ କହୁଛୁ, ସମସ୍ତେ ଆମର ଭାଇ ବନ୍ଧୁ ସଖା, ତେଣୁ ସମସ୍ତଙ୍କର ଆମେ ହିତ ଚିନ୍ତା କରିବା, ସର୍ବେ ଭବନ୍ତୁ ସୁଖୀନ କଥା କହିବା, ଆମର ଯିଏ ବି ପଡିଯାଇଛି ତାକୁ ଉଠେଇବା, ଯିଏ ଚାଲି ପାରୁନି ତାକୁ ଚାଲିବାର ଶିଖେଇବା, ଯାହା ମୁହଁରେ ହସ ନାହିଁ ହସ ଫୁଟେଇବା, ଏବଂ ଯିଏ ପଢି ଲେଖି ଜାଣି ନାହିଁ ତାକୁ ଯଦି ପଢି ଲେଖି ଜଣେଇବା ଆଉ ସହଯୋଗର ହାତ ବଢେଇବା, ତେବେ ଏ ବନ୍ଧୁତ୍ୱପୂର୍ଣ୍ଣ ଦିବସ ସାର୍ଥକ ହେବ ବୋଲି ମୁଁ ଭାବୁଛି।
1: ଧନ୍ୟବାଦ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମ

ରେ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଲେ, ଆଉ ମହିଳାମାନଙ୍କ ମଧ୍ୟରେ ସହଯୋଗ ଏବଂ ସହାନୁଭୂତିର ଭୂମିକା ଏ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବେ ଦେଇଛନ୍ତି, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ହଁ ଭଉଣୀ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ, ତେଣୁକରି ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା ଆମରି ହାତରେ। ଶିଶୁ ଜନ୍ମଠାରୁ ଆରମ୍ଭ କରି ତାର ଲାଳନ ପାଳନ, ଖାଦ୍ୟ, ଟିକାକରଣ ଏଇଭଳି ପ୍ରତ୍ୟେକ ବିଷୟ ପ୍ରତି ଧ୍ୟାନ ଦେଲେ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ, ଆଉ ତା ସହିତ ଆମେ ବି ଖୁସିରେ ରହିପାରିବା।
1: ତାହେଲେ ସୁସ୍ଥ ଶିଶୁ ଆଉ ସୁନ୍ଦର ଭବିଷ୍ୟତ, ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଆଉ ଗୋଟିଏ ସାକ୍ଷାତକାର।
2: ସାର୍, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
3: ମୁଁ ହେଉଛି ଡକ୍ଟର ଦୁର୍ଗା ପ୍ରସାଦ ପାତ୍ର, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟ ଜୟପୁର।
2: ଆଜି ଆମର ବିଷୟବସ୍ତୁ ରହିଛି ସୁସ୍ଥ ଶିଶୁ ସୁନ୍ଦର ଭବିଷ୍ୟତ। ସୁସ୍ଥ ଶିଶୁ ବୋଲି କାହାକୁ କହିବା?
3: ଶିଶୁ କହିବାକୁ ହେଲେ, ଏଇଟା ବ୍ୟାଖ୍ୟା କରିବାକୁ ହେଲେ, ଆମକୁ ସୁସ୍ଥ ମା ପାଖକୁ ଯିବାକୁ ପଡେ। ପ୍ରଥମେ ମାତୃତ୍ୱ ଯେତେବେଳେ ଆରମ୍ଭ ହେଲା ଗର୍ଭବତୀ ସମୟରୁ, ସେହି ସମୟରୁ ଯଦି ସୁସ୍ଥ ମାଟେ ଥିବ, ସୁସ୍ଥ ଖାନାପିନା କରିଥିବ, ସୁସ୍ଥ ଭାବରେ ରହିଥିବ, ତାର ଶାନ୍ତ ସ୍ୱଭାବ ରହିଥିବ, ଶାନ୍ତି ମନରେ ସେ ଥିବ, ଆଉ ତାର ଯାଇ ପ୍ରତି ଯୋଉ ମାସକୁ ମାସ ଚେକଅପ୍ ଯୋଉ ହୁଏ ଆମର ହସ୍ପିଟାଲରେ, ସେଗୁଡ଼ା ଯାଇକି ଗର୍ଭଧାରଣ ହେଲା ପରେ ଚେକଅପ୍ କରୁଥିବ, ନିୟମିତ ଔଷଧ ଡାକ୍ତରଙ୍କ ପରାମର୍ଶ ନେଇକି ଖାଉଥିବ, ଆଉ ଯାହା ଯାହା ଯାବତୀୟ ଯୋଉ ଯୋଉ ସମୟରେ ଯୋଉ ଯୋଉ ପରୀକ୍ଷା ଦରକାର ସେଗୁଡା ସବୁ ଯଦି କରିଥିବ, ତାହେଲେ ସେ ଗୋଟେ ସୁସ୍ଥ ମାତୃତ୍ୱ ନେଇକିରି ସୁସ୍ଥ ଗର୍ଭରେ ରଖିକି ସୁସ୍ଥ ପିଲାକୁ ସେ ତାକୁ ଜନ୍ମ ଦେବ। ସେଇଠୁ ସୁସ୍ଥ ଶିଶୁର ଆରମ୍ଭ ହୁଏ। ତାପରେ ଆମର ଯେତେବେଳେ ଜନ୍ମ ହୁଏ ଶିଶୁ, ସେଇଠି ପୁଣି ସବୁ ହେଲା ମା ଉପରେ ନିର୍ଭର କଲା। ମା ର ଯୋଉ କ୍ଷୀର ହଉଛି ଶିଶୁ ପାଇଁ ସବୁଠୁ ବଡ ଜିନିଷ, ଅମୂଲ୍ୟ ସମ୍ପଦ, ସେଇଟା ନେଇକି ଶିଶୁ ଛଅ ମାସ ପର୍ଯ୍ୟନ୍ତ ବଢିବ। ଏଇ ଯୋଉ ଛଅ ମାସ ଏଇ ଯୋଉ ଇଏ ଅବସ୍ଥାଟା ଯୋଉ ରହିଲା, ଏଇଟା ହଉଛି ସବୁଠୁ ମୁଖ୍ୟ ଜିନିଷ, ଆଉ ଯୋଉଥିରେ କି ପିଲାର ଡେଭଲପମେଣ୍ଟ ସବୁ କିଛି ଜିନିଷ ହେଇପାରିବ, ବ୍ରେନ୍ ଠୁ ଆରମ୍ଭ କରିକି ଆପଣଙ୍କର ସବୁ ପର୍ଯ୍ୟନ୍ତ ଜିନିଷ ହେଇପାରିବ।
2: ଜଣେ ସ୍ତ୍ରୀ ଯେତେବେଳେ ଗର୍ଭବତୀ ରହୁଛି, ସେଇ ସମୟରେ ଆମେ ଯଦି ତାର ଯତ୍ନ ଠିକ ସେ ନବା, ତାହେଲେ ସେ ସୁସ୍ଥ ଶିଶୁଟିଏ ଜନ୍ମ ଦେବ।
3: ଠିକ କଥା। ଗର୍ଭବତୀ ମା ବିଷୟରେ ଯଦି ଆମେ କହିବାକୁ ଯାଉଛେ, ଗର୍ଭବତୀ ମା ସେ ଶାଶୁ ଘରେ ରହୁ କି ନିଜ ଘରେ ରହୁ, ଯୋଉଠି ବି ରହୁ, ସେ ତାର ପରିବେଶଟା ପୁରା ଠିକ ରହିବା ଦରକାର, ବାତାବରଣ ପୁରା ଶାନ୍ତ ରହିବା ଦରକାର, ଆଉ ତାଙ୍କ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର, ମାଆକୁ ଯାହା ଯାହା ଦରକାର ଯୋଉ ଯୋଉ ସମୟରେ ଯାହା ଯାହା ପରୀକ୍ଷା ନେଇ ଅସୁବିଧା ହେଲା, ସେଇଟାକୁ ସ୍ୱାସ୍ଥ୍ୟ କୁହାଯାଏ ନାହିଁ। ସ୍ୱାସ୍ଥ୍ୟ ଦୈହିକ ସହିତ ମାନେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସବୁ ଚିନ୍ତାଧାରାକୁ ନେଇକିରି ଗୋଟେ ମଣିଷର ସ୍ୱାସ୍ଥ୍ୟକୁ ଆମେ ବ୍ୟାଖ୍ୟା କରୁ। ତ ସେଇ ହିସାବରେ ଏଇସବୁ ଜିନିଷ ଯୋଉଠି ଅଛି, ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବା ଦରକାର, ସମସ୍ତେ ନିଜେ ନିଜକୁ ବୁଝିବା ଦରକାର, ମାଆକୁ ତାର ଯେତିକି ବିଶ୍ରାମ ଦେବା କଥା ଦରକାର, ସେମାନେ ଗୋଟେ ଗର୍ଭବତୀ ମହିଳା ଘରେ ଅଛି ମାନେ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର। ଆଉ ଏଗୁଡାକ ସମୟକୁ ଧରିକି ଯେମିତି ଯେମିତି ବିଭିନ୍ନ କାର୍ଡ ଅଛି, କାର୍ଡ ମାଧ୍ୟମରେ କେବେ ଆସିବେ, କଣ କରିବେ, କେବେ ଔଷଧ ଖାଇବେ, ସେ ସବୁ ଗୁଡାକ ତାଙ୍କୁ ବତାଯାଏ।
2: ତ ସାର, ଯେତେବେଳେ ମାନେ ଛୁଆଟିଏ ଜନ୍ମ ହେଲା, ତାର ଭବିଷ୍ୟତ ଆମେ କେମିତି ଗଢିବା? ସାର୍,
3: ଯେତେବେଳେ ମା

ସନ୍ତାନ ପ୍ରସବ କଲା ସେଇ ଟାଇମରୁ ଆରମ୍ଭ ହୋଇଗଲା। ଶିଶୁଟା ମାଆକୁ ଛାଡିକିରି ଅଲଗା ଦୁନିଆକୁ ପଳେଇ ଆସିଲା। ଯେତେବେଳେ ଅଲଗା ଦୁନିଆକୁ ପଳେଇ ଆସିଲା ତାର ମୁଖ୍ୟ ଦରକାର ପୁଷ୍ଟିକର ଖାଦ୍ୟ। ସେଇ ଖାଦ୍ୟ ପ୍ରଥମ 6 ମାସ ହେଲା ମା କ୍ଷୀର। ମା କ୍ଷୀରରେ ଭରପୁର ଆମର ଭିଟାମିନ୍ ରହିଛି, ଇମ୍ୟୁନିଟି ଯୋଉଟା କହୁଛେ ପ୍ରତିଷେଧକ ଜିନିଷ ରହିଛି, ସବୁ କିଛି ରହିଛି। ଏଇସବୁ ଜିନିଷ ଯଦି ସେ ପାଇଲା ପ୍ରଥମ 6 ମାସ ତାହେଲେ ନିଶ୍ଚିତ ଭାବେ ତାର ବ୍ରେନ୍ ଡେଭଲପମେଣ୍ଟ ଠିକ ହବ। 6 ମାସ ପରେ ମା କ୍ଷୀରଟା ଆମର ଚାଲିବ 2 ବର୍ଷ ପର୍ଯ୍ୟନ୍ତ ମିନିମମ, ତାପରେ ଆଉ 3 ବର୍ଷ ବି ଆପଣ ଦେଇପାରିବେ। ତାପରେ ମା କ୍ଷୀର ଆଉ ନଦେଲେ ବି ଛଡିବ। ତ 6 ମାସ ପରେ ମା କ୍ଷୀର

0: କିଛି ବାହ୍ୟ ଖାଦ୍ୟ କିଣିବା ଦରକାର ନାହିଁ, ସବୁ ଘରେ ଆମର ରହିଛି। ତାପରେ ସାତ ମାସ ଆଠ ମାସ ଯେତେବେଳେ ହେଇଯିବ ଆମେ ତାକୁ ଅନ୍ନପ୍ରାସନ କରିଦେବା, ଅନ୍ନପ୍ରାସନ କରିକି ଭାତ ବି ଆରମ୍ଭ କରିପାରିବା, ସିଝା ପନିପରିବା ଦେଇପାରିବା, ସବୁ ଚାଲିବ। ପୁଣି ବର୍ଷେ ପରେ ଆହୁରି ଅନ୍ୟ ପୁଷ୍ଟିକର ଖାଦ୍ୟରେ ଆମର ଅଣ୍ଡା ଅଛି, ଅନ୍ୟ ବାହାରୁ ଯଦି କ୍ଷୀର ଦବା ଦରକାର ଦବା, ପ୍ଲସ୍ ଆମେ ଯାହା ଖାଉଛେ ସେଇ ଖାଦ୍ୟ ଟିକେ ଟିକେ ଆରମ୍ଭ କରିବା। ୟା ଦ୍ଵାରା ନିଶ୍ଚିତ ଭାବେ ଶିଶୁଟା ଗୋଟେ ଭଲ ସୁସ୍ଥ ଶିଶୁ ହିସାବରେ ତାର ସ୍ୱାସ୍ଥ୍ୟ ରହିବ। ଆଉ ତା ସହିତ ଗୋଟେ ମୁଖ୍ୟ ଜିନିଷ ଗୁଡାକ ଟୀକାକରଣ ଗୁଡାକ ଠିକ ଠିକ ଟାଇମରେ କରିବା, ଏଇସବୁ ଜିନିଷ ରହିଛି। ଯେତେବେଳେ ଶିଶୁଟା ପୁରା ସ୍ୱାସ୍ଥ୍ୟବାନ ହେଇକି ସୁନ୍ଦର ଭାବରେ ସେ ଯଦି ବଢି ଚାଲିଲା, ନିଶ୍ଚିତ ଭାବରେ ତାର ସବୁ ଜିନିଷ ଯେତେବେଳେ ଠିକ ଥିବ, ସେ ନିଶ୍ଚିତ ଭାବେ ସେ ତାର ବ୍ରେନଟା ଡେଭଲପମେଣ୍ଟ, ଯେହେତୁ ଦି ବର୍ଷ ଭିତରେ ଯାହା ଯାହା କରିଥିବ ଏଗୁଡା ସେଥିରେ ହୁଏ, ବ୍ରେନ ଡେଭଲପମେଣ୍ଟ ହେଲା ମାନେ ସବୁ କିଛି ଡେଭଲପମେଣ୍ଟ ହେଇପାରିବ। ତାପରେ ସେଇ ପୁଣି ଆଉ ଥରେ ସେଇ ବାତାବରଣକୁ ଯିବା, ଆମେ ପରିବାରର ବାତାବରଣ ଠିକ ରହିବା ଦରକାର ହେଲା। ଆଉ ପରିବାରର ଯିଏ ରହିଲେ ସମସ୍ତେ ତାକୁ, ଆମର ଦେଖନ୍ତୁ ପ୍ରଥମ ସ୍କୁଲ ହେଲା ଛୁଆର ଆମର ପରିବାର, ଆଉ ସେଇ ସ୍କୁଲରେ ସେ ଯାହା ଶିକ୍ଷା କରିବ ସେଇଟା କୋଉଠି ମିଳିବ ନାହିଁ। ସେଇଠି ସେ ଜାଣିଲା, ଘର ଲୋକକୁ ଚିହ୍ନିଲା, ପରିବାର କଣ ଜାଣିଲା, ସବୁ କିଛି ଜାଣିଲା। ତାପରେ ଗଲା ସ୍କୁଲକୁ, ସ୍କୁଲର ବାତାବରଣ ମଧ୍ୟ ସେଇଭଳିଆ ରହିବା ଦରକାର, ସେଇଠି ପୁଣି ବଢିଲା ପିଲା, ପିଲାର ସାଙ୍ଗସାଥି ବି ସେଇଭଳିଆ ହେବା ଦରକାର। ଏମିତି ସବୁ ଜିନିଷ ଯଦି ଠିକ ରହିଲା, ନିଶ୍ଚିତ ଭାବରେ ସେ ଗୋଟେ ସୁସ୍ଥ ନାଗରିକ ହେଇପାରିବ, ଆଉ ଦେଶ ପାଇଁ ବହୁତ କାମରେ ସେ ଆସିପାରିବ।
1: ସାଧାରଣତଃ ଛୁଆମାନଙ୍କର କୋଉ ଏଜ୍ ରୁ କୋଉ ଏଜ୍ ପର୍ଯ୍ୟନ୍ତ ସେମାନଙ୍କର ବ୍ରେନ୍ ଡେଭଲପମେଣ୍ଟଟା ବହୁତ ହେଇଥାଏ ସାର?
0: ବ୍ରେନ୍ ଡେଭଲପମେଣ୍ଟ ମ୍ୟାଡମ୍ ଦୁଇ ବର୍ଷ ପର୍ଯ୍ୟନ୍ତ ଯାହା ଡେଭଲପ ହେଇଥିବ ବ୍ରେନ୍, ସେଇ ବ୍ରେନ୍ ନେଇକି ଛୁଆଟେ ବଡ଼ ହବ। ସେଥିପାଇଁ ଏଇ ଦୁଇ ବର୍ଷ ଏତେ ଇମ୍ପୋର୍ଟାନ୍ସ ସେଥିପାଇଁ ଦିଆହଉଛି, ଏଇ ଦୁଇ ବର୍ଷ ପାଇଁ, ପ୍ରଥମ ଦୁଇ ବର୍ଷ ଜୀବନର ହଉଛି ସବୁଠୁ ମୂଲ୍ୟବାନ।
1: ସେଇ ଦୁଇ ବର୍ଷ ଭିତରେ ମାନେ ଛୁଆ ଯାହା ବି ଶିଖିଲା ସେଇ ଜିନିଷକୁ ନେଇ ତା ଭବିଷ୍ୟତଟା ଗଢି ଉଠିବ
0: ବାସ।
1: ତ ସାର ଶେଷରେ ଆପଣ ଆମ ଶ୍ରୋତା ଭଉଣୀଙ୍କୁ କିଛି କହିବା ପାଇଁ ଚାହିଁବେ, ସୁସ୍ଥ ଶିଶୁ ଆଉ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମାନେ ଘରେ କଣ କରିପାରିବେ?
0: ସମସ୍ତେ ଜାଣିବା ଦରକାର, ଗୋଟେ ଛୁଆଟେ ଆସୁଛି, ଆଜିର ଶିଶୁ କାଲିର ନାଗରିକ, ଆଜିର ଶିଶୁ କାଲିର ନାଗରିକ ଯୋଉଟା ଆମେ କହୁଛେ, ସୁନ୍ଦର ବାତାବରଣ ସୁନ୍ଦର ପରିବେଶ ଭିତରେ ସବୁକିଛି ଠିକ ଠିକ ଜିନିଷ ଯଦି ଆମେ ଠିକ ଠିକ ଟାଇମରେ କରିବା, ଯେମିତିକି ଆମର ଯତ୍ନ ନେଲେ, ଆମେ ତାର ଟ୍ରିଟମେଣ୍ଟ କରେଇଲେ ଯଥା ସମୟରେ, ଇମ୍ୟୁନାଇଜ ଆମର ଟୀକାକରଣ କରେଇଲେ, ଖାଦ୍ୟ ପାନୀୟ ଯୋଉ ଯୋଉ ସମୟରେ ଯୋଉ ଯୋଉଟା ପାଇବା କଥା ସେଇଟା ଦେଲେ, ତାହେଲେ ନିଶ୍ଚିତ ଭାବରେ ଛୁଆଟି ସୁନ୍ଦର ଭାବରେ।
1: ଯାହା ହଉ ସାର, ଆଜି ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ସାର।

ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିଲେ। ପ୍ରଯୋଜନାରେ କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ବବିତା ପଣ୍ଡା ଏବଂ ଯୋଗମାୟା ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିପାରିବେ ଇଂରାଜୀରେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତାହେଲେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଅଳ୍ପ ସମୟ ମଧ୍ୟରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ. ମୁଖ୍ୟ ସମ୍ବାଦ, ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ ତିନିଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେ ଜନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51%। ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ବିକଶିତ ଭାରତ ଅଭିମୁଖେ ଅଗ୍ରସର ହେଉଛି। ଦେଶର ଯୁବବର୍ଗ ଶାରୀରିକ ମାନସିକ ଏବଂ ବୌଦ୍ଧିକ ସ୍ତରରେ ବିକଶିତ ହେଉଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି ପାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
1: देश का युवा आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर ही रहे, यही इस अभियान का उद्देश्य है। हम सबको ये संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहे। और इस संकल्प में अब राष्ट्रीय नशा मुक्त युवा अभियान की बड़ी भूमिका है।
0: ସାମାଜିକ ଅପବାଦକୁ ନ ଡରି ନିଶାଗ୍ରସ୍ତ ବ୍ୟକ୍ତିଙ୍କ ବିଷୟରେ ପରିବାରବର୍ଗ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଫଳରେ ରୋଗୀର ସମୁଚିତ ଚିକିତ୍ସା କରାଯିବା ସହ ପ୍ରାଣ ବଞ୍ଚାଯାଇପାରିବ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଦେହରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ସମ୍ପର୍କରେ ଅବଗତ ହେବା ପରେ ନିଶାଗ୍ରସ୍ତ ପିଲାମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ

0: ଫେରିବାକୁ ଶ୍ରୀ ମୋଦି ସତର୍କ କରାଇଛନ୍ତି। ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
1: आज हजारों स्कूलों कॉलेजों और यूनिवर्सिटीज के लाखों विद्यार्थी इस कार्यक्रम से ऑनलाइन जुड़े हैं। देश के अलग अलग क्षेत्रों से 1 करोड़ से अधिक युवा आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं।
0: ବିଭିନ୍ନ ରାଜ୍ୟର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମାଇଁ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଭୁବନେଶ୍ୱର ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କଟକସ୍ଥିତ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଫୋର୍କୋଟ୍ଠାରେ ଆଜି ପିବିଜି ସୋଲଜରାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ ମିଜୋରାମର ରାଜ୍ୟପାଳ ଜେନେରାଲ୍ ଭିକେ ସିଂ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି ଏହି କାର୍ଯ୍ୟକ୍ରମ ସାଧାରଣ ଜନତା ଏବଂ ସଶକ୍ତ ବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ସୈନିକଙ୍କ ପାଇଁ ଦୌଡ଼ ଏବଂ ସୈନିକଙ୍କ ସହ ଦୌଡ଼ ଦୃଷ୍ଟିକୋଣ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତ ହିରୋ ଭାରତର ସଶସ୍ତ ବାହିନୀକୁ ସମର୍ଥନ କରିବା ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସୈନିକଙ୍କର ଉତ୍ସର୍ଗୀକୃତ ସେବା ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ସଣ୍ଡେ ଜନ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ପ୍ରତି ସଚେତନ ନାଗରିକ ସାଇକେଲ ଚାଳକ ଏନ୍ସିସି କ୍ୟାଡେଟ୍ସ ଏବଂ ବିଭିନ୍ନ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ନିଶାମୁକ୍ତ ଭାରତର ଏକ ପଦକ୍ଷେପ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି କାର୍ଯ୍ୟକ୍ରମ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସର୍ଗୀକୃତ ହେବା ସହ ନାଗରିକମାନେ ଦେଶକୁ ନିଶାମୁକ୍ତ କରିବାର ସଂକଳ୍ପ ନେବେ। ଦେଶରେ ଗତ ମାସରେ କୋଇଲା ଉତ୍ପାଦନ ପୂର୍ବବର୍ଷ ତୁଳନାରେ 7.51% ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ଦେଶରେ ସାମଗ୍ରିକ କୋଇଲା ଉତ୍ପାଦନ 69.75 ମିଲିୟନ୍ ଟନ୍ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଗତ ମାସ ଶେଷ ସୁଦ୍ଧା କୋଇଲା ଉତ୍ପାଦନ 302.24 ନିୟୁତ ଟନ୍ ହୋଇଥିବାବେଳେ କୋଇଲା ରପ୍ତାନୀ 354.7 ନିୟୁତ ଟନ୍ରେ ପହଞ୍ଚିଛି। କୋଇଲା ରପ୍ତାନୀ ଗତବର୍ଷ ଜୁଲାଇ ମାସ ତୁଳନାରେ 17.34% ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ଭିସା ପାଇଁ ଆବେଦନ କରୁଥିବା ଚୀନ୍ ନାଗରିକଙ୍କ କ୍ଷେତ୍ରରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଅଧିକ ସରଳ ହେବ। ଚୀନ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୁରାଇସ୍ୱାମୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହାଦ୍ୱାରା ଚୀନ୍ ନାଗରିକଙ୍କ ଭାରତକୁ ଯାତ୍ରା ଅଧିକ ସୁଗମ ହୋଇପାରିବ। ବେଜିଂସ୍ଥିତ ଭାରତୀୟ ଦୂତାବାସଠାରେ ଗତ ଶୁକ୍ରବାର ଆୟୋଜିତ ପ୍ରଥମ ଓପନ୍ ହାଉସ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦୁରାଇସ୍ୱାମୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଦ୍ୱିପାକ୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହା ଅଧିକ ସଶକ୍ତ କରିବା ସହ କନ୍ସୁଲାର ସେବାରେ ଉନ୍ନତି ଆସିବ ବୋଲି ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଭାରତ ବିରୋଧୀ ପ୍ରସଙ୍ଗକୁ ନେଇ ଶ୍ରୀ ଦୋରାଇସ୍ୱାମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୀନ୍ ସରକାର ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହସ୍ତତନ୍ତ ହାକାଥନ୍ 2.0ର ଦ୍ୱିତୀୟ ସଂସ୍କରଣରେ ଆଇଆଇଟି ଦିଲ୍ଲୀରେ ସମାପ୍ତ ହୋଇଛି। ବୟନ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ହାକାଥନ୍ର ମୂଳ ଲକ୍ଷ୍ୟ ହେଉଛି ହସ୍ତତନ୍ତ କ୍ଷେତ୍ରକୁ ମଜବୁତ କରିବା। ପ୍ରଯୁକ୍ତି ବିଦ୍ୟା ଉପଯୋଗ ଡିଜାଇନ୍ ପ୍ରସ୍ତୁତି ଉଦ୍ୟୋଗିତା ଏବଂ ନିରନ୍ତର ସମାଧାନର ମାର୍ଗ ଉନ୍କକ୍ତ କରିବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ହାକାଥନ୍ରେ

0: ଚର୍ଚ୍ଚାରେ 500ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଦେଶର ହସ୍ତତନ୍ତ କ୍ଷେତ୍ର ପାଇଁ ପ୍ରଯୁକ୍ତି ବିଦ୍ୟା ଚାଳିତ ସମାଧାନର ବିକାଶ ଲକ୍ଷ୍ୟ ନେଇ ଶ୍ରେଷ୍ଠ 100ଟି ତାଲିକାଭୁକ୍ତ ଦଳକୁ ପ୍ରତିନିଧିତ୍ୱ କରୁଥିବା 280 ଜଣ ମଧ୍ୟ ଏଥିରେ ଉତ୍କର୍ଷ ପ୍ରତିପାଦନ ନେଇ ତାଲିକାଭୁକ୍ତ କରାଯାଇଛି। ଜାପାନର କୁମାମୋଟୋ ପ୍ରିଫେକ୍ଚରରେ ଗତ ସପ୍ତାହରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାକାର ବିପର୍ଯ୍ୟୟ ମୁକାବିଲା ମୁଖ୍ୟାଳୟଠାରେ ଆୟୋଜିତ ବୈଠକରୁ ଏହି ସୂଚନା ମିଳିଛି। ତେବେ ଭୂକମ୍ପ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସଂକ୍ରାନ୍ତ ତଥ୍ୟ ସୁନିଶ୍ଚିତ କରିବା ନେଇ ତଦନ୍ତ ଜାରି ରହିଛି। ଗତ ସପ୍ତାହରେ ସେଠାରେ 7.1 ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଏବଂ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 406 ଆଶ୍ରୟସ୍ଥଳୀରେ 9400ରୁ ଅଧିକ ଲୋକ ଅବସ୍ଥାନ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବା ନେଇ ପ୍ରୟାସ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ବିଡବ୍ଲ୍ୟଏଫ୍ ୱାର୍ଲଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ ପରାସ୍ତ କରିଛନ୍ତି। ତନ୍ଭି 21-16 ଓ 21-16 ସେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ ତିନିଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ଗତବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51% ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ୍ ହାସଲ କଲେ ଭାରତର ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: This is Akashvani. I'm Anuja Kumar with the Midday News. The headlines. Prime Minister Narendra Modi urges youth of the country to be physically fit and mentally strong in the run-up to the goal of Viksit Bharat. Launching Nasha Mukti Yuva for Viksit Bharat Sankalp Abhiyan, Mr. Modi said young people should stay away from drugs and embrace a healthy lifestyle. Heavy rains continue to wreak havoc in Kerala. 8 people reported killed, thousands shifted to relief camps. US President Donald Trump puts on hold planned military attack on Iran, claiming framework of a potential agreement had been reached. In badminton, Tanvi Sharma claims her maiden BWF World Tour title at Taipei Open. And in Commonwealth Games, India enters the final day with 4th place in medal tally, including 13 gold. And now the news in detail. Prime Minister Narendra Modi today said that as India moves towards becoming a Viksit Bharat, the nation's youth must be physically fit, mentally strong and full of self-confidence. Speaking on the launch of Nasha Mukt Yuva for Viksit Bharat Sankalp Abhiyan virtually in New Delhi today, Mr. Modi said young people should always stay away from drugs and embrace a healthy lifestyle.
2: Aaj hum sabhi jis abhiyan ke saakshi ban rahe hain, wo abhiyan व्यक्ति के लिए है, परिवार के लिए है, समाज के लिए भी है और सबसे बड़ी बात है ये राष्ट्र के लिए है। आज जब देश ने विकसित भारत का लक्ष्य तय किया है तो इसके लिए आवश्यक है देश का युवा तन से स्वस्थ हो, मन से स्वस्थ हो, आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर हो।
1: He added that the launch will mark the beginning of a 100-week nationwide Jan Bhagidari campaign against substance abuse.
2: आज लिया गया ये संकल्प आने वाले 100 सप्ताह तक लगातार ऐसे ही आगे बढ़ेगा। हर रविवार कला, संस्कृति, स्पोर्ट्स, मेडिटेशन, अध्यात्म और सेवा से जुड़ी गतिविधियां होगी। नशा मुक्ति का संदेश नए लोगों तक पहुंचेगा। आने वाले 100 रविवार नशा मुक्त भारत की दिशा में 100 मजबूत कदम होंगे, 100 मजबूत स्टेप।
1: Mr. Modi said drug addiction diverts people from their goals and distances them from achieving their dreams. He said that

ବାଜିଗର କଥାଚିତ୍ରରୁ ଶୁଣୁଛନ୍ତି ଏ ଗୀତଟି। ଶିଳ୍ପୀ ହେଲେ ବିନୋଦ ରାଠୋଡ। ରାନୀ ମଲ୍ଲିକଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10 ଏବଂ ରାତି 9:30। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। କିନ୍ତୁ ତା ପୂର୍ବରୁ ଆପଣ ଶୁଣନ୍ତୁ କିଛି ବିଜ୍ଞାପନ ବିରତି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶକୁ ନିଶାମୁକ୍ତ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ, ବନ୍ୟା ପରିସ୍ଥିତିରେ ସୁଧାର ନେଇ ସରକାରଙ୍କ ସୂଚନା। ଚଳିତ ବର୍ଷ ପ୍ରଥମ 6 ମାସରେ 5,413 ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୁଲିସ୍, ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ

0: 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଯୁବବର୍ଗ ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଭାସୀ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଆଜିଠାରୁ ଦେଶରେ 100 ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଦେଶରେ ପ୍ରତ୍ୟେକ ରବିବାର ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
1: ଆଜ ଲିଆ ଗୟା ୟେ ସଂକଳ୍ପ ଆନେ ୱାଲେ 100 ସପ୍ତାହ ତକ୍ ଲଗାତାର ଐସେ ହି ଆଗେ ବଢେଗା। ହର ରବିବାର କଲା, ସଂସ୍କୃତି, ସ୍ପୋର୍ଟସ, ମେଡିଟେସନ, ଅଧ୍ୟାତ୍ମ ଅର୍ ସେବା ସେ ଜୁଡ଼ି ଗତିବିଧିଆ ହୋଗୀ। ନଶା ମୁକ୍ତି କା ସନ୍ଦେଶ ନଏ ଲୋଗୋ ତକ୍ ପହଞ୍ଚେଗା। ଆନେ ୱାଲେ 100 ରବିବାର ନଶା ମୁକ୍ତ ଭାରତ କି ଦିଶା ମେ 100 ମଜବୁତ କଦମ ହୋଗେ, 100 ମଜବୁତ ଷ୍ଟେପ।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶପଥପାଠ କରାଇଥିଲେ। ଶ୍ରୀ କମ୍ଭମ୍ପାଟି ନିଶାମୁକ୍ତ ସମାଜ ଗଠନ ପାଇଁ ରାଷ୍ଟ୍ର ନିର୍ମାଣର କର୍ଣ୍ଣଧାର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା, ଫିଟ୍ନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ 100 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଶାଦ୍ରବ୍ୟର ବେଆଇନ କାରବାର ଓ ଏଥିରେ ସମ୍ପୃକ୍ତ ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ୍ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ସଫଳ କରିବା ନିମନ୍ତେ ଶପଥପାଠ କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ମହାନଦୀର ଜଳସ୍ତର ହ୍ରାସ ପାଉଥିବାବେଳେ ତଳିଆ ଅଞ୍ଚଳରେ ଜଳପ୍ରବାହ ହ୍ରାସ ପାଇଛି। ଉତ୍ତର ଓଡ଼ିଶା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃ ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ଉତ୍ତର ଓଡ଼ିଶାରେ ବାସଗୃହ, ଭିତ୍ତିଭୂମି ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଛି। 800,000 ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚାଷ ଜମିରେ ବାଲି ଚରିଯାଇଥିବା ଜଣାପଡ଼ିଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ଓ ନିରୀକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ଅନ୍ୟ ମନ୍ତ୍ରୀମାନେ ପ୍ରଭାରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବନ୍ୟାରେ ରାଜ୍ୟର 22 ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଶ୍ରୀ ପୂଜାରୀ କହିଛନ୍ତି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଘର ଭାଙ୍ଗିବା ରିପୋର୍ଟ ମିଳିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ବନ୍ୟାରେ ପନିପରିବା କ୍ଷୟକ୍ଷତି, ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୃହ କ୍ଷତି ଆକଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗକୁ ବନ୍ୟାରେ ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ

0: ବାଟିକାରେ ବିଶୋଧନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ବିଭାଗକୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଥିବା ଜଳ ଉତ୍ସକୁ ବିଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରାସ୍ତା ମରାମତି ଓ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇଯାଉଥିବ, ଆମର ଏସେସ୍ମେଣ୍ଟ ମଧ୍ୟ ସେହି ହିସାବରେ ହେଇଯାଉଥିବ। କିଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ, ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାହାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି।
0: ମହାନଦୀ କିମ୍ବା ଅନ୍ୟାନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ରାଉତ କହିଛନ୍ତି, ଗତ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ 47% କମ୍ ବର୍ଷା ହୋଇଥିଲା, ମାତ୍ର ଅନ୍ୟପକ୍ଷରେ ଜୁଲାଇ ମାସରେ ସ୍ୱାଭାବିକଠାରୁ 38% ଅଧିକ ବର୍ଷା ହୋଇଛି। କେତେକ ସ୍ଥାନରେ ଲଗାଣ ବର୍ଷାରେ 200 mm ଅଧିକ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ରାଉତ କହିଛନ୍ତି।
2: ସାରନ୍ଦୀରେ ବି ବନ୍ୟାର ପ୍ରକୋପ କମିଗଲାଣି ଆଉ ଧୀରେ ଧୀରେ ସେ ଅଞ୍ଚଳ ଜଳବନ୍ଦୀରୁ ମୁକ୍ତ ହେଉଛି। ସେମିତି ଆନନ୍ଦପୁର ବ୍ୟାରେଜରେ ଆମର ଆଜି ଅଛି 34.66, ତାର ଡେଞ୍ଜର ଲେବୁଲ 38.36, ଅର୍ଥାତ୍ ପାଖାପାଖି 4 meter ତଳେ ପାଣି ଅଛି। ପାଣି ବହୁତ କମ୍, ତାଦ୍ୱାରା କୌଣସି ବନ୍ୟା ଫନ୍ୟା ହେବାର ଆଶଙ୍କା ନାହିଁ। ଯେଉଁ ରହିଲା ମଥାନୀ ରୋଡ୍ ବ୍ରିଜ ଜଳକାର, ସେଠି 6.10 meter ଅଛି, ତାର ଡେଞ୍ଜର ଲେବୁଲ ଆମେ ଜାଣିଛେ 6.50 meter।
0: କେନ୍ଦ୍ରାପଡ଼ା ଜିଲ୍ଲାରେ 9 ବ୍ଲକର 85 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 170 ଗ୍ରାମ ଏବଂ ପଟ୍ଟାମୁଣ୍ଡେଇ ପୌରାଞ୍ଚଳର 11 ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ 88,793 ଜଣ ପ୍ରଭାବିତ ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। 6 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଉପରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ୍ ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ 6 ମାସରେ 4,873 ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ପୁଲିସ୍ 5,413 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପୁରୀ ଜିଲ୍ଲା ପୁଲିସ୍ ସର୍ବାଧିକ 1,161 ଜଣ ଶିଶୁଙ୍କୁ ଉଦ୍ଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସେହିପରି ଚଳିତ ବର୍ଷ ପ୍ରଥମ 6 ମାସ ମଧ୍ୟରେ 12,177 ଜଣ ନିଖୋଜ ମହିଳାଙ୍କ ମଧ୍ୟରୁ 10,605 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରେ ହର୍ ଘର ତ୍ରିରଙ୍ଗା ଅଭିଯାନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଭିଯାନରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଛକଗୁଡ଼ିକରେ ବିକାଶ ଯାତ୍ରା, ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସାଇବର ଠକେଇ, ସୁକନ୍ୟା ଯୋଜନା ଆଦି ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପାଣିପାଗ ରାଜ୍ୟରେ ଝଡ଼, ବଜ୍ରପାତ ଓ ପବନ ସମ୍ଭାବନାକୁ ନେଇ ଆଗାମୀ 24 ଘଣ୍ଟା ପାଇଁ 23 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ

ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ, ଆଜି ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଭେଟିଦେବୁ ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଯୁବବାଣୀ। ଆଜି ଏଥିରେ ଶୁଣିବେ ଆମର ଜଣେ ନିୟମିତ ଶ୍ରୋତାଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଆଜି ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ବିଶେଷଜ୍ଞ ଭାବେ ଆମ ସହିତ ଯୋଗ ଦେବେ ଡାକ୍ତର ଗୋପାଳ କୃଷ୍ଣ ନାୟକ। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ରହିଛି ସନ୍ଧ୍ୟା 6:20ରେ। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ। ଶିଳ୍ପୀ ହେଲେ ଏମ୍ଏଲ୍ ନକ୍ରା, ଶିଲା ନିଗମ ଏବଂ ମୁଜାଦିଦ୍ ନିଆଜି। ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55ରେ। ଜିଲ୍ଲା ହାଲଚାଲରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଜାଣିବେ ରାତି 7:25ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଭେଟିଦେବୁ ରାତି 7:30ରେ। ଆଜି ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ କେ ସତ୍ୟନାରାୟଣଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଭେଟିଦେବୁ ରାତି 8:00ରେ। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ରହିଛି ରାତି 8:15ରେ। ହିନ୍ଦୀ କଥାଚିତ୍ରର ଗୀତ ଭେଟିଦେବୁ ରାତି 9:30ରେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00ରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 10:30ରେ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁ, ରାଗ ବସନ୍ତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47:38। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ରେ ପ୍ରସାରଣ। ବର୍ତ୍ତମାନଠାରୁ ଅପରାହ୍ନ 5:00 ଆପଣ ଏଫ୍ଏମ୍ରେ 103.6 MHz ଯୋଗେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଏବଂ ୱେଭ୍ ଆପ୍ରେ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିପାରିବେ। ଠିକ୍ ଅପରାହ୍ନ 5:00 ଆପଣଙ୍କ ସହିତ ଭେଟ ହେବ ଆମର ସାନ୍ଧ୍ୟ ଅଧିବେଶନରେ। ତେବେ ବର୍ତ୍ତମାନ ଆମକୁ ଏଠି ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି। ମିଡିୟମ ୱେଭ୍ରେ 2,004.5 meter ତଥା 1,467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି। 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ଶ୍ରୀପଦ୍ମ ସାହୁ ଏବଂ ଶୁଭ୍ରାଂଶୁ ପଣ୍ଡା।

0: ରକ୍ତର ସମ୍ପର୍କ ନଥାଇ ମଧ୍ୟ ଯିଏ ଲାଗେ ଆପଣାର, ଖୁସିରେ ହସେ ଦୁଃଖରେ କାନ୍ଦେ, ମୋର ସବୁ କରେ ନିଜର।
1: ପିଲାଦିନ ହେଉ ଅବା ଯୁବାବସ୍ଥା ମୋର, ଛାଇ ପରି ରହିଥାଏ ବନ୍ଧୁଟିଏ ମୋର। ସ୍ୱାଗତ ସାଥୀ ଆଜିର ସୁରଭି ଅଗଣାକୁ। ଆଜିର ସନ୍ଧ୍ୟାକୁ ସୁରଭି ସୌରଭରେ ଭସେଇ ନେବା ପାଇଁ ଆପଣଙ୍କ ପାଇଁ ଆସିଯାଇଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶୁଭ୍ରାଂଶୁ
0: ଆଉ ମୁଁ ଶ୍ରୀପଦ୍ମା ସାହୁ।
1: ନମସ୍କାର।

0: ସାଥୀ, ଆଜି ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ଫ୍ରେଣ୍ଡସିପ୍ ଡେ ଅର୍ଥାତ୍ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ବନ୍ଧୁ ବନ୍ଧୁ ଆମ ଜୀବନର ଏକ ଅମୂଲ୍ୟ ସମ୍ପଦ। ସୁଖ ଏବଂ ଦୁଃଖରେ ପ୍ରକୃତ ବନ୍ଧୁ ସବୁବେଳେ ଆମ ସହ ରହିଥାଏ, ଯେପରି ଆପଣମାନେ ଆମ ସହ ରହିଛନ୍ତି।
1: ହଁ ଶ୍ରୋତା ବନ୍ଧୁ, ଫ୍ରେଣ୍ଡସିପ୍ ଡେରେ ବନ୍ଧୁମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇ ନିଜ ସ୍ନେହ ଏବଂ ଭଲ ପାଇବା ପ୍ରକାଶ କରନ୍ତି। ବନ୍ଧୁତ୍ୱ ବିଶ୍ୱାସ, ସହଯୋଗ ଏବଂ ସମ୍ମାନ ଉପରେ ଆଧାରିତ। ଜଣେ ଭଲ ବନ୍ଧୁ ଆମକୁ ସଠିକ୍ ପଥ ଦେଖାଇଥାଏ, ତେଣୁ ଭଲ ଲୋକଙ୍କୁ ବନ୍ଧୁ କରିବା ମଧ୍ୟ ଆବଶ୍ୟକ, କାରଣ ସେ ଆଗକୁ ବଢ଼ିବାକୁ ପ୍ରେରଣା ମଧ୍ୟ ଦିଏ। ସାଥୀ, ଚାଲନ୍ତୁ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଆଜିର ସୁନ୍ଦର ବିଚାରରୁ।
0: ସାଥୀ, ସମୟ ସହ ଅନେକ ଜିନିଷ ବଦଳିଯାଏ, କିନ୍ତୁ ପ୍ରକୃତ ବନ୍ଧୁତ୍ୱ କେବେ ବି ବଦଳେ ନାହିଁ। ବିପଦ ସମୟରେ ଯିଏ ଆମ ପାଖରେ ଛିଡ଼ା ହୁଏ ଏବଂ ସଠିକ୍ ମାର୍ଗ ଦେଖାଏ, ସିଏ ପ୍ରକୃତ ବନ୍ଧୁ। ଜୀବନରେ ଭଲ ବନ୍ଧୁ ପାଇବା ସୌଭାଗ୍ୟର କଥା, ଆଉ ସେହି ବନ୍ଧୁତ୍ୱକୁ ବିଶ୍ୱାସ, ସ୍ନେହ ଏବଂ ସମ୍ମାନ ସହ ରକ୍ଷା କରିବା ଆମର କର୍ତ୍ତବ୍ୟ।
1: ବନ୍ଧୁତ୍ୱର କଥା ଚାଲିଛି ଯେତେବେଳେ, ଚାଲନ୍ତୁ ସାଥୀ ଭେଟିବା ଆମର।
2: ନମସ୍କାର।
3: ନମସ୍କାର, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଭାଇ।
2: ଧନ୍ୟବାଦ। ପ୍ରଥମେ ଆପଣଙ୍କୁ ଆଜି ଆଜି ବନ୍ଧୁତା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଜଗତଜନନୀ ମା ଶାରଳାଙ୍କ ଆଗରେ ପ୍ରାର୍ଥନା କରୁଛି। ଆପଣ ଭଲରେ ଥାନ୍ତୁ, ଖୁସି ଥାନ୍ତୁ। ଆପଣଙ୍କର ଆମ ଶ୍ରୋତା ଏବଂ ଆଦ୍ୟମାନଙ୍କ ଠାରୁ ସେମିତି ବନ୍ଧୁତା ଥାଉ, ଏତିକି ମା ଶାରଳାଙ୍କ ପ୍ରାର୍ଥନା।
3: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କୁ ମଧ୍ୟ ବନ୍ଧୁତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଭାଇ। ତେବେ ଭାଇ, ଆପଣ କେତେ ଦିନ ହେଲା ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି?
2: ଦେଖନ୍ତୁ, ମୁଁ ଦୀର୍ଘ 4 ବର୍ଷ ହେଲା ମୁଁ ଆକାଶବାଣୀ ଜୟପୁର ଯୋଡ଼ି ହେଇଛି, ଯାହାକି ଏଇ ଅଗଷ୍ଟ 9 ତାରିଖ ମୁଁ 4 ବର୍ଷ ପୂର୍ବ 2022 ମସିହା ଅଗଷ୍ଟ 9 ତାରିଖ ମୁଁ ଆକାଶବାଣୀ ଜୟପୁର ସାଙ୍ଗେ ଯୋଡ଼ି ହେଇଛି।
3: ଆଜ୍ଞା,
2: ଏ 4 ବର୍ଷ ଭିତରେ ମୁଁ

0: ବହୁତ ଦୁବାଣୀ ପ୍ରୋଗ୍ରାମ ସବୁଠୁ ବହୁତ ଭଲ ଲାଗେ ନା, ମୋ ନିୟମିତ ଶୁଣି ଆସେ ଦୁବାଣୀଟା ମତେ ସବୁଠୁ ପ୍ରିୟ ପ୍ରୋଗ୍ରାମ ଥିଲେ ଦୁବାଣୀ ନା, ସେଥିରେ ବହୁତ କିଛି ଶିଖିବାକୁ ମିଳେ କାହିଁକିନା ବହୁତ କିଛି ମିଳେ ଦୁବାଣୀ, ତେଣୁ ପ୍ରିୟ ହଉଛି ଦୁବାଣୀ।
1: ଆଜ୍ଞା ଭାଇ, ତେବେ ଯୁବବାଣୀର କେଉଁ କାର୍ଯ୍ୟକ୍ରମ ସବୁ ଆପଣଙ୍କୁ ଭଲ ଲାଗେ ଆଉ କାହିଁକି ଭଲ ଲାଗେ?
0: ଦେଖନ୍ତୁ, ସାତ ରଙ୍ଗର ଇନ୍ଦ୍ରଧନୁ ରଙ୍ଗ, ଯେମିତି ଯୁବବାଣୀରେ ଆମର ସାତ ରଙ୍ଗ ଅଛି, ଯେମିତି ସୁର ବି ରବିବାର ପ୍ରଚାର ହଉଛି, ସୋମବାର ମଙ୍ଗଳବାର ପ୍ରଚାର ହଉଛି ସନ୍ଧାନ, ବୁଧବାର ସୋମବାର, ଗୁରୁବାର ସ୍ପନ୍ଦନ, ଶୁକ୍ରବାର ଗୁଞ୍ଜନ ଏବଂ ଶନିବାର ଦୁଆନ କଥା। ଏତ ଦିନ ସାତ ପାଖୁଡ଼ା ମତେ ବହୁତ ଭଲ ଲାଗେ। ଆଉ ଯୁବାଣୀ କାହିଁକି ଭଲ ଲାଗେ ଦେଖନ୍ତୁ, ପ୍ରଥମ ସୁରଭି ବିଷୟରେ ଆପଣ ପଦ ଦେଖନ୍ତୁ, ସୁରଭି ପ୍ରୋଗ୍ରାମରେ ଚାରି ପ୍ରତ୍ୟେକ ରବିବାର ନୂଆ ନୂଆ କିଛି ପ୍ରଚାର, ଯେମିତି ଜୀବନ ଜୀବିକା ହେଲା, ଆଜିର ଅତିଥି ହେଲା, ସମୟ କେବେ ଫେରିଥାଏ ନା, ତାପରେ ଦିନକା ପ୍ରୋଗ୍ରାମ ହଉଛି, ସେଥିରେ ବି କିଛି ଭଲ ଶୁଣିବାକୁ ମିଳେ, ବହୁତ ଭଲ ଭଲ ସାକ୍ଷାତକାର ନିଅନ୍ତି, ତାପରେ ଶ୍ରୋତା ମାନଙ୍କର ସାକ୍ଷାତକାର ନିଏ, ତାଙ୍କ ପ୍ରୋଗ୍ରାମ ଉପରେ କୁହନ୍ତି, ତାଙ୍କୁ କିଛି ଜାଣିବାକୁ ମିଳେ, ଜୀବନ ଜୀବିକା ଉପରେ ବି ବହୁତ ଭଲ, ମଣିଷ ଜୀବନ ଜୀବିକା ନେଇକି ମତେ ତା ଉପରେ ସାକ୍ଷାତକାର ନିଅନ୍ତି, ବହୁତ ଭଲ ଲାଗେ, ସମୟ କେବେ ଫେରିଥାଏ ନା, ସେଇଟା ବହୁତ ଭଲ ଲାଗେ। ଆଉ ବିଶେଷ କରି ସୁଜନୀ ପ୍ରୋଗ୍ରାମ ସାହିତ୍ୟ ପତ୍ରିକା, ସେ ହେଉଛି ମୋ ସବୁଠୁ ବେଷ୍ଟ ପ୍ରୋଗ୍ରାମ, କାହିଁକିନା ସେଥିରେ ମୋ ସାହିତ୍ୟ ଉପରେ ମୁଁ ଟିକେ ରୁଚି ଥାଏ, କବିତା ଗପ ସେମାନଙ୍କୁ ବହୁତ ଭଲ ଲାଗେ ଶୁଣିବାକୁ, ଏବଂ ଆଲୋଚନା କରନ୍ତି ସାହିତ୍ୟ ଉପରେ, ସେଇଟା ମତେ ବହୁତ ଭଲ ଲାଗେ। ଆଉ ବାକି ରହିଲା ମଙ୍ଗଳବାର ଦିନ ସନ୍ଧାନ କ୍ରମରେ ବିଜ୍ଞାନ ଉପରେ, ବିଜ୍ଞାନ ବ୍ୟତିତ୍ରା ଉପରେ ପ୍ରୋଗ୍ରାମ କରନ୍ତି, ସେଇଟା ବହୁତ ଭଲ ଲାଗେ, କାହିଁକିନା ଆଜିକା ଡେଟ୍ରେ ବିଜ୍ଞାନ ଉପରେ ଆମେ ବିଜ୍ଞାନ ଟେକ୍ନୋଲୋଜି ନେଇକି ଆମେ ଆଗେଇଥାଏ, ଆଉ ବିଜ୍ଞାନ ଉପରେ ଆଲୋଚନା କରନ୍ତି, ବହୁତ ଭଲ ଲାଗେ। ବୁଧବାର ସୋମବାରରେ ଦେଖନ୍ତୁ ବହୁତ ନାଟକ ଶୁଣିବାକୁ ମିଳେ, ସାକ୍ଷାତକାର ଶୁଣିବାକୁ ମିଳେ, ତାପରେ ଆମ ସହର ଯୁବାଣୀ ଯାହାକି ସେ ପ୍ରୋଗ୍ରାମ ଏତେ ଭଲ ଲାଗେ, କାହିଁକି ଦେଖନ୍ତୁ ଆପଣ ମାନେ ବି ଜଣେ ଆର୍ଯ୍ୟ, ପୁଣି ଆର୍ଯ୍ୟଙ୍କ ସାକ୍ଷାତକାର ନିଅନ୍ତି, ମାନେ ଯୋଉମାନେ ରିଟାୟାର ହେଇଗଲେ ଆକାଶବାଣୀ ଜୟପୁର ଯୁବାଣୀରୁ, ସେମାନଙ୍କ ସାକ୍ଷାତକାର ବହୁତ ଭଲ ଲାଗେ। ଆରେ ମାସର ଶେଷ ଗୁରୁବାର ସ୍ପନ୍ଦନ, ମାସର ଶେଷ ଗୁରୁବାର ସ୍ପନ୍ଦନ, ଯୋଉ ହାଲେ ସ୍ପନ୍ଦନ, ସେଥିରେ ବିଭିନ୍ନ ପ୍ରକାର ବିଷୟବସ୍ତୁର ଟପିକ ସତା ଆମେ ଆଲୋଚନା କରନ୍ତି, ବିଭିନ୍ନ ବିଷୟବସ୍ତୁ ତାକୁ ଜାଣି ବହୁତ ଖୁସି ଲାଗେ, ଏବଂ ହାଲ ପ୍ରତିକ୍ରିୟା ମାସରେ ଦ୍ୱିତୀୟ ଗୁରୁବାର ପଚାରେ, ତାକୁ ବି ବହୁତ ଭଲ ଲାଗେ ଶୁଣିବାକୁ, ଏବଂ ବାକି ରହିଲା ଗୁଞ୍ଜନ ଏବଂ ଜୁଆନ କଥା, ଭଲ ଲାଗେ ମୋଟାମୋଟି କହିଗଲେ, ତ ପ୍ରୋଗ୍ରାମ ବହୁତ ଭଲ ଲାଗେ।
1: ଆଜ୍ଞା ଆଜ୍ଞା, ତେବେ ଭାଇ ଯୁବବାଣୀ ଶୁଣି ଆପଣ କଣ କଣ ସବୁ ନୂଆ କଥା ଶିଖିଛନ୍ତି?
0: ଦେଖନ୍ତୁ, ପ୍ରଥମେ ଆପଣ କହିଲେ ମୁଁ ତ ଯୁବାଣୀ ବହୁତ କଥା ଶିଖିଛି, କାରଣ ରେଡିଓ ହେଉଛି ମୋ ଜୀବନ, ମୁଁ ରେଡିଓ ଦୀର୍ଘ 40,000 ଶୁଣି ଆସିଛି, ଏଇ ରେଡିଓ ମାଧ୍ୟମରେ ବହୁତ କିଛି ମୁଁ ପାଇଛି, ତାପରେ ବହୁତ ଦେଖନ୍ତୁ ମୋର ଯେତେବେଳେ ଆଖି ମୁଁ ହରେଇ ପାରିଲି, ମତେ ଏଇ ରେଡିଓ ମତେ ସାହା ଭରସା ଦେଇଛି, ନା ରେଡିଓ ଦ୍ୱାରା ବହୁତ କିଛି ନିଜକୁ ଷ୍ଟ୍ରଙ୍ଗ କରି ଠିଆ ହେଇଛି, 5 ଜଣ ଲେଖା ନିଜେ ବି ଠିଆ ହେଇଛି, କାରଣ ନିଜ ଗୋଟେ ଚାଷବାସ, ନିଜ ଗୋଟେ ନିଜେ ଚାଷବାସ କରିକି ନିଜେ 2 ପଇସା ରୋଜଗାର କରୁଛି, ରୋଜଗାର ମିଟଉଛି, ଏବେ ପରିବା ପୋଷୁଛି, ମାନେ ଇଏ ସବୁ ମୁଁ ଏଇ ଆକାଶବାଣୀରୁ ସବୁ ପାଇଛି। ଆଉ ଯୁବାଣୀରେ ବହୁତ ପ୍ରକାର ଯୁବ ଉଦ୍ୟୋଗୀ ଆସନ୍ତି, ତାଙ୍କଠୁ ଶୁଣିକି ବି ମୁଁ ନିଜେ କିଛି ପାଇଛି, ତାପରେ ଦେଖନ୍ତୁ ଖାଲି ଭିନ୍ନମାନଙ୍କର ମଧ୍ୟରେ ସାକ୍ଷାତକାର ନିଅନ୍ତି, ଆଉ ତାଙ୍କର ଜୀବନ ସଙ୍ଗତ ମୋର ଗୋଟେ ଅଙ୍ଗ ହରାଇଛି, ସେମାନଙ୍କର ଜୀବନ କାହାଣୀ ଶୁଣି ମତେ ବି ଉତ୍ସାହିତ ହେଉଛି, ଉତ୍ସାହିତ ହେଇକି ମୁଁ ନିଜ ଗୋଟେ ନିଜେ ଖାଇବା ପାଇଁ ଚେଷ୍ଟା କରୁଛି, କାରଣ ଆକାଶବାଣୀ ମତେ ବହୁତ କିଛି ଦେଇଥାଏ, ଯୁବାଣୀ ଯେକୌଣସି ପ୍ରୋଗ୍ରାମ ସବୁକିଛି ମୁଁ ଆକାଶବାଣୀ ସବୁକିଛି ପାଇକି ଆଜି ଯଦି ଆପଣ ପାଖରେ ମୁଁ ଠିଆ ହେଇପାରିଛି, ଏ ଆକାଶବାଣୀ ମତେ ଆଜି ପରିଚୟ ସୃଷ୍ଟି କରୁଛି।
1: ଆଜ୍ଞା ଭାଇ, ତେବେ ଯେହେତୁ ଆପଣ କହିଲେ ରେଡିଓ ହଉଛି ଆପଣଙ୍କର ଜୀବନ, ଆପଣ ଦୈନିକ କେତେ ସମୟ ରେଡିଓ ଶୁଣନ୍ତି ଭାଇ?
0: ସତ କହିବାକୁ ଗଲେ ମତେ, କାରଣ ଓଡ଼ିଶା ତ ଗୋଟେ ବିଭିନ୍ନ ସେଣ୍ଟର ଅଛି, ମୋର ସକାଳ 6ରୁ ରାତି 11 ପର୍ଯ୍ୟନ୍ତ ରେଡିଓ ଚାଲିଥାଏ, ଏବଂ ବ୍ଲାଣ୍ଡ ହେବା ବାଦ ମୋ ପିଲାବେଳେ ଗୋଟେ ରେଡିଓ ସହଗତି ରେଡିଓ ଶୁଣେ, ଆଉ ବିଭିନ୍ନ ପ୍ରୋଗ୍ରାମ ଶୁଣେ, ବିଭିନ୍ନ ସେଣ୍ଟରରେ ଯୋଉଟା ମତେ ଭଲ ଲାଗେ ସେଇଟା ବେଶୀ ଶୁଣେ, ଆଉ ପ୍ରତ୍ୟେକ ସେଣ୍ଟର ଯୁବାଣୀ ମତେ ଶୁଣିବା ଭଲ ଲାଗେ, କାରଣ ଯୋଉ ପ୍ରୋଗ୍ରାମ ଟା ଭଲ ଲାଗିଲା ମୁଁ ସେ ପ୍ରୋଗ୍ରାମ ଶୁଣେ, ଏମିତି ସକାଳ 6ରୁ ରାତି 11 ପର୍ଯ୍ୟନ୍ତ ପ୍ରୋଗ୍ରାମ ଶୁଣେ
1: ଆଉ। ଆଜ୍ଞା ଭାଇ, ତେବେ ଭାଇ ଆଜିର ଯୋଉ ଯୁବପିଢି ଅଛନ୍ତି ସେମାନଙ୍କ ପାଇଁ ଆମର ଯୁବବାଣୀ କାର୍ଯ୍ୟକ୍ରମ କେତେ ଉପଯୋଗୀ ବୋଲି ଆପଣ ଭାବୁଛନ୍ତି?
0: ଦେଖନ୍ତୁ, ମୁଁ ବି ସେଇ ଯୁବକ ଥିଲି, ମୁଁ ବି ରେଡିଓ ଶୁଣି ବହୁତ ପାଇଛି, ଆମେ ବିଭିନ୍ନ ମିଡିଆ ଅଛି, ବିଭିନ୍ନ ପ୍ରକାର ବାର୍ତ୍ତା ଅଛି, କିନ୍ତୁ ମୁଁ ଗୋଟେ ଭାବେ କଣ, ଯଦି ଯୁବପିଢି ରେଡିଓ ଶୁଣିବା ଯୁବାଣୀ ଶୁଣିବେ, ବିଶେଷ କରି ରେଡିଓ ଖାଲି ଯୁବାଣୀ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଅଛି, ମୁଁ ଆଜି ତାଙ୍କ ଜୀବନ ବହୁତ ଉନ୍ନତି କରିବେ, ଖାଲି ବ୍ୟବସାୟ ନୁହେଁ କି ଆର୍ଥିକ ସ୍ତରରେ ନୁହେଁ, ଦେଖନ୍ତୁ ଜୀବନଶୈଳୀ ଚରିତ୍ର

0: ଅର୍ଥନୈତିକ ସାହାଯ୍ୟ କରିବ, ଆମ ଐତିହ୍ୟ ଅଛି, କଳା ସଂସ୍କୃତି, ଯାହାକି ଆମେ ରେଡିଓ ମାଧ୍ୟମରେ ସବୁ ପାଇପାରୁଛେ। ଆଜିକା ଡେଟ୍ରେ କଳା ସଂସ୍କୃତି ପରମ୍ପରା ସାରା ଲୋପ ପାଇଗଲାଣି, ଯାହାକି ଆମ ରେଡିଓ ଆଜି ପର୍ଯ୍ୟନ୍ତ ତାକୁ ରଖିଛି, ସ୍ୱାଧୀନତା ସବୁ କିଛି ରଖିଛି, ସଂସ୍କାର ଅଛି ରେଡିଓ। ଆମେ ଯଦି ଯେତେ ଡିଗ୍ରୀ ହାସଲ କଲେ ଯଦି ରେଡିଓକୁ ଆମେ ଜୀବନସାଥୀ କରିବା, ଆଜି ଜୀବନରେ ନିଶ୍ଚିନ୍ତ ଉନ୍ନତି କରିବା। ମୋ ପାଇଁ ରେଡିଓ ହେଉଛି ଗୋଟେ ବିଶ୍ୱବିଦ୍ୟାଳୟ ଏବଂ ମୋ ପାଇଁ ସବୁଠୁ ବେଷ୍ଟ ବନ୍ଧୁ ଏବଂ ମୋ ପାଇଁ ହେଉଛି ଗୁରୁ।
1: ଆଜ୍ଞା ଭାଇ, ତେବେ ମୁନା ଭାଇ, ପରବର୍ତ୍ତୀ ପ୍ରଶ୍ନ ମୋର ଆପଣଙ୍କ ପାଇଁ ଏହା ରହିବ ଯେ ଆପଣଙ୍କ ମତରେ ଯୁବବାଣୀର ସବୁଠାରୁ ବଡ ବିଶେଷତ୍ଵ କଣ?
0: ବିଶେଷତ୍ଵ ରହୁଛି ଏତିକି ମୁଁ ଜାଣିଛି, ଆଭଳ ବୁଦ୍ଧ ବନିତାଙ୍କୁ ସେ ଆକୃଷ୍ଟ କରିପାରୁଛି ଆପଣମାନଙ୍କ ଜରିଆରେ, କାରଣ ଆପଣମାନେ ହେଉଛି ଜଣେ ଜଣେ ବିଦ୍ୟା, ଆପଣମାନଙ୍କ କହିବା ସବୁ ଏତେ ନିଆର, ଯାହାକି ଆଭଳ ବୁଦ୍ଧ ବନିତା ସମସ୍ତେ ଆକୃଷ୍ଟ କରିପାରୁଛି। ଖାଲି ଯୁବକ ଯୁବତୀ ନୁହନ୍ତି, ପାଞ୍ଚ ବର୍ଷ ଦଶ ବର୍ଷ ପିଲା ବି ଯୁବାଣୀ ଶୁଣୁଛନ୍ତି, ଏମିତି 70-80 ବର୍ଷର ବୁଢା ବୁଢ଼ୀ ବି ଶୁଣୁଛନ୍ତି। ସତରେ ଆପଣଙ୍କର ଯୋଉ ପ୍ରୋଗ୍ରାମ ସବୁ କରୁଛନ୍ତି ନିଶ୍ଚୟ ସତ କହୁଛନ୍ତି, ଏବଂ ଯାହା ସମୟ ଅନୁସାରେ ଆପଣ ପ୍ରୋଗ୍ରାମ କରୁଛନ୍ତି ସେଥିପାଇଁ ସମସ୍ତଙ୍କୁ ଶୁଣିପାରୁଛି। ମୁଁ ବାଛି ଏଇଟା ବୋଧ ବ୍ୟକ୍ତିଗତ ମତରେ ମୁଁ ଆଜି ବିଶ୍ୱସତ ବୋଧେ ଏହା।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ ଆପଣ ଏତିକି ପ୍ରୋତ୍ସାହିତ କରିଥିବାରୁ। ଆଶା କରୁଛି ଆମର ଯୁବବାଣୀର ସମସ୍ତ ଭାଇ ଭଉଣୀମାନେ, ଉପସ୍ଥାପକ ଉପସ୍ଥାପିକା ମାନେ ଆପଣମାନଙ୍କ ପାଇଁ ଏମିତି ଭଲ ଭଲ କାର୍ଯ୍ୟକ୍ରମ ସବୁ ନେଇକି ଆଣନ୍ତୁ।
0: ଭାଇ ଆପଣଙ୍କ ଗୋଟେ ମତାମତ ଦେବାର ଅଛି, ଦୁଇ ତିନିଟା ପ୍ରୋଗ୍ରାମ ଦେଖନ୍ତୁ ଶେଷରେ ରଖୁଛନ୍ତି, ତାକୁ ଯଦି ଆମେ ଟାଇମ ଫିକ୍ସ କରିବାକୁ ପଡେ, ଦେଖନ୍ତୁ ଆପଣ 3:10 କହୁଛନ୍ତି, 3:10 3:40, କିନ୍ତୁ ଦେଖିଲା 3:00 ପ୍ରୋଗ୍ରାମ ହଉଛି 3:20 କଲ୍ କଲା ବା ନାହିଁ, ସେମିତି ଗୁଞ୍ଜନ ସେମିତି ଟାଇମ ହଉଛି 3:10 3:40, କିନ୍ତୁ 3:15 ବେଳେ ଲଗେଇଲା ବେଳକୁ ରିଙ୍ଗ କଟୁଛି, କେହି ଉଠଉନାହାନ୍ତି। ଆପଣ ଗୋଟେ ଟାଇମ ଫିକ୍ସ କରନ୍ତୁ ଏବଂ ସେହି ସମୟରେ କଲ୍ ନିଅନ୍ତୁ, ଟିକେ ଅଭ୍ୟାସ କଥାବାର୍ତ୍ତା ହୁଅନ୍ତୁ, କାରଣ ମୁଁ ଦେଖୁଛି ଖାଲି ଟିକେ କଲ୍ ନେଇ 10 ମିନିଟ୍ 7-8 କଲ୍ ନେଇ ଯାଉଛନ୍ତି, ଆପଣଙ୍କୁ ଯଥେଷ୍ଟ ସମୟ ଦିଆହେଇଛି ଅଧଘଣ୍ଟେ, ତା ଭିତରେ ଶ୍ରୋତା ମାନଙ୍କ ସାଙ୍ଗେ ଟିକେ ଭଲ କଥାବାର୍ତ୍ତା କରିବେ ବହୁତ ଭଲ ଲାଗନ୍ତା। ଏବଂ ହାଲ ପ୍ରତିକ୍ରିୟା ଯୋଉ ବାଜୁଛି ମାସର ଦ୍ୱିତୀୟ ଗୁରୁବାର, କୋଶ୍ଚିନ୍ କେତେବେଳେ ରଖୁଛନ୍ତି କେତେବେଳେ ରେକର୍ଡିଂ ନଉଛନ୍ତି ତାହା ଆମେ ଜାଣିପାରୁନୁ, ଆଉ ବିଶେଷ କରି ସେଇ 2-3 ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ନଉଛନ୍ତି, କିନ୍ତୁ ଲୋକାଲ ସହିତ ଏବେ ବାହାର ଶ୍ରୋତାଙ୍କର କେବେ ନବା ମୁଁ କେବେ ଶୁଣିନି, ଆଉ ଦୟାକରି ଏଇଟା ଯଦି କରନ୍ତୁ ମୁଁ ଆଜି ସବୁ ଶ୍ରୋତା ଭାଇ ଭଉଣୀ ଖୁସି କରୁଛି। ମୁଁ ଆପଣ 2-3 ମତାମତ ଦେଉଛି, ଆପଣ ସାକ୍ଷାତକାର ନେଉଛନ୍ତି ଶ୍ରୋତା ମାନଙ୍କର, ସାକ୍ଷାତକାର ନେଲେ ବହୁତ ସୁନ୍ଦର, କିନ୍ତୁ କିଛି ଆଦ୍ୟ କଣ କରୁଛନ୍ତି, ଖାଲି ପ୍ରଶଂସା ଶୁଣୁଛନ୍ତି, ଅଭିଯୋଗ କଲେ ତାକୁ ରଚନା କାଟି ଦେଉଛନ୍ତି। ବିଶେଷ କରି ସାକ୍ଷାତ ଆପଣ ହେଉଛନ୍ତି ପ୍ରତି ଶର୍ମା ଅଛନ୍ତି, ସାଇ ସୁଶୀ ପାଢ଼ୀ, ସୋନାଲି ପଣ୍ଡା, ଅସ୍ମିତା ଷଡ଼ଙ୍ଗୀ, ସାଇ ସୁତି ସୁତି ପାଢ଼ୀ, ଏମାନେ ଯେତେବେଳେ ସାକ୍ଷାତକାର ନିଅନ୍ତି ମତେ ଲାଗେ ସାକ୍ଷାତକାର ଏଭଳି ଭାବେ ନିଅନ୍ତି ଆପଣ ମାନେ, ଜଣେ ଶ୍ରୋତା ଗୋଟେ ଏପରି ଆଦାୟ କରନ୍ତି ସେଟା ମତେ ବହୁତ ଖୁସି ଲାଗେ। ଖାଲି ଶ୍ରୋତା ମାନେ ଯେଉଁ ଅତିଥି ମାନେ ସାକ୍ଷାତକାର ନେଉଛନ୍ତି, ଆପଣ ସେଇ ଉତ୍ତରରୁ ଏଭଳି ଭାବେ ସୁନ୍ଦର ଭାବେ ପ୍ରଶ୍ନ କାଢୁଛନ୍ତି, ତାକୁ ଶୁଣି ବହୁତ ଲାଗୁଛି, ଖୁସି ଲାଗୁଛି। ଆଉ ସବୁ ଆଜ୍ଞାମାନଙ୍କୁ ମୋର ଅନୁରୋଧ, ସମସ୍ତେ ଏଇଭଳି ବାଟେ ଗଲେ ବହୁତ ଭଲ ହୁଅନ୍ତା, କାରଣ ସମସ୍ତର କିଛି ନା କିଛି ସ୍ୱତନ୍ତ୍ର ରହିଛି, କିନ୍ତୁ ପ୍ରଶ୍ନ ପଚାର ଆଗରୁ ଥରେ ଚିନ୍ତା କରିବା, ଯେଉଁମାନେ ଅତିଥି ଆମେ ଡାକୁଛୁ ତାଙ୍କର ଟିକେ ପ୍ରଶ୍ନ ଉତ୍ତର ଦେଉଛନ୍ତି, ସେ ଉତ୍ତରରୁ ଯଦି ଆପଣ ପ୍ରଶ୍ନ ବାହାର କରି ପଚାରେ ଆଉ ଟିକେ ଭଲ ଲାଗନ୍ତା।
1: ଆଜ୍ଞା ଆଜ୍ଞା, ଠିକ ଅଛି ଭାଇ, ଆମେ ନିଶ୍ଚୟ ଆଗକୁ ଆପଣଙ୍କର କଥାକୁ ରଖିବାକୁ ଚେଷ୍ଟା କରିବୁ।
0: ବିଶେଷ କରି ଆପଣ ଯଦି ଭିନ୍ନ ସାକ୍ଷାତକାର ଯେଉଁମାନେ ଯୁବ ଉଦ୍ୟୋଗୀ ସେମାନେ ନିଜ ଗୋଟେ ନିଜେ ଠିଆ ହେଇଛନ୍ତି, ତାଙ୍କ ଯଦି ସାକ୍ଷାତକାର ନିଅନ୍ତେ, ସେମାନେ ଯଦି ସାକ୍ଷାତକାର ନିଅନ୍ତେ ବହୁତ ଭଲ ହୁଅନ୍ତା, କାରଣ ବହୁତ ଯୁବକ ଯୁବତୀମାନେ କଣ କରନ୍ତି ପଥଭ୍ରଷ୍ଟ ହେଇକି ଖାଲି ଚାକିରି ପଛରେ ଗୋଡ଼ାଇଛନ୍ତି, ତାଙ୍କୁ ଯଦି ସେମାନେ ସାକ୍ଷାତକାର ତାଙ୍କୁ ବି ଶୁଣିକି ସେମାନେ ସେ ବାଟ ଯାଆନ୍ତେ, କାରଣ ଖାଲି ଚାକିରି ପଛରେ ଗୋଡ଼ାଉଛନ୍ତି, ଏମିତି ବି ବହୁତ ପିଲା ଅଛନ୍ତି ପାଠ ବହୁତ ପଢୁଛନ୍ତି କିନ୍ତୁ ବ୍ୟବସାୟ କରି ନିଜ ଗୁଜୁରାଣ ମେଟାଉଛନ୍ତି, ଏମିତି ବି 4-5 ଜଣଙ୍କୁ ବି କର୍ମସଂସ୍ଥାନ ଯୋଗାଇ ପାରୁଛନ୍ତି।
1: ଆଜ୍ଞା ଭାଇ, ତେବେ ଆମେ ନିଶ୍ଚୟ ଚେଷ୍ଟା କରିବୁ ଭାଇ ଆପଣଙ୍କର କଥା ରଖିବା ପାଇଁ। ପରବର୍ତ୍ତୀ ପ୍ରଶ୍ନ ଭାଇ ଆପଣଙ୍କ ପାଇଁ, ତ ଆକାଶବାଣୀ ଯୁବବାଣୀର ଯୋଉ କାର୍ଯ୍ୟକ୍ରମ ରହିଛି ତା ସହିତ ଆପଣଙ୍କର କିଛି ଭଲ ଅନୁଭୂତି ଅଛି ଭାଇ?
0: ବହୁତ ଭଲ ଅନୁଭୂତି ଅଛି, ବିଶେଷ କରି ଦେଖନ୍ତୁ ଅନୁଭୂତି ତ ବହୁତ ପ୍ରକାର ଅଛି, କିନ୍ତୁ ବିଶେଷ ମତେ ଖୁସି ଲାଗିଥିଲା ଯେବେ ଆକାଶବାଣୀ ଜୟପୁର ମୋର ସାକ୍ଷାତକାର ବାଜିଥିଲା 2025 ସେପ୍ଟେମ୍ବର 7 ତାରିଖ, ଯାହାକି ସୁଶୀଲ ସାହୁ ନେଇଥିଲେ, ଯାଇ ମୋ ଭଳି ସାମାନ୍ୟ ସାଧାରଣ ଶ୍ରୋତା ମୋର ଭଳି ଆକାଶବାଣୀ ଜୟପୁର ସାକ୍ଷାତକାର ବାଜିଲେ ସେଇଟା ମୋ ପାଇଁ ଗୋଟେ ଭଲ ସ୍ମୃତି ହେଇକି ରହିଛି। ଆଉ ଗୋଟେ ସ୍ମୃତି ହେଇକି ଆଜି ବି ରହିଗଲା ବନ୍ଧୁତା ଦିବସ।

0: ବହୁତ ବହୁତ ଧନ୍ୟବାଦ ଭାଇ। ତେବେ ଶେଷରେ ଯୁବବାଣୀର ଆମର ସମସ୍ତ ଶ୍ରୋତା ଯୋଉମାନେ ଆଜିର ଆମର ସାକ୍ଷାତକାର ଶୁଣୁଛନ୍ତି ସେମାନଙ୍କୁ କିଛି ସଂକ୍ଷେପରେ ବାର୍ତ୍ତା ଦେବେ ଭାଇ?
1: ଦେଖନ୍ତୁ, ମୁଁ ତ ବାର୍ତ୍ତା ନୁହେଁ, ଅନୁରୋଧ କରୁଛି ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ, ସମସ୍ତେ ରେଡିଓ ଶୁଣନ୍ତୁ ଏବଂ ଆକାଶବାଣୀ ଜୟପୁର ଶୁଣନ୍ତୁ, ବିଶେଷ କରି ଯୁବାଣୀ ଶୁଣନ୍ତୁ ଏବଂ ଗଠନମୂଳକ ମତାମତ ଦିଅନ୍ତୁ। ମୁଁ କୋଉଠି ଭୁଲ ହେଲା ଠିକ ହେଲା ତାଙ୍କ ପ୍ରଶଂସା କରନ୍ତୁ ଏବଂ ଅଭିଯୋଗ କରନ୍ତୁ, କାରଣ ଅଭିଯୋଗ କଲେ ସେମାନେ ନିଜକୁ ସୁଧାରେ, ଖାଲି ପ୍ରଶଂସା କଲେ ହବନି। ହଁ, ଆଉ ଗୋଟେ ମୋର ଅନୁରୋଧ ସବୁ ଶ୍ରୋତା ଭାଇ ଭଉଣୀଙ୍କୁ, ଆମେ ଖାଲି ପ୍ରୋଗ୍ରାମଟା ଭଲ ଲାଗିଲା କଣ, କୋଉ ପ୍ରୋଗ୍ରାମ କଣ ଲାଗିଲା, କୋଉ କିଏ ସାକ୍ଷାତ କାନ କୋଉ ପ୍ରୋଗ୍ରାମ, ତା ବିଷୟରେ ଟିକେ ଲେଖିକି ଛାଡ଼େ। ମୁଁ ଆଜି ମୁଁ ଖୁସି ହେବେ, ମୁଁ ଆଗ ଭାଇ ଭଉଣୀ ମାନେ ବି ଖୁସି ହେବେ, କାରଣ ସେ ଜାଣିପାରେ ଯାଉ ଶ୍ରୋତା ଆମେ ଶୁଣୁଛନ୍ତି, ଏଇ ପ୍ରୋଗ୍ରାମ ବିଷୟରେ ଆମକୁ ମତାମତ ଲେଖୁଛନ୍ତି ବା ପ୍ରଶଂସା କରୁଛନ୍ତି ବା ଅଭିଯୋଗ କରୁଛନ୍ତି।
0: ଠିକ କଥା ଭାଇ, ଆମେ ବି ଆଶା କରୁଛୁ ଆମର ଶ୍ରୋତା ଭାଇ ଭଉଣୀ ମାନେ ଆମକୁ SMS କରନ୍ତୁ ବହୁଳ ପରିମାଣରେ, ଭଏସ୍ ମେସେଜ ବି ଦିଅନ୍ତୁ। କାର୍ଯ୍ୟକ୍ରମ କେମିତି ଲାଗୁଛି, ଭଲ କିମ୍ବା ଖରାପ, ଦୁହେଁ ଜିନିଷ ଆମକୁ ଲେଖିକି ପଠାନ୍ତୁ, ଯଦ୍ୱାରା ସମସ୍ତ ଉପସ୍ଥାପିକା ଭାଇ ଭଉଣୀ ମାନେ ନିଜର କାର୍ଯ୍ୟକ୍ରମକୁ ଉନ୍ନତରୁ ଉନ୍ନତତର କରିକି ଆପଣଙ୍କ ପାଖରେ ପହଞ୍ଚେଇ ପାରିବେ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ କିଛି ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
2: ନମସ୍କାର ଭାଇ।
1: ନମସ୍କାର
2: ଆଜ୍ଞା।
3: ତେବେ ଆମ ସାଥୀଙ୍କ ସହ ସାକ୍ଷାତକାରଟି ଭାରି ମନଛୁଆଁ ହେଲା। ବର୍ତ୍ତମାନ ଆସିଛି ରବିବାର ସୁରଭି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ, ଯେଉଁଥିରେ ଆମେ ପଢ଼ୁ ଆପଣମାନେ ପଠାଇଥିବା ସାରା ସପ୍ତାହର ମେସେଜ ଏବଂ ଭଏସ୍ ମେସେଜ ଗୁଡ଼ିକୁ। ତେବେ ଅପେକ୍ଷା କାହାକୁ, ଚାଲନ୍ତୁ ଆରମ୍ଭ କରିବା ପ୍ରଥମ ମେସେଜରୁ, ଯାହାକୁ ପଠାଇଛନ୍ତି କେ ମୋହନ ରାଓ ଆଚାର୍ଯ୍ୟ ଭାଇ ସୁନାରେ ସାହି ଜୟପୁରରୁ।
4: ଭାଇ ଲେଖିଛନ୍ତି, ଚଳିତ ବର୍ଷ ଜୁଲାଇ ମାସ 27 ସୋମବାର ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଆଉ କେ ସାଇଶ୍ରୁତି ଆଚାରୀ। ଉଭୟଙ୍କ ଉପସ୍ଥାପନା ଶୁଣିକରି ଭଲ ଲାଗିଲା। ତେବେ APJ ଅବଦୁଲ କଲାମଙ୍କ ପୁଣ୍ୟତିଥି ଉପରେ ଆଲୋଚନାଟି ବେଶ ଭଲ ଲାଗିଲା। ପରେ ସୁନ୍ଦର ବିଚାରରୁ ପ୍ରୋଗ୍ରାମଟି ଆଗକୁ ବଢ଼ିଲା ଏବଂ ସାହିତ୍ୟ ସଂସ୍କୃତି ଉପରେ ସମ୍ପାଦକୀୟ ବି ଭଲ ଲାଗିଥିଲା। ସାକ୍ଷାତକାରଟି ନେଇ ଆସିଥିଲେ ସାଇଶ୍ରୁତି ଆଚାରୀ କିଶୋର ମହାରଣାଙ୍କ ସହ, ତାହା ଶୁଣି ବହୁତ ଭଲ ଲାଗିଲା। ପରେ ଜାଣିବା କଥାରେ ରସ୍କିନ୍ ବୋନ୍, ଚେତନ ଭଗତ, ମହାଶ୍ୱେତା ଦେବୀ, ମୁଲକ ରାଜ ଆନନ୍ଦ ଆଉ ବଙ୍କିମ ଚନ୍ଦ୍ରଙ୍କ ବିଷୟରେ ଜାଣିକି ଭଲ ଲାଗିଲା। ତେବେ ଉପସ୍ଥାପନା ଥିବାରେ ଦୁହିଙ୍କୁ ଏବଂ ସମସ୍ତ ଷ୍ଟାଫ ମାନଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର ଜଣାଇଦେବେ। ସାକ୍ଷାତକାରଟି ଭଲ ଲାଗିଥିଲା।
3: ସେ ପରବର୍ତ୍ତୀ ମେସେଜରେ ଲେଖିଛନ୍ତି, ଚଳିତ ବର୍ଷ ଜୁଲାଇ ମାସ 28 ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ରେଶ୍ମା ମହାରଣା ଏବଂ ତନୁଜା ଖଡ୍ଗରାଏ। ୱାର୍ଲଡ ହେପାଟାଇଟିସ୍ ଡେ ଏବଂ ୱାର୍ଲଡ ନ୍ୟାଚର କନ୍ଜର୍ଭେସନ୍ ଡେରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମଟି। ଆଜିର ବିଚାର ସମ୍ପାଦକୀୟ ଯାହାର ବିଷୟ ରହିଥିଲା ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ଏବଂ ସାକ୍ଷାତକାର ଯାହାର ବିଷୟ ରହିଥିଲା ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା ସହ ପ୍ରଣତି ପରିଡ଼ାଙ୍କ ସାକ୍ଷାତକାରଟି ଭାରି ମନଛୁଆଁ ହୋଇଥିଲା। ତାପରେ ଜାଣିବା କଥା ବିଷୟରେ ଶୁଣି ମଧ୍ୟ ଭଲ ଲାଗିଲା। ତେବେ ସୁନ୍ଦର ଉପସ୍ଥାପନା ପାଇଁ ରେଶ୍ମା ଏବଂ ତନୁଜା ମ୍ୟାଡାମଙ୍କୁ ଧନ୍ୟବାଦ।
4: ଭାଇ ପୁଣି ଥରେ ମେସେଜ କରିଛନ୍ତି, ଚଳିତ ବର୍ଷ ଜୁଲାଇ ମାସ 29 ବୁଧବାର ସମ୍ଭାର କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଲକ୍ଷ୍ମୀଦାସୀ ନାୟକ ଏବଂ ପ୍ରତୀକ ଶର୍ମା। ଦୁହେଙ୍କ ଉପସ୍ଥାପନା ଭାରି ଭଲ ଲାଗେ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଥିଲୁ ଆଜିର ଦିନର ବିଶେଷତ୍ୱରେ ଶୁଣିଥିଲୁ ଇଣ୍ଟରନ୍ୟାସନାଲ ଟାଇଗର ଡେ ଏବଂ ଗୁରୁ ପୂର୍ଣ୍ଣିମା ସମ୍ପର୍କରେ। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏକ ସୁନ୍ଦର ବିଚାରରୁ, ପରେ ପରେ ନାଟକ ମାୟାରେ ବାୟା ଶୁଣିକି ବହୁତ ଭଲ ଲାଗିଲା। ଏହାପରେ ସାକ୍ଷାତକାର ଯାର ବିଷୟ ରହିଥିଲା ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସନ୍ତୁଳନ, ଏହା ବି ଖୁବ୍ ମନଛୁଆଁ ହୋଇଥିଲା। ସର୍ବମୋଟ ବୁଧବାରର ସମ୍ଭାର କାର୍ଯ୍ୟକ୍ରମକୁ ନେଇ ଆସିଥିବା ଲକ୍ଷ୍ମୀଦାସୀ ନାୟକ ଏବଂ ପ୍ରତୀକ ଶର୍ମାଙ୍କୁ ମୋର ବହୁତ ବହୁତ ଧନ୍ୟବାଦ।
3: ପରବର୍ତ୍ତୀ ମେସେଜରେ ସେ ଲେଖିଛନ୍ତି, ଚଳିତ ବର୍ଷ ଜୁଲାଇ ମାସର 30 ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସୁଶୀଲ ସାହୁ ଏବଂ ସୋନାଲି ପଣ୍ଡା। କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ ୱାର୍ଲଡ ଡେ ଏଗେନ୍ଷ୍ଟ ଟ୍ରାଫିକିଂ ଇନ୍ ପର୍ସନ୍ସରୁ। ଆଜିର ବିଚାର ତାପରେ ନୂତନ ପ୍ରତିଭାରେ ଡକ୍ଟର ସମୀକ୍ଷା ପାତ୍ରଙ୍କ ସହ ସାକ୍ଷାତକାରଟି ଶୁଣି ଭଲ ଲାଗିଲା। ତାପରେ ଜାଣିବା କଥା ଶୁଣି ମଧ୍ୟ ଭଲ ଲାଗିଲା। ସୁନ୍ଦର ଉପସ୍ଥାପନା ପାଇଁ ସୁଶୀଲ ସାହୁ ଏବଂ ସୋନାଲି ପଣ୍ଡାଙ୍କୁ ବହୁତ ବହୁତ ଧନ୍ୟବାଦ।
4: ଭାଇ ପରବର୍ତ୍ତୀ SMS ଟି ଲେଖିଛନ୍ତି, ଚଳିତ ବର୍ଷ ଜୁଲାଇ ମାସ 31 ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଶ୍ରୀପଦ୍ମା ସାହୁ ଏବଂ ତନୁଜା ଖଡ଼ଗରାଏ। ଆଜିର ବିଚାର ଭଲ ଲାଗିଲା ଏବଂ ପ୍ରିୟ କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ ମଧ୍ୟ ବେଶ ମନଛୁଆଁ ହୋଇଥିଲା। ଶ୍ରୋତା ଭାଇ ଭଉଣୀମାନଙ୍କର ଅନୁରୋଧ କ୍ରମେ ଗୀତ

0: ଗୁଡ଼ିକ ଶୁଣିକି ବହୁତ ଭଲ ଲାଗିଲା।
1: ତାଙ୍କ ଶେଷ ମେସେଜରେ ସେ ଲେଖିଛନ୍ତି, ଚଳିତ ବର୍ଷ ଅଗଷ୍ଟ ମାସର ଏକ ତାରିଖରେ ଶନିବାରର ଜୁଆନକାତା କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଶୁଭ୍ରାଂଶୁ ପଣ୍ଡା ଏବଂ କେ ସାଇ ଶ୍ରୁତି ଆଚାରୀ। କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ ୱାର୍ଲ୍ଡ ଲଙ୍ଗସ୍ କ୍ୟାନ୍ସର ଡେରୁ। ତାପରେ ନିଶା ସେବନର ଅପକାରିତା, ବିବେକ ଭାଇଙ୍କ ସହିତ ଇଣ୍ଟରଭ୍ୟୁ ଯାହାର ବିଷୟ ଥିଲା ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ ଏବଂ ଜାଣିବା କଥାଗୁଡ଼ିକ ଶୁଣି ଭଲ ଲାଗିଲା। ସୁନ୍ଦର ଉପସ୍ଥାପନା ପାଇଁ କେ ସାଇ ଶ୍ରୁତି ଏବଂ ଶୁଭ୍ରାଂଶୁ ପଣ୍ଡାଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆମର କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ବହୁମୂଲ୍ୟ ସମୟରୁ ମୂଲ୍ୟବାନ SMS ଆମ ପାଖକୁ ପଠାଇଥିବାରୁ ଆଶା କରୁଛୁ ଆପଣଙ୍କର ମୂଲ୍ୟବାନ ମତାମତ ଏମିତି ହିଁ ଆମକୁ ଆଗକୁ ମଧ୍ୟ ପ୍ରୋତ୍ସାହନ କରୁ।
1: ତେବେ ସାଥୀ ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଆମ ନିୟମିତ ଶ୍ରୋତା ନୀଲୁ ଦାସ ଭାଇ ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଚଳିତ ବର୍ଷ ଅଗଷ୍ଟ ମାସ ଏକ ତାରିଖ ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ଜୁଆନ କଥା କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବରେ ଶ୍ରୋତାଙ୍କ ନିକଟକୁ ନେଇ ଆସିଥିଲେ ସାଇ ଶ୍ରୁତି ଭଉଣୀ ଏବଂ ଶୁଭ୍ରାଂଶୁ ଭାଇ। ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ ବିଷୟବସ୍ତୁ ଉପରେ ଏକ ସୁନ୍ଦର ଶିକ୍ଷଣୀୟ ମଣିଷ ସମାଜ ପାଇଁ ଦିଗ୍ଦର୍ଶନର ସାକ୍ଷାତକାରଟିଏ ଥିଲା। ଜାଣିବା କଥାରେ ଓଡ଼ିଶାର କେତୋଟି ପ୍ରମୁଖ ଜାଗା ବିଷୟରେ ଜାଣିହେଲା, ଯେମିତିକି ଓଡ଼ିଶାର ସବୁଠୁ ବଡ଼ ଏବଂ ପ୍ରମୁଖ ଓଡ଼ିଶାର ଜୀବନରେଖା ମହାନଦୀ, ଏହାର ଉତ୍ପତ୍ତି ଉପରେ ଜାଣିହେଲା। ଦ୍ୱିତୀୟରେ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଦେଓମାଳୀ ଉପରେ ମଧ୍ୟ କିଛି ଜାଣିହେଲା ଏବଂ ତୃତୀୟ ଭାରତର ବଡ଼ ଖାରିଆ ପାଣିର ହ୍ରଦ ଚିଲିକା ସମ୍ପର୍କରେ ଅନେକ କିଛି ଜାଣିହେଲା। ବହୁତ ବଢ଼ିଆ ଲାଗିଲା ଜାଣିବା କଥା, କାର୍ଯ୍ୟକ୍ରମ ଜୁଆନ କଥା ବହୁତ ବଢ଼ିଆ ଲାଗିଲା।
0: ନୀଲୁ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ନିଜର ମୂଲ୍ୟବାନ ମତାମତ ଆମ ନିକଟକୁ ପଠାଇଥିବାରୁ। ଶେଷ SMS ପଠାଇଛନ୍ତି ଜୟପୁରରୁ ଶାଶ୍ୱତ ମହାପାତ୍ର। ସେ ଲେଖିଛନ୍ତି, ଚଳିତ ବର୍ଷ ଜୁଲାଇ ମାସ 26 ତାରିଖ ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ବର୍ଷାରାଣୀ ଅପା ଏବଂ ସରୋଜିନୀ ଅପା, ଦୁହେଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା। ଆଜିର ବିଚାର ଶୁଣିଲି, ଭଲ ଲାଗିଲା। କାର୍ଗିଲ ଦିବସ ବିଷୟରେ ସାକ୍ଷାତକାରଟି ଶୁଣିଲି, ବହୁତ ଭଲ ଲାଗିଲା। SMS, ଇମେଲ, ଭଏସ SMS ଶୁଣିଲି, ଭଲ ଲାଗିଲା। ଜାଣିବା କଥା ଶୁଣିଲି, ଭଲ ଲାଗିଲା।
1: ଧନ୍ୟବାଦ ଶାଶ୍ୱତ ଭାଇ, ଆପଣ ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆମକୁ ମେସେଜ ପଠାଉଥିବାରୁ ଆଶା କରୁଛୁ ଏହିପରି ଆପଣ ଆମ ସହ ରହିଥିବେ। ଏତେ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆମ କାର୍ଯ୍ୟକ୍ରମ ଶୁଣିବା ସହ ଆମକୁ ମେସେଜ କରିଥିବାରୁ ବହୁତ ବହୁତ ଧନ୍ୟବାଦ ସାଥୀ। ତେବେ ଚାଲନ୍ତୁ ଶୁଣିବା ଆପଣମାନେ ପଠାଇଥିବା ଭଏସ୍ ମେସେଜ ଗୁଡ଼ିକୁ।
2: 28 July 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରିଶ୍ମା ମାରଣା ଓ ତନୁଜା ଖଡ଼ଗ୍ରାହୀ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା। ଏ ସୁନ୍ଦର ବିଷୟବସ୍ତୁ ଉପରେ ପ୍ରଣତି ଭଉଣୀଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାର ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ପ୍ରଦୂଷଣ ମୁକ୍ତ କିପରି ଗଢ଼ିବା, ସେ ସୁନ୍ଦର ବିଷୟବସ୍ତୁ ପ୍ରଣତି ଭଉଣୀଙ୍କ ପାଖରୁ ଅନେକ କିଛି କଥା ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସମ୍ପାଦକୀୟ ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ପ୍ରକୃତିକ ବଞ୍ଚିଲେ ଆମେ ବଞ୍ଚିବା। ଏ ସୁନ୍ଦର ବିଷୟବସ୍ତୁରେ ଅନେକ କିଛି କଥା ପ୍ରାକୃତିକ ଉପଲକ୍ଷେ ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। କିଛି ଜାଣିବା କଥା ଶୁଣିଥିଲି ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ଆନ୍ତର୍ଜାତିକ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗର ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ମୋର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। 29 July 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ପ୍ରତୀକ ଶର୍ମା ଭାଇ ଓ ଲକ୍ଷ୍ମୀ ଦାସ ନାୟକ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ବିଶ୍ୱ ଆନ୍ତର୍ଜାତିକ ବାଘ ଦିବସ ଏବଂ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆଜିର ବିଶେଷତ୍ୱ ସମ୍ପର୍କରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ପରିବେଶ ସନ୍ତୁଳନ। ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତଟିକୁ ନେଇ ଆସିଥିଲେ ଲକ୍ଷ୍ମୀ ଦାସ ନାୟକ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ପରିବେଶ ସନ୍ତୁଳନ କରିକି ଅନେକ କିଛି କଥା ସେ ଭାଇଙ୍କ ପାଖରୁ ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ନାଟକଟେ ଶୁଣିଥିଲି ଯାହାର ଶୀର୍ଷକ ଥିଲା ସବୁ ମଜାରେ ବାଜା। ଏ ସୁନ୍ଦର ନାଟକଟି ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଯେ ଏତେ ସୁନ୍ଦର ଭାବେ ନାଟକଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 30 July 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୋନାଲି ପଣ୍ଡା, ସୁଶୀଲ କୁମାର ସାହୁ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ନୂତନ ପ୍ରତିଭା। ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଭଉଣୀଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ନେଇ ଆସିଥିଲେ ସୋନାଲି ପଣ୍ଡା, ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ। ତାଙ୍କ ପ୍ରତିଭା ଉପଲକ୍ଷେ ଅନେକ କିଛି କଥା ସେ ଭଉଣୀଙ୍କ ପାଖରୁ ଜାଣିବା ପାଇଁ ଚାହିଁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ

0: ଆଜି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 31 ଜୁଲାଇ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ତନୁଜା ଖଡ଼ଗ୍ରାହୀ ଶ୍ରୀ ପଦ୍ମା ସାହୁ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଶ୍ରୋତା ବନ୍ଧୁମାନଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲି। ତାହା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ବେଶୀ ପରିମାଣରେ ଓଡ଼ିଆ କଥାଚିତ୍ର ଗୀତ ଗୁଡ଼ିକ ବାଜିଥିଲା ଓ କମ୍ ପରିମାଣରେ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ବାଜିଥିଲା। ତାହା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ହେଲେ ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ି ଲାଞ୍ଚଳ ଭାଇ କହୁଛି ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ଆଜି ପାଇଁ ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆପଣ ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ଆମ ପାଇଁ ଭଏସ୍ ମେସେଜ୍ ଗୁଡ଼ିକ ପଠାଉଥିବାରୁ ଆଶା କରୁଛୁ ଆପଣ ଏହିପରି ଆମ ସହିତ ଯୋଗାଯୋଗରେ ରହିବେ।
2: ଏତେ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ଆମ କାର୍ଯ୍ୟକ୍ରମ ଶୁଣିବା ସହ ଆମକୁ ମେସେଜ୍ ଭଏସ୍ SMS କରୁଥିବାରୁ ବହୁତ ବହୁତ ଧନ୍ୟବାଦ ସାଥୀ।
1: ସାଥୀ ଚାଲନ୍ତୁ ଜାଣିବା କିଛି ଜଣା ଅଜଣା। ଚାଲନ୍ତୁ ପ୍ରଥମେ ଜାଣିବା WTO ବିଷୟରେ। WTO ହେଉଛି ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ ବା ବିଶ୍ୱ ବାଣିଜ୍ୟ ସଂଗଠନ। ଏହା 1995 ସ୍ଥାପିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବସ୍ଥିତ। ଏହାର ମୁଖ୍ୟ କାମ ହେଉଛି ବିଶ୍ୱ ବାଣିଜ୍ୟକୁ ସୁଗମ ଏବଂ ନିୟନ୍ତ୍ରିତ ରଖିବା। ଏହା ସଦସ୍ୟ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ବିବାଦର ସମାଧାନ କରେ। ଏହା ମୁକ୍ତ ଏବଂ ନ୍ୟାୟସଙ୍ଗତ ବାଣିଜ୍ୟକୁ ପ୍ରୋତ୍ସାହନ ଦିଏ।
2: ବର୍ତ୍ତମାନ ଶୁଣିବା IMF ବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମ୍ପର୍କରେ। ଏହା 1945 ସ୍ଥାପିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ୱାଶିଂଟନ DC ରହିଛି। ଏହା ବିଶ୍ୱର ଆର୍ଥିକ ସ୍ଥିରତାକୁ ନିୟନ୍ତ୍ରଣ କରେ। ଆର୍ଥିକ ସଙ୍କଟରେ ପଡ଼ିଥିବା ଦେଶକୁ ଋଣ ଯୋଗାଇଦେବା ସହ ଏହା ଅର୍ଥନୈତିକ ପରାମର୍ଶ ଏବଂ ସହାୟତା ମଧ୍ୟ ପ୍ରଦାନ କରିଥାଏ।
1: ସାଥୀ ଏହାପରେ ଶୁଣନ୍ତୁ UN ବା ୟୁନାଇଟେଡ୍ ନେସନ ବା ଜାତିସଂଘ ବିଷୟରେ। ଏହା 1945 ସ୍ଥାପିତ ହୋଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ନ୍ୟୁୟର୍କଠାରେ ଅବସ୍ଥିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ରକ୍ଷା କରିବା ସହ ମାନବାଧିକାର ଏବଂ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା। ବର୍ତ୍ତମାନ 193 ରାଷ୍ଟ୍ର UNର ସଦସ୍ୟ ଅଛନ୍ତି।
2: ବର୍ତ୍ତମାନ ଶୁଣିବା G20 ବା ଗ୍ରୁପ୍ ଅଫ୍ 20 ସମ୍ପର୍କରେ। ଗ୍ରୁପ୍ ଅଫ୍ 20 ବା G20 ହେଉଛି ବିଶ୍ୱର 20 ପ୍ରମୁଖ ଅର୍ଥନୀତିର ଗୋଷ୍ଠୀ। ଏହା 1990 ଗଠିତ ହୋଇଥିଲା। ବିଶ୍ୱ ଅର୍ଥନୀତି ଏବଂ ବିକାଶ ଉପରେ ଆଲୋଚନା କରିବା ଏବଂ ବିଶ୍ୱ ଆର୍ଥିକ ସଂଯୋଗକୁ ବୃଦ୍ଧି କରିବା ଏହି ଗୋଷ୍ଠୀର ମୂଳ ଲକ୍ଷ୍ୟ। ସଦସ୍ୟ ଦେଶମାନେ ପ୍ରତିବର୍ଷ ଶିଖର ସମ୍ମିଳନୀରେ ଯୋଗ ଦେଇଥାନ୍ତି। ଭାରତ ମଧ୍ୟ G20 ବା ଗ୍ରୁପ୍ ଅଫ୍ 20ର ଏକ ସଦସ୍ୟ ରାଷ୍ଟ୍ର। ସାଥୀ ଜାଣିବା କଥା ଶୁଣୁ ଶୁଣୁ ବେଳ କେମିତି ଗଡ଼ିଗଲାଣି ଜାଣିହେଲାନି। ତେବେ ଅଧିକ ଡେରି ନ କରି ଚାଲନ୍ତୁ ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ସାଥୀ ଆଗାମୀକାଲି ସୋମବାରର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ସ୍ୱାଧୀନତାର ଅର୍ଥ, ଏକ ଆଲୋଚନା ଯାହାର ବିଷୟ ରହିଛି ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ, ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ଦେଶ ଗଠନରେ ଯୁବପିଢ଼ିର ଭୂମିକା। ସାଥୀ ଆଜିର ସୁରଭି ଅଗଣାକୁ ଆସି ଆପଣଙ୍କ ସହ ସମୟ ବିତେଇବା ସହ ଆପଣ ପଠାଇଥିବା ମେସେଜ୍ଗୁଡ଼ିକ ପଢ଼ି ଆମକୁ ତ ବହୁତ ଭଲ ଲାଗିଲା। ତେବେ ଆଜିର କାର୍ଯ୍ୟକ୍ରମ ଉପରେ ଆପଣଙ୍କର କ'ଣ ମତ ରହିଲା ତାହା ଜଣାଇବା ଯେପରି ଆପଣ ଜମା ଭୁଲିବେନି। ଆମକୁ ମେସେଜ୍ କରିବାର ନମ୍ବରଟି ହେଉଛି
2: 9438268568
1: ଏବଂ ଇମେଲ୍ ଆଇଡିଟି ହେଉଛି
2: airjaipur@gmail.com।
1: ତେବେ ରହୁଛୁ ସାଥୀ, ଭେଟିବା ଆଉ ଏକ ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ। ମୁଁ ଶ୍ରୀପଦ୍ମା ସାହୁ
2: ଆଉ ମୁଁ ଶୁଭ୍ରାଂଶୁ।
1: ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ ଉପସ୍ଥାପନା କରିଥିଲି ଶ୍ରୀ ପଦ୍ମା ସାହୁ ଏବଂ ଶୁଭ୍ରାଂଶୁ ପଣ୍ଡା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶିଆ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ ସନ୍ତୋଷୀ ଆଚାରୀ ଏବଂ ରାଜୁ ପ୍ରଧାନୀ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ସିକ୍ଲିଂ ରୋଗ କେତେ ବୟସ ନାହିଁ, ଜନ୍ମରୁ ହିଁ ଆରମ୍ଭ ହେଇଯାଏ। କାହିଁକି ଏଟା ଶୁଣନ୍ତୁ, ସିକ୍ଲିଂ ରୋଗ ହଉଛି ଆମର ହଉଛି ବଂଶାନୁଗତ ରୋଗଟା ଗୋଟେ। ଯଦି ବାପା ମାଆକୁ ହେଇଥିବ ଛୁଆକୁ ନିଶ୍ଚୟ ହବ। ତ ସେଥିରେ କ'ଣ ହେଉଛି, ଆମର ଦୁଇଟା ଭେରାଇଟି ରୁହେ, ଗୋଟେ ହୋମୋଜାଇଗସ୍ ଆଉ ହେଟ୍ରୋଜାଇଗସ୍। ହେଟ୍ରୋଜାଇଗସ୍ ମାନେ ଯେଉଁଟାକି କ୍ୟାରିୟର ଫର୍ମରେ, ଯେଉଁଟାକି ଏତେ ଅସୁବିଧା କରେ ନାହିଁ, ଜେନେରାଲି କରେ ନାହିଁ, କିନ୍ତୁ ସେଇ ଜିନ୍ ରହିଲେ କ'ଣ ହେବ, ଆଉ ଗୋଟେ ଜେନେରେସନ୍କୁ ଟ୍ରାନ୍ସମିଟ୍ ହେବ। ଯଦି ସପୋଜ୍ ଏବେ ଗୋଟେ ପୁରୁଷ ଲୋକ, ତାର ଯଦି ଜିନ୍ ରହିଗଲା, ସିଏ ଯାହାକୁ ବାହା ହେବ ତାର ଯଦି ସେଇ ଜିନ୍ ରହିଲେ, ପ୍ରବାବିଲିଟି ରହିବ କି ଛୁଆକୁ ହେବା ପାଇଁ। ତ ଏଇଟା ହେଉଛି ଆମର ସିକ୍ଲିଂ। ତେଣୁ ବୟସ ସହିତ କିଛି ଲିଙ୍କ୍ ନାହିଁ, ଯେହେତୁ ଏଇଟା ଅଲରେଡି ପିଲାବେଳୁ ଆରମ୍ଭ ହେଇଯାଏ, ତେଣୁ ଏଇଟା ଛୁଆ ଜନ୍ମରୁ ହିଁ ଆରମ୍ଭ ହେଇଯାଏ। ଆଚ୍ଛା ଶୁଣନ୍ତୁ, ଲକ୍ଷଣ ହେଉଛି ଜେନେରାଲି କ'ଣ କି, ଦେହ ତ ପୁରା ବିନ୍ଧା ରହିବ, ଛୁଆ ହଉ କି ବୁଢ଼ା ହବ, ଯେକୌଣସି ଏଜ୍ରେ ଯେତେବେଳେ ସିକ୍ଲିଂଟା ଆରମ୍ଭ ହବ, ଦେହ ତ ବିନ୍ଧା ରହିବ, ଆଉ ବେଳେବେଳେ ପେଟ ବଥା ରହିବ, ଆଉ ଗୋଡ଼ ହାତ ଫୁଲିଯିବ, ଗଣ୍ଠି ସ୍ପେଶିଆଲି ଗଣ୍ଠି ଯାକ ଫୁଲିଯିବ, ଆଉ ଆମର ଏନିମିଆ ଯେଉଁ ଆମର ରକ୍ତହୀନତା ପାଇଁ କ'ଣ ହବ, ପୁରା ଦୁର୍ବଳ ଲାଗିବ, ଆଉ ତାପରେ ତାକୁ ନିଶ୍ୱାସ ନେବାକୁ ଅସୁବିଧା ହେଇପାରେ, ତାପରେ ମାନେ କାମ କିଛି କରିବାକୁ ଭଲ ଲାଗିବନି। ସପୋଜ୍ ପିଲାମାନେ ସ୍କୁଲ ଯାଉଛନ୍ତି, ସ୍କୁଲ ଯିବାକୁ ଇଚ୍ଛା କରିବେନି, ଆଉ ଆଉ ବେଳେବେଳେ ମନେ ରଖିବେ ସବୁବେଳେ ଇନଫେକ୍ସନ୍ ରହିବ, ଥଣ୍ଡା ଆକାଶ ଲାଗି ରହୁଥିବ କି ଯେକୌଣସି ଇନଫେକ୍ସନ୍ ଲାଗି ରହୁଥିବ, ମାନେ ତାକୁ ଇନଫେକ୍ସନ୍ଟା କମିବନି, କାହିଁକି ନା ତାର ଇମ୍ୟୁନିଟିଟା କମିଯାଇଥିବ। ଚିକିତ୍ସା ତ ଆଜିକାଲି ଗୁଡ଼ାଏ ଜିନିଷ ଅଛି, କିନ୍ତୁ ଆମର ନର୍ମାଲ ଯେଉଁଟାକି କମନ୍ ଚିକିତ୍ସା ହେଉଛି ହାଇଡ୍ରୋକ୍ସିରିଆ ଗୋଟେ ଟାବ୍ଲେଟ୍ ମିଳେ, ଯେଉଁଟାକି କମନ୍ ମାନେ ଗଭର୍ଣ୍ଣମେଣ୍ଟ ତରଫରୁ ଫ୍ରିରେ ମିଳୁଛି, ସେଟା ଚାରିଆଡ଼େ ଆଭେଲେବୁଲ, ଆଉ ଇଜିଲି ବି ଆପଣ ଆଭେଲ କରିପାରିବେ, ଇଚ୍ ମାନେ ଗାଁ ଗହଳିରେ ବି ଇଜିଲି ଆଭେଲେବୁଲ କରିପାରିବେ। ଆଉ ବାକି ସବୁ ଟ୍ରିଟମେଣ୍ଟ ତ ଅଛି ଆମର ଆଡ଼ଭାନ୍ସ, ସପୋଜ୍ ଯେଉଁଟାକି କଷ୍ଟଲି ପଡ଼ିପାରେ, ଆମର ଏଲ୍ ଗ୍ଲୁଟାମେଟ୍ ଗୋଟେ ଅରାଲ୍ ପାଉଡ଼ର ଆସୁଛି, ଆଉ ଗୋଟେ ହେଉଛି କ୍ରିଜାଲୁନି ଜୁମାବ ଗୋଟେ ଆସୁଛି ଇଞ୍ଜେକ୍ସନ୍ଟା, ସେଟା କଷ୍ଟଲି, କିନ୍ତୁ ସେଟା ମାନେ ଫରେନ୍ କଣ୍ଟ୍ରି ସେଟା ୟୁଜ୍ ହେଉଛି, ଏଇଟା ଆମ ଇଣ୍ଡିଆ ବି ୟୁଜ୍ ହେବା ପାଇଁ ବହୁତ କମ୍ ସମୟ ଲାଗିବ। ଆଉ ତାର ସବୁଠୁ ଡେଫିନେଟ୍ ଟ୍ରିଟମେଣ୍ଟ ହେଉଛି ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ଯେଉଁଟାକି ଆଡ଼ଭାନ୍ସ ସେଣ୍ଟର ହେଉଛି। ଆଉ ଆଉ ଗୋଟେ ଟ୍ରିଟମେଣ୍ଟ ହେଉଛି ଜିନ୍ ଥେରାପି, ଜିନ୍ ଥେରାପି ମାନେ ଯେଉଁଟାକି ଜେନେଟିକ୍ ଲେଭେଲ୍ରେ, ତ ସେଇ ଜିନିଷ ଯାକ ଆମର ଆଡ଼ଭାନ୍ସ ଟେକ୍ନୋଲୋଜି ଚାଲିଛି, ଆହୁରି ଡେଭଲପମେଣ୍ଟ ବି ଚାଲିଛି, ଏଇଟା ଆଗକୁ ଓଡ଼ିଶାରେ ବି ହେଇଯିବ। ସମ୍ପୂର୍ଣ୍ଣ ଆରୋଗ୍ୟ ହେଇପାରିବ ଗୋଟେ କଣ୍ଡିସନରେ, ଯେହେତୁ ଅଲରେଡି ଆପଣ ଏଇଟା ଜେନେଟିକ୍ ଲେଭେଲରେ ଅଛି, ଏଇଟା ସମ୍ପୂର୍ଣ୍ଣ ଆରୋଗ୍ୟ ତ କହିହେବନି, କିନ୍ତୁ ଗୋଟେ ଜିନିଷରେ ଆପଣ ଯେଉଁ ବ୍ଲଡ୍ ଯେଉଁ ପ୍ରୋବ୍ଲେମ୍ ରହୁଛି, ମାନେ ସିକ୍ଲିଂ ଯେଉଁ ରହୁଛି, ସିକ୍ଲିଂ ଆମାଉଣ୍ଟ ଯେଉଁ ରହୁଛି, ତାକୁ ପରସେଣ୍ଟେଜ୍ ଆମେ କମେଇ ପାରିବା। ଆମେ ଯେଉଁ ସିକ୍ଲିଂ, ଯେଉଁ ସିକ୍ଲିଂର ଯେଉଁ କହିଲେ, ଆମର ଯେଉଁ ବ୍ଲଡ୍ର ଯେଉଁ ସିକିଲ୍ ସେପ୍ ହେଇଯାଉଛି, ନର୍ମାଲି କ'ଣ କି ଆମର ବ୍ଲଡ୍ଟା ହେଉଛି ହ୍ୟୁମାନ୍ ବଡିରେ ଆମର ନର୍ମାଲି ସର୍କୁଲାର ଲେଭେଲ୍ରେ ଥାଏ, କିନ୍ତୁ ସିକ୍ଲିଂ କେସ୍ରେ କ'ଣ ହେଇଯାଏ, ହିମୋଗ୍ଲୋବିନ୍ ଏ ଲେଭେଲ୍ଟା, ହିମୋଗ୍ଲୋବିନ୍ ଆଡଲ୍ଟ ଫର୍ମଟା, ସେଇଟା ସିକିଲ୍ ହେଇକି ହିମୋଗ୍ଲୋବିନ୍ ଏସ୍ ହେଇଯାଏ। ତା ସେଇ କଣ୍ଡିସନ୍ରେ କ'ଣ ହୁଏ, ବ୍ଲଡ୍ର ଯେଉଁ ହିମୋଗ୍ଲୋବିନ୍ ଯେଉଁଟା ଥାଏ ତାର କଣ୍ଡିସନ୍ଟା ଚେଞ୍ଜ ହେଇଯାଏ, ତେଣୁକରି ସେହି କେସ୍ରେ ଆମର ଆମର ଆକୁ ଆମେ ତାକୁ ଚେଞ୍ଜ କରି, ହିମୋଗ୍ଲୋବିନ୍ର କଣ୍ଟେଣ୍ଟକୁ ଚେଞ୍ଜ କରି ଆମେ ଆମେ ତାକୁ କମେଇ ପାରିବା ପରସେଣ୍ଟେଜ୍ଟା।
1: ଆଲେ ବାବୁ, ତମର ପ୍ରଶ୍ନର ଉତ୍ତର ମିଳିଲା କି? ଏମିତି ଫୋନ୍ କରତେ ରୁହା ଜୁଆର ଲାଗ। ଆଲେ ଡାକ୍ତର ବାବୁ, ମୁଇଁ ପଚାରବାଟା ଏବେ ତମ ଯେନ୍ ଉତ୍ତର ତାକେ ଦେଲାସନି, ହିମୋଗ୍ଲୋବିନ୍, ହିମୋଗ୍ଲୋବିନ୍ ବୋଲେ ଖାଇଟା
0: ଦେଖନ୍ତୁ, ହିମୋଗ୍ଲୋବିନ୍ ମାନେ ଆକ୍ଚୁଆଲି ପ୍ରୋଟିନ୍, ଆକ୍ଚୁଆଲି ଦୁଇଟା ଭାଙ୍ଗି ପାରିବା ଆମେ, ହିମୋଗ୍ଲୋବିନ୍, ହିମ୍ ଆଉ ଗ୍ଲୋବିନ୍। ଆମର ଏଇ ଯୋଉ ପାର୍ଟିକୁଲାରଲି ସିକ୍ଲିଂଟା ହେଉଛି ଗ୍ଲୋବିନ୍ ପାଇଁ ବି ଅସୁବିଧା ହୁଏ। ଗ୍ଲୋବିନ୍ରେ କ'ଣ, ଯେଉଁଟାକି ମାନେ ଲୋକ ବୁଝିପାରୁନଥିବେ, ଗ୍ଲୋବିନ୍ ପ୍ରୋଟିନ୍ ତା ଭିତରେ ଚେଞ୍ଜେସ୍ ଆସିଯାଏ, ଚେଞ୍ଜେସ୍ ଆସିଲେ କ'ଣ ହୁଏ, ସିଏ କ'ଣ ଆମର ଯେଉଁ ବଡିରେ ସେଇ ଯେଉଁ ରକ୍ତ, ଆମର ହିମୋଗ୍ଲୋବିନ୍ର କାମ କ'ଣ ହେଉଛି, ଅକ୍ସିଜେନ୍କୁ ଟ୍ରାନ୍ସଫର୍ କରିବ, ମାନେ ସପୋଜ୍ ବ୍ଲଡ୍ର ଯେଉଁ ଅକ୍ସିଜେନ୍ଟା ଆମର ବଡିର ପ୍ରତ୍ୟେକ ପାର୍ଟକୁ ଟ୍ରାନ୍ସଫର୍ କରେ, ଏଇ ଭିତରେ ଯଦି ଗ୍ଲୋବିନ୍ରେ ଯଦି କିଛି ଗୋଟେ ଅସୁବିଧା ହେଇଗଲା, ତ ସିଏ କ'ଣ କରିବ, ଆଉ ଅକ୍ସିଜେନ୍କୁ ସପ୍ଲାଏ କରିବ ନାହିଁ। ଯଦି ଅକ୍ସିଜେନ୍ ସପ୍ଲାଏ ନ କଲେ, ଯେଉଁ ଆପଣ ମାନେ କହିଲେ ଆଜ୍ଞା ବଥା ବଥା କହୁଛନ୍ତି, ଅନ୍ୟକୁ ଅନ୍ୟକୁ ରୋଗରେ ବଥା ହବ, ତ ଏଇ ରୋଗରେ କାହିଁ ବଥା ହଉଛି, ଏଇଟା ହଉଛି ରିଜନ୍। ତ ଯଦି ଆମର ଯୋଉ ଜାଗାରେ ରକ୍ତ ସପ୍ଲାଏଟା ବନ୍ଦ ହେଇଯିବ, ତ ସେଇ ଜାଗାରେ ଆମର ପେନ୍ ଆରମ୍ଭ ହେଇଯିବ।
1: ବାବୁ, ଆଉ ଗୋଟେ ଫୋନ୍ ଆସିଲା ଅଛି। ହ୍ୟାଲୋ, ରେଡିଓ କି ପଚାରୁ?
2: ହ୍ୟାଲୋ, ନମସ୍କାର ମ୍ୟାଡମ୍।
1: ହଁ, ଜୁଆ ଲାଗ ବାବୁ, କିଏ କହିଲାସିନି, ଖୁନ୍ତି କହିଲାସିନି?
2: ମୁଁ ଜୟପୁର ସୁନାର ସାର୍ କହୁଛି।
1: ହେଲେ ବାବୁ, ତମର ପ୍ରଶ୍ନ କାଇଟା ଅଛି?
2: ସିକଲ ସେଲ୍ସ ମାନେ କ'ଣ, ସେ ବିଷୟରେ କିଛି କହିବା ପାଇଁ ଅନୁରୋଧ କରୁଛି ଆମର ଡାକ୍ତର ସାର୍ଙ୍କୁ।
0: ନମସ୍କାର।

0: ନମସ୍କାର ନମସ୍କାର।
1: ଆଚ୍ଛା ଶୁଣନ୍ତୁ, ସିକ୍ଲିଂ ଉପରେ ତ ମୁଁ କହିସାରିଲିଣି, ଏବେ ତ ଟପିକ୍ ଚାଲିଥିଲା। ଶୁଣନ୍ତୁ, ସିକ୍ଲିଂ ମାନେ ଆମର ହେଉଛି ନର୍ମାଲ ହ୍ୟୁମାନ ବଡିରେ ଆମର ଯେଉଁ ରକ୍ତ କଣିକାଟା ସ୍ପେରିକାଲ ଥାଏ, ବୁଝିଲେ କି? ତ ଯେତେବେଳେ ସିକ୍ଲିଂ ରୋଗ ହେଇଯାଏ, ସିକ୍ଲିଂ ରୋଗ ମାନେ ଆମର ଗ୍ଲୋବିନ୍ର ଯେଉଁ ଆମର ପ୍ରୋଟିନ୍ ରହୁଛି ତାର ଡିଷ୍ଟର୍ବାନ୍ସ ଯଦି ହେଇଗଲେ, ସିଏ କ'ଣ କରେ, ତାର ସେପ୍ଟାକୁ ଚେଞ୍ଜ କରିଦିଏ, ହେଲା। ତ ସେପ୍ ଚେଞ୍ଜ କଲେ କ'ଣ ହୁଏ, ସେଟା ଦା ଟାଇପ୍ର ହେଇଯାଏ। ସିକିଲ୍ ମାନେ ହେଉଛି ଆମର ଓଡ଼ିଆ ମାତ୍ରାରେ ଦା। ତା ଅର୍ଥ କହିବା ପାଇଁ ଚାହୁଁଛି, ଗୋଟେ ଯଦି ଆପଣ ବଲ୍କୁ ଯଦି ଫିଙ୍ଗିବେ, ଯେଉଁ ସ୍ପିଡ୍ରେ ଯିବ, ବଲ୍ଟାକୁ ଚେପ୍ଟା କଲେ ଆଉ ସେ ସ୍ପିଡ୍ ଯିବ ନାହିଁ, କଥା ବୁଝିଲେ? ତ ଏଇ କେସ୍ରେ କ'ଣ ହୁଏ, ଯେତେବେଳେ ଆମର ନର୍ମାଲି ସିକ୍ଲିଂ ପେସେଣ୍ଟରେ ସେଇ ଯେଉଁ ବ୍ଲଡ୍ଟା ଫର୍ମେସନ୍ ହେଇଯିବ, ସେ ଆଉ ମୁଭମେଣ୍ଟ ହେଇପାରିବ ନାହିଁ। ତ ଯୋଉ ଜାଗାରେ କ'ଣ କହିଲେ, ବ୍ଲଡ୍ ଟେଷ୍ଟ କରିବାକୁ ପଡିବ, କିନ୍ତୁ ଆପଣ ଯୋଉ କ୍ୱେଶ୍ଚିନ୍ ଯାହା କହିଲେ କ'ଣ ଜିନିଷ ଲୋକ ଜାଣିବା ଦରକାର ଅଛି, ହେଲା। ତ ସେଇ ଯୋଉ ଜିନିଷଟା, ଯୋଉ ବ୍ଲଡ୍ଟା ଫ୍ଲୋଟା କମିଯାଏ, କମିଯାଏ କ'ଣ ପାଇଁ, ତା ଦା ସେଫ୍ ହେଇଯାଏ। ତ ସେ ମୁଭମେଣ୍ଟ ନ ହେଇକି କ'ଣ କରେ, ଆମର ବ୍ଲଡ୍ ଭେସେଲ୍ ଅଟକି ଯାଏ। ତ ଯୋଉ ଯୋଉ ଜାଗାରେ ଅଟକି ଗଲା, ସେଇ ଜାଗାରେ ପେନ୍ ଆରମ୍ଭ ହୁଏ। ଆଉ ସବୁଠୁ ଡେଞ୍ଜର ଜାଗା ହଉଛି, ଯଦି ଆମର ହାର୍ଟରେ ଯୋଉ ବ୍ଲଡ୍ ଭେସେଲ୍ ଅଛି, ସେଇଠି ଯଦି ସେ ବନ୍ଦ ହେଇଗଲା, ହାର୍ଟ ଆଟାକ୍ ହେଇକି ଡେଥ୍ ହବ। ଆଉ ଯଦି ବ୍ରେନ୍କୁ ଯଦି ବନ୍ଦ ହେଇଗଲା, ତ ସେ ଆମର ଷ୍ଟ୍ରୋକ୍ ହେଇକି ପାରାଲିସିସ୍ ହେଇଯିବ।
2: ମସ୍ତିଷ୍କ ବୋଲେ ଆଜ୍ଞା, ଛାତି ବୋଲେ ହେଲେ, ଏଇ ରୋଗରେ ଆଜ୍ଞା ଆରି କଣ କଣ ଅଙ୍ଗ ସେଇଟା ଅସୁବିଧା କରୁଛି କି?
1: ଦେଖନ୍ତୁ, ବ୍ଲଡ୍ ଯୋଉ ଯୋଉ ଜାଗାରେ ଯାଉଛି, ସେ ସବୁ ଯାକ ସେ ଆଫେକ୍ଟ କରିବ। ତ ଯେହେତୁ ଏଇଟା ଗୋଟେ ସିକ୍ଲିଂ ମାନେ କଣ, ଆମର ପରସେଣ୍ଟେଜ ଉପରେ ଡିପେଣ୍ଡ, ଯେ ପରସେଣ୍ଟେଜ ଯଦି ଅଧିକ ହେଇଗଲା, ବା ଆମର ସିକ୍ଲିଂ ପରସେଣ୍ଟ ଅଧିକ ହେଇଗଲା, ତ ଯୋଉ ବ୍ଲଡ୍, ସପୋଜ୍ ଏବେ ଆମର ଅର୍ଗାନ ମାନେ ସ୍ପ୍ଲିନ୍ଟା ଆଫେକ୍ଟ କରେ, ସ୍ପ୍ଲିନ୍ର କ'ଣ ହୁଏ, ତାର ଆମର ହଉଛି ବ୍ଲଡ୍ ବ୍ୟାଙ୍କ, ସ୍ପ୍ଲିନ୍ ହଉଛି ଆମର ବ୍ଲଡ୍ ବ୍ୟାଙ୍କ। ଏବେ ଯେମିତି ଆପଣ ପଇସା ରଖୁଛନ୍ତି ବ୍ୟାଙ୍କରେ, ଆମର ସ୍ପ୍ଲିନ୍ଟା ହଉଛି ବ୍ଲଡ୍ ରଖିବାର କାପାସିଟି ହେଲ୍ପ କରେ। ତ ଏଇ କେସ୍ରେ କ'ଣ ହୁଏ, ସ୍ପ୍ଲିନ୍ଟା ପୁରା ବଢିଯାଏ, ଅତ୍ୟଧିକ ବଢିଯାଏ। ତା ସହିତ କ'ଣ, ଲିଭର, ଆମର ଲିଭର ସେଟା ବି ବଢିଯାଏ। ତ ଏଇ ଭିତରେ କ'ଣ ହୁଏ, ଆମର ଯୋଉ ଇମ୍ପୋର୍ଟାଣ୍ଟ ଅର୍ଗାନ ସ୍ପ୍ଲିନ୍ ଆଉ ଲିଭର ଯଦି ଆଫେକ୍ଟ ହେଇଯିବ, ଅଦର ଅର୍ଗାନ ସବୁ ଧୀରେ ଧୀରେ ଆଫେକ୍ଟ ହେବା ଆରମ୍ଭ ହେବେ। ଫର ଏକ୍ସାମ୍ପଲ୍ ହାର୍ଟ କଥା କହିଲି, ବ୍ରେନ୍ କଥା କହିଲି, ଆମର ଇଣ୍ଟେଷ୍ଟାଇନ୍ ସବୁ ସବୁ।
3: ବାବୁ, ଏବେ ଆହୁରି ଫୋନ୍ ଆସିଲା ଅଛି।
2: ହ୍ୟାଲୋ, ରେଡିଓ କେ ପଚାରୁ।
4: ହ୍ୟାଲୋ,
2: ହଁ କେ ବାବୁ, କେମିତି ଏଣି କହିଲାସନି, ତମର ପ୍ରଶ୍ନ କାଇଟା ଅଛେ, ଏଦେ ଆମର ବିଶେଷଜ୍ଞ ବସିଲା ଚାଉତ
4: ପାଚାରକୁ। ପ୍ରଥମ ନମସ୍କାର, ଆଉ ଏଥିରେ ବିଶେଷଜ୍ଞ ଥିବା ଭାଇକୁ ବି ମୋ ନମସ୍କାର।
1: ନମସ୍କାର ସାର, ନମସ୍କାର।
3: ହେଲେ ତମର ପ୍ରଶ୍ନ କାଇଟା ଅଛି ବାବୁ ଆଜି?
4: ହଁ, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
3: ବଢିଆ କଥା, ତମେ କେମିତି ନିମାନା ଚାଷ କି?
4: ହଁ, ଭଲ ଅଛି।
3: ବଢିଆ କଥା, ତମର କାଇଟା ପ୍ରଶ୍ନ ଅଛେ ଆଛେ ପଚାରି ଦିଅ।
4: ଦୁଇ ତିନିଟା ପ୍ରଶ୍ନ ଅଛି ସାର୍ଙ୍କୁ, ମୁଁ ପଚାରିବାକୁ ଚାହୁଁଛି ଯେ ସିକ୍ଲି ରୋଗର ଲକ୍ଷଣ କଣ କଣ, ଆଉ ଏଇ ରୋଗର କିଛି ବୟସ ସୀମା ଅଛି କି, ଆଉ ଇଏ ଗୋଟେ ଡିଆଁ ରୋଗ କି? ତାପରେ ଲାଷ୍ଟ ଅଛି ଯେ ଏଇ ସିକ୍ଲି ରୋଗ ଜଣକୁ ହେଇଛି ବୋଲି ଆମେ ଜାଣିବା କିପରି, ଆଉ ଘର ଉପଚାର ସେମିତି ଅଛି କି ନା, ତୁରନ୍ତ ଆମେ ଏଇ ରୋଗ ହେଲା ଆମେ ଜାଣିବା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର?
1: ବହୁତ ଭଲ କ୍ୱେଶ୍ଚିନ୍ କହିଲେ। ଅଲରେଡି ଶୁଣ, ସିକ୍ଲିଂ ତ ମୁଁ ଅଲରେଡି ଡିଟେଲ କହିଦେଇଛି, ଆପଣ ଯୋଉ ଲାଷ୍ଟ ଆଡ଼ୁ ଯୋଉ କ୍ୱେଶ୍ଚିନ୍ ପଚାରିଲେ ସେଟା ଜାଣିବା ନିହାତି ଦରକାର ଅଛି। ପ୍ରଥମେ ଡିଆଁ ରୋଗ, ଏକ୍ଚୁଆଲି ଏଇଟା ଆକ୍ଚୁଆଲି ବଂଶାନୁଗତ ରୋଗ, ଏଇଟା ଯେହେତୁ ଏଇଟା ଡିଆଁ ରୋଗ ସହିତ କିଛି ଲିଙ୍କ ନାହିଁ, ଯଦି ମା ବାପାକୁ ହେଇଥିବ ଛୁଆକୁ ହବ, ତେଣୁ ଏଇଟା ଟଚ୍ କଲେ ବା ଛୁଇଁଲେ ଏଥିରେ ହୁଏନି। ଦ୍ୱିତୀୟ କଥା ହଉଛି, ସପୋଜ୍ ଆପଣ ଜାଣିବେ କେମିତି, ଜାଣିବେ ହଉଛି ବ୍ଲଡ୍ ଟେଷ୍ଟ। ବ୍ଲଡ୍ ଟେଷ୍ଟ କ'ଣ, ଆପଣ ଯେତେବେଳେ ସିକ୍ଲିଂ ରୋଗଟା ଆମର ମାନେ ଇନିସିଆଲି ପ୍ରିଲିମିନାରି ଟେଷ୍ଟ କରାଯାଏ, ସିକ୍ଲିଂ ପଜିଟିଭ୍ ଅର୍ ନେଗେଟିଭ୍, ତ ସେଇଟା ଯଦି ପଜିଟିଭ୍ ବାହାରିଲା, ତାପରେ ଆମର ଏଚ୍ପିଏଲ୍ସି ଷ୍ଟଡି କହିବେ, ମାନେ ଆମର ଲିକ୍ୱିଡ୍ କ୍ରୋମାଟୋଗ୍ରାଫି ଟେଷ୍ଟ ଗୁଡ଼ ଅଛି, ସେଥିରେ ଆପଣଙ୍କର ପରସେଣ୍ଟେଜ୍ ଜଣାପଡ଼ିବ, ପ୍ଲସ୍ ଆପଣଙ୍କର ହୋମୋଜାଇଗସ୍ ଆର୍ ହେଟ୍ରୋଜାଇଗସ୍। ହୋମୋଜାଇଗସ୍ ହେଟ୍ରୋଜାଇଗସ୍ କ'ଣ, ଟାଇପ୍ ଅଫ୍ ସିକ୍ଲିଂ ଆପଣ ପାଇଯିବେ, ସେଠୁ ଆପଣ କ୍ୟାରିୟର୍ କି ନୁହଁ ଆପଣ ଜାଣିଯିବେ, ଏଇଟା ହେଲା ସେକେଣ୍ଡ କଥା। ଥାର୍ଡ କଥା ରହିଲା, ଆପଣ ଯେ ହଠାତ୍ ହେଇଗଲା, ଏଥିରେ ଡରିବା ବା ଭୟ କରିବାର କିଛି ଆବଶ୍ୟକତା ନାହିଁ, ଆପଣ ଘରେ ବି କିଛି ଏମାଉଣ୍ଟ ଟ୍ରିଟମେଣ୍ଟ କରିପାରିବେ। ଫର ଏକ୍ସାମ୍ପଲ୍ କ'ଣ, ଏଥିରେ କ'ଣ, ସିକ୍ଲିଂ ବେମାରୀ ଆମର ହେଉଛି, ପ୍ରଥମେ ହେଉଛି ଆମକୁ ଡିହାଇଡ୍ରେସନ୍ ହେବାକୁ ହେବ ନାହିଁ, ମାନେ ବଡିରେ ପାଣି ଏମାଉଣ୍ଟ ସଫିସିଏଣ୍ଟ ରହିବାକୁ ହେବ। ତ ଆପଣ ପାଣି କିଛି ନହେଲେ ବି ନର୍ମାଲ ଯୋଉ ପର୍ସନ୍ ଯଦି 4 ଲିଟର 3 ଲିଟର 4 ଲିଟର ପିଉଥିବେ, ଆଉ ଗୋଟେ ଦେଢ଼ ଲିଟର ଏମାଉଣ୍ଟ ବଢ଼େଇ ଦେବେ, ଏଇଟା ହେଉଛି ପ୍ରଥମ ଟ୍ରିଟମେଣ୍ଟ। ତ ସେଟା ତ ସମସ୍ତ ଘରେ ଆଭେଲେବୁଲ। ବାକି କଥା ରହିଲା, ବାକି ସପୋଜ୍ ଏବେ ବଥା ପଥା ଇମିଡିଏଟଲି ହେଉଛି, ତ ଆଜିକାଲି ଗାଁ ଗଲେ ଆଶା ଅଙ୍ଗନୱାଡ଼ି ସମସ୍ତେ ଅଛନ୍ତି, ଆପଣ ଗଲେ ସେଠି ପାରାସିଟାମଲ୍ ବା ଏନି ଆପଣଙ୍କର ବଥା ପାଇଁ ଟାବ୍ଲେଟ୍ ମିଳିଯିବ, ସେଟା କନସଲ୍ଟ କରି ଖାଇଦେଇକିରି, ଯଦି ଆଉ କିଛି ଆପଣଙ୍କୁ ଡାଉଟ୍ ଲାଗୁଛି ବା ଆଉ କିଛି ଅତ୍ୟଧିକ ମାତ୍ରା ଲାଗୁଛି, ତ ଏଇଟା ତ ନିଶ୍ଚୟ ଆପଣ ଡକ୍ଟରକୁ କନସଲ୍ଟ କରିବେ।

0: ବାବୁ ତମ ସାଙ୍ଗେ କଥା ହେଇକି ଜବର ସାରଦା ଲାଗିଲା ଜୁଆର
1: ହେଲେ ସାର୍ ଆରି ଗୋଟେ କାଇଟା ବୋଲେ ଏବେ ଜଣ ଆମର ଗାଁ ଗହଳି ମନକେ ସାନ ସାନ ପିଲା ମନକେ ଜଣେଇଛି ମା ବାବା ଅଧିକ ଡରି ଯିବା ଆରେ ଆମେ ମିଶା ଶୁଣିଲୁନି ଯେ କଣ କଣ ପିଲା ଟିକେ ମାସେକେ ରକ୍ତ ଚଢ଼େଇବାର ଅଛେ ଦୁଇ ମାସକେ ରକ୍ତ ଚଢ଼େଇବାର ଅଛେ ହେଲେ ସେମାନେ ଯେଉଁ ଅସୁବିଧା ହେଲାନି ସେଟା ସରକାରୀ ସ୍ତରରେ କାଇ ସୁବିଧା ଅଛି କି
2: ହଁ ଶୁଣନ୍ତୁ ରକ୍ତ ଚଢ଼େଇବାଟା ସିକ୍ଲିଙ୍ଗରେ ଗୋଟେ

0: ଦେବି ନାହିଁ, ଏଇଟା ଫାର୍ଷ୍ଟ ଆଣ୍ଡ ଫର୍ମୋଷ୍ଟ କ୍ରାଇଟେରିଆ। ତ ଏଠୁ କ'ଣ ହେବ, ଯଦି ମୁଁ ଯଦି ନେଉଛି ମୋ ରିଲେଟିଭ୍ଠୁ, ତ ଚାନ୍ସେସ୍ ଅଛି ମୋତେ ସିକ୍ଲିଂ ଅଛି, ମୋ ରିଲେଟିଭ୍ କାହାକୁ ସିକ୍ଲିଂ ଥିବାଟା ଥିବ। ତ ତେଣୁ ସେଇ କେସ୍ରେ ଆପଣ ଯୋଉ କଥା ବ୍ଲଡ୍ କଥା କହିଲେ, ମାନେ ବ୍ଲଡ୍ ଦେଇପାରିବେ ନା, ଏଇ ଜିନିଷ ଗୋଟେ ଏଭଏଡ୍ କରିବେ। ଅଦରୱାଇଜ୍ ଆପଣ ଯାହାଠୁ ବ୍ଲଡ୍ ଆଣନ୍ତୁ, ଆପଣ କ୍ରସ୍ ମ୍ୟାଚ୍ କରିକି ଆପଣ ମାନେ ବିନ୍ଦାସରେ ନେଇପାରିବେ।
1: ବଢିଆ କଥା।
2: ହେଲେ ଆପଣାର ଲୋକ ବୋଲେ ନବୀନ ବାବୁ ଆରିକା ପ୍ରଶ୍ନ ଅଛି ବୋଲି ପଚାର।
3: ଔଷଧ ସବୁ ଜାଗାରେ ମିଳୁଛି, ଆଉ ଗଭର୍ଣ୍ଣମେଣ୍ଟ ଏଟା ଫ୍ରିରେ ମାନେ ପ୍ରୋଭାଇଡ୍ କରୁଛନ୍ତି। ହାଇଡ୍ରୋକ୍ସି ୟୁରିଆ ବୋଲି ଟାବଲେଟ୍ ଅଛି, ବୁଝିଲେ? ନାଇଁ ଅସୁବିଧା ହବନି, ଏଇଟା ଆପଣ ଠିକ ଟାଇମ୍ ଟ୍ରିଟମେଣ୍ଟ କରିବେ, ଆଉ ରେଗୁଲାର କିନ୍ତୁ ଚେକଅପ୍ କରୁଥିବେ। ଏମିତି ନାହିଁ କି ଖାଲି ମେଡିସିନ ଖାଇଦେଲେ ମୁଁ ଭଲ ହେଇଯିବି, ସେୟା ନୁହଁ। ମେଡିସିନ ଖାଉଥିବେ, ରେଗୁଲାର ଯାଇ ଚେକଅପ୍ କରୁଥିବେ, ଆପଣ ନିୟରେଷ୍ଟ ହସ୍ପିଟାଲ ଯାଇକିରି ଡକ୍ଟରଙ୍କ ସହିତ ପରାମର୍ଶ କରୁଥିବେ, ଆପଣ ସ୍ୱାସ୍ଥ୍ୟକର୍ମୀ ଯିଏ ତାଙ୍କ ସହିତ ପରାମର୍ଶ କରିକି ଆପଣ ରେଗୁଲାର ଟ୍ରିଟମେଣ୍ଟ ହେଲେ ଆପଣଙ୍କର ଜୀବନ ଯେମିତି ନର୍ମାଲ ଲୋକ ଭଳିଆ ଆପଣ ଏକ୍ସପେରିଏନ୍ସ ରହିପାରିବେ।
1: ବଢିଆ କଥା।
4: ଆଉ ଗୋଟେ କଥା କ'ଣ କହିଲେ, ଖାଇବାଟା କ'ଣ ଆଜ୍ଞା, ଖାଇବା ପିଇବାଟା କ'ଣ?
3: ଆପଣ ସବୁ ଜିନିଷ ଖାଇପାରିବେ, ଯୋଉଟା କି ଦେଖନ୍ତୁ, ଯୋଉଟା ହେଲ୍ଦି ଜିନିଷ ଖାଇବାଟା ହଉଛି ପ୍ରାୟୋରିଟି। ହେଲ୍ଦି ଜିନିଷ ମାନେ କ'ଣ, ଆପଣ ଘରେ କରିବା ରୋଷେଇ ଜିନିଷ, ସପୋଜ୍ ଶାଗ ଖାଇବେ, ଆଉ ଯେତେ ପ୍ରୋଟିନ୍ ଜିନିଷ ଖାଇବେ, ଟିକେ ପ୍ରୋଟିନ୍ ଆମାଉଣ୍ଟ ଜିନିଷ ସବୁ ଖାଇବେ, ଆଉ ଯୋଉଠି ରକ୍ତ ଯୋଉଟା କରେ, ଆମେ ଗାଁ ଗହଳି ତ ବେଟର ଜାଣିଥିବେ ରକ୍ତ ପାଇଁ ଯୋଉ ଶାଗ ଫାଗ ଖାଆନ୍ତି। ଆଜିକାଲି ଯୋଉ ଏବେ ମାଣ୍ଡିଆ ମିଳୁଛି, ମାଣ୍ଡିଆ ତ ସବୁଠୁ ବେଷ୍ଟ, ମାନେ ହିମୋଗ୍ଲୋବିନ୍ ପାଇଁ ମାଣ୍ଡିଆ ହେଉଛି ସବୁଠୁ ବେଷ୍ଟ। ବାକି ଆପଣ ଅଣ୍ଡା ଖାଇପାରିବେ, ଚିକେନ୍ ଖାଇପାରିବେ, ଏସବୁ ଯାକ ଆପଣ କିଛି ମାତ୍ରାରେ ନେଇପାରିବେ, କିନ୍ତୁ ସବୁଠୁ ବେଷ୍ଟ ହେଉଛି ଆପଣ ସଜ ପନିପରିବା ହେଉଛି ସବୁଠୁ ବେଷ୍ଟ ଜିନିଷ।
1: ତମର ପ୍ରଶ୍ନ ଉତ୍ତର ମିଳିଲା କି ବାବୁ?
4: ଧନ୍ୟବାଦ
1: ଆଜ୍ଞା, ଜୁହାର ଲାଗୁ,
4: ଜାଣିକିରି ଖୁସି
3: ଲାଗିଲା।
2: ସାର୍, ଏବେ ତମେ ଗୋଟେ ଜିନିଷ କଥା କହିଲା, ସ୍କାଇଟା ବୋଇଲେ ଆମର ଆପନାର ଲୋକ, ଆପନାର ଲୋକ ବୋଲେ ଭାଇ ଭଉଣୀ, ମାମା ତାର ପିଲା କି
1: ଗାଗଡ ଭିତରେ ଚଳି ଯାଇଛି ଆରି
2: ଶିଖିଲି ଜିନ୍ ବୋଲା
1: ସାର୍ କାଇଟା ହେଲେ ମୁଇଁ ବୋଲବାଟା ବାବୁ, ଏବେ ଗୋଟେ ସୁସ୍ଥ ପିଲା ଗୋଟେ କେମିତି ଜନ୍ମ କରବାକେ ହେଇଛି, ଏବେ ଆମେ ତ ଜାଣି ନ ପାରିଲୁନି କି ତାକେ ତାର ଭିତରେ ଶିଖିଲି କି ରହିଲା କି ନହେଲେ ମା ପେଟରେ ସେଟା ଜନ୍ମ ହେଇକି ରହିଲା କି ପିଲାକେ, ସେ ସୁସ୍ଥ ପିଲା କେମିତି ଜନ୍ମ ହେଇଛି ବୋଲିନି ମୁଁ।
3: ଦେଖନ୍ତୁ, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର ଯୋଉ କହୁଛନ୍ତି, ମାନେ ଆଜିକାଲି ଏଇଭଳିଆ ହେଇଗଲାଣି ଯୋଉ ମ୍ୟାରେଜ୍ ପୂର୍ବରୁ ଆଜିକାଲି ସିକ୍ଲିଂ ଟେଷ୍ଟ କରୁଛନ୍ତି, ଆପଣ ନଲେଜ୍ ଅଛି କି ନାହିଁ, ମାନେ ଆମେ ଦେଖୁଛୁ କାହିଁକି ଟେଷ୍ଟ ପାଇଁ ଆସୁଛନ୍ତି, ଆମେ ଯେତେବେଳେ ପଚାରୁଛୁ ଟେଷ୍ଟ ଆମେ ରିଜନ୍ ବେଳେ ବେଳେ ପଚାରୁ, ନାଇଁ ଆମର ମ୍ୟାରେଜ୍ ଅଛି ଆମେ ସିକ୍ଲିଂ ଟେଷ୍ଟ କରୁଛୁ, ତ ଏଇଟା ସବୁଠୁ ବେଷ୍ଟ ଜିନିଷ।
1: ବଢିଆ କଥା। ହଁ,
3: ତ ଏଇଟା ଗୋଟେ ଟାଇପ୍ ଅଫ୍ ଆମର କାଉନ୍ସେଲିଂ ହେବ, ଜେନେଟିକ୍ କାଉନ୍ସେଲିଂ କହିବେ ଜିନିଷଟା, ସପୋଜ୍ ମ୍ୟାରେଜ୍ ପୂର୍ବରୁ। ତ ଏବେ ଆପଣ ସୁସ୍ଥ ଛୁଆ ଚାହୁଁଛନ୍ତି, ମାନେ ସପୋଜ୍ ଏବେ ଜଣଙ୍କର ସପୋଜ୍ ଦେଖିଲେ ଜଣଙ୍କର କ୍ୟାରିୟର୍ ଫର୍ମରେ ଅଛି, ଆଉ ସେ କ'ଣ ବାହା ହେବନି, ହେବ କି ଜଣଙ୍କୁ ଡିଜିଜ୍ ହେଇଛି କ'ଣ ବାହା ହେବ, ତ ଆପଣ ଚେଷ୍ଟା କରିବେ ଅଦର ପାର୍ଟନର୍ଟା ତାର ଜିନ୍ କିଛି ରହିବାକୁ ହବ ନାହିଁ।
1: ଏ ଦେ ବାବୁ, ଆଉ ଗୋଟେ ଫୋନ୍ ଆସିଲା ଅଛି, ଉଠାଇ ଦେବୁ। ହ୍ୟାଲୋ, ରେଡିଓ କିଏ ପଚାରୁ?
5: ହ୍ୟାଲୋ,
1: ହଁ କିଏ କହିଲେ ଆସିନି, କୋନ୍ତି କହିଲେ ଆସିନି?
5: ହଁ ଦିଦି, ଜୁହାର।
1: ହଁ ଜୁହାର, କେମିତି ନିମା ନା ଚାଷ କି?
5: ହଁ ମୁଁ ନିମା ଅଛି ଦିଦି, ଆଉ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
1: ଜାଣିଗଲା ହୋ,
2: ସ୍ୱର୍ଣ୍ଣ ପ୍ରଭା ବହିନୀ କଥା
1: ହଇ ଜବରଦିନ କି ଆକା ସ୍ୱର୍ଣ୍ଣ ପ୍ରଭା ଦିଦି ସାଙ୍ଗରେ କଥା କରିଲି ମୁଇଁ। ଆରେ କାକଡ ମୁଣ୍ଡିମା ନାଚି କି ବୋଲିନି?
5: ହଁ ନିମାନ ଅଛେ, ଭଲ ଅଛେ ଦିଦି, ଆପଣ ମାନେ ବି ସମସ୍ତେ ଭଲ ଥିବେ ବୋଲି ଆଶା କରୁ।
1: ଆଲେ ତମର ପ୍ରଶ୍ନ କାଇଟା ଅଛି ଆଜି?
5: ଆଜି ଶିଖିଲି ରୋଗ ବିଷୟରେ ଅଛେ।
1: ହେଲେ ତମ ପ୍ରଶ୍ନ କାଇଟା ଅଛି?
5: ହଁ ମୋର ପ୍ରଶ୍ନ ଅଛି ଆଜ୍ଞା, ସେ ଡାକ୍ତର ଆଜ୍ଞା କୁ ନମସ୍କାର।
3: ହଁ ମ୍ୟାଡମ ନମସ୍କାର।
5: ଆଜ୍ଞା ଆଜ୍ଞା, ମୁଇଁ ତ ଆଗରୁ ଶୁଣି ନା ପାରବାର, ଲଗଉଛେ ତାପରେ କାଟୁଛେ ଲଗଉଛେ, ତ ମୋର ପ୍ରଶ୍ନ ହେଲା, ଯଦି ଆଗରୁ ବି କିଏ ଯଦି ପଚାରିଥିବେ, ତ ମୋର ପ୍ରଶ୍ନ ହେଲା ଆଜ୍ଞା, ଶିକ୍ଲି ରୋଗ କେଉଁ କାରଣରୁ ହୋଇଥାଏ, ଆଉ ସେଇ ରୋଗରେ ମୁଁ ଶୁଣିଛି ରକ୍ତ ସବୁ ତାଙ୍କର ରକ୍ତ ରକ୍ତ ହୁଏନି, ତାଙ୍କର ରକ୍ତ କଣ ହୁଏ ସେମିତି ଅସୁବିଧା, ତ ସେମିତି ଶୁଣିଛି, ଆଉ ଏହାର ସଫଳ ଚିକିତ୍ସା ଆମ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଅଛି।

ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ଏମ୍ଏଲ୍ ନକ୍ରା, ଶିଲା ନିଗମ ଏବଂ ମୁଜାଦିଦ୍ ନିଆଜି। ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55।

ଜିଲ୍ଲା ହାଲଚାଲରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଜାଣିବେ ରାତି 7:25। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ଚାଷୀଭାଇଙ୍କୁ ଦିବଦ କଥାରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 8। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ରାତି 8:15। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 9:30। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:30। ଏଥିରେ ଖୟାଲ ଶୁଣିବେ ଉସ୍ତାଦ ବଡ଼େ ଗୁଲାମ ଅଲି ଖାଁ, ପରିବେଷଣ କରିଛନ୍ତି ରାଗ ବସନ୍ତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ ସକାଳେ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ପଙ୍କଜ ବେହେରା, ଭୁବନେଶ୍ୱରୀ ମିଶ୍ର, ଅକ୍ଷୟ କୁମାର ମହାନ୍ତି ଏବଂ ସୁଧା ମିଶ୍ର। ଶ୍ରୀରାମଚରିତ ମାନସ ଶୁଣିବେ ସକାଳେ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳେ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳେ 6:45। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ ସୁରଭି କାର୍ଯ୍ୟକ୍ରମ ସକାଳ 7:25। ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ନିବେଦିତା ଏବଂ କରୁଣାକର। ଗୀତଧାରାରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସପ୍ତଧାରାରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00। ଦିନ 12:00 ଶୁଣିବେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଦିନ 1:05 ଶୁଣିବେ ନିର୍ଝରଣୀ କ୍ରମରେ ଯନ୍ତ୍ର ସଙ୍ଗୀତର ଧୁନ। ଏଥିରେ ପ୍ରଚାର କରିବୁ ପ୍ରଫୁଲ୍ଲ କୁମାର ରାଉତ ରାୟଙ୍କ ସୀତାର ବାଦନ ଏବଂ ବିଜୟ କୁମାର ସାମନ୍ତରାୟଙ୍କ ବେହେଲା ବାଦନ। ଦିନ 1:15 ଶୁଣିବେ ଚାଷବାସ କଥା।

ଘରଘୋରାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ଶ୍ରାବଣ ମାସର ପ୍ରଥମ ସୋମବାର ସମ୍ପର୍କରେ। ପରେ ଶୁଣିବେ ଘର ଓ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା କେମିତି ଉପରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଜରାୟୁ କର୍କଟର କାରଣ ଓ ପ୍ରତିକାର ବିଷୟରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନା। ଏଥିରେ ହାଲଚାଲରେ ରହିଛି ଅନ୍ୱେଷା ଯୋଜନା। ଭେଟଘାଟରେ ଜାଣିବେ ଡେଙ୍ଗୁ ଆରି ମ୍ୟାଲେରିଆ ଜ୍ୱର କାହିଁକିନା ହେସି। ତାପରେ ଶୁଣିବେ ଜିଉନା ଖାଉନା ଉପରେ ଏକ ସାକ୍ଷାତକାର। ସନ୍ଧ୍ୟା 6:10 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ବାଗୱାନ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଦେଶ ଶ୍ରୀବାସ୍ତବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧଡ଼କନ୍ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ଅଲକା ୟାଗ୍ନିକ୍। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନାଦିମ ଶ୍ରବଣ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 157ତମ ଭାଗ।

ବିଷ୍ଣୁଦୂତଗଣ ଏବଂ ଯମଦୂତଗଣଙ୍କ ମଧ୍ୟରେ ଧର୍ମ ସମ୍ବନ୍ଧରେ କଥୋପକଥନ ଆରମ୍ଭ ହୋଇଛି। ଯମଦୂତଗଣ ଧର୍ମତତ୍ତ୍ୱ ଶୁଣାଇଛନ୍ତି ଏବଂ ଦଣ୍ଡର ପାତ୍ର କିଏ ତାହା ବୁଝାଇଛନ୍ତି। କର୍ମ କଲେ ପାପପୁଣ୍ୟର ଅଧୀନ ହେବାକୁ ପଡ଼େ। କର୍ମାଧୀନ ଜୀବର ଜନ୍ମ ମୃତ୍ୟୁ ପ୍ରଭାବ ଉଲ୍ଲେଖ କରି ସେମାନେ ଅଜାମିଳର ପୂର୍ବ ବୃତ୍ତାନ୍ତ ଶୁଣାଉଛନ୍ତି। ସେ ଥିଲା ସତ୍ୟନିଷ୍ଠ ସୁଶୀଳ ବ୍ରାହ୍ମଣ। ପରବର୍ତ୍ତୀ କାଳରେ ଦାସୀଟି ପ୍ରତି ଆସକ୍ତ ହୋଇ ସେ ହୋଇଛି ଅସଦାଚାରୀ ଅଧମ।

ଶୁଣିଲେ ଶ୍ରୀମଦ୍ ଭାଗବତର 157ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଏମ୍ଏଲ୍ ନାକ୍ରା, ଗୀତଟି ତୁଳସୀଦାସଙ୍କ ରଚନାରୁ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଏଇ ବିଶାଲର ନା ସବୁ ପ୍ରପର ଚାଲିଥାଏ।
2: କାଲି ତାର ବ୍ୟାଙ୍କ ଆକାଉଣ୍ଟରେ 15,000 ଟଙ୍କାର ଫ୍ରଡ୍ ହେଇଛି ଜାଣିଛ?
1: କିନ୍ତୁ କିଛି ଟେନସନ୍ ହିଁ ନାହିଁ ତାର। ଦେଖ
3: ଟେନସନ୍ କାହିଁକି, ମୋର କିଛି ଭୁଲ ନଥିଲା, ତଥାପି ଫ୍ରଡ୍ ହେବା ମାତ୍ରେ ମୁଁ ତୁରନ୍ତ ବ୍ୟାଙ୍କକୁ ଇନଫର୍ମ କରିଦେଲି। RBI କହେ ଯଦି ଆପଣଙ୍କ ଆକାଉଣ୍ଟରୁ କିଏ ଠକିକି ପଇସା ବାହାର କରିଛି ତେବେ ବ୍ୟାଙ୍କକୁ ଯେତେ ଶୀଘ୍ର ପାରନ୍ତି ଇନଫର୍ମ କରନ୍ତୁ। 3 ଦିନ ଭିତରେ କରିବେ ତ କୌଣସି କ୍ଷତି ନାହିଁ, ଯେତେ ଲେଟ୍ କରିବେ ସେତେ ବେଶୀ କ୍ଷତି। ନିଜ ବ୍ୟାଙ୍କ ଆକାଉଣ୍ଟର ପିନ୍, ପାସୱାର୍ଡ ଆଉ OTP କାହା ସାଥିରେ ସେୟାର କରନ୍ତୁ ନାହିଁ। RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ज्यादा बोनस अपनों के लिए सबसे सही RPLI, इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।
6: मोर जने जीडिया पड़ोसी अछि, पूरा कॉलोनी सोलर पैनल लगे सालेनी, किंतु से मानिबा को प्रस्तुत नथिले सतरे बिजुली बिल जीरो आसी पारे। मु कहली पुओ ना हेउची PM सूर्यघर मुफ्त बिजुली योजना। तापरे जण जण करी समस्तंकर बिजुली बिल जीरो आसीबाकु लागिला। तापरे कहिले एबे लगेइबाकु ही पडिबो PM सूर्यघर मुफ्त बिजुली योजना। जोडी हेबा पई पंजीकृत करंतु PM सूर्यघर.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ସୁଦୃଢ଼ ହେବା ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର କଲେ ଶୁଭାରମ୍ଭ। ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର, 23 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଏବଂ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା।

0: ଦେଶ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦେଶର ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ମାନସିକ ଭାବେ ସୁଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ନିଶାଠାରୁ ଦୂରେଇ ରହିବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।
1: आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा

0: ଆକଳନ କରାଯାଇଛି। ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସହିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଜିଲ୍ଲାର 9 ବ୍ଲକରେ 85 ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନ ବନ୍ୟା ପ୍ରଭାବରେ ରହିଛି। ଗ୍ରାମାଞ୍ଚଳରେ ପଶୁ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ଗରଦପୁର ବ୍ଲକର ସାନ ନୟନପୁର ଗ୍ରାମରେ ସବୁଜ ପଶୁ ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ 3 ଏସ୍ଆର୍ସି ପାୱାର ବୋଟ୍, 81 ଦେଶୀ ଡଙ୍ଗା ଓ 15 ଯାନ୍ତ୍ରିକ ଡଙ୍ଗା ନିୟୋଜିତ ହୋଇଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକ ଗଡ଼ଗଡ଼ିଆ ଘାଟରେ ଜଳ ଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କୋଟେଞ୍ଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ, ଅନୁସୂଚିତ ଜାତି ଓ ଜନଜାତି ଆଇନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାରେ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ସମାଧାନ କରିଥିଲେ। ଶିବିରରେ 196 ଅଭିଯୋଗର ଶୁଣାଣି ହୋଇଥିଲା। ଗଞ୍ଜାମ ଜିଲ୍ଲା ଆସିକା ମହାବିଦ୍ୟାଳୟ ପରିସରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତାର ନମୁନା, ପରୀକ୍ଷଣ ଓ ପ୍ରସାରଣ ଉପରେ ଅବଗତ କରାଯାଇଥିଲା। ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଙ୍ଗଲ ବାଗଚେଲି ଜୟପୁର ରେଳ ସେକ୍ସନ ବୁଲି ଦେଖିଛନ୍ତି। ଏହାସହ ବଦେୟାରପୁର, ଜଗଦଲପୁର, ଜୟପୁରଠାରେ ନିର୍ମାଣାଧୀନ ମାଲଗୋଦାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ସିଙ୍ଗଲ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39 ପହଞ୍ଚିଛି। ଏଥିରେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଓ 9 କାଂସ୍ୟ ପଦକ ରହିଛି। ଭାରତର ମୁଷ୍ଟିଯୋଦ୍ଧାମାନେ 7 ସ୍ୱର୍ଣ୍ଣ ଓ 3 ରୌପ୍ୟ ପଦକ ଜିତିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଶାରୀରିକ ଭାବେ ସୁସ୍ଥ ଏବଂ ମାନସିକ ଭାବେ ସୁଦୃଢ଼ ଥିବା ଆବଶ୍ୟକ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର କଲେ ଶୁଭାରମ୍ଭ। ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର, 23 ଜିଲ୍ଲାରେ ବର୍ଷା ହେବାନି, ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏବଂ ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବନ୍ଧୁତା ଜୀବନର ସବୁଠାରୁ ଅମୂଲ୍ୟ ସମ୍ପର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଏହି ଅନନ୍ୟ ସମ୍ପର୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଭାରତୀୟ ଇତିହାସ, ସାହିତ୍ୟ ଏବଂ ପୁରାଣ ମାନବିକ ମୂଲ୍ୟବୋଧ, ବିଶ୍ୱାସ ଏବଂ ନିରୋଳ ବନ୍ଧୁତାର ଅନେକ ମହାନ ଉଦାହରଣରେ ପରିପୂର୍ଣ୍ଣ। ଭାରତୀୟ ସଂସ୍କୃତିରେ ବନ୍ଧୁତାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇ ଘୋଷଣା କରାଯାଇଛି, ବସୁଧୈବ କୁଟୁମ୍ବକମ୍। ଇତିହାସ ଏବଂ ପୁରାଣରେ ଏପରି କେତେକ ପ୍ରସିଦ୍ଧ ବନ୍ଧୁତାର ବର୍ଣ୍ଣନା ରହିଛି ଯାହା ଆଜି ମଧ୍ୟ ମାନବୀୟ ସମ୍ପର୍କ ଏବଂ ନିଃସ୍ୱାର୍ଥପର ପ୍ରେମର ପ୍ରକୃଷ୍ଟ ଉଦାହରଣ ଭାବେ ଗ୍ରହଣ କରାଯାଏ। ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଅବସରରେ ଏପରି କେତେକ ବନ୍ଧୁତ୍ୱ ସମ୍ପର୍କରେ ଆସନ୍ତୁ ଜାଣିବା। ବନ୍ଧୁତ୍ୱ ପ୍ରସଙ୍ଗ ଆସିବା ମାତ୍ରେ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ବନ୍ଧୁ ସୁଦାମାଙ୍କ ପ୍ରସଙ୍ଗ ପ୍ରଥମେ ଆସିଥାଏ। ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାର ରାଜା ହୋଇଥିବା ସତ୍ତ୍ୱେ

ପିଲାଦିନର ଗରିବ ବନ୍ଧୁ ସୁଦାମାଙ୍କୁ ଯେପରି ଭାବେ ଆଦର ଏବଂ ସମ୍ମାନ ଜଣାଇଥିଲେ ତାହା ନିଃସ୍ୱାର୍ଥପରତା, ପବିତ୍ରତା ଏବଂ ଅମର ବନ୍ଧୁତାର ସବୁଠାରୁ ଶ୍ରେଷ୍ଠ ଉଦାହରଣ। ସାନ୍ଦିପନୀ ମୁନିଙ୍କ ଆଶ୍ରମରେ ସାଙ୍ଗ ହୋଇ ଶିକ୍ଷାଗ୍ରହଣ କରୁଥିଲେ ଶ୍ରୀକୃଷ୍ଣ ଏବଂ ସୁଦାମା। ଆଶ୍ରମ ଜୀବନ ପରେ ସୁଦାମାଙ୍କ ସଂସାର ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିଲା। ପତ୍ନୀଙ୍କ ବାରମ୍ଭାର ଅନୁରୋଧ କ୍ରମେ ସୁଦାମା ନିଜ ବନ୍ଧୁ କୃଷ୍ଣଙ୍କୁ ସାକ୍ଷାତ କରିବାକୁ ଦ୍ୱାରକା ନଗରୀ ବାହାରିଥିବା ବେଳେ ସାଙ୍ଗରେ ନେଇଯାଇଥିଲେ କିଛି ଖୁଦ ଭଜା। ସେଠାରେ ଶ୍ରୀକୃଷ୍ଣ ତାଙ୍କୁ ଯେପରି ଆତିଥ୍ୟ ପ୍ରଦାନ କଲେ ଏବଂ ଖୁଦ ଭଜାକୁ ଅତି ଆନନ୍ଦର ସହିତ ଖାଇଲେ ତାହା ଅବର୍ଣ୍ଣନୀୟ। ସୁଦାମା କିଛି ମାଗିନଥିଲେ ମଧ୍ୟ ଖୁଦ ଭଜା ପ୍ରତିବଦଳରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅକଳ୍ପନୀୟ ସମ୍ପତ୍ତି ପ୍ରଦାନ କରିଥିଲେ। ଏହି ସମ୍ପର୍କ ଶିକ୍ଷା ଦେଇଥାଏ ଯେ ବନ୍ଧୁତା କେବେ ଧନ, ମାନ କିମ୍ବା ପଦବୀ ଦେଖି ହୁଏ ନାହିଁ, ଏହା କେବଳ ହୃଦୟରୁ ଯୋଡ଼ି ହୋଇଥାଏ ଏବଂ ବନ୍ଧୁତାରେ ଛଳନା ନଥାଏ। ମହାଭାରତରେ କର୍ଣ୍ଣ ଏବଂ ଦୁର୍ଯ୍ୟୋଧନଙ୍କ ବନ୍ଧୁତା ଅଟଳ ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ। ଯେତେବେଳେ ସମସ୍ତେ କର୍ଣ୍ଣଙ୍କୁ ସୁତପୁତ୍ର କହି ତାଙ୍କ ଜାତି ଓ ପରିଚୟକୁ ନେଇ ପ୍ରଶ୍ନ ଉଠାଇବା ସହ ପରିହାସ କରିଥିଲେ, ସେତେବେଳେ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗରାଜ୍ୟର ରାଜପଦ ଦେଇଥିଲେ। କର୍ଣ୍ଣ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କ ପ୍ରତି ତାଙ୍କର ବନ୍ଧୁତା ଓ ଋଣ ପରିଶୋଧର ପ୍ରତିଜ୍ଞା ରକ୍ଷା କରିଥିଲେ। ଏହି ବନ୍ଧୁତା ମହାଭାରତର ସବୁଠାରୁ ଆବେଗପୂର୍ଣ୍ଣ ଅଧ୍ୟାୟ। ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କର ଆତ୍ମବିଶ୍ୱାସ ଫେରାଇଥିଲେ। ତାଙ୍କର ଏହି ଉଦାରତା ପାଇଁ କର୍ଣ୍ଣ ଆଜୀବନ ତାଙ୍କ ପ୍ରତି ବିଶ୍ୱାସୀ ରହିଥିଲେ। ଦୁର୍ଯ୍ୟୋଧନଙ୍କ ନୀତିରେ ଅନେକ ଭୁଲ ଥିବା ଏବଂ କୌରବମାନେ ଅଧର୍ମ ମାର୍ଗରେ ରହିଥିବା ଜାଣି ମଧ୍ୟ ବନ୍ଧୁତ୍ୱର ଧର୍ମ ନିର୍ବାହ କରିବା ପାଇଁ ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରିବାକୁ ସ୍ଥିର କରିଥିଲେ। ଦିଲ୍ଲୀର ଶେଷ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ ଏବଂ ତାଙ୍କ ମହାକାବ୍ୟକାର ସଖା ଚନ୍ଦବରଦାଇଙ୍କ ସମ୍ପର୍କ ବୀରତ୍ୱ, ସାହିତ୍ୟ ଏବଂ ଅତୁଟ ବନ୍ଧୁତାର ପ୍ରତୀକ ଭାବେ ପରିଚିତ। ଚନ୍ଦବରଦାଇ ଥିଲେ ପୃଥ୍ୱୀରାଜଙ୍କ ପରମ ମିତ୍ର, ବିଶ୍ୱସ୍ତ ପରାମର୍ଶଦାତା ଏବଂ ଯୁଦ୍ଧକ୍ଷେତ୍ରର ସହଯୋଗୀ। ଏପରିକି ମହମ୍ମଦ ଘୋରୀଙ୍କଠାରୁ ପରାସ୍ତ ହେବା ପରେ ପୃଥ୍ୱୀରାଜ ଚୌହାନ ବନ୍ଦୀ ହୋଇଥିଲେ ଏବଂ ତାଙ୍କୁ ଆଫଗାନିସ୍ତାନର ଗଜନୀ ନିଆଯାଇ ଅନେକ ଅତ୍ୟାଚାର କରାଯିବା ସହ ତାଙ୍କ ଆଖି ଫୁଟାଇ ଦିଆଯାଇଥିଲା। ଚନ୍ଦବରଦାଇ ନିଜ ଜୀବନକୁ ବାଜି ଲଗାଇ ଏକାକୀ ଗଜନୀ ଯାତ୍ରା କରି ପୃଥ୍ୱୀରାଜଙ୍କ ସହିତ ସାକ୍ଷାତ କରିବାରେ ସଫଳ ହୋଇଥିଲେ। ଗଜନୀରେ ଏକ ଧନୁବିଦ୍ୟା ପ୍ରତିଯୋଗିତା ସମୟରେ ଚନ୍ଦବରଦାଇ ମହମ୍ମଦ ଘୋରୀକୁ ପ୍ରବର୍ତ୍ତାଇଥିଲେ ଯେ ପୃଥ୍ୱୀରାଜ ନ ଦେଖି ମଧ୍ୟ ଶବ୍ଦଭେଦୀ ବାଣ ମାରିପାରିବେ। ଘୋରୀ ପୃଥ୍ୱୀରାଜଙ୍କୁ ଶବ୍ଦଭେଦୀ ବାଣ ମାରିବାକୁ ଆଦେଶ ଦେବାରୁ ଚନ୍ଦବରଦାଇ ଏକ ଦୋହା ମାଧ୍ୟମରେ ଘୋରୀର ଅବସ୍ଥାନ ସମ୍ପର୍କରେ ପୃଥ୍ୱୀରାଜଙ୍କୁ ଗୁପ୍ତରେ ସୂଚନା ଦେଇଥିଲେ। ଚାର ବାନ୍ସ ଚବିଶ ଗଜ ଅଙ୍ଗୁଲ ଅଷ୍ଟ ପ୍ରମାଣ ତା ଉପର ସୁଲତାନ ହେ ମଚୁ କୋ ଚୌହାନ। ଏହି ସଂକେତ ପାଇବା ମାତ୍ରେ ପୃଥ୍ୱୀରାଜ ତୀର ନିକ୍ଷେପ କରି ମହମ୍ମଦ ଘୋରୀକୁ ହତ୍ୟା କରିଥିଲେ। ତେବେ ଶତ୍ରୁ ହାତରେ ମରିବା ଅପେକ୍ଷା ବନ୍ଧୁମାନେ ପରସ୍କରକୁ ଖଡ଼ଗରେ ଆଘାତ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଇତିହାସ ଓ ଲୋକକଥାରେ ବର୍ଣ୍ଣନା କରାଯାଇଛି। ମେୱାଡ଼ର ମହାରାଜା ମହାରାଣା ପ୍ରତାପ ଏବଂ ତାଙ୍କ ପ୍ରିୟ ଅଶ୍ୱ ଚେତକର ସମ୍ପର୍କ ମଣିଷ ଓ ପଶୁ ବନ୍ଧୁତାର ଚରମ ଉଦାହରଣ। ଏହା ଭାରତୀୟ ଇତିହାସର ଏକ ଗୌରବମୟ ଏବଂ ମର୍ମସ୍ପର୍ଶୀ ଅଧ୍ୟାୟ। ପ୍ରତାପଙ୍କ ପ୍ରତ୍ୟେକ ସଂଘର୍ଷପୂର୍ଣ୍ଣ ଦିନରେ ଚେତକ ତାଙ୍କର ଛାୟା ପରି ସାଥୀ ହୋଇ ରହିଥିଲା। ଯୁଦ୍ଧକ୍ଷେତ୍ରରେ ତାଙ୍କର ସଂକେତକୁ ବିନା ଦୁଇଧାରେ ବୁଝିପାରୁଥିଲା ଚେତକ। ମୋଗଲ ସମ୍ରାଟ ଆକବରଙ୍କ ବିଶାଳ ସେନା ବିରୁଦ୍ଧରେ ମହାରାଣା ପ୍ରତାପ ହଳଦୀଘାଟ ଯୁଦ୍ଧ ଲଢୁଥିବା ବେଳେ ଗୁରୁତର ଆହତ ହେବା ସତ୍ତ୍ୱେ ମଧ୍ୟ ଚେତକ ନିଜ ପ୍ରାଣକୁ ବାଜି ଲଗାଇ ଏକ ବିଶାଳ 25 ଫୁଟ ଚଉଡ଼ା ନାଳକୁ ଏକକାଳୀନ ଡେଇଁ ପାର ହୋଇ ପ୍ରତାପଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ଏବଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ଆଜି ମଧ୍ୟ ରାଜସ୍ଥାନର ହଳଦୀଘାଟ ନିକଟସ୍ଥ ଚେତକ ସମାଧିସ୍ଥଳରେ ଏହି ମହାନ ଅଶ୍ୱର ବୀରତ୍ୱ ଏବଂ ମଣିଷ ପଶୁ ବନ୍ଧୁତାର ଗାଥା ଜୀବିତ ରହିଛି।

0: ଉପସ୍ଥାପନା ଲହରିକା ପଟ୍ଟନାୟକ ଆପଣମାନେ
1: ଶୁଣିଲେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ନିବେଦିତା ଏବଂ ସୋରିନ୍ ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ସଙ୍ଗୀତ ପ୍ରେମ ଆନନ୍ଦ

0: ଖରିଫ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ତୋତେ ମୋ ରାଣ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଇରା ଏବଂ କୁମାର ବାପି। ଗୀତ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର, ସଙ୍ଗୀତ ମଳୟ ମିଶ୍ରା।

ଶେଷରେ ଶୁଣନ୍ତୁ, କେବେ ତମେ ନାହ କେବେ ମୁଁ ନାହିଁ ଚଳଚ୍ଚିତ୍ରରୁ ଦ୍ୱୈତା କଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରିପରି ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। କଙ୍ଗୋରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ସୂଚନା ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନରେ ବିଡବ୍ଲ୍ୟଏଫ୍ ୱାର୍ଲଡ୍ ଟୁର୍ ଟାଇଟଲ୍ ହାସଲ କରି ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରି ସେ ଏହା କହିଛନ୍ତି। ନିଶାମୁକ୍ତ ଅଭିଯାନ ଅଧୀନରେ ଏହାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି କରାଯାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି।

0: ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ନଶା କେବଳ ଶରୀରକୁ ନୁକସାନ ନହିଁ ପହଞ୍ଚାତା, ନଶା ଏକ ମା କି ମୁସ୍କାନ ଛିନ୍ ଲେତା ହେ, ନଶା ଏକ ପିତା କେ ସପନୋକୁ ଚୁର ଚୁର କରିଦେତା ହେ। और जब परिवार में, समाज में ऐसा होता है और कहीं न कहीं राष्ट्र की शक्ति भी कमजोर पड़ जाती है। और इसलिए हमें हर एक युवा को नशे के चुंगल में फंसने से बचाना है।
0: ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
1: ଆଜି ହଜାରୋଁ ସ୍କୁଲୋଁ, କଲେଜୋଁ ଔର ୟୁନିଭର୍ସିଟିଜ୍ କେ ଲାଖୋଁ ବିଦ୍ୟାର୍ଥୀ ଇସ୍ କାର୍ଯ୍ୟକ୍ରମ ସେ ଅନଲାଇନ୍ ଜୁଡ଼େ ହେଁ। देश के अलग अलग क्षेत्रों से 1 करोड़ से अधिक युवा आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं।
0: ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାଇ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କୟାଙ୍କ ପ୍ରତି ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ମହାନ ବ୍ୟକ୍ତି ଭାରତୀୟ ଜାତୀୟ ପତାକାର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ତାଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ସମଗ୍ର ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ପିଙ୍ଗାଲି ଭେଙ୍କୟା ଜଣେ ପ୍ରକୃତ ଗାନ୍ଧିବାଦୀ ଥିଲେ ଏବଂ ଭାରତୀୟ ଜାତୀୟ ପତାକାର ଚିନ୍ତାନାୟକ ଥିଲେ। ତ୍ରିରଙ୍ଗା ସମସ୍ତ ଭାରତୀୟଙ୍କୁ ଗର୍ବ, ଗୌରବ ଏବଂ ଏକତାର ପ୍ରତୀକ ବୋଲି ସେ ବର୍ଣ୍ଣନା କରିବା ସହ ପ୍ରତ୍ୟେକ ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବକୁ ସ୍କରଣ କରିବା ଉଚିତ ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଜାତୀୟ ପତାକା ପ୍ରସ୍ତୁତ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍କରଣ କରିଛନ୍ତି ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କୁ ରାଷ୍ଟ୍ର ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରୋହାହିତ କରୁଛି ବୋଲି କହିଛନ୍ତି। ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ପ୍ରାୟ 7% ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଦୃଢ଼ ଅର୍ଥନୈତିକ ସୂଚକାଙ୍କ, ଉନ୍ନତ ଶିଳ୍ପଭିତ୍ତିକ କାର୍ଯ୍ୟ ଏବଂ ରପ୍ତାନୀ ପରିଣାମରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ପ୍ରାକ୍ ଅର୍ଥନୈତିକ ନୀତି କମିଟି ଏମ୍ପିସି ପକ୍ଷରୁ ଗତକାଲି ଜାରି ରିପୋର୍ଟରେ ଏହା ଦର୍ଶାଯାଇଛି। ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଅର୍ଥନୈତିକ ସୂଚକାଙ୍କ ବୃଦ୍ଧି ପାଇବାର ସୂଚନା ରହିଛି। ଘରୋଇ ଯାତ୍ରୀବାହୀ ଗାଡ଼ି ବିକ୍ରୟ ପରିମାଣ ଜୁନ୍ ମାସରେ 24.1% ବୃଦ୍ଧି ପାଇଥିବାବେଳେ ବିଦ୍ୟୁତ୍ ଚାହିଦା 11.5% ବୃଦ୍ଧି ପାଇଛି। ସେହିପରି ରପ୍ତାନୀ ପରିମାଣ 15.5%, ଶିଳ୍ପଭିତ୍ତିକ ଋଣ ପରିମାଣ ବୃଦ୍ଧି ପାଇ 19.2% ପହଞ୍ଚିଛି। ଶିଳ୍ପ ଉତ୍ପାଦନ ସୂଚକାଙ୍କ ମଧ୍ୟ 7.3% ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷର ପ୍ରଥମ ତୃତୀୟାଂଶରେ ଦ୍ରୁତ ଅର୍ଥନୈତିକ ପ୍ରଗତିକୁ ପ୍ରତିଫଳିତ କରୁଛି। ଏସ୍ବିଆଇ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ଲାଗି ରହିଥିବା ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ତା'ର ଘରୋଇ ଅର୍ଥନୀତିରେ ସ୍ଥିତି ବଜାୟ ରଖିଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ 3ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ହୋଇଥିବା ଉପନିର୍ବାଚନର ଆସନ୍ତାକାଲି ଗଣତି କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତମାସ 30 ତାରିଖରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ଗୁଡ଼ିକୁ ଗଣନା କରାଯିବ, ପରେ ଇଲେକ୍ଟ୍ରୋନିକ୍ସ ଭୋଟିଂ

0: ମେସିନ୍ରେ ରେକର୍ଡ କରାଯାଇଥିବା ଭୋଟ୍ର ଗଣନା କରାଯିବ। ଏହି ତିନୋଟି ରାଜ୍ୟର ଗଣତି ପ୍ରକ୍ରିୟାର ସୁପରିଚାଳନା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ଲକ୍ଷ୍ନୌ ଏବଂ ଉତ୍ତରପ୍ରଦେଶରେ ଆସନ୍ତାକାଲିଠାରୁ ବ୍ରିକ୍ସ ରାଷ୍ଟ୍ର ସମୂହର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟମାନଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହେବ। ଭାରତର ଅଧ୍ୟକ୍ଷତାରେ ଏହିସବୁ ବୈଠକ ଅନୁଷ୍ଠିତ ହେଉଛି। ଆତ୍ମନିର୍ଭରଶୀଳ ନବସୃଜନ ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନର ବିଷୟବସ୍ତୁକୁ ଆଧାର କରି ଏହି ବୈଠକ ହେବ। ବ୍ରାଜିଲ୍ ରୁଷ ଚୀନ୍ ଦକ୍ଷିଣ ଆଫ୍ରିକା ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରିସଂଖ୍ୟାନ ବ୍ୟବସ୍ଥାରେ ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ରିପୋର୍ଟ ନବସୃଜନ ଏବଂ ଏ ସମ୍ପର୍କିତ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଏହି ବୈଠକର ଲକ୍ଷ୍ୟ ରହିଛି। ଏନ୍ସିସି ପକ୍ଷରୁ ନୂଆଦିଲ୍ଲୀରେ ଆଜି ଭାରତ ସ୍ୱାଧୀନତାର 79 ବର୍ଷ ପୂର୍ତ୍ତି ଅବସରରେ ସାଇକ୍ଲୋଥନ 2026 ଆୟୋଜନ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ସାଇକ୍ଲୋଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜାତୀୟ ରାଜଧାନୀର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସ୍ୱଚ୍ଛ ଭାରତ ସବୁଜ ଭାରତ ଏବଂ ଫିଟ୍ ଇଣ୍ଡିଆ ବିଷୟବସ୍ତୁ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯକ୍ଷ୍ମାମୁକ୍ତ ଭାରତ ସ୍ୱଚ୍ଛ ଭାରତ ଏକ୍ ପେଡ୍ ମା କେ ନାମ ଏବଂ ହର୍ ଘର୍ ତ୍ରିରଙ୍ଗା ଆଦି ଜାତୀୟ ଅଭିଯାନ କାର୍ଯ୍ୟକାରୀ କରିବା ଦିଗରେ ଏନ୍ସିସିର ପ୍ରତିବଦ୍ଧତା ଦର୍ଶାଇ ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମ କରାଯାଇଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ୱାର୍ଲ୍ଡ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ୱିମେନ୍ ମେକିଂ ଶୀର୍ଷକ ପ୍ରଦର୍ଶନୀ ଉଦ୍ଘାଟନ କରାଯିବ। ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ପୂର୍ବାହ୍ନ 11:00 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଆସନ୍ତା 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଆସନ୍ତା 7 ତାରିଖରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ରାଷ୍ଟ୍ର କଙ୍ଗୋରେ ଇବୋଲା ସଂକ୍ରମଣର ବୃଦ୍ଧି ପାଇଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଇବୋଲା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସେହିପରି ବିଦେଶୀ ରାଷ୍ଟ୍ରଗୁଡ଼ିକରୁ ଲୋକଙ୍କ ଯାତାୟତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଇବୋଲା ସଂକ୍ରମଣ ଆତଙ୍କ ବଢ଼ିଯାଇଛି। ଡବ୍ଲ୍ୟଏଚ୍ଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇବୋଲାରେ ସମ୍ପ୍ରତି କଙ୍ଗୋରେ 3605 ଜଣ ଆକ୍ରାନ୍ତ ସୁନିଶ୍ଚିତ ଚିହ୍ନଟ କରାଯାଇଥିବାବେଳେ 1587 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଇପେ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ 21-16 ଓ 21-16 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସୁସ୍ଥ ସମାଜ ଗଠନ ନିମନ୍ତେ ନିଶାଠାରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ସମାଜ ଗଠନ ଦିଗରେ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସନ୍ତାକାଲିଠାରୁ ଆସିବେ ରାଷ୍ଟ୍ରପତି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଅଭିବୃଦ୍ଧି ହାର 7% ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନରେ ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ହାସଲ କଲେ ଭାରତର ତନ୍ଭି ଶର୍ମା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭବାନୀପାଟଣାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସୁଭଦ୍ରା ଯୋଜନାର ସହାୟତାକୁ ଉପଯୋଗ କରି ମହିଳାମାନେ ସ୍ୱାବଲମ୍ବୀ ଓ ଉଦ୍ୟୋଗୀ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ପରେ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ସରକାରୀ ଯୋଜନାର ଶେଷ ପର୍ଯ୍ୟାୟରେ ସେବା ପହଞ୍ଚାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
3: ମିଶନ ଶକ୍ତିରେ କାମ କରୁଥିବା ମହିଳାମାନେ ବା ଗାଁରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ଭଉଣୀମାନେ ସେତେବେଳେ ଆମ ଲକ୍ଷ୍ୟ ହିସାବରେ ପ୍ରତି ଘରେ

0: ଲକ୍ଷପତି ହେବା କଥା, ପ୍ରତି ପଞ୍ଚାୟତରେ ୱାନ୍ ୱାନ୍ ପଞ୍ଚାୟତ ୱାନ୍ ପ୍ରଡ଼କ୍ଟ ହେବା କଥା, ଏବଂ ପ୍ରତି ପଞ୍ଚାୟତରେ ଜଣେ MSME ବା ଉଦ୍ୟୋଗପତି ବାହାରିବା କଥା। ତା ପାଇଁ କେମିତି BLF ର ଲିଡ଼ର ମାନଙ୍କର ପ୍ରସ୍ତୁତି କ'ଣ, ବର୍ଷକର ଭିଜନ କ'ଣ, କ'ଣ କାର୍ଯ୍ୟଖସଡ଼ା ସେମାନେ ପ୍ରସ୍ତୁତ କରିଛନ୍ତି, ତାର ଏକ ଆପଣ ଦେଖୁଥିବେ ଇଣ୍ଟରାକ୍ଟିଭ ସେସନ ଆରମ୍ଭ ହୋଇଛି, ଏବଂ ଏହାଦ୍ୱାରା ମହିଳାଙ୍କର ଯେଉଁ ବ୍ୟବସ୍ଥା ଉପରେ ଆହୁରି ବିଶ୍ୱାସ ଦୃଢ଼ୀଭୂତ ହେବ, ଏବଂ ଯେଉଁ ମିଶନ ନେଇ ଆମେ କାମ କରୁଛେ ସେମାନେ ଶକ୍ତିଶାଳୀ ହେବେ, ଆର୍ଥିକ ପରିଚାଳନା ଶିଖିବେ, ସାଇବର ଫ୍ରଡ୍ ବଞ୍ଚିବେ, ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗୋଟେ ବଡ଼ ବଜାର ଏବଂ ତାଙ୍କ ଅସୁବିଧାକୁ କହିପାରିବା ଭଳି ତାକତ ତାଙ୍କ ପାଖେ ଆସିବ। ମୁଁ ଭାବୁଛି ଏ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ମହିଳାମାନଙ୍କର ଯେଉଁ ଭିଜନ କି ମୁଁ 2036 ବେଳକୁ କେମିତି ଥିବି, ଇଏ ତାଙ୍କ ପାଇଁ ଗୋଟେ ପ୍ରେରଣା ଯୋଗାଇବ, ଏବଂ ମହିଳା ଶକ୍ତିଶାଳୀ ହେବେ, ଓମେନ୍ ଲେଡ୍ ଡେଭଲପମେଣ୍ଟ ଯେଉଁ ଆମେ ଆଶା ରଖୁଛୁ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାକୁ କରିବୁ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 75 ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ କରିଥିବା ବେଳେ କଳାହାଣ୍ଡିର କେସିଙ୍ଗା ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଲୋକାର୍ପିତ ହୋଇଛି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାର, ଲିଫ୍ଟ ସହ ଫୁଟ୍ ଓଭରବ୍ରିଜ୍, ଆଧୁନିକ ପ୍ରତୀକ୍ଷାଳୟ ଓ ଦିବ୍ୟାଙ୍ଗ ଅନୁକୂଳ ସୁବିଧା ସୃଷ୍ଟି କରାଯାଇଛି। ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ସ୍ଥାନୀୟ କଳା ଓ ସଂସ୍କୃତିର ଛାପ ମଧ୍ୟ ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀ କହିଥିଲେ,
2: କେସୁଙ୍ଗା ରେଲୱେ ଷ୍ଟେସନ କଳାହାଣ୍ଡି ସର୍ବପୁରାତନ ରେଲୱେ ଷ୍ଟେସନ, ଲମ୍ବା ସମୟ ଧରିକରି ଗୋଟେ ଉପେକ୍ଷା ହେଇକରି ଆସୁଥିଲା, ଆଜି ତାକୁ ସମ୍ପୂର୍ଣ୍ଣ ଭାବରେ ଗୋଟେ ପ୍ରକାର ବିକଶିତ କରାଯାଇଛି। ଆଉ ଇଏ କଳାହାଣ୍ଡିବାସୀ, କଳାହାଣ୍ଡି ଅଞ୍ଚଳର ବି ବହୁତ ଦିନର ଲୋକଙ୍କର ଦାବି ଥିଲା ଯେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଲୱେ ଷ୍ଟେସନକୁ କିଭଳି ଭାବରେ ବିକଶିତ କରାଯାଉ, ଆଉ ଯେ ଅମୃତ ଭାରତ ରେଲୱେ ଷ୍ଟେସନ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିକରି ସବୁ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରିବା ସାଙ୍ଗେ ସାଙ୍ଗେ ଯାତ୍ରୀମାନଙ୍କର ମୌଳିକ ସୁବିଧାର ଆବଶ୍ୟକତାକୁ ପୂରଣ କରାପାରିଯାଇଛି। ନିଶ୍ଚିତ ଭାବରେ ଏଇଟା କଳାହାଣ୍ଡି ପାଇଁ ଗୋଟେ ଖୁସିର ଖବର, ଗୌରବର ଖବର। କଳାହାଣ୍ଡିର ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ବାହାରକୁ ଯିବା ଆସିବା କରୁଛନ୍ତି, ସେମାନେ ସୁବିଧା ପାଇପାରିବେ।
1: ଏ ସମ୍ପର୍କରେ ଜଣେ ଯାତ୍ରୀ ବିଜୟ ଶାହ କହିଛନ୍ତି,
3: ଆମର ଗମନାଗମନ ଲାଗି ଆମେମାନେ ଯେନ୍ ଗରିବ ଦୁଃଖୀ ତଳ ସ୍ତରରେ ଅଛୁ ସେମାନଙ୍କର ବହୁତ ସୁବିଧା ହେବା, ଆଉ ବେଶୀ କରି ବ୍ୟବସାୟ ଭିତ୍ତିରେ ଯଦି ଆମେ ଦେଖମା ବୋଲେ ସେଟା ବି ଭାରତବର୍ଷରେ ଯେନ୍ ପ୍ରକାରେ ଥିଲା ତାର 10 ଗୁଣ ଆକାରେ ଆଗକେ ଆମର ବ୍ୟବସାୟ ଉନ୍ନତି ହେବା ବୋଲି ଆମେ ଅନୁମାନ କରୁଛୁ। ଆର ଯଶସ୍ୱୀ ପ୍ରଧାନମନ୍ତ୍ରୀକେ ଆଜି କେସିଙ୍ଗା ଷ୍ଟେସନକେ ଆମ ଭାରତ ଅମୃତ ଷ୍ଟେସନ ଉଦ୍ଘାଟନ କରିଥିବାରୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।
1: ଭବାନୀପାଟଣାରେ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ସ୍ମୃତି ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ତାଙ୍କର ଜାତୀୟତାବାଦୀ ଚିନ୍ତାଧାରା ଓ ରାଷ୍ଟ୍ର ଗଠନରେ ଅବଦାନକୁ ସ୍ମରଣ କରାଯାଇଥିଲା। ଜିଲ୍ଲା ଜନଗଣନା ହସ୍ତପୁସ୍ତିକା ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ବିଭିନ୍ନ ସରକାରୀ ଅଭିଯୋଗର ବକେୟା ମାମଲା ସମୀକ୍ଷା କରି ସମସ୍ତ ଅଭିଯୋଗର ଶୀଘ୍ର ଫଇସଲା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।

ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନା କରିଛନ୍ତି ଯୋଗେନ୍ଦ୍ର ମହାପାତ୍ର ଏବଂ ଉତ୍ତମ କୁମାର ପାଣିଗ୍ରାହୀ।

0: ବୋଲେ ମୁଁ ଏବେ ଲଗେଇ ଦେଇଛି ପିଲା କୁଟକୁଟା କରି ନାଇ କିଛି ଡାବୁ କାଶୁ କିଛି
1: ନାଇଁ
0: ଟୋପି ଖାଲି
1: ଡାବୁ ମିଳିଲା ଧରିକି ଆଇଛି ଆଜି ନାଇଁ ଦେହରେ ନାହିଁ ତମକୁ ମିଶା ମିଳିବ ହେଲେ ହାତରେ ନାଇଁ ଏଟା କାଗଜରେ ମିଳିବ ବୋଲେ ବ୍ୟାଙ୍କ ଆକାଉଣ୍ଟ କୁ ଆଇବ ତମର ନାଇଁ ନାଇଁ ନାଇଁ ମିଳିବ ଭାଇ ଟିକେ ଧୈର୍ଯ୍ୟ ଧର ତା ପାଇଁ ଗୋଟେ ବଢିଆ ବ୍ୟବସ୍ଥା ଅଛି ସେ କଥାଟା ମୁଁ ଆଜି ତମକୁ କହିବି ବୋଲିକିରି ଆଜି ଜଗିଥିଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବ୍ୟବସ୍ଥା ଗୋଟେ କେନ୍ଦ୍ର ସରକାରଙ୍କର ବଢିଆ ବ୍ୟବସ୍ଥା ଗୋଟେ ହେଇଛି
0: ଏଡ଼େ ବଡ଼ଟା କି
1: ହଇ ଭାଇ ନା ଏଡ଼େ ବଡ଼ଟା ବୋଲେ ନୋଟ ମିଶା ବଡ଼ଟା ମିଳିବ ଯେ ଶହେ ଦୁଇଶହ ନାହିଁ
0: ଶହେ ଦୁଇଶହ ନାହିଁ କେତେ ଲେଖା
1: ବର୍ଷକୁ 6000 ମିଳିବ ଭାଇ ନା
0: ନାଇଁ
1: ନାଇଁ ନାଇଁ ତମର ନା ଆଜି ଲେଖାପଡ଼ା କରିଦବା ହେଲା ତମେ ଯେମିତି ହେଲେ ମଧ୍ୟ ଆକାଉଣ୍ଟରେ ପାଇଯିବ ଭାଇ
0: ଲେଖାପଡ଼ା କିସ
1: ଲେଖାପଡ଼ା ନାହିଁ ତମର ବ୍ୟାଙ୍କ ଖାତା ଅଛି କି ନାହିଁ
0: ଅଛି
1: ତାହେଲେ ବ୍ୟାଙ୍କ କୁ ଯାଇକି କେୱାଇସି କରେଇଛ କି ନାହିଁ ହେଲା ହେଲେ ଆଧାର କାର୍ଡ ତମର ଚାଷ ଜମିର ପ୍ରମାଣ ପତ୍ର ସବୁ ଯାକ ପଞ୍ଜୀକରଣ କରେଇବାର ଅଛି ହେଲା ହେଲେ ଶୁଣ ଭାଇ ନାଇଁ ହେଇଥିଲେ ମଧ୍ୟ ଆଉ ଥରେ ଯାଇକି କରେଇବାର ଅଛି ହେଲେ କେବଳ ଏଇଟା ଆମର ଓଡ଼ିଶା ଚାଷୀ ନାହିଁ ଭାଇ ନା ଭାରତର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏଇ ସୁନ୍ଦର ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
0: ହେଲେ ଏକାଥରେ 6000 କି
1: ନାଇଁ ନାଇଁ ନାଇଁ ତିନିଟା କିସ୍ତିରେ ଭାଇନା ଗୁଡ଼ଥର ଖତ କିଣିଲା ପରା ଗୁଡ଼ଥର ପାଣି ମଡେଇଲା ପରା ଆହୁରି ଗୁଡ଼ଥର ବିହନ ଧାନ କିଣିଲା ପରା
0: ଭଲ ନାଇଁ
1: କି ତମେ ଏକାଥରେ ଆଣିକିରି ଭୋଜି କରି ଖାଇଦେବି ବୋଲେ ହବ ନାଇଁ
0: ହେଲା
1: ସେଟା ଭାବି ଚିନ୍ତିକି ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବ୍ୟବସ୍ଥା ଅଛି ହେଲା ଯେ ଭାଇନା ହେଲେ ଏଇଟା ପଚାରିବ ସବୁକୁ ମିଳିବ କି ବୋଲିକିରି କହିଲେ ସମସ୍ତ ଚାଷୀକୁ ମିଳିବ ଯଦି ସେମାନେ ଯୋଗ୍ୟ ବିବେଚିତ ହେବେ
0: ଯୋଗ୍ୟ ବୋଲି କି
1: ସେମାନଙ୍କର ଜମିର ପ୍ରମାଣ ପତ୍ର ଥିବାର ଅଛି ଯେ ଆମେ ଚାଷୀ ବୋଲିକିରି
0: ମୋର ଅଛି
1: ଦ୍ୱିତୀୟ କଥା ହେଲା ଆଧାର କାର୍ଡ ବ୍ୟାଙ୍କ ସହିତ ସଂଯୋଗ ହେଇଥିବାର ଅଛି
0: ସେଟା ତୁ ଟିକେ ଦେଖିବାକୁ ପଡିବ ପିଲା
1: ହଁ ନାଇଁ ନହେଲେ କରିବା ଆଉ ତୃତୀୟ କଥା ହେଲା ଇ କେୱାଇସି ସମ୍ପୂର୍ଣ୍ଣ ଭାବରେ ପୂରଣ କରିକିରି ଆମେ ଦାଖଲ କରିବାକୁ ପଡିବ
0: ସେଟା ମାନେ
1: ଇ କେୱାଇସି ବୋଲେ ଆମର ଆଧାର କାର୍ଡ ନମ୍ବର ଆମର ଅନ୍ୟାନ୍ୟ ବିବରଣୀ ଚାଷ ଜମିର ବିବରଣୀ ହେଲା ଇ ସବୁଯାକ ସୂଚନା ଗୋଟେ ଫର୍ଦ ଅଛି
0: ବୋଲେ କି ଚାଷ କରୁଛୁ
1: ହଁ ସବୁଯାକ ଲେଖିକିରି ଦବାର ଅଛି ବ୍ୟାଙ୍କ ଆକାଉଣ୍ଟ ନମ୍ବର ତାହିଁରେ ଆହୁରି ସେ ଆଇଏଫ୍ଏସ୍ସି କୋଡ୍ ପରାଟା ଗୋଟେ ଅଛି ସେ ସବୁଯାକ ତମର ନାଁ ଗାଁ ଠିକଣା ଲେଖିକିରି ବ୍ୟାଙ୍କରେ ଦବାର ଅଛି
0: ବ୍ୟାଙ୍କରେ
1: ଦବାର ଅଛି ହେଲେ ଯାଇକିରି ଇ କେୱାଇସି ହେଇପାରିବ
0: ସାଙ୍ଗେ ସାଙ୍ଗେ ପଳେଇବ
1: ନାଇଁ ନାଇଁ ନାଇଁ ନାଇଁ ଭାଇ ନା ପଇସା ଆସିବ ଟିକେ ଧୈର୍ଯ୍ୟ ଧରିବାର ଅଛି ସେଇ ପଇସା ଯୋଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ପହଞ୍ଚିବ ହେଲେ ଏଇ ପହଞ୍ଚିବାର ବ୍ୟବସ୍ଥା ମଧ୍ୟ ରହିଛି ଏଇ ପହଞ୍ଚିବାର ବ୍ୟବସ୍ଥା ପାଇଁ ବୋଲିକିରି ଡିବିକେ ମାଧ୍ୟମରେ ହେଲା ଡିବିକେ ଡିବିକେ ବୋଲେ ସିଧାସଳଖ ସରକାରଙ୍କର ପଇସା ଚାଷୀର ଆକାଉଣ୍ଟକୁ ଆଇବ
0: ଏଇଟାକୁ ଇଂଲିଶରେ କହିବେ
1: ଆଉ କିଏ ମାଧ୍ୟମ ନାହିଁ ବ୍ୟାଙ୍କ ମାଧ୍ୟମରେ ଚାଷୀ ପାଇଗଲା ମଧ୍ୟସ୍ଥି ନାହିଁ ହେଲେ ଏଇ ଡିବିକେ ମାଧ୍ୟମରେ ପ୍ରତ୍ୟେକ ଚାଷୀ ଯଦି ସେମାନେ ନିଜକୁ ଯୋଗ୍ୟ ବିବେଚିତ କରିପାରିବେ ତାଙ୍କର ନାଁରେ ଜମି ଅଛି ତାଙ୍କର ଆଧାର କାର୍ଡ ବ୍ୟାଙ୍କ ସହିତ ସଂଯୋଗ ହେଇଛି ଆଉ କେୱାଇସି ଦାଖଲ କରିଛନ୍ତି ବୋଲେ ସେମାନେ ଭାଇନା ବର୍ଷକୁ ତିନି ଥର 2000 2000 2000 6000 ଟଙ୍କା ଧାନ ପାଚିଲା ଭଳିଆ ଭାଇନା ପାଚିଲା
0: ନାଇଁ ରେ ଭଲ କଥା ଏଇଟା ସବୁ ଜାଣିବା ଉଚିତ ବୁଝିଲ
1: ସେଟା ଏକା କଥା ଭାଇନା ହେଲେ ବୈଠକ ଘରକୁ ତ ଆଇଲେ ଭାଇନା ତମକୁ ଭଲ କଥା ଗୋଟେ ଡାବୁ ମିଳିବାଟା କହିଲି ଖାଲି ତମକୁ କହିଲେ
0: ନାହିଁ
1: ଆମର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଏଠି କହି ରଖିବା ଯେ ସେମାନେ ମଧ୍ୟ ଏଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ହୁଅନ୍ତୁ ଆଉ ସରକାରଙ୍କର ଯୋଉ ତିନିଟା କିସ୍ତିରେ 2000 2000 2000 6000 ଟଙ୍କା ମିଳୁଛି ତାକୁ ସେମାନେ ପାଇଲେ କହିଲେ ଗୋଟେ କାମରେ ତ ଲଗେଇ ପାରିବେ ଭାଇନା
0: ଦେଖିନି ଏଇଟା ଭଲ କଥା ଗୋଟେ କହିଲି
1: ହେଲା ସାର ଟିକେ ହଉ କି ନହେଲେ ବିହନ ଟିକେ ହଉ ହେଲା କି ସାନ ମୋଟର ଗୋଟେ ମିଶା କିଣିପାରିବେ କି ନାହିଁ ଭାଇନା 2000 ଲେଖା ରଖିକିରି 6000 ସାନ ମୋଟର ଗୋଟେ ତ ମିଳିବ
0: ହବ
1: ହେଲେ ଭାଇନା ଆମେ ଟିକେ ଚେଷ୍ଟା କଲେ ଆଗକୁ ଆହୁରି ଟିକେ ଭଲ ହେଇପାରିବ ହେଲେ ବୈଠକ ଘରକୁ ଆଇଲେ ଭାଇନା କେତେ କଥା ହେଲେ ଜୁହାର ମୁଣ୍ଡିଆ ଟିକେ ମାରିଦବା ହେଲା ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ଦାଦା ବଡୁ ନାନା ନାନୀ ମାନଙ୍କେ ଜୁହାର ଲାଗ ହେଲା ଯେ ଭାଇନା ଏଇ ପଇସା କଥା ଯୋଉ କହିଲି ନିଶ୍ଚିତ ଭାବରେ ଯୋଉ ଚାଷୀମାନେ ପଞ୍ଜୀକରଣ କରିନାହାନ୍ତି ହେଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ କୃଷି ଭାଇମାନଙ୍କ ପାଇଁ ଚାଷୀ ଭାଇ

0: ଜୁହାର ଭାଇନା ଜୁହାର ଜୁହାର
1: ଜୁହାର ପିଲା କେମିତି ରେ
0: ବଡ ସର୍ଦ୍ଦା ଭାଇନା ଆଜି
1: କି ରେ
0: ମୁରମୁରା ହେଇକି ଭାରି ଯାଇଛ ବଡ ସର୍ଦ୍ଦା କଥା ଗୁଡା ଆଜି କହିବି ମାତ୍ର
1: ତୁଇ ସର୍ଦ୍ଦା ହେଇଛି ମୁଁ ଆଉ

0: ଙ୍କ ପାଇଁ ଏଟା ଗୋଟେ ସମ୍ମାନ
1: ଭଲ ଯୋଜନା ଏଟା
0: ହେଲେ ତାହିଁରେ ସମସ୍ତେ ଏଥିରେ ସାମିଲ ହେଇପାରିବେ କିନ୍ତୁ ସେମାନେ ନିଜକୁ ଯୋଗ୍ୟ ବୋଲି ବିବେଚିତ କରିବାର
1: ହେଲା ଯେ ଆମେ କହିଦେଲୁ ହେଲେ ଆମେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସବୁକୁ ନିବେଦନ କରିକି କହୁଛୁ
0: ଅନୁରୋଧ କରିବା
1: ଆମର ନିୟମିତ କାର୍ଯ୍ୟକ୍ରମ
0: ଶୁଣନ୍ତୁ ହେଲେ ବିଭିନ୍ନ ବିଷୟରେ ଆମର ଏଠି ଆଲୋଚନା ହଉଛି
1: ଜାଣିଥିଲେ
0: ଜାଣିବେ ଏବେ ଦେଖ ଏଇ କଥାଟା ତମେ ଜାଣିଛ କି ଜାଣିନଥିଲ ବୈଠକ ଘରକୁ ଆଇଲି ମୁଁ ଆଜ୍ଞା ସହିତ ଟିକେ କଥାବାର୍ତ୍ତା ହେଇଥିଲି ସେ କଥାଟା ତମକୁ କହିଲି ତମେ ଜାଣିଲ କି ନାହିଁ
1: ନାଇଁ ନାଇଁ ଠିକ କଥା କହିଲୁ ପିଲା
0: ହେଲେ ବଡ଼ କାମ କିଛି ନାହିଁ ହେଲେ ସବୁ ଚାଷୀର ବ୍ୟାଙ୍କ ଆକାଉଣ୍ଟ ଖଣ୍ଡେ ଥାଉଛି ଆଧାର କାର୍ଡ ଥାଉଛି ହେଲେ ଏଇ ସବୁ ଯାକ ସେମାନେ ସୁବିଧା ପାଇପାରିବେ ହେଲା ହେଲା ଯେ ଭାଇ ନା ହେଲେ ବୈଠକରୁ ଆଗକୁ ନବା ଧୂପ ଦୀପ ତ ଲାଗିଛି ହେଲା ହେଲେ ଆଜି ଆମର ଚାଷୀ ଭାଇଙ୍କୁ ଦୀପଦ କଥାରେ ରହିଛି ବର୍ଷା ଋତୁରେ ଆମେ କେମିତି ଫସଲର ସୁରକ୍ଷା କରିବା ଯଦି ରୋଗ ପୋକ ଲାଗିଗଲେ କେମିତି ପରିଚାଳନା କରିବା ହେଲା ଏ ସବୁ ଯାକ ବିଷୟରେ ମୁଁ ଗୋଟେ ଆଜ୍ଞାଙ୍କୁ ପଚାରିଛି ତମେ ମନ ଧ୍ୟାନ ଦେଇକି ଶୁଣ ନାଇଁ
1: ନାଇଁ ଶୁଣିବା ଏବର କଥା ଏଇଟା ନ
0: ଏବେ ଦେଖ ରୁଆ ମାନେ ଆରମ୍ଭ ହେଇଛି ହେଲେ କୋଉଠି କୋଉଠି ମିଶା ଟିକେ ଟିକେ ହଳଦିଆ ହେଇଯାଉଛି କୋଉଠି ଟିକେ ପୋକ ଲାଗିଯାଉଛି କୋଉଠି ଟିକେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ହଉଛି ହେଲେ ସେ ବିଷୟରେ ଟିକେ ଆଜ୍ଞା ପଚାରୁଛୁ ଗୋଟେ ଗୋଟେ ତମେ ଶୁଣ ଭାଇ
1: ପଚାରେ
0: ସାର ନମସ୍କାର
2: ନମସ୍କାର
0: ଆପଣଙ୍କର ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ ସାର
2: ମୋର ନାମ ହେଲା କେ ସତ୍ୟନାରାୟଣ
0: ଦେଖନ୍ତୁ ଆଜ୍ଞା ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଆଜି ପ୍ରଶ୍ନ ରହିଛି ସେମାନେ ଯୋଉ ବର୍ତ୍ତମାନ ଖରିଫ ଧାନ ଫସଲ କରୁଛନ୍ତି ସେଥିରେ ବିଭିନ୍ନ ପ୍ରକାର ରୋଗ ପୋକ କଣ ସବୁ ଲାଗିବାର ସମ୍ଭାବନା ରହିଛି ଆଉ ତାର ପରିଚାଳନା ଆଉ ତାର ସଚେତନତା କେମିତି ଆମର ଚାଷୀ ଭାଇ ଭଉଣୀ ମାନେ କରିବେ ତାକୁ ଟିକେ ବୁଝେଇ ଦିଅନ୍ତୁ ସାର ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ
2: ଆମର ଏଇ ଖରିଫ ଋତୁରେ ମୁଖ୍ୟ ପୋକ ଗୁଡାକ ଆଉ ରୋଗ ଗୁଡାକ ଅଛି ସେ ମଧ୍ୟରୁ ଆମର ଧାନରେ ପୋକ ଦୁଇ ପ୍ରକାର ରୋଗ ଗୁଡ଼ିକ ଦୁଇ ପ୍ରକାର ଅଛି
0: ଆଜ୍ଞା
2: ଆଉ ପୋକରେ ଷ୍ଟାମ୍ବର ବା ଯୋ ଖେଡ଼କଟା ବୋଲି କୁହନ୍ତୁ ଆମର ଦେଶିଆ ଭାଷାରେ
0: ଆଜ୍ଞା
2: ଆଉ ଗୋଟେ ରହିଲା ପତ୍ର ମଡା ପୋକ ଯୋଉଟାକି ଇଂଲିଶରେ କୁହନ୍ତି ଲିଫ୍ ଫୋଲ୍ଡର
0: ଆଜ୍ଞା
2: ଆଉ ରୋଗରେ ରହିଛି ବ୍ଲାଷ୍ଟ ଆଉ ତାକୁ ମାଛ ଅଖିଆ ବୋଲି ବି କହନ୍ତି ସେଭଳିଆ ରୋଗଟା ଆଉ ଗୋଟେ ବ୍ରାଉନ୍ ସ୍ପଟ ଯୋଉଟାକି ପତ୍ରରେ ବାଦାମ କଲର ମାଛିଆ କଲର ଟୋପା ଟୋପା ଚିହ୍ନ ଥାଏ ହେଲା
0: ଧାନ ଗଛରେ ଆଜ୍ଞା ହେଲେ ଆପଣ ତ ରୋଗ କଥା କହିଲେ ସାର ଏଇ ରୋଗ ଗୁଡିକ ହେଲେ ଆମର ଚାଷୀମାନେ ପ୍ରାୟ ଚିହ୍ନଟ କଲା ପରେ ସେମାନେ ସବୁ କଣ ସବୁ ତାର ନିରାକରଣ ବ୍ୟବସ୍ଥା କରିବେ କଣ ସବୁ ଔଷଧ ଟିକେ କୁହନ୍ତୁ
2: ପ୍ରଥମେ ହେଲା ଆମେ ଷ୍ଟାମ୍ବରର କଥା କହିବା
0: ସାର
2: ଯୋଉଟାକି କାଣବିନ୍ଧା ପୋକ
0: ଆଜ୍ଞା
2: ସେ କାଣବିନ୍ଧା ପୋକର ପ୍ରଥମତଃ ଆମର ତଳିଘେରା ପ୍ରସ୍ତୁତ ବେଳୁ ଯେତେବେଳେ ତଳିଘେରା ଆମେ ରୋପଣ କରିବାକୁ ଯିବା ସେତେବେଳେ ହିଁ ତାର ଯୋଉ ବଡ଼ ଯୋଉ ପୋକ ଥାଏ ଅଡଲ୍ଟ ଗୁଡାକ ବୟସ୍କ ଗୁଡାକ ସେ ଅଣ୍ଡା ଦିଅନ୍ତି ପତ୍ର ଅଗରେ
0: ଆଜ୍ଞା
2: ସେ ରୁଆ କଲା ବେଳକୁ ଗୋଟେ ତାର ଅଗ୍ରଭାଗକୁ ଛିଣ୍ଡେଇକି ଚାଷୀ ସେ ତଳି ଥିବ ସେଗୁଡାକୁ ନେଇକି ରୁଆ କଲେ କେତେକାଂଶରେ ଏହାର ସମାଧାନ ହେଇପାରିବ ତାପରେ ରୁଆ ହେଲା ପରେ ଯେତେବେଳେ ପିଲ ଦବ ପିଲ ଦେଲା ବେଳକୁ ଆମେ ପ୍ରାକ୍ ପ୍ରସ୍ତୁତ ଭାବେ ନିମ ତେଲ ବ୍ୟବହାର କରିପାରିବା ଯୋଉଟାକି ଆଗାମୀ ଦିନରେ ଆମକୁ ସୁବିଧା ହେଇପାରିବ ଯାହାକୁ ପୋକର ପ୍ରଜନନ କ୍ଷମତା ନଷ୍ଟ କରିଦେବ
0: ନିମ ତେଲ ପ୍ରୟୋଗ କଲେ
2: ହଁ ନିମ ତେଲ ପ୍ରୟୋଗ କଲେ ଯଦି ପରେ ଯଦି କଣ ଆମେ ଜାଣିପାରିବା ଯେ ସେ ରୋଗର ପରିଲକ୍ଷଣ ହେଉଛି ଯଦି ପୋକ ଉଡୁଛନ୍ତି ସେ ଉପରେ ତାହେଲେ ଆମେ ତାକୁ କେମିକାଲ ଫର୍ଟିଲାଇଜର ହିସାବରେ କାର୍ବୋଫୋରାନ ଦେଇପାରିବା 10 kg ପର ଏକର
0: ଆଜ୍ଞା
2: ନହେଲେ କ୍ଲୋରୋସିନାଲ କ୍ଲୋରୋଥାରୋନିଲ ପୋ 18.5% ଏସି ସେଟା 60 ml ପର ଏକର ଦେଇପାରିବା
0: ହେଲେ ଏସବୁ ଔଷଧ ଯାକ ସାର ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କୋଉଠି ଉପଲବ୍ଧ ରହିବ ସାର
2: ସେଗୁଡାକ ଆମର ଯୋଉଟା ରେଜିଷ୍ଟର ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନ ଗୁଡାକ ଅଛି ତାପରେ ଆମ ଡିଲର ଗୁଡାକ ଅଛନ୍ତି ଲାଇସେନ୍ସ ପ୍ରାପ୍ତ ଡିଲର ଗୁଡାକ ସେମାନଙ୍କ ପାଖରେ ଯାଞ୍ଚ କରିକି ଧରି ଆସିବେ ମୁଖ୍ୟତଃ ତାଙ୍କର ଯୋଉ ଡେଟ୍ ଗୁଡାକ ଥିବ ଯୋଉ ତାରିଖ ଗୁଡାକ ଯାହାଟା କି ଏକ୍ସପାରି ଅଛି କି ନାହିଁ ସେଟା ବି ଚେକ୍ କରିକି ଆଣିବେ
0: ତାପରେ ସେଗୁଡାକ ଆଣିକି ଜମିରେ ପ୍ରୟୋଗ କରିପାରିବେ ସେମାନେ
2: ଆଣିକି ଜମିରେ ପ୍ରୟୋଗ କରିପାରିବେ ସେଟା ହଉଛି କେମିକାଲ ଯୋଉଟା କି ରସାୟନ

0: ଅଛି ଔଷଧ ଗୁଡାକ, ସେଗୁଡାକ ଶେଷରେ ନିଷ୍ପତ୍ତି ନିଆଯାଏ। ପ୍ରଥମତଃ ଆମର କଣ୍ଟ୍ରୋଲ ହିସାବରେ ନିମ ତେଲ ବ୍ୟବହାର କରିବା, ତାପରେ ନହେଲେ ତଳିଲେ ଘେରା ବେଳକୁ ଯେତେବେଳେ ଛିଡ଼ିକି ରୋପା କରିବା, ତାଦ୍ୱାରା ବହୁତ ମାତ୍ରାରେ କଣ୍ଟ୍ରୋଲ ହୋଇଯାଏ, ଚାଷୀ ଆର୍ଥିକ ଯୋଉ ବୋଝଟା କମେଇ ପାରିବା। କିଛି
1: ଏ ଯୋଉ ନିମ୍ବ ତେଲ କଥା କହିଲେ ସାର, ତାକୁ କେମିତି ପ୍ରୟୋଗ କରିପାରିବା ଆମେ ଜମିରେ ସାର?
0: ନିମ୍ବ ତେଲକୁ ତାର 10,000 PPM ଆସୁଛି, 15,000 PPM ଆସୁଛି
1: ଆଜ୍ଞା,
0: ତାର ଡାଇରେକ୍ସନ ହିସାବରେ ତାର ଲେଖା ହେଇଥିବ ସେ ଇଏରେ ହେଲା। 10,000 PPM ମାନେ କହିଲେ 44 ML ପକେଇବାର ଲିଟରକୁ।
1: ତାକୁ ସ୍ପ୍ରେ କରିବାକୁ ପଡିବ କି ସାର?
0: ହଁ, ସ୍ପ୍ରେ କରିବାକୁ ପଡିବ
1: ଆଜ୍ଞା। ସ୍ପ୍ରେ ମେସିନ ସାହାଯ୍ୟରେ ଆମେ ଜମିରେ ପ୍ରୟୋଗ କରିବା,
0: ପ୍ରୟୋଗ କରିପାରିବା
1: ଆଜ୍ଞା।
0: ଆଉ ଗୋଟେ ଅଛି ପତ୍ର ମଡା ପୋକ, ପତ୍ର ମଡା ପୋକ ମଧ୍ୟ ସେ ଅଧିକ ସାର ୟୁଜ କଲା ବେଳକୁ ସେଗୁଡାକ ଟିକେ କଅଁଳିଆ ହେଲେ ପତ୍ର ଗୁଡାକ, ସେଗୁଡାକ ବି ସେମ୍ ଆମର କାଣବିନ୍ଧା ପୋକ ବୋଲି ତାକୁ ମ୍ୟାନେଜମେଣ୍ଟ କରିବାକୁ ପଡିବ, ପରିଚାଳନା କରିବାକୁ ପଡିବ।
1: ତାକୁ କେମିତି ସାର, ତାକୁ ନିବାରଣ କେମିତି କରିବା? କାଣ୍ଡବିନ୍ଧା ପୋକକୁ ଯଦି ଆମର ଜମିର କିଛି ଗଛରେ ଲାଗିଲେ, ଚାଷୀ ତାକୁ ଅନୁଧ୍ୟାନ କଲେ, ଜାଣିପାରିଲେ କାଣ୍ଡବିନ୍ଧା ପୋକ ଲାଗିଛି, ତ ତାକୁ କେମିତି ଆଉ ବଳକା ଗଛକୁ କେମିତି ତାକୁ ସୁରକ୍ଷା ଦେଇହେବ, କଣ ତା ପାଇଁ ସଚେତନତା ଅବଲମ୍ବନ କରିବାକୁ ପଡିବ ସାର?
0: କାଣ୍ଡବିନ୍ଧା ପୋକ ପାଇଁ ସଚେତନ କିଛି ନାହିଁ, ସେ ଯେହେତୁ ଅନ୍ତ ଅଭିଅତୀତ ରହିଥିବ
1: ଆଜ୍ଞା,
0: ତାକୁ ଆମେ ସିଷ୍ଟମିକ ପଏଜନ ମାନେ ଯୋଉଟାକି ଅନ୍ତର୍ବାୟୀ ଔଷଧ ଦ୍ୱାରା ତାକୁ ଆମେ
1: ପ୍ରୟୋଗ କରିପାରିବା। ହେଲେ ତାକୁ ସାର ଗଛ ଉପରେ ପକେଇବା ନା ଗଛର ମୂଳରେ ସେ ଔଷଧ ଗୁଡିକ ସିଞ୍ଚନ ପକେଇବା?
0: ନାଇଁ ନାଇଁ, ଗଛର ପତ୍ର ପଡିବ, ମଝିରେ ପଡିବ
1: ଆଜ୍ଞା,
0: ସେ ଗଛ ଭିଜିବାକୁ ପଡିବ।
1: ଆଚ୍ଛା ଆଚ୍ଛା, ପାଣିରେ ମିଶେଇକି ପକେଇବାକୁ ପଡିବ ସେଥିରେ?
0: ଗଛ ବିଷ କରିବ, ଗଛ ବିଷ ହେଲା ପରେ ସେ ବିଷ ଗଛଟାକୁ ଯେତେବେଳେ ପୋକ ଖାଇବ ସେତେବେଳେ ସେ ମୃତ୍ୟୁବରଣ କରିବ।
1: ଆଚ୍ଛା, ଏଭଳି ବ୍ୟବସ୍ଥା ରହିଛି। ହେଲେ ସାର ପ୍ରାୟ ଆଉ କିଛି ଦେଖାଯାଇଛି ସାର, ମାନେ ଗଛର ପତ୍ର ଗୁଡିକ ହଳଦିଆ ହଳଦିଆ ହେଇଯାଉଛି ଗଛ ବଢିବା ସମୟରେ, ତା ପାଇଁ କିଛି ନିରାକରଣ ବ୍ୟବସ୍ଥା ଅଛି କି ସାର? ସ୍ପଟ ହଳଦିଆ ରହୁଛି,
0: ଗଛ ହଳଦିଆ ହେବାର 2-3 କାରଣ ଅଛି
1: ଆଜ୍ଞା।
0: ଗୋଟେ ଅଛି, ଗଛ ମୂଳରେ ଯଦି ପାଣି ନଥିବ ତାହେଲେ ସେଠି ଉଇ ଯଦି ହେଇଥିବ, ଚେର କାଟିଥିବ ବୋଲେ ସେତେବେଳେ ମଧ୍ୟ ତାର ହଳଦିଆ ହେଇଥିବ। ଯଦି ପାଣି ଥାଇକି ମଧ୍ୟ ଯଦି ଟିକେ ଇଏ ଯଦି ନାଇଟ୍ରୋଜେନ ଆମର ଯବକ୍ଷାର ଯାଆନ୍ତି ଯଦି ପରିମାଣ ଟିକେ କମିଯାଇଥିବ ତାହେଲେ ମଧ୍ୟ ଟିକେ ହଳଦିଆ ହେବାର ସମ୍ଭାବନା ଅଛି।
1: ତାହେଲେ ସାର ଏଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି ଆମର ଖରିଫ ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ପୋକ ପରିଚାଳନା କରିବାର, ତ ସାର ବେଳେବେଳେ ଦେଖାଯାଉଛି ଝିଣ୍ଟିକା ମାନେ ବେଳେବେଳେ ମଧ୍ୟ କିଛି ଗଛକୁ ନଷ୍ଟ କରିଦେଉଛନ୍ତି ଯେତେବେଳେ ଗଛ ବଢିଥାଉଛି, ସେମାନଙ୍କର ନିରାକରଣ କିଛି କରାଯାଇପାରିବ କି ସାର?
0: ହଁ, ଝିଣ୍ଟିକା ନିରାକରଣ ମାନେ କହିଲେ ସେମାନଙ୍କୁ ଆମେ ଲାଇଟ ବ୍ୟବହାର କରିବାକୁ ପଡିବ, ଯେଉଁଗୁଡାକୁ ମେଡିସିନ ଦ୍ୱାରା ଇଏ କରିବାକୁ ପଡିବନି, ସେଗୁଡାକୁ ଆମେ ଯଦି ଧାଡ଼ିରେ ଲଗେଇବା 10 ଇଞ୍ଚ ବ୍ୟବଧାନରେ,
1: ଛାଡ଼ି ଛାଡ଼ି ଯଦି ଲଗେଇବା,
0: ଛାଡ଼ି ଛାଡ଼ି ଲଗେଇବା, ତାପରେ ଆମର ଯେତିକି ଧାନ ଜମି ଅଛି ସାଇଡ୍ରେ ଯଦି ଭେଣ୍ଡି ଗଛ ଲଗେଇବା କି ନହେଲେ ମଣ୍ଡା ଗଛ ଲଗେଇବା, ବୁଝିଲେ କି ନାହିଁ,
1: ତାହେଲେ ମଧ୍ୟ ତାକୁ ନିରାକରଣ କରାଯାଇପାରିବ ଝିଣ୍ଟିକା
0: ନିରାକରଣ କରାଯାଇପାରିବ। ଆଉ ଝିଣ୍ଟିକା ଯେହେତୁ ଉଡି ଉଡି ଯିବେ ତାଙ୍କୁ କଣ୍ଟ୍ରୋଲ କରିହବ ନାହିଁ
1: ଆଜ୍ଞା,
0: ହେଲା,
1: ଲାଇଟ ଦ୍ୱାରା ମଧ୍ୟ, ଲାଇଟ ନହେଲେ ଆମର ପନିପରିବା ଚାଷ ଅନ୍ୟତ୍ର କରିକି ସେମାନଙ୍କୁ ଦମନ କରାଯାଇପାରିବ। ବହୁତ ସୁନ୍ଦର କଥା କହିଲେ ସାର, ଆପଣଙ୍କର ପ୍ରତ୍ୟେକଟି କଥା ଆମର ଚାଷୀ ଭାଇ ଭଉଣୀ ମାନଙ୍କର ନିଶ୍ଚିତ ଉପକାରରେ ଆସିବ, ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆମର ଆକାଶବାଣୀ ଜୟପୁର ତରଫରୁ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ସାର ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର, ରହିଲି ସାର, ନମସ୍କାର।
0: ନମସ୍କାର।
2: ଓହୋ, ଆଉ କେମିତି କୁହନ୍ତୁ ରେ?
3: ନାଇଁ ଭାଇନା, ମନକୁ ପାଇଲା କି ନାହିଁ?
2: ପାଇଲା ନା ତୁଇ ସାରୁ ବରଜାଟି
3: ଆଜ୍ଞା ଭେଟିଛତି ବୋଲେ ସମାନ ପଚାରି
2: ଛାଡି ଦେଇଛୁ ରେ,
3: କିଲର ହେଇଯିବାର ଅଛି,
2: ଟିକେ ଟିକେ ଟିକେ ଟିକେ ଖୁଣ୍ଟି ଖୁଣ୍ଟି ଖୁଣ୍ଟି
3: ପଚାରିବାର ଅଛି ଭାଇ ନା,
2: ହଇ ହଇ
3: ହେଲା, ଝିଣ୍ଟିକା କଥାଟା ପଚାରି ହେଲେ କୋଉ ବାଟେ ଝିଣ୍ଟିକା ମିଶା ହଉଛି ନା?
2: ହଉଛି ନା, ଭଲ କଥା,
3: ସାଇଡ୍ରେ ଟିକେ ପନିପରିବା ଲଗେଇଦେବା ବୋଲେ ଆମର ଧାନ ଫସଲ ସୁରକ୍ଷା ହେଇଗଲା କି ନାହିଁ?
2: ହେଇ ତ ଗଲା, ବଢିଆ କହିଛି,
3: ହଇ ହଇ ହେଲା ଯେ ଭାଇ ନା, ହେଲେ ଖାଲି ଏମିତି କଥାବାର୍ତ୍ତା ହଉଥିବା ନା କିସ, ଗୀତବାଦନା ବ୍ୟବସ୍ଥା କରିଛ କି ନାହିଁ?
2: ଆରେ ଭାଇଆ, ହଁ ହେଇଟି ଆମର ବୈଠକ ଘରକୁ ଆଇଛୁ ବୋଲେ
3: ନାଇଁ ନାଇଁ, ମନ ଚଳ ପାଇଁ ତମର ବ୍ୟବସ୍ଥା ଥିବ, ତମେ ମହା ନାଟୁଆ ଲୋକ, ନାଟ ବ୍ୟବସ୍ଥା ଟିକେ ନ କଲେ ମୁରୁମୁରା ହେଇଯିବାର ହବ,
2: ଠିକ ଆରେ
3: ଶୁଣିଦବା, ଶୁଣିଦବା ନାଇଁ ଯେ।

0: ହେଲା କିରେ?
1: ନାଇଁ ହେଲା ନା, ମନକୁ ପାଇଲା
0: ଗୀତ ଗାଇବୁ ଦେଖେ।
1: ନାଇଁ ନାଇଁ ମଜା ଲାଗିଲା ଗୀତ ତ ସର୍ଦା ଭାଇ ନା ମନଟା ସର୍ଦା ବୋଇଲେ ପଖାଳ ଭାତ ସାଙ୍ଗରେ ଯେମିତି ଟିକେ ମାଉସ ବଡି ସେମିତି ସର୍ଦା
0: ଆଉ
1: ହେଲା
0: ମନର କଥା ନେଇକି ଗୋଟେ
1: ଚାଷୀ କହୁଥିଲ ମତେ କାଲି
0: ଭେଟିଲି
1: କେତେ ଚାଷୀ ଅଛନ୍ତି ଭାଇ ତାଙ୍କର କଥା ତାଙ୍କର ମନରୁ ତାଙ୍କର ମୁହଁରୁ ଟିକେ ଶୁଣିଦେଲେ ଅନୁଭୂତି କି ନାହିଁ ହେଲେ ଏଇ କ୍ରମରେ ଆଜିର କାର୍ଯ୍ୟକ୍ରମରେ ଆଜିର ଚାଷୀ
0: ହଉ
1: ଚାଷୀ ମୁହଁରୁ
0: ଚାଷ କଥା
1: ଚାଷର କଥା
2: ଶୁଣିଦବା ଆପଣଙ୍କର ପରିଚୟ ଟିକେ ଦେବେ କି? ମୋ ପରିଚୟ ନାଁ ହଉଛି କୃଷ୍ଣଚନ୍ଦ୍ର ବିଷୟୀ ସାର। ଗାଁ ହଉଛି ଘାଟବାଗରା ପଞ୍ଚାୟତ କାଳିଆ ଗାଁ ବ୍ଲକ ଜୟପୁର ଜିଲ୍ଲା କୋରାପୁଟ ରାଜ୍ୟଟା ଓଡ଼ିଶା।
3: ଆପଣ କଣ କୃଷକ ସାଥୀ ଅଛନ୍ତି? ଆଜ୍ଞା
2: କୃଷକ ସାଥୀ ଅଛି ଆଜ୍ଞା ପଞ୍ଚାୟତର କାଳିଆ ଗାଁ ପଞ୍ଚାୟତର।
3: ଆପଣ କଣ ଚାଷ କରନ୍ତି?
2: ମୁଁ ପନିପରିବା ଭେଜିଟେବୁଲ ର ସବୁ କିଛି ଚାଷ କରୁ କାଙ୍କଡ଼ ପୋଟଳ ମରିଚ ଭେଣ୍ଡି ବାଇଗଣ କଲରା ଏଇ ସବୁ ଜିନିଷ କରିଥାଉଛି।
3: ଆଚ୍ଛା କେତେ ଏକର ଖଣ୍ଡେ ଅଛି ଆଜ୍ଞା ଆପଣଙ୍କର?
2: ମୋର ଗୋଟେ ତିନି ଚାରି ଏକର ଖଣ୍ଡେ ହବ
3: ଆଜ୍ଞା। ହଁ ଏଇଟା କେତେ ଏକର କରନ୍ତି ପନିପରିବା?
2: ପନିପରିବା ଗୋଟେ ତିନି ଏକର କରୁଛି ଆଜ୍ଞା।
3: ଆଚ୍ଛା ଆଉ ଧାନ ଚାଷ କରନ୍ତି?
2: ଧାନ ଚାଷ ମଧ୍ୟ କରୁଛି ଆଜ୍ଞା ଗୋଟେ ପାଞ୍ଚ ଏକର ଖଣ୍ଡେ।
3: ଆଚ୍ଛା ହେଲେ ଦୁଇ ପାଚି ଆପଣ କରୁଛନ୍ତି ନା?
2: ହଁ ଡବଲ କ୍ରପ ହଉଛି ଆଜ୍ଞା ଆମର କେନାଲ ଆମର ଉପର କଲା ପାଣି ଆମର କେନାଲ।

0: ପାଣି ମୋଡୁଛି ଡବଲ ଖରାପ ହେଉଛି।
1: ହେଲେ ବିହନ ସବୁ କୋଉଠୁ ଆଣୁଛନ୍ତି ଆଜ୍ଞା ପନିପରିବା ବିହନ ସବୁ?
0: ବିହନ ଆମର ହାଇବ୍ରିଡ୍ର ମଗେଇ ଥାଉଛୁ ଆଜ୍ଞା।
1: ହେଲେ ଦୋକାନରୁ ଆଣୁଛନ୍ତି ନାଇଁ କି? ଗଭର୍ଣ୍ଣମେଣ୍ଟର କ'ଣ ମାନେ ସରକାରୀ ସୁବିଧା କ'ଣ ଅଛି କି ଆଜ୍ଞା?
0: ଗଭର୍ଣ୍ଣମେଣ୍ଟର ମଧ୍ୟ ହର୍ଟିକଲଚର ଥ୍ରୋରୁ ମଧ୍ୟ ଇଏ ପନିପରିବା ଆମର ବାଇଗଣ ହଉ କି ମରିଚ କଲରା ଏଇସବୁ ଆମର ପିଆଜ ଜିନିଷ ହର୍ଟିକଲଚର ଥ୍ରୋରୁ ଦିଆହଉଛି। ଆଉ ଧାନ ମୁଗ ବିରି ସବୁ ଜିନିଷ ଏଗ୍ରିକଲଚରରୁ ଦିଆହଉଛି ଆଜ୍ଞା।
1: ହେଲେ ବର୍ତ୍ତମାନ ତ ବର୍ଷା ଲାଗି ରହିଛି ନାଇଁ?
0: ହଁ ବର୍ଷା ତ ପ୍ରାୟ ମାସେ ହବ ଆଜ୍ଞା। ଏ ବର୍ଷା ଲାଗିଯାଇଛି ପନିପରିବା ପାଇଁ ଟିକେ।
1: କଣ ଲଗେଇଛନ୍ତି ଆଜ୍ଞା? କଣ ଲଗେଇ?
0: ବାଇଗଣ ଲାଗିଛି ଆର ଝୁଡୁଙ୍ଗ ଲାଗିଛି ଆଜ୍ଞା।
1: ବାଇଗଣ ଝୁଡୁଙ୍ଗ ନାଇଁ କି?
0: ହଁ ଝୁଡୁଙ୍ଗ ଲାଗିଛି, କଲରା ଟିକେ ଲାଗିଛି।
1: କେମିତି ହେଇଛି?
0: ନା ଭଲ ହେଇଛି ଆଜ୍ଞା। ବର୍ଷା କ୍ଲାଇମେଟ ଠିକ ରହୁନାହିଁ ଆଜ୍ଞା, ତାକୁ ଟିକେ ପାଚି ପାଚି ଟିକେ ବେଶୀ ଲାଗିଯାଉଛି, ପୋକ ଟିକେ ଲାଗିଯାଉଛନ୍ତି।
1: ହେଲେ ଆପଣ କେମିତି କଣ କରୁଛନ୍ତି ଟିକେ କହିବେ କି? ବାଇଗଣ
0: ହଁ କହିବେ ଆଜ୍ଞା।
1: ହଁ କେମିତି ପ୍ରୋସେସରେ କଣ କରୁଛନ୍ତି, କେମିତି କେମିତି ଲଗେଇଲେ, କେତେ ଦିନ ହେଲାଣି କୁହନ୍ତୁ ଟିକେ।
0: ବାଇଗଣ ମୁଁ ଲଗେଇଥିଲି ଇଏ ଟାଇମରେ ଆଜ୍ଞା, ଆଉ
1: ଜୁନ ମାସରେ ଲଗେଇଥିଲେ
0: ଆଜ୍ଞା।
1: ମେ ମାସରେ ଲଗେଇଥିଲେ?
0: ହଁ ମେ ଲାଷ୍ଟ ଆଡ଼ୁ ଲଗେଇଥିଲି ଆଜ୍ଞା। ଲଗେଇଲାରେ ଏବେ ଟିକେ ଇଏ ହେଇକିରି ଫୁଲ କଷି ଆରମ୍ଭ ହେଇଗଲାଣି।
1: ହେଲେ ମାଟିକୁ ମାଟି ପରୀକ୍ଷା କରିକି କରୁଛନ୍ତି ନା ଏମିତି?
0: ନାଇଁ ମାଟି ପରୀକ୍ଷା କରାହେଇଛି ଆଜ୍ଞା।
1: ମାଟି ପରୀକ୍ଷା କରାହେଇଛି?
0: ନାଇଁ ମାଟି ପରୀକ୍ଷା ଆମେ କରୁଛୁ ଆଜ୍ଞା, ଆମର କୃଷକ ସାଥୀ ସବୁ କରିକିରି।
1: ହେଲେ ଜୈବିକ ଉପାୟରେ କରୁଛନ୍ତି ନା ରାସାୟନିକ ପଦ୍ଧତି?
0: ରାସାୟନିକ ଅଧା ଆଉ ଜୈବିକ, ମୁଁ ଜୈବିକ ସାର ନିଜେ କରୁଛି ସାର।
1: କଣ ସବୁ କରୁଛନ୍ତି ଆଜ୍ଞା ଜୈବିକ ସାର ନିଜେ କଣ କରୁଛନ୍ତି ଆପଣ?
0: ଜୈବିକ ସାର ବୋଲେ ଆମର ଯୋଉ ନିମ୍ବ ପତ୍ର
1: ଆଜ୍ଞା,
0: ନିମ୍ବ ପତ୍ର, ଗୋବର, ଗାଈ ମୂତ୍ର, ଅରଖ ପତ୍ର ସବୁ ଜିନିଷ କରିକିରି ଗୋଟେ ଲିକ୍ୱିଡ ଗୋଟେ ଇଏ କରୁଛୁ ଆଜ୍ଞା, ପୋକ ପାଇଁ ବୋଲିକିରି।
1: ପୋକ ପାଇଁ ନାଇଁ କି?
0: ହଁ
1: ସେଟା କେବେ କେତେବେଳେ ସିଞ୍ଚନ କରିବେ?
0: ମାସେ ତାକୁ ଗୋଟେ ଇଏ କଲା ପରେ, ତାକୁ ପୁଚକା କଲା ପରେ ତାର ଗୋଟେ ଇଏ ହବ ସାର। ପନ୍ଦର ଲିଟର ପାଣିରେ ଦୁଇ ଲିଟର ତିନି ଲିଟର ପକେଇକିରି ସ୍ପ୍ରେ କରୁଛୁ ପୋକ ପାଇଁ, ପୋକ ମାଛି ପାଇଁ ବୋଲିକିରି। ଆଉ ଫଳ ପାଇଁ ମଧ୍ୟ କାମ କରୁଛି,
1: ଦୁଇଆଡେ କାମ କରୁଛି ନାଇଁ କି? ସାର ପାଇଁ ହେଇଯାଉଛି ପ୍ଲସ ପୋକ ପାଇଁ ହେଇପାରୁଛି ନାଇଁ?
0: ହେଇଯାଉଛି ଆଜ୍ଞା।
1: ହେଲେ ସେଇଟା କୋଉ କୋଉ ମାନେ ଏବେ ବର୍ତ୍ତମାନ ଯୋଉ ପୋକ ଲାଗିଛି, କୋଉ କୋଉ ପୋକ ଲାଗିଛି ଆଜ୍ଞା?
0: ଏବେ ଯୋଉ କାଣ୍ଡ ବିନ୍ଧା ପୋକ ଲାଗିଛି ସାର, ଫଳ ବିନ୍ଧା ପୋକ। ଆମେ ରାସାୟନିକ ଟିକେ ବ୍ୟବହାର କରୁଛୁ ସାର।
1: କଣ ସବୁ କଣ ସବୁ ଦେଇଛନ୍ତି?
0: ଡ୍ରାଗନ ସୁପର ନେଲେ ଆମର ଯୋଉ ସିନେମା ବୋଲିକିରି ଗୋଟେ ମେଡିସିନ ବାହାରି ଥିଲା ସେଟାକୁ ୟୁଜ କରୁଛୁ। ସିନେମାଟା ଟିକେ ରେଟ୍ ପଡୁଛି, ମାତ୍ର ତାର ଲାଷ୍ଟିଂଟା 20-25 ଦିନ ଯାଏ କାମ କରୁଛି ସାର।
1: ହେଲେ ଏସବୁ କଲା ପରେ ଆପଣଙ୍କର କେବେ କଣ ସେଟା ଫଳ ମିଳିବ ଆପଣଙ୍କୁ?
0: ଫଳ ଫଳ ଆରମ୍ଭ ହେଇଯାଇଛି ସାର, ଇଏ ଗୋଟେ ସପ୍ତାହ ଭିତରେ ଫଳ ହାରଭେଷ୍ଟିଂ ଗୋଟେ 4-5 ଭିତରେ ହେଇଯିବ ସାର।
1: କେମିତି ଧାଡ଼ିରେ ଲଗେଇଛନ୍ତି ନା ତାର ପାଇଁ କଣ?
0: ନାଇଁ ଧାଡ଼ିରେ ଆଗ ଲଗାଇଛି ସାର,
1: ଧାଡ଼ି ଚାଷ
0: କରୁଛନ୍ତି ନାଇଁ? 2 ଫୁଟ ଡିଷ୍ଟାନ୍ସରେ ବାଇଗଣ ଲଗାଇଛି ସାର।
1: 2 ଫୁଟକୁ ଫୁଟେ ଡିଷ୍ଟାନ୍ସରେ ବାଇଗଣ ଲଗେଇଛନ୍ତି।
0: ହଁ ସାର।
1: ହେଲେ କେମିତି ଭଲ ଫଳ ହେଇଛି ନାଇଁ?
0: ହଁ ଫଳ ଭଲ ଆସିଛି ସାର।
1: ହଁ କେବେ କଣ ହବ ଏଇଟା ଫଳଟା ଆପଣ କାଢିବେ?
0: ଏଇ ମାସ ଗଲା ପରେ, ଏଇଟା ତ ଆଜି 27-28 ବେଳ ସାର, ମାସ ଗଲା ପରେ 5 ଆଡୁ କାଢି ହବ ସାର।
1: ଭଲ ହେଇଛି ବୋଲି କହୁଛନ୍ତି?
0: ହଁ ଭଲ ହେଇଛି ସାର।
1: ତାପରେ ପରେ କଣ କରିବେ ଆପଣ, ଜମି କିଛି ଛାଡି ଦେବେ ନା ତାପରେ ଆଉ କଣ କରିବାର?
0: ତାପରେ ଆଉ ଶୀତ ଚାଷ ହବ ସାର, କୋବି ହବ।
1: ହେଲେ ଭଲ
0: ଫୁଲକୋବି ହବ ସାର।
1: ହଁ ଭଲ ଜିନିଷରେ କହିଲ। ହଉ ଯାହା ହଉ, ଆପଣ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା।
0: ହଁ ସାର,
1: ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ହଁ ସାର ନମସ୍କାର।
2: ହଇ ହ ଭାଇନା, ଗୋଟେ ଗୋଟେ କରି କେତେ କଥା ଭାଇ ଆମର କହିଦେଲେ ଭାଇନା,
3: କହିବ ନାଇଁ
2: ଅନୁଭୂତିର କଥା ଦେଖ।
3: ପନିପରିବା ଟିକେ ଟିକେ କରୁଛି, ଧାନ ଚାଷ
2: କରୁଛି, ନାଇଁ ନାଇଁ କେମିତି ପାରୁଛନ୍ତି ଦେଖ, ଏତିକି କାମ କରିବା
3: କୃଷକ ସାଥୀ
2: ନାଇଁ ମାନିବାକୁ ପଡିବ। ଗର୍ବ ଗା
3: ଏ ବାପା
2: ହେଲା।

0: ପଢ଼ାଲିଖା ଚାଷୀମାନେ ଭାଇନା କେତେ ଆଗକୁ ଯାଉଛନ୍ତି, ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ମଧ୍ୟ କହିବା ସେମାନେ ମଧ୍ୟ ବହୁତ କିଛି ଜିନିଷ ଜାଣନ୍ତୁ, ନ ବୁଝିଲେ ଆମକୁ ପଚାରନ୍ତୁ ହେଲା। ଆଉ
1: ଆମେ ଯିବା ଯେ ହେଠି ଶିଖି ଚାଉଳ କହିଥିଲୁ ଯେ ତୁଇ
0: ନାଇଁ ନାଇଁ ଯୋଉ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ତ
1: ଏଇଟା
0: ପାସୁରିଲେ ମାତ୍ର ଦେଖ ଭେଡ଼ା ବୁଡ଼ିଲା ଭାଇନା।
1: ନାଇଁ ନାଇଁ ନାଇଁ ସେଟାରେ ମିଳିବ ନା ଟଙ୍କା
0: ମିଳିବ
1: ହଇରେ।
0: ହଁ ଭାଇନା
1: ଏଇଟା ଖାଲି ଓଡ଼ିଶାରେ କି ରେ?
0: ଖାଲି ଓଡ଼ିଶା ନାହିଁ ଭାଇନା, ଯେହେତୁ ଏଇଟା ଗୋଟେ କେନ୍ଦ୍ର ସରକାରଙ୍କର ଯୋଜନା, ସାରା ଭାରତର ସବୁ ରାଜ୍ୟର ଚାଷୀମାନେ ଏଇଟା ପାଇପାରିବେ।
1: ପୃଥିବୀ ଜାଗାର
0: ପୃଥିବୀ ନାହିଁ ଭାଇନା, ଆମର ଭାରତ ଭିତର ପାଇବେ, ଆହୁରି ଆମର ଓଡ଼ିଶାର ମଧ୍ୟ ସବୁ ଚାଷୀ ପାଇବେ ହେଲା। ହେଲେ ମାତ୍ର ଚାଷୀମାନେ ତା ପାଇଁ ବୋଲି ସେମାନେ ଯୋଗ୍ୟ ବିବେଚିତ ହେବାର ଅଛି।
1: ପଇସା ପତ୍ର
0: ମିଳିବ ଭାଇନା, ତିନିଟା କିସ୍ତିରେ 6,000 ଟଙ୍କା ମିଳିବ
1: ମିଳିବ
0: ମିଳିବ, ଗ୍ୟାରେଣ୍ଟି ମିଳିବ। ଟିକେ ଧୈର୍ଯ୍ୟ ଧରିବାର ଅଛି, ଆମର ଯେତିକି ଆମର ସରକାରଙ୍କ ତରଫରୁ ଯେତିକି ଦସ୍ତାବିଜ ଯୋଉ କାଗଜ ପତ୍ର ମାଗିଛନ୍ତି, KYC ହଉ କି ନହେଲେ ଆଧାର କାର୍ଡ ହଉ, ଏ ସବୁ ଯାକର ମିଳିବା ବ୍ୟବସ୍ଥା ନିହାତି ମିଳିବ।
1: ଭଲ କଥା,
0: ଭଲ କଥା ଆଗା ଭାଇନା
1: ହେଲା।
0: ବହୁତ ଚାଷୀମାନେ ଉପକୃତ ହେଲେଣି ଭାଇନା, ହେଲେ ତମେ ମଧ୍ୟ ପଞ୍ଜୀକରଣ ଯଦି କରେଇଦବ ତାହେଲେ ନିହାତି
1: ହେଲେ ମିଶିକିରି
0: ଯିବା ଯିବା କାଲିକି ତ ଯିବା
1: ହଉ
0: ଯିବା ଯିବା ସିଆଡେ ମେଘ ପାଣି ମାରିଦବ ବୋଲେ ତେରେ ପେତେ ଯିବା ଯିବା ଯିବା ଗଲା ବେଳେ ଆହୁରି କେତେ କଥା ଅଛି ଭାଇ।
1: ଯିବା ଯିବା
0: ଯିବା ଯିବା ଯିବା।

ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଥିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ଉତ୍ତମ କୁମାର ପାଣିଗ୍ରାହୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 meter ତଥା 1467 କିଲୋହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ରିଭେଞ୍ଜ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ପାମେଲା ଜେନ୍। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ରକ୍ଷାର ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ତପ ମିଶ୍ର, ଗୀତ ରଚନା କରିଛନ୍ତି ଦିବ୍ୟଲୋଚନ ନାୟକ, ସଙ୍ଗୀତରେ ସଜେଇଛନ୍ତି ଏସ୍ ଚନ୍ଦ୍ରକାନ୍ତ।

ଶେଷରେ ଶୁଣନ୍ତୁ ତୁ ଆଉ ମୁଁ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ବା କୁମାର ବାପି ଏବଂ ଶୈଳଭାମା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେବୀତୋଷ ଆଚାର୍ଯ୍ୟ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ।

0: ସେତୁ ଯେପରି ଦୁଇଟି କୂଳକୁ ଯୋଡ଼ିଦିଏ, ସେହିପରି ସମ୍ପର୍କ ମଧ୍ୟ ଦୁଇଟି ମନକୁ ଯୋଡ଼ିଦିଏ।
1: ବିଶ୍ୱାସ ଏବଂ ନିଜର କରିନେବାରେ ଗଢ଼ାଇଥାଏ ଗୋଟିଏ ସୁନ୍ଦର ସମ୍ପର୍କ।
0: ତାହେଲେ ସମ୍ପର୍କକୁ ସ୍ୱାର୍ଥରେ ନୁହେଁ, ସ୍ନେହରେ, ଅହଙ୍କାରରେ ନୁହେଁ, ବିନମ୍ରତାରେ, ଦୂରତାରେ ନୁହେଁ, ବିଶ୍ୱାସରେ ସଜାଇବା।
1: ତାହେଲେ ଏହି ଆଶା ଓ ବିଶ୍ୱାସର ସହିତ ଆଜିର ସମ୍ପର୍କ ସେତୁକୁ ନେଇ ଆସିଛୁ ଆମେ ଦୁହେଁ। ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଧରିତ୍ରୀ ଶତପଥୀ,
1: ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
1: ତେବେ ଧରିତ୍ରୀ, ଆଜି ତ ଗୁଡ଼ାଏ ମେସେଜ ଆମ ପାଖରେ ଅଛି, କିନ୍ତୁ ଗଲାଥର କିଛି ମେସେଜ ରହିଯାଇଥିଲା, ସମୟ ଅଭାବରୁ ତାକୁ ସ୍ଥାନ ଦେଇନଥିଲୁ। ବର୍ତ୍ତମାନ ଆମେ ଗଲାଥର ଯେଉଁ ମେସେଜ ସବୁ ରହିଯାଇଛି ତାକୁ ପ୍ରଥମେ ସ୍ଥାନ ଦେଉଛୁ।
0: ତାହେଲେ ଚାଲନ୍ତୁ ଦେଖିବା ଗଲା ସପ୍ତାହର କିଛି ମେସେଜ। ଏହି ମେସେଜଟିକୁ ଲେଖିଛନ୍ତି ଚିନ୍ମୟ ଦାସ। ସେ ଲେଖିଛନ୍ତି, ଗତ ସପ୍ତାହର ବିବିଧା କାର୍ଯ୍ୟକ୍ରମ ଶୁଣିଥିଲେ, ତାଙ୍କୁ ବହୁତ ଭଲ ଲାଗିଥିଲା। ଓଡ଼ିଆ ଫିଲ୍ମ ବିଷୟରେ ଶୁଣି ଖୁସି ଲାଗିଲା। ଯୁଗ ବଦଳିବା ସହିତ ଚିନ୍ତାଧାରା ବି

0: ବଦଳିଛି। ମିଡ୍ଲେନ୍ଥ ହୋଇଥିବାରୁ ଆହୁରି ଅଧିକ ସୁବିଧାରେ କାହାଣୀକୁ ଦେଖିବାକୁ ମିଳୁଛି। ଆଗକୁ ଏମିତି ଆହୁରି ଅଧିକ ଫିଲ୍ମ ହୋଇପାରିବ ବୋଲି ଆଶା। ବିବିଧା କାର୍ଯ୍ୟକ୍ରମର ଉପସ୍ଥାପନା ତାଙ୍କୁ ବହୁତ ଭଲ ଲାଗିଥିଲା।
1: ନିଶ୍ଚୟ ଚିନ୍ମୟ ବାବୁ, ଆପଣଙ୍କୁ ପ୍ରଥମେ ଧନ୍ୟବାଦ ଦେଉଛୁ ଯେ ଆପଣ ବିବିଧା କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ସୁନ୍ଦର ମେସେଜ୍ ପଠାଇଛନ୍ତି। ଆପଣ ଯାହା ଆଶା କରିଛନ୍ତି, ଯେଉଁ ପ୍ରଯୋଜକ ନିର୍ଦ୍ଦେଶକ ବର୍ତ୍ତମାନ ଚଳଚ୍ଚିତ୍ର ତିଆରି କରୁଛନ୍ତି, ବିଶେଷ କରି ଓଡ଼ିଆ ଚଳଚ୍ଚିତ୍ର, ସେମାନେ ଏଥିପ୍ରତି ଦୃଷ୍ଟି ଦେବେ। ଆପଣଙ୍କର ମେସେଜ୍ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ ଦେଉଛୁ।
0: ପରବର୍ତ୍ତୀ ମେସେଜ୍ଟିକୁ ଲେଖିଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ। ସେ ଲେଖିଛନ୍ତି, ମହାଶୟ ସାଦରେ ପ୍ରଣାମ ଗ୍ରହଣ କରିବେ।
1: ଆପଣ ବି ପ୍ରତି ନମସ୍କାର ନେବେ।
0: 16 ଜୁଲାଇ ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମରେ ଯଦି ଉପସ୍ଥାପିକା ମହାଶୟା ଉପସ୍ଥାପନା ସହ ଆଲବମ୍ରୁ ଭଜନ ପରିବେଷଣ କରିଥିଲେ ଭଲ ହୋଇଥାନ୍ତା। ରଥଯାତ୍ରାର ଧାରା ବିବରଣୀରୁ ଚକ୍ରରାଜ ସୁଦର୍ଶନ ବିଷୟରେ ବହୁ ଅସମାହିତ ପ୍ରଶ୍ନର ଉତ୍ତର ମିଳିଲା। ସମୟ ଓ ପରିସ୍ଥିତି ମଣିଷ ଜୀବନର ମୋଡ଼ କିପରି ପରିବର୍ତ୍ତନ କରିଦେଇପାରେ, 18 ଜୁଲାଇରେ ମିନତୀ ରାଣୀ ନନ୍ଦଙ୍କ କିଶୋର ଭାରତୀ କାର୍ଯ୍ୟକ୍ରମର କ୍ଷୁଦ୍ର ଗଳ୍ପରୁ ଜାଣିହେଲା। ବୁଢ଼ା ଶଙ୍ଖାରୀର ବେତାର ରୂପାନ୍ତର ବି ଭଲ ଲାଗିଲା। 20 ଜୁଲାଇ ସୁରଭିର ଅଗଣାକୁ ମହକାଇଥିଲେ ଆମ ଅଞ୍ଚଳର ବରିଷ୍ଠ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ। ସାକ୍ଷାତକାରରୁ ତାଙ୍କ ଜୀବନ ବିଷୟରେ ଅନେକ କଥା ଜାଣିହେଲା। 21 ଜୁଲାଇ ଚୟନ କାର୍ଯ୍ୟକ୍ରମରୁ ସଦାନନ୍ଦ ଅଢ଼ାରୀଙ୍କଠାରୁ ଆଦିବାସୀ ସଂସ୍କୃତିରେ ଶ୍ରୀଜଗନ୍ନାଥ ପରମ୍ପରା ବିଷୟରେ ଅନେକ କଥା ଜାଣିହେଲା। ଉପସ୍ଥାପିକା ମିନତୀ ରାଣୀ ନନ୍ଦ ଓ ରଞ୍ଜନ ସାର୍ଙ୍କୁ ଧନ୍ୟବାଦ ଜଣାଇଦେବେ। 22 ଜୁଲାଇ ଆଲେଖିକା କାର୍ଯ୍ୟକ୍ରମରେ ରାଜସ୍ମିତା ବିଶ୍ୱାଳଙ୍କ କବିତା ବାପା ଓ ସୁଚିସ୍ମିତା ସାହୁଙ୍କ ଗଳ୍ପ ବମୁକାଇ ପାଟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଉପସ୍ଥାପିକା ସ୍ୱାଗତିକା ପଟ୍ଟନାୟକ ଓ ନିଶାରାଣୀ ସାହୁଙ୍କୁ ଧନ୍ୟବାଦ ଜଣାଇଦେବେ।
1: ନିଶ୍ଚୟ ଲିଙ୍ଗରାଜ ବାବୁ, ଆପଣ ପ୍ରତିଟି କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଆପଣଙ୍କର ବଳିଷ୍ଠ ମତାମତ ଆମକୁ ମେସେଜ୍ ମାଧ୍ୟମରେ ଦେଇଛନ୍ତି। ପ୍ରଥମେ ଆପଣ 16 ଜୁଲାଇ ରଥଯାତ୍ରା ଦିନ ଆପଣ ଲେଖିଛନ୍ତି ଯେ ସେଦିନର ଉଦ୍ଘୋଷିକା ଯିଏ ଥିଲେ ସେ ଆଲବମ୍ରୁ ଭଜନ ପରିବେଷଣ କରିଥିଲେ ଭଲ ହୋଇଥାନ୍ତା ବୋଲି ଲେଖିଛନ୍ତି। ସକାଳର ଭକ୍ତି ସଙ୍ଗୀତରେ ସାଧାରଣତଃ ଆମେ ଆଲବମ୍ ଗୀତକୁ ସ୍ଥାନ ଦେଉନୁ। ଆମ ଆକାଶବାଣୀ ଜୟପୁର କେନ୍ଦ୍ରରେ ଯାହା ସବୁ ରେକର୍ଡିଂ ହୋଇଥାଏ ତାହା ହିଁ ଆମେ ସେଇ 6:05 ବନ୍ଦନା କାର୍ଯ୍ୟକ୍ରମରେ ପ୍ରଚାର କରିଥାଉ। ତଥାପି ଆପଣ ଲେଖିଛନ୍ତି ଯେ ସେଦିନ ଯିଏ ଉଦ୍ଘୋଷିକା ଥିଲେ ସେ ଯଦି ଟିକେ ଉପସ୍ଥାପନା କରିଥାନ୍ତେ ଭକ୍ତି ଗୀତକୁ ନେଇ ତାହେଲେ ଭଲ ଲାଗିଥାନ୍ତା। ନିଶ୍ଚୟ ଏହା ବଳିଷ୍ଠ ମତାମତ, ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରିବୁ ବିଶେଷ ପବିତ୍ର ଦିନମାନଙ୍କରେ ଏହିଭଳି ଉପସ୍ଥାପନା କରିବା ପାଇଁ। ତାପରେ ରଥଯାତ୍ରାର ବିବରଣୀ ଶୁଣିଛନ୍ତି ଆପଣ, ଯାହା ଆମେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିଥିଲୁ ପୁରୀ ରଥଯାତ୍ରାର, ତାହା ବି ଆପଣଙ୍କୁ ଭଲ ଲାଗିଛି, ଆପଣ ଅନେକ କିଛି ଜ୍ଞାନ ହାସଲ କଲେ। ତାପରେ କିଶୋର ଭାରତୀ କାର୍ଯ୍ୟକ୍ରମରେ ଯେଉଁ ଗଳ୍ପ ପ୍ରଚାର କରାଯାଇଥିଲା ତାହା ବି ଭଲ ଲାଗିଛି, ବିଶେଷ କରି ବୁଢ଼ା ଶଙ୍ଖାରୀ ଯେଉଁ ନାଟିକା ପ୍ରଚାର କରିଥିଲୁ ତାହା ବି ଆପଣଙ୍କୁ ଭଲ ଲାଗିଛି। ସୁରଭି କାର୍ଯ୍ୟକ୍ରମରେ 20 ଜୁଲାଇରେ ବରିଷ୍ଠ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କ ସହ ଆଳାପ ଆପଣଙ୍କୁ ଭଲ ଲାଗିଛି। ତାପରେ ଆପଣ ଚୟନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ସଦାନନ୍ଦ ଅଢ଼ାରୀଙ୍କ ଆଲୋଚନା ଆପଣଙ୍କୁ ଭଲ ଲାଗିଛି। ଆଉ ଶେଷରେ ଆପଣ ଆଲେଖିକା ସମ୍ପର୍କରେ ଲେଖିଛନ୍ତି ଯେ ଆଲେଖିକାରେ ଯେଉଁ ଗଳ୍ପ କବିତା ସ୍ଥାନ ପାଇଥିଲା ତାହା ବି ଆପଣ ଶୁଣିଛନ୍ତି। ଆପଣଙ୍କର ପ୍ରତିଟି ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସୁରଭିର ଉପସ୍ଥାପିକା, କିଶୋର ଭାରତୀର ଉପସ୍ଥାପିକା, ଚୟନର ଉପସ୍ଥାପକ ଏବଂ ଉପସ୍ଥାପିକା ଆଉ ଆଲେଖିକା କାର୍ଯ୍ୟକ୍ରମର ଉପସ୍ଥାପିକାମାନଙ୍କୁ ନିଶ୍ଚୟ ଜଣାଇଦେଉଛୁ। ଆଉ ଆମେ ଆଶା କରୁଛୁ ଯେ ଆପଣ ଏମିତି ପ୍ରତି କାର୍ଯ୍ୟକ୍ରମ ଶୁଣିବେ ଏବଂ ଆପଣଙ୍କର ସୁନ୍ଦର ମେସେଜ ଆମର ସମ୍ପର୍କ ସେତୁକୁ ପଠାଇବେ।
0: ଏ ତ ଥିଲା ଗତ ସପ୍ତାହର କିଛି ମେସେଜ, ତାହେଲେ ଚାଲନ୍ତୁ ଦେଖିବା ଏହି ସପ୍ତାହରେ କଣ ସବୁ ମେସେଜ ରହିଛି।
1: ନିଶ୍ଚୟ
0: ଏହି ସପ୍ତାହର ପ୍ରଥମ ମେସେଜଟିକୁ ଲେଖିଛନ୍ତି ଡକ୍ଟର ଭବାନୀ ଶଙ୍କର ପଟେଲ। ସେ ଲେଖିଛନ୍ତି, ଜୟପୁର ରେଡିଓରୁ ପ୍ରତି ଗୁରୁବାର 7:25 ଗବାକ୍ଷ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରଣ ହୁଏ, ଯାହା ଅତି ଉପାଦେୟ ଆଲୋଚନା ଅଟେ। ଏଥିରେ ସୁପ୍ରଭା ଓ ରଞ୍ଜନଙ୍କର ପ୍ରାରମ୍ଭିକ ଉପସ୍ଥାପନା ଶୈଳୀ ବହୁତ ଭଲ ଲାଗେ। ଏଥର ଆଲୋଚନା ଚକ୍ରରେ ଦିଲୀପ ଓଝା ଓ ଚୁମ୍କି ଦାସଙ୍କର ସମର୍ପଣ ଭାବରେ ଅତି ସୁନ୍ଦର ଆଲୋଚନା ମନଲୋଭା ହୋଇଛି। ଏକ ସୁସ୍ଥ ସମାଜ ପରିକଳ୍ପନା ପାଇଁ ସମର୍ପଣ ଭାବ ରହିଲେ ସମାଜର ବିକାଶ ମଧ୍ୟ ହୋଇପାରିବ। ସମର୍ପଣ ହେଉଛି ସଫଳତାର ମାପକାଠି। ଜଣେ ଗୃହିଣୀ ନିଜର ସମର୍ପଣ ଭାବରେ କାମ କଲେ ପରିବାରର ଉନ୍ନତି ହୋଇଥାଏ। ଛୋଟ ଛୋଟ ସମର୍ପଣ ଭାବ ରହିଲେ ଜୀବନ ସଫଳ ହୁଏ। ଏଥିପାଇଁ ପ୍ରେମ ଆବଶ୍ୟକ। ସମର୍ପଣ ହିଁ ପ୍ରେମ ସୃଷ୍ଟି କରେ ଓ ଈଶ୍ୱର ବିଶ୍ୱାସୀ ହୁଏ।
1: ଭବାନୀ ବାବୁ, ଆପଣଙ୍କୁ ଆମେ ଧନ୍ୟବାଦ ଦେଉଛୁ ଯେ ଆପଣ ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି। ଗବାକ୍ଷରେ ଯେଉଁ ବିଷୟ ରହିଥିଲା ସମର୍ପଣ, ସେ ସମ୍ପର୍କରେ

0: ପୁଅଝ ଆଉ ଚୁମ୍କି ଦାସ ଖୁବ୍ ସୁନ୍ଦର ମତାମତ ଦେଇଥିଲେ ବୋଲି ଆପଣ ଆପଣଙ୍କର ମେସେଜରେ ଦର୍ଶାଇଛନ୍ତି। ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ଏଭଳି କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମେ ଆଶା କରୁଛୁ ଯେ ଆପଣ ଆଗକୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରତିଟି କାର୍ଯ୍ୟକ୍ରମ ଶୁଣିବେ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ସୁନ୍ଦର ମତାମତ, ସୁଚିନ୍ତିତ ଅଭିଯୋଗ ଆଉ ପ୍ରସ୍ତାବ ନିଶ୍ଚୟ ପଠାଇବେ।
1: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଶ୍ରୀ ଆନନ୍ଦ କୁମାର ଭତ୍ରା ଓ ଡକ୍ଟର ସୁଶୋଭିତା ତୁରୁଖ। ସେମାନେ ଲେଖିଛନ୍ତି, ଗତ 28 ଜୁଲାଇରେ ଆକାଶବାଣୀ ଜୟପୁର ଦ୍ୱାରା ପ୍ରସାରିତ ଆମ ପ୍ରିୟ କାର୍ଯ୍ୟକ୍ରମ ଘର ଓ ଘରଣୀରେ ଆମେ ସ୍ୱାମୀ ସ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ଅପୂର୍ବ ସୁଯୋଗ ପାଇଥିଲୁ। ଏହି କାର୍ଯ୍ୟକ୍ରମଟି କେବଳ ଆମ ଉଭୟଙ୍କ ମନରେ ନୁହେଁ, ବରଂ ଆମର ପରିବାର, ଆତ୍ମୀୟ ସ୍ୱଜନ, ଆତ୍ମଜ ସନ୍ତାନ, ସହକର୍ମୀ ଏବଂ ଶୁଭାକାଂକ୍ଷୀ ବନ୍ଧୁମାନଙ୍କ ହୃଦୟରେ ଅପାର ଆନନ୍ଦ ଓ ଗୌରବ ଭରିଦେଇଛି। ଏହି ସୁନ୍ଦର ସାକ୍ଷାତକାର କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଚିତ୍ତାକର୍ଷକ, ସୁଶ୍ରାବ୍ୟ ଓ ଜୀବନ୍ତ ଭାବେ ଉପସ୍ଥାପନା କରିଥିବା ଡକ୍ଟର ଶୋଭାଗିନୀ ନନ୍ଦ ମହୋଦୟା ଏବଂ ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର ମହୋଦୟଙ୍କୁ ଆମେ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁ ନେପଥ୍ୟ କର୍ମଚାରୀ, କାର୍ଯ୍ୟକ୍ରମ ସହଯୋଗୀ, ବୈଷୟିକ ପ୍ରବୀଣ ବୃନ୍ଦ ଏବଂ ଆକାଶବାଣୀ ଜୟପୁରର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି, ସେମାନଙ୍କ ନିଷ୍ଠା ଓ ସହଯୋଗ ପାଇଁ ଆମେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛୁ।
0: ହଁ ଧରିତ୍ରୀ, ପ୍ରଥମେ ଆନନ୍ଦ କୁମାର ଭତ୍ର ଏବଂ ସୁଶୋଭିତା ତୁରୁକ ମହାଶୟଙ୍କୁ ଆମେ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଧନ୍ୟବାଦ ଦେଉଛୁ, ଯେହେତୁ ସେମାନେ ସୁଖୀ ଦମ୍ପତିରେ ଅଂଶଗ୍ରହଣ କରିଥିଲେ ଏବଂ ଖୁବ୍ ସୁନ୍ଦର ଭାବେ ସେମାନେ ଏଥିରେ ମତାମତ ଦେଇଥିଲେ ନିଜର ପରିବାର ସମ୍ପର୍କରେ, ନିଜର ବୈବାହିକ ଜୀବନ ସମ୍ପର୍କରେ। ଯାହା ହେଉ, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପିକା ସନ୍ଧ୍ୟାରାଣୀ ମିଶ୍ର ଏବଂ ଶୋଭାଗିନୀ ନନ୍ଦଙ୍କୁ ଜଣାଇ ଦେଉଛୁ ଆପଣମାନଙ୍କର ଧନ୍ୟବାଦ, ଏବଂ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣମାନେ ରାଜି ହେଲେ ଏଇଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ଆଶା କରୁଛୁ ଆପଣ ଆପଣଙ୍କର ମେସେଜ କେବଳ ଏଥିରେ ସୀମିତ ରଖନ୍ତୁ ନାହିଁ, ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଶୁଣନ୍ତୁ। ବିଭିନ୍ନ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ରୁଚିର ବିଷୟକୁ ନେଇ ଆମେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥାଉ। ଆପଣ ଶୁଣିଲା ପରେ ନିଶ୍ଚୟ ଆପଣଙ୍କର ମେସେଜ ଆମର ସମ୍ପର୍କ ସେତୁକୁ ପଠାଇବ ବୋଲି ଆମେ ଆଶା କରୁଛୁ।
1: ଆମର ଏହି ମେସେଜଟିକୁ ଲେଖିଛନ୍ତି ଗୋଲକ ବିହାରୀ ପ୍ରଧାନ ବରଗଡ଼ରୁ। ସେ ଲେଖିଛନ୍ତି, ଆକାଶବାଣୀ ଜୟପୁରର ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ମୋର ନମସ୍କାର।
0: ଆପଣ ପ୍ରତି ନମସ୍କାର ନେବେ।
1: ଗୁରୁବାର ସକାଳ 7:25 ସମୟରେ ପ୍ରଚାରିତ କାର୍ଯ୍ୟକ୍ରମ ଗବାକ୍ଷ ବେଶ ଭଲ ଲାଗୁଛି। କାର୍ଯ୍ୟକ୍ରମଟି ସବୁବେଳେ ଆମ ଦୈନନ୍ଦିନ କାର୍ଯ୍ୟକୁ ନେଇ ନୂତନ ଦୃଷ୍ଟିକୋଣ ଦେଇଥାଏ ଓ କେବେ କେବେ ଆମକୁ ମନୋରଞ୍ଜନ ସହିତ ଶିକ୍ଷା ମଧ୍ୟ ଦେଇଥାଏ। ଏହି କାର୍ଯ୍ୟକ୍ରମରେ ପ୍ରଚାରିତ ଏକ ବିଷୟ ଥିଲା ସମର୍ପଣ, ଯାହାକି ବେଶ ଶିକ୍ଷଣୀୟ ଓ ପ୍ରେରଣାଦାୟକ ଥିଲା। ତେଣୁ କାର୍ଯ୍ୟକ୍ରମର ପ୍ରସ୍ତୁତକର୍ତ୍ତା ତଥା ଉପସ୍ଥାପକ ଉପସ୍ଥାପିକାଙ୍କୁ ଅନେକ ଧନ୍ୟବାଦ। ଗତ 27 ପ୍ରଚାରିତ କାର୍ଯ୍ୟକ୍ରମ ସୁରଭିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଜଗତରେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକଙ୍କ ସହିତ ଆଲୋଚନା ବେଶ ଭଲ ଲାଗିଥିଲା। ତାଙ୍କର ସଙ୍ଗୀତମୟ ଯାତ୍ରା, ଲୋକଗୀତରେ ତାଙ୍କର ଅବଦାନ ଓ ବ୍ୟକ୍ତିଗତ ଅନୁଭବ ଜାଣିବାକୁ ମିଳିଥିଲା। କାର୍ଯ୍ୟକ୍ରମର ପ୍ରସ୍ତୁତକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଦେବେ। ଆଶା, ଆଗାମୀ ଦିନରେ ଶ୍ରୋତାମାନଙ୍କ ରୁଚିକୁ ଆଧାର କରି ଏହିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ ଶ୍ରୋତାମାନେ ନିଶ୍ଚିତ ଭାବେ ଉପକୃତ ହେବେ। ସମ୍ପର୍କ ସେତୁ କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କଲେ ଭଲ ହୁଅନ୍ତା, କାରଣ ପ୍ରାୟତଃ ଏହି କାର୍ଯ୍ୟକ୍ରମର ସମୟ ପରିବର୍ତ୍ତନ କରାଯାଉଛି ଏବଂ କୌଣସି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ। ମୁଁ ଭାବୁଛି ସମୟ ପରିବର୍ତ୍ତନ କରି ଏକ ନୂତନ ସମୟରେ ପ୍ରଚାର କଲେ ଶ୍ରୋତାମାନେ ତାଙ୍କର ପଠାଇଥିବା ମତାମତ ଶୁଣିପାରିବେ।
0: ଗୋଲକ ବାବୁ, ଆପଣ ପ୍ରତିଟି କାର୍ଯ୍ୟକ୍ରମ ଶୁଣି ଖୁବ୍ ବିସ୍ତୃତ ଭାବରେ ଆପଣଙ୍କର ମେସେଜରେ ମତାମତ ଜଣାଇଛନ୍ତି। ପ୍ରଥମେ ଆପଣ ଗବାକ୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯେ ଗବାକ୍ଷ କାର୍ଯ୍ୟକ୍ରମ ବାସ୍ତବିକ ଆପଣଙ୍କୁ ଶିକ୍ଷା ଏବଂ ମନୋରଞ୍ଜନ ଯୋଗାଇ ପାରୁଛି। ସମର୍ପଣ ବିଷୟଟି ଆପଣଙ୍କୁ ବେଶ୍ ଶିକ୍ଷା ଦେଇଥିଲା, ପ୍ରେରଣା ଦେଇଥିଲା, ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପିକା ମହାଶୟଙ୍କୁ ଜଣାଇ ଦେଉଛୁ ଏବଂ ଉପସ୍ଥାପନାରେ ଥିଲେ ମୁଁ ନିଜେ ମୁଁ ବି ସାଦରେ ଗ୍ରହଣ କରୁଛି। ସୁରଭି କାର୍ଯ୍ୟକ୍ରମରେ 27 ପ୍ରଚାରିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକଙ୍କ ସହିତ ଆଳାପ ଆପଣଙ୍କୁ ଭଲ ଲାଗିଛି, ତାଙ୍କର ସଙ୍ଗୀତମୟ ଯାତ୍ରା ସମ୍ପର୍କରେ ଆପଣ କିଛି ଜାଣିପାରିଲେ। ତାପରେ ଅନୁରୋଧ କରିଛନ୍ତି ଯେ ଶ୍ରୋତାମାନଙ୍କ ରୁଚିକୁ ଆଧାର କରି ଯଦି ଏହିଭଳି କାର୍ଯ୍ୟକ୍ରମ ପ୍ରଚାର କରାଯାଏ ତାହେଲେ ବହୁତ ଭଲ ହୁଅନ୍ତା, ଶ୍ରୋତାମାନେ ବି ଉପକୃତ ହୁଅନ୍ତେ। ନିଶ୍ଚୟ ଗୋଲକ ବାବୁ, ଆମେ ସବୁବେଳେ ଚେଷ୍ଟା କରୁଛୁ ଶ୍ରୋତାଙ୍କର ମନଲାଖି କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ। ପ୍ରତିଟି ବିଭାଗରେ ଆମେ ଭିନ୍ନ ଭିନ୍ନ ରୁଚିର ସାକ୍ଷାତକାର ଆଲୋଚନା ପ୍ରଚାର କରୁଛୁ, ବେଳେବେଳେ ନାଟକ ପ୍ରଚାର କରୁଛୁ। ଆପଣ ନିୟମିତ ଶୁଣନ୍ତୁ, ନିଶ୍ଚୟ ଜାଣିପାରିବେ। ଶେଷରେ ସମ୍ପର୍କ ସେତୁ ସମ୍ପର୍କ

0: ଆପଣ ପ୍ରସ୍ତାବ ଦେଇଛନ୍ତି, ଅଭିଯୋଗ ବି ବାଢ଼ିଛନ୍ତି ଯେ ଏହାର ସମୟସୀମା ନିର୍ଦ୍ଦିଷ୍ଟ ରଖିଲେ ଭଲ ହୁଅନ୍ତା, ବେଳେବେଳେ ପରିବର୍ତ୍ତନ ହେଉଛି। ହଁ, ଏଇଟା ଠିକ୍ କଥା ଯେ ବେଳେବେଳେ ପରିବର୍ତ୍ତନ ହୋଇଯାଏ। ବିଶେଷ କରି ପ୍ରତି ମାସର ଶେଷ ରବିବାରରେ ଆକାଶବାଣୀ କଟକ କେନ୍ଦ୍ରରୁ ଆମେ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କରୁଥିବାରୁ କେବଳ ଶେଷ ରବିବାରରେ ସମ୍ପର୍କ ସେତୁର ସମୟ ପରିବର୍ତ୍ତନ ହୋଇଯାଉଛି। ଆମେ ସେହିଦିନ ମାନେ ରବିବାରରେ ସନ୍ଧ୍ୟା 6:05ରେ ପ୍ରଚାର କରୁଛୁ, ବାକି ଅନ୍ୟ ରବିବାରରେ ଆମେ ରାତି 8:15ରେ ପ୍ରଚାର କରୁଛୁ। ବେଳେବେଳେ ଯଦି ଖେଳ ଚାଲିଆସେ କିମ୍ବା କୌଣସି ଏକ ବିଶେଷ ବ୍ୟକ୍ତିବିଶେଷଙ୍କର ସାକ୍ଷାତକାର କିମ୍ବା ତାଙ୍କ ସମ୍ପର୍କିତ କିଛି ଗୋଟିଏ ବେତାର ବିବରଣୀ ଆସିଯାଏ, ଆମେ ସେତେବେଳେ ପରିବର୍ତ୍ତନ କରିଦେଉଛୁ। ତଥାପି ଆପଣଙ୍କର ଅଭିଯୋଗ ଆଉ ପ୍ରସ୍ତାବ ମନେ ରହିଲା, ପରବର୍ତ୍ତୀ ସମୟ ସାରଣୀ ପ୍ରସ୍ତୁତ କଲା ସମୟରେ ଆମେ ନିଶ୍ଚୟ ଏଥିପ୍ରତି ଦୃଷ୍ଟି ଦେବୁ, ଯେମିତିକି ସମ୍ପର୍କ ସେତୁ କାର୍ଯ୍ୟକ୍ରମର ସମୟରେ ଯେମିତି କିଛି ପରିବର୍ତ୍ତନ ହେବନି। ଆପଣଙ୍କର ବଳିଷ୍ଠ ମତାମତ, ଅଭିଯୋଗ, ପ୍ରସ୍ତାବ ପାଇଁ ଅନେକ ଧନ୍ୟବାଦ ଦେଉଛୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ। ହଁ ଧରିତ୍ରୀ, ମେସେଜ୍ ଦେଖୁ ଦେଖୁ ସମୟ ବି ଇସାରା ଦେଲାଣି ଯେ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଯିବା ପୂର୍ବରୁ ଶ୍ରୋତାମାନଙ୍କୁ କହି ରଖୁଛୁ ଯେ ସମ୍ପର୍କ ସେତୁକୁ କାର୍ଯ୍ୟକ୍ରମ ସମ୍ପର୍କିତ ମେସେଜ୍ ପଠାଇବା ପାଇଁ ଆମର ମୋବାଇଲ୍ ନମ୍ବର ହେଲା 9438268568। ଆପଣଙ୍କର ମେସେଜ୍ ଶୁକ୍ରବାର 10:00 ସୁଦ୍ଧା ପହଞ୍ଚିବା ଆବଶ୍ୟକ। ଆଶା କରୁଛୁ ଆପଣ ଅନେକ ସଂଖ୍ୟାରେ ଆମକୁ ମେସେଜ୍ ପଠାଇବେ।
1: ତାହେଲେ ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ଧରିତ୍ରୀ ଶତପଥୀ,
0: ମୁଁ ରଞ୍ଜନ କୁମାର ବେହେରା। ନମସ୍କାର।

0: ପ୍ରଚାର କଲୁ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ତର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:45 ଶୁଣିବେ ସମାଚାର ସନ୍ଧ୍ୟା ପରେ ପରେ ନ୍ୟୁଜ୍ ଆଟ୍ 9 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତାହେଲେ ପ୍ରଥମେ ଶୁଣନ୍ତୁ ସମାଚାର ତର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଯୁବବର୍ଗ ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଭାସୀ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଆଜିଠାରୁ ଦେଶରେ 100 ସପ୍ତାହବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଦେଶରେ ପ୍ରତ୍ୟେକ ରବିବାର ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
2: ଆଜ୍ ହମ୍ ସଭି ଜିସ୍ ଅଭିଯାନ କେ ସାକ୍ଷୀ ବନ୍ ରହେ ହେଁ ଓ ଅଭିଯାନ ବ୍ୟକ୍ତି କେ ଲିଏ ହେଁ ପରିବାର କେ ଲିଏ ହେଁ ସମାଜ କେ ଲିଏ ବି ହେଁ ଔର ସବସେ ବଡି ବାତ ହେଁ ୟେ ରାଷ୍ଟ୍ର କେ ଲିଏ ହେଁ। ଆଜ୍ ଜବ୍ ଦେଶ ନେ ବିକଶିତ ଭାରତ କା ଲକ୍ଷ୍ୟ ତୟ କିୟା ହେଁ ତୋ ଇସକେ ଲିଏ ଆବଶ୍ୟକ ହେଁ ଦେଶ କା ଯୁବା ତନ ସେ ସ୍ୱସ୍ଥ ହୋ, ମନ ସେ ସ୍ୱସ୍ଥ ହୋ, ଆତ୍ମବିଶ୍ୱାସ ସେ ଭରପୂର ହୋ ଔର ଡ୍ରଗ୍ସ ଜୈସି ଘାତକ ଆଦତ ସେ ହମେଶା ହମେଶା ଦୂର ହୋ। ଆଜ ହଜାରୋ ସ୍କୁଲୋ କଲେଜୋ ଔର ୟୁନିଭର୍ସିଟି କେ ଲାଖୋ ବିଦ୍ୟାର୍ଥୀ ଇସ କାର୍ଯ୍ୟକ୍ରମ ସେ ଅନଲାଇନ ଜୁଡେ ହେଁ। ଦେଶ କେ ଅଲଗ ଅଲଗ କ୍ଷେତ୍ରୋ ସେ 1 କରୋଡ଼ ସେ ଅଧିକ ଯୁବା ଆଜ ଏକ ସାଥ ହେଁ। ମେରା ଆପ ସଭି ସେ ଆଗ୍ରହ ହେଁ କି ଭାରତ କା ଯୁବା କିତନା ଜାଗରୁକ ହେ ଔର ଅପନେ କର୍ତ୍ତବ୍ୟ କେ ପ୍ରତି କିତନା ଗମ୍ଭୀର ହେ। ମେ ଆପ ସଭି କୋ ଇସ ଅଭିଯାନ କେ ଲିଏ ଅନେକ ଅନେକ ଶୁଭକାମନାଏ ଦେତା ହୁଁ। ହମେ ହମେଶା ଇସ ବାତ କା ଧ୍ୟାନ ରଖନା ହେ ଘର କା କୋଈ ବଚ୍ଚା ଅଗର ନଶେ କା ଶିକାର ବନ ଗୟା ହେ ତୋ ଇସେ ସାମାଜିକ ପ୍ରତିଷ୍ଠା କି ଆଡ ମେ ଛିପାଏ ନହିଁ, ଜିସକି ଜରୁରତ ହୋ ଉସକା ସହଯୋଗ ମାଙ୍ଗେ, ମନ ଖୋଲ କରକେ ଉସସେ ବାତ କରେ, ଜୋ ଏକ୍ସପର୍ଟ ହେଁ ଉନକା ସହଯୋଗ ଲେ, ମେଡିକାଲ ହେଲ୍ପ ସେ ଅପନେ

0: ମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। 2,69,000 ଲୋକଙ୍କୁ ଆମେ ଏଭାକୁଏଟ୍ କରିକି ସୁରକ୍ଷିତ ସ୍ଥାନକୁ ଆମେ ନେଇପାରିଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ବିପର୍ଯ୍ୟସ୍ତ ପରିଚାଳନା ପାଣ୍ଠି ବା SDRFରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପିଇବା ପାଇଁ ଔଷଧ ଏ ସମସ୍ତ ଆବଶ୍ୟକ ଅନୁସାରେ କିମ୍ବା କୋଉଠି ଅଭିଯୋଗ ଆସିଲେ କିମ୍ବା ମିଡିଆ ମାଧ୍ୟମରେ ମଧ୍ୟ କୋଉଠି ଆପଣମାନେ ଦୃଷ୍ଟି ଆକର୍ଷଣ କଲେ ତୁରନ୍ତ ଆମ ସରକାର ନଜର ରଖିଛନ୍ତି ଏବଂ ତା ଉପରେ ମଧ୍ୟ ସେମାନଙ୍କ ପାଖକୁ ଆମେ ଏ ସମସ୍ତ ବ୍ୟବସ୍ଥା ପହଞ୍ଚାଇବାରେ ସକ୍ଷମ ହୋଇପାରୁଛୁ। ଏବେ ପାଣି ଛାଡିବା ଉପକ୍ରମ କରୁଛି। ପାଣି ଛାଡିଲା ପରେ 3 ଦିନ ମଧ୍ୟରେ ଅର୍ଥାତ 72 ଘଣ୍ଟା ମଧ୍ୟରେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ତାର ସରଜମିନ ତଦନ୍ତ କରିବେ, ରିପୋର୍ଟ ବନେଇବେ। ଆକଳନ ପରେ ତୁରନ୍ତ ସହାୟତା ପ୍ୟାକେଜ ପହଞ୍ଚାଯିବ। କୃଷି ଘର ଭଙ୍ଗା ସହାୟତା ଉପରେ ଆମ ସରକାର ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଯୋଉ ବନ୍ୟା ପରିସ୍ଥିତି କାରଣରୁ ଯୋଉଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ୍ ମଧ୍ୟ କୋଉଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି, ସେ ରୋଡ୍ ଗୁଡ଼ିକର ତୁରନ୍ତ ରିପେୟାରିଂ ବା ମରାମତି କରାଯିବ। ସେଥିପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ କାମ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
1: ଚଳିତ ବନ୍ୟାରେ ରାଜ୍ୟର 22ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ଶ୍ରୀ ପୂଜାରୀ କହିଛନ୍ତି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଘର ଭାଙ୍ଗିବା ରିପୋର୍ଟ ମିଳିଥିବା ଶ୍ରୀ ପୂଜାରୀ କହିଛନ୍ତି ବନ୍ୟାରେ ପନିପରିବା କ୍ଷୟକ୍ଷତି, ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୃହ କ୍ଷତି ଆକଳନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
2: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହୋଇଯାଉଥିବ, ଆମର ଏସେସ୍ମେଣ୍ଟ ମଧ୍ୟ ସେହି ହିସାବରେ ହୋଇଯାଉଥିବ। ଦ୍ୱିତୀୟ ହେଉଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ତୃତୀୟ ବିଷୟ ହେଲା ଯେ ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି, ତେଣୁ ଯେତେ ପନିପରିବାର କ୍ଷତି ହୋଇଛି ତାର ମଧ୍ୟ ନିଖୁଣ ଏବଂ ସମ୍ବେଦନଶୀଳ ଆକଳନ କରିବା ପାଇଁ ଆମେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଟିକେ ସମ୍ବେଦନଶୀଳତାର ସହିତ ଏବଂ ମାନବୀୟ ଦୃଷ୍ଟିକୋଣରୁ ସେମାନେ ଇଏ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ନିଖୁଣ ରିପୋର୍ଟ ପ୍ରସ୍ତୁତ କରିବେ। 72 ଘଣ୍ଟା ସମୟ ଦେଇଛୁ। 72 ଘଣ୍ଟା କହିଲେ ପାଣି ନିଷ୍କାସନ ହେଲା ପରେ 72 ଘଣ୍ଟା ପାଣି ନିଷ୍କାସନ ହୋଇଯାଉଥିବ ଏବଂ ଗୋଟେ ଗୋଟେ ଜାଗାର ଆକଳନ ହୋଇଯାଉଥିବ। ଏଟା ରହିଲା ଲୋକଙ୍କର କ୍ଷତିପୂରଣ କଥା। ଦ୍ୱିତୀୟ ହେଲା ଯେଉଁଟା ଆମ ପାଇଁ ମହତ୍ୱପୂର୍ଣ୍ଣ କାମ, ସେ କାମ ଆରମ୍ଭ ହୋଇଛି, ସେଟା ହେଲା ଡିସ୍ଇନ୍ଫେକ୍ସନ୍ କରିବା। ଯେଉଁ ଯେଉଁ ଜାଗାରେ ବନ୍ୟାରେ ଅଞ୍ଚଳ ପ୍ରଭାବିତ ହୋଇଥାଏ ସେହି ସେହି ଜାଗାରେ ବିଭିନ୍ନ ପ୍ରକାର କୀଟାଣୁ ମଧ୍ୟ ଆସିକି ପ୍ରବେଶ କରିଥାନ୍ତି। ଏବେ ପବ୍ଲିକ୍ ହେଲ୍ଥ ଡିପାର୍ଟମେଣ୍ଟ, ଡ୍ରିଙ୍କିଙ୍ଗ ୱାଟର ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ଏବଂ ସହରାଞ୍ଚଳରେ ଅର୍ବାନ୍ ଡିପାର୍ଟମେଣ୍ଟ ଏ କାମରେ ଲାଗିଗଲେଣି। ସେଥିରେ ଜଳସମ୍ପଦ ବିଭାଗର ମଧ୍ୟ ଯେଉଁ ଯେଉଁ ଜାଗାରେ ବୋରୱେଲ୍ ସବୁ ଅଛି, ବୋରୱେଲ୍ର ଡିସ୍ଇନ୍ଫେକ୍ସନ୍ କରିବା, ବନ୍ଧ ସବୁ ଥିଲା ଯେଉଁଟା ବନ୍ୟା ପାଣିରେ ପୁରୀ ଯାଇଥିଲା ତାକୁ ମଧ୍ୟ ଡିସ୍ଇନ୍ଫେକ୍ସନ୍ କରିବା, କୂଅମାନଙ୍କୁ ଡିସ୍ଇନ୍ଫେକ୍ସନ୍, ଯେତେ ୱାଟର ବଡି ଅଛି ତାକୁ ଡିସ୍ଇନ୍ଫେକ୍ସନ୍ କରିବାର କାମ ମଧ୍ୟ ଆରମ୍ଭ ହୋଇଗଲା। ପିଇବା ପାଣିର ସମସ୍ୟା ପାଣି ନିଷ୍କାସିତ ହେବା ପର୍ଯ୍ୟନ୍ତ ଥାଏ, ତେଣୁ ପିଇବା ପାଣିର ପାଇଁ ମଧ୍ୟ ବ୍ୟାପକ ଭାବରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଛୁ, ଯେତେବେଳେ ପର୍ଯ୍ୟନ୍ତ ଡିସ୍ଇନ୍ଫେକ୍ସନ୍ କାମ ସମ୍ପୂର୍ଣ୍ଣ ହୋଇନାହିଁ। ସାପ କାମୁଡ଼ା ଗୋଟିଏ ସମସ୍ୟା, ତାର ପାଇଁ ମଧ୍ୟ ସଜାଗ ଅଛି ହେଲ୍ଥ ଡିପାର୍ଟମେଣ୍ଟ, ଯେଉଁ ଜାଗାରେ ଆବଶ୍ୟକ ପଡ଼ିବ ସାଙ୍ଗେ ସାଙ୍ଗେ ଆଣ୍ଟିଭେନମ୍ ଇଞ୍ଜେକ୍ସନ୍ ନେଇକରି ସେମାନେ ପହଞ୍ଚିବେ। ଏବଂ ଆହୁରି ସବୁଥିରୁ ମହତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଗୁଡ଼ିଏ ବିଭାଗ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଛି। ସେଥିରେ ଏନର୍ଜି ଡିପାର୍ଟମେଣ୍ଟ, ଶକ୍ତି ବିଭାଗର ମଧ୍ୟ ବହୁତ ଜାଗାରେ ଇନ୍ଷ୍ଟଲେସନ୍ କ୍ଷତିଗ୍ରସ୍ତ ହୋଇଛି। ପିଆର୍ ଡିପାର୍ଟମେଣ୍ଟ, ପଞ୍ଚାୟତିରାଜ ଡିପାର୍ଟମେଣ୍ଟ ତାର ରାସ୍ତା ମଧ୍ୟ ବହୁତ ଜାଗାରେ କ୍ଷତିଗ୍ରସ୍ତ ହୋଇଛି। ଆର୍ଡି ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି, ୱାସ୍ ଡିପାର୍ଟମେଣ୍ଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି, ଗୁଡ଼ିଏ ଜାଗାରେ ଘାଇର ମଧ୍ୟ ସମ୍ବାଦ ଆପଣମାନେ ଦେଇଛନ୍ତି ସେ ଘାଇମାନେ ମଧ୍ୟ ମରାମତି କରିବାର ଆବଶ୍ୟକତା ଅଛି। ଯେତେ ଯେତେ ବିଭାଗ, ସେଥିରେ ମୁଁ ଆଉ 2ଟା ଜିନିଷ କାଲି ନିର୍ଦ୍ଦେଶ ଦେଇଛି, ସେଇଟା ହେଲା ଯେ ତୁରନ୍ତ ଏଇ କ୍ଷୟକ୍ଷତିର ଆକଳନ ସାଙ୍ଗରେ ସାଙ୍ଗରେ କେଉଁ କେଉଁ ଆଙ୍ଗନବାଡ଼ି କେନ୍ଦ୍ରମାନେ ପ୍ରଭାବିତ ହେଲା ଏବଂ କେଉଁ କେଉଁ ପ୍ରାଥମିକ ମାଧ୍ୟମିକ ସ୍କୁଲ ପ୍ରଭାବିତ ହେଲା ତାର ରିପୋର୍ଟ ମୁଁ ମାଗିଛି। ସ୍ୱତନ୍ତ୍ର ଭାବରେ ପ୍ରତ୍ୟେକ ଆଙ୍ଗନବାଡ଼ି କେନ୍ଦ୍ରକୁ ପ୍ରଭାବିତ ହୋଇଥିବା ଆଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍କୁଲ ସେମାନଙ୍କୁ ମଧ୍ୟ ଧନରାଶି ଆମେ ଦେବୁ, ଯେମିତି ଟିକିଏ ବର୍ଷା ହେଲେ ସ୍କୁଲକୁ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ପାଣି ପଶିବ ନାହିଁ, ଛୁଆ ସୁରକ୍ଷିତ ରହିବେ, ସ୍ୱତନ୍ତ୍ର ଭାବେ ଅନୁଦାନ ଦେବୁ। ବିଭିନ୍ନ ବିଭାଗର ମଧ୍ୟ

0: ଛଣ୍ଡ ଆସିବ ତାର ଯେତେ କ୍ଷତି ହୋଇଛି ତାକୁ ମଧ୍ୟ ମରାମତି କରିବା ପାଇଁ ଆମେ ଦେବୁ। ସ୍ୱତନ୍ତ୍ର ଭାବରେ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆହୋଇଛି ଯେ ଏଥର ଯେଉଁ ଅନୁଭୂତି କହିଲେ ବିଭିନ୍ନ ଜାଗାରେ ଘାଇ ହେବାର ଯେଉଁଟା ଘାଇ ହୋଇଛି ତାର ମରାମତି କରାଅ ଏବଂ ତାର ଭିତ୍ତିଭୂମି ଏଭଳିଆ କରାଅ ଯେମିତି କେବେ ଘାଇ ହେବାର ସମ୍ଭାବନା ରହିବ ନାହିଁ। ତାର ସାଙ୍ଗରେ ସାଙ୍ଗରେ ବାକି ଯେତେ ଜାଗାରେ ଏଭଳିଆ ପରିସ୍ଥିତି ଅଛି ଆଜି ଘାଇ ହେଲାନି କାଲି ଘାଇ ହୋଇପାରେ ତାକୁ ମଧ୍ୟ ଥରେ ସର୍ଭେ କରିକିରି ତାର ମଧ୍ୟ ନିଖୁଣ ବ୍ୟବସ୍ଥା କର ଯେମିତି ଆକୁ ଘାଇ ହେବ ନାହିଁ। ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ଯେଉଁଟା ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ ମିଟିଗେସନ ଆଉ ଗୋଟିଏ ଦିଗ ମିଟିଗେସନ କହିଲେ ବନ୍ୟାର ପ୍ରକୋପକୁ କମ୍ କରିବା ପାଇଁ କେଉଁ କେଉଁ ଭିତ୍ତିଭୂମିର ଆବଶ୍ୟକତା ଅଛି ତାର ମଧ୍ୟ ଆକଳନ କରିବା ଡ୍ରଇଂ ଡିଜାଇନ୍ ପ୍ରସ୍ତୁତ କରିବା ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ସେଇଟା ଆସିଲେ ତାକୁ ମଧ୍ୟ ଆଗାମୀ ଦିନରେ ବନ୍ୟାକୁ ରୋକି ପାରିବୁ ନାହିଁ। ବନ୍ୟା ଆସିବ ବର୍ଷା ହେବ କିନ୍ତୁ ବନ୍ୟାର ପ୍ରକୋପକୁ କ'ଣ କ'ଣ ପଦକ୍ଷେପ ନେଲେ ପ୍ରକୋପ କମିବ ସେ ବାବଦରେ ମଧ୍ୟ ଆମେ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାଟା ଆରମ୍ଭ କରିଛୁ।
1: ସମାଚାର ଦର୍ପଣ ଆଜି ପାଇଁ ଏତିକିରେ ଶେଷ ହେଲା। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଜିନା ତେରି ଗଲି ମେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ଅନୁରାଧା ପୋଡ଼ୱାଲ।

ପୋଲିସ ପବ୍ଲିକ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ଗୀତ ରଚନା କରିଛନ୍ତି ଅସଦ ଭୋପାଲି, ସଙ୍ଗୀତ ରାମ ଲକ୍ଷ୍ମଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ପ୍ୟାର ଝୁକ୍ତା ନେହି ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠର ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତ ରଚନା କରିଛନ୍ତି ଏସ୍ଏଚ୍ ବିହାରୀ। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶେଷରେ ଶୁଣନ୍ତୁ ମୈନେ ପ୍ୟାର କିୟା ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଅସଦ ଭୋପାଲି। ସଙ୍ଗୀତ ରାମ ଲକ୍ଷ୍ମଣ।

ପ୍ରକୃତ ଜ୍ଞାନୀ ଜ୍ଞାନକୁ ଅଧ୍ୟୟନ କରିବା ସହିତ ମନରେ ଧାରଣ କରି କର୍ମରେ ଦେଖାଏ। ଏହି ସୁନ୍ଦର ଭାବନା ସହିତ ଆରମ୍ଭ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଆପଣଙ୍କ ରେଡିଓ ସାଥୀ ନମିତା ପାଢ଼ୀ। ନମସ୍କାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ତୁ ମୋ ଆଖିର ତାରା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ ନୀଲକୁମାର ଦାସ, ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ, କୁନିପୁଅ ରୁଦ୍ର ନାରାୟଣ ଦାସ ଏବଂ ମା ବାପା। କଳାହାଣ୍ଡିରୁ ଆପଣମାନେ ହେଲେ ନବକିଶୋର ବଚ୍ଛା, ପୃଥିବୀରାଜ, ଋତୁରାଜ ଏବଂ ଚନ୍ଦନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ନବରଙ୍ଗପୁରରୁ। ଆପଣମାନେ ହେଲେ ଦିଲୀପ, ସୁରେଶ, ଭାନୁପ୍ରିୟା, ସୂର୍ଯ୍ୟକାନ୍ତ ଏବଂ ସୁଧୀର। ବରିଗୁମାରୁ ଆପଣମାନେ ହେଲେ ବିକାଶ, ପ୍ରକାଶ, ଯୁଧିଷ୍ଠିର, ରାମଚନ୍ଦ୍ର, ଶୁଭେନ୍ଦୁ, ଆଶୀର୍ବାଦ, ପୂର୍ଣ୍ଣଚନ୍ଦ୍ର, ଲୋକେଶ ଏବଂ ସାଙ୍ଗସାଥି। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ସୁନାପଞ୍ଜୁରୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦୈବ ଦୌଡ଼ି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି। ନିଜ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ନୂଆପଡ଼ା ଖଡ଼ିଆଳରୁ। ଆପଣମାନେ ହେଲେ ମିଲନ ସିଂ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର ଏବଂ ଧନେଶ୍ୱର।

ଶେଷରେ ଏହି ଚିଠିଟି ଆସିଛି ଉମରକୋଟ ଗୁଲିପାଟଣାରୁ। ଆପଣମାନେ ହେଲେ ପିଲୁ, ସୀତୁ, ମନୁ, ମାମା, ବନି, ସୁଶୀଲ ଏବଂ ତାଙ୍କ ନନା ବୋଉ। ଅନ୍ୟ ଏକ ଚିଠିରେ ଚୁନାଗଡ଼ ମିଚଗାଁରୁ ଆପଣମାନେ ହେଲେ ଗୋଲାପ ଦଣ୍ଡସେନା, ଆହ୍ଲାଦ, ରୂପେଶ, ମୁନା, ନିବେଦିତା, ମନୀଷା, ହରିସ୍ମିତା, ବିଦ୍ୟୁତ, ଦୀପାଞ୍ଜଳି ଏବଂ ଦଣ୍ଡସେନା ପରିବାରବର୍ଗ। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲୋପିତା ଏବଂ ପ୍ରୀତିନନ୍ଦ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ, ସଙ୍ଗୀତରେ ସଜେଇଛନ୍ତି ଅକ୍ଷ ମହାନ୍ତି।

ପ୍ରଚାର କଲୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଶୁଣନ୍ତୁ ଖୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ବଡ଼େ ଗୁଲାମ ଅଲି ଖାନ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବସନ୍ତ

0: the iconic Hydro Arena in Glasgow tonight. On the occasion, Ahmedabad will receive the Commonwealth Games flag and the host baton in a ceremonial handover during the closing ceremony, marking India as the host for the centenary 2030 edition. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆଜିର ସାନ୍ଧ୍ୟ ଅଧିବେଶନ ଛାଡ଼ିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ପଙ୍କଜ ବେହେରା, ଭୁବନେଶ୍ୱରୀ ମିଶ୍ର, ଅକ୍ଷ କୁମାର ମହାନ୍ତି ଏବଂ ସୁଧା ମିଶ୍ର। ଶ୍ରୀ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ ସୁରଭି କାର୍ଯ୍ୟକ୍ରମ ସକାଳ 7:25। ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସହ ଅନ୍ତରଙ୍ଗ ଆଳାପର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତିଧାରାରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସପ୍ତଧାରାରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଦିନ 12:00 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଦିନ 1:05 ଶୁଣିବେ ନିର୍ଝରିଣୀ କ୍ରମରେ ଯନ୍ତ୍ର ସଙ୍ଗୀତର ଧୁନ୍। ଏଥିରେ ପ୍ରଚାର କରିବୁ ପ୍ରଫୁଲ୍ଲ କୁମାର ରାଉତରାୟଙ୍କର ସୀତାର ବାଦନ ଏବଂ ବିଜୟ କୁମାର ସାମନ୍ତରାୟଙ୍କର ବେହେଲା ବାଦନ। ଘରଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 1:20। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ରହିଛି ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଏଥିରେ ହାଲଚାଲରେ ରହିଛି ଅନ୍ୱେଷା ଯୋଜନା। ଭେଟ୍ଘାଟରେ ଜାଣିବେ ଡେଙ୍ଗୁ ଆରି ମ୍ୟାଲେରିଆ ଜ୍ୱର କାହିଁକି ହେସି, ତାପରେ ଶୁଣିବେ ଜିଉନା ଖାଉନା ଉପରେ ଏକ ସାକ୍ଷାତକାର। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ଶୁଣିବେ ବର୍ଷା ଋତୁରେ ଫସଲ ସୁରକ୍ଷା ଓ ପରିଚାଳନା ବିଷୟରେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ପ୍ରଚାର କରିବୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର, ଶୁଭରାତ୍ରୀ।